ଆକାଶବାଣୀ ଜୟପୁର ଆଜି ସୋମବାର 1948 ଶତାବ୍ଦ ଭାଦ୍ରପଦର 18 ଦିନ 2026 ମସିହା ଅଗଷ୍ଟ ମାସର 31 ତାରିଖ ଆପଣମାନଙ୍କୁ ଶୁଭ ଅଭିବାଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗାହର୍ଟ ଯୋଗେ। ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ଜରିଆରେ ମଧ୍ୟ ଆମର ସମସ୍ତ କାର୍ଯ୍ୟକ୍ରମ ଉପଲବ୍ଧ। ସମୟ ବର୍ତ୍ତମାନ ପ୍ରାତଃ 5:57 ମାଙ୍ଗଳିକ।

କୌଣସି ପରିସ୍ଥିତିରେ ବି ମନକୁ ବ୍ୟଥିତ ହେବାକୁ ଦିଅନ୍ତୁ ନାହିଁ। ଆତ୍ମା ଉପରେ ବିଶ୍ୱାସ କରି ଆତ୍ମନିଷ୍ଠ ହୁଅନ୍ତୁ। ଦେଖିବେ ନିର୍ଭୟତା ଆପଣଙ୍କର ଦାସ ପାଲଟିଯିବ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ପରବର୍ତ୍ତୀ ଭକ୍ତିଗୀତଟିକୁ ଶୁଣନ୍ତୁ, ଶିଳ୍ପୀ ନନ୍ଦିତା ଭଞ୍ଜଙ୍କ କଣ୍ଠରେ, ଗୀତିକାର ରଜନୀକାନ୍ତ ନାୟକ।

ବନ୍ଦନା କାର୍ଯ୍ୟକ୍ରମ ଶୁଣିଲେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ତୁଳସୀଦାସ ବିରଚିତ ରାମଚରିତ ମାନସ।

ରାମଚରିତ ମାନସ ଶୁଣିଲେ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ

ଆମେ ସମସ୍ତେ ଏକଥା ବୁଝୁ ଯେ ସୁଖ ବାଣ୍ଟିଲେ ବଢ଼େ ଏବଂ ଦୁଃଖ ବାଣ୍ଟିଲେ କମେ। ଦୁଃଖକୁ ବୋଝ ବୋଲି ବି କୁହାଯାଉଥାଏ। ଏଣୁ ବୋଝକୁ ଏକୁଟିଆ ବୋହିବା ତୁଳନାରେ ବନ୍ଧୁଙ୍କ ସହ ଭାଗ କରିଦେଇପାରିଲେ ସେ ଭାର ଲାଘବ ହୁଏ। ଏହି ମର୍ମରେ ସମଗ୍ର ବିଶ୍ୱ ଯଦି ଗୋଟିଏ କଷ୍ଟକୁ ଭାଗ କରି ପକାଏ ତେବେ କଷ୍ଟ ଆଉ କଷ୍ଟ ହୋଇ ରହିବ ନାହିଁ। ଗୋଟିଏ ସୁଖକୁ ସମଗ୍ର ବିଶ୍ୱ ଯଦି ଭୋଗ କରେ ତେବେ ସେ ସୁଖ ଅନ୍ତହୀନ ହୋଇପାରିବ। ଗୋଟିଏ ସଙ୍କୁଚିତ ଭାବ ନେଇ ଆମେ ନିଜ ଭିତରେ ନିଜେ ଦୁଃଖକୁ ନେଇ ଆଉଟି ହେବା ଅପେକ୍ଷା ତାକୁ ଜଣେ ସହୃଦୟ ବନ୍ଧୁ ନିକଟରେ ଖୋଲି କହିଦେବା ଅର୍ଥ ନିଜକୁ ହାଲୁକା ମନେ କରିବା। ମଣିଷ ମଣିଷ ଭିତରେ ଭାବର ବିନିମୟ ବାସ୍ତବରେ ଏଭଳି ଦୁଃଖ କଷ୍ଟକୁ ଲାଘବ କରିବା ପାଇଁ ହିଁ ଉଦ୍ଦିଷ୍ଟ। ତେବେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ବିଚାର କରି ଆମ ନିଜକୁ ଆମେ ଗୋଟିଏ ଗୋଷ୍ଠୀଠାରୁ ଭିନ୍ନ କରିଦେବା ଆମକୁ ହିଁ ନିଃସଙ୍ଗ ଜୀବନ ଆଡ଼କୁ ଟାଣି ନେଉଥାଏ। ଏହା ମୋର ତାହା ତାର ଏଭଳି ଭେଦଭାବ ଆମକୁ ସ୍ୱାର୍ଥପରତ କରିଦିଏ, ପ୍ରକାରାନ୍ତରେ ଆମକୁ ଏକୁଟିଆ ବି କରିଦିଏ। ଆମେ ଯେତେ ସମ୍ପତ୍ତି ସଂଗ୍ରହ କଲେ ବି ତାହା ଅର୍ଥହୀନ ହୋଇପଡ଼େ ଯେତେବେଳେ ଆମେ ନିଃସଙ୍ଗ ହୋଇଯାଉ। ତେବେ ସମାଜରେ ଅନ୍ୟ ସଭିଙ୍କୁ ନିଜର ବୋଲି ବିଚାର କରିବା ପାଇଁ ଆମକୁ ଯଥେଷ୍ଟ ଉଦାର ହେବାକୁ ହୁଏ। ବିଭିନ୍ନ କଥାକୁ ମୋର ମୋର କହି ଆମେ ଯେଉଁ ସ୍ୱାର୍ଥପରତା କରୁ ତାହା ଆମକୁ ଆମ ନିଜ ସ୍ୱଭାବଠାରୁ ଦୂର କରିବା ଆରମ୍ଭ କରେ। ଆମେ ସମଗ୍ର ବିଶ୍ୱକୁ ନିଜର କରିବାର ପ୍ରବୃତ୍ତିରୁ ଦୂରେଇ ଯାଇ ନିଜ ପାଇଁ ଏକ ସଂକୀର୍ଣ୍ଣ ପୃଥିବୀ ଗଢ଼ୁ ଏବଂ ଶେଷରେ ଏମିତି ହୁଏ ସମୟ ଆସେ ଯେତେବେଳେ ଆମ ପୃଥିବୀରେ ଆମେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଉ। ମଣିଷ ଯେଉଁ ଉପାଦାନରେ ଗଢ଼ା ସେ କଦାପି ଏକୁଟିଆ ରହିବା ସହଜ ନୁହେଁ। ପରିବାର, ସମାଜ, ଜଗତ ଏମିତି ତାର ବିସ୍ତୃତି ହିଁ ତାର ପ୍ରକୃତିଦତ୍ତ ଲକ୍ଷଣ। ତେବେ କେଉଁ ଏକ ସଂକୀର୍ଣ୍ଣ ସ୍ୱାର୍ଥ ତାକୁ ବାରମ୍ବାର ସଙ୍କୁଚିତ କରିଦେଉଥାଏ। ବିଶ୍ୱକୁ ଭଗବାନଙ୍କ ଅବଦାନ ଏବଂ ସେହି ବିଶ୍ୱରେ ସେ କେବଳ ଏକ ନଗଣ୍ୟ ଅସ୍ତିତ୍ୱ ବୋଲି ବିଚାର କଲେ ହିଁ କ୍ରମଶଃ ସେ ଏକ ଉଦାରତା ଅନୁଭବ କରିବାରେ ସମର୍ଥ ହୁଏ। ବ୍ୟଷ୍ଟିରେ ନୁହେଁ, ବରଂ ସମଷ୍ଟିରେ ହିଁ ତାର ଜୀବନ ପୁଷ୍ଟ ହୋଇପାରେ ବୋଲି ଏକ ବିଚାର ତାକୁ ସାମାଜିକତା ଶିଖାଇପାରେ। ଆମ ଶାସ୍ତ୍ର କହେ, ଅୟମ୍ ନିଜ ପରୋବ୍ୟତି ଗଣନା ଲଘୁଚେ ତେସାମ ଉଦାର ଚରିତା ନାମତୁ ବସୁଧୈବ କୁଟୁମ୍ବକମ୍। କାହାକୁ ମୋର ନିଜର ଏବଂ ଅନ୍ୟ କାହାକୁ ମୋର ପର ବୋଲି ଏକ ସଂକୀର୍ଣ୍ଣତାକୁ ପରିତ୍ୟାଗ କରି ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ବିଚାର କରିପାରିଲେ ଜୀବନ ଯେଉଁ ଆତ୍ମୀୟତାରେ ଭରିଯାଏ ସେହି ଆତ୍ମୀୟ ଭାବ ଆମ ଜୀବନକୁ ବାସ୍ତବରେ ସାର୍ଥକ କରିବାର କ୍ଷମତା ବହନ କରେ। ମୁଁ ଯେବେ ମୁଁ ନିଜ ପାଇଁ ନୁହେଁ, ମୁଁ କିଏ? ମୁଁ ଯେବେ କେବଳ ମୋ ପାଇଁ, ତ ମୁଁ କ'ଣ? ଏଇ ମୁହୂର୍ତ୍ତରେ ଯେବେ ମୁଁ ମୋ ଅନ୍ତରର ଡାକ ନ ଶୁଣେ ତ କେବେ ଶୁଣିବି? ମୁଁ ନିଜ ପାଇଁ, ଏଣୁ ମୋତେ ହିଁ କିଛି କରିବାକୁ ହୁଏ। କିନ୍ତୁ ମୁଁ ନିଜଠାରେ ସୀମିତ ହୋଇଗଲେ ମୋ ଜୀବନ ପଶୁତୁଲ୍ୟ ଜୀବନ ପାଲଟିଯାଏ। ମୋତେ ଅନ୍ୟ ଅନେକଙ୍କ ପାଇଁ ବି କିଛି କରିବାକୁ ହେବ ଏବଂ ଯାହା କିଛି ବି କରିବାକୁ ହେବ ତାକୁ ଏଇ ମୁହୂର୍ତ୍ତରେ କରିବାକୁ ହେବ। ବେଳ କାଳକୁ ଅପେକ୍ଷା କରି ମୋ ଅନ୍ତରର ଆବେଦନକୁ ଏଡ଼ାଇ ଯିବା ବାସ୍ତବରେ ଏକ ପ୍ରବଞ୍ଚନା ହିଁ ହେବ। ଆମ ଅନ୍ତରର ସ୍ୱାଭାବିକ ଆବେଦନ ଅଚିରେ କ୍ରିୟମାଣ ହେଉ, ଆମ ଦେଇ ଭଗବତୀ ଇଚ୍ଛା ଫଳବତୀ ହେଉ, ମଣିଷ ଜନ୍ମ ସାର୍ଥକ ହେଉ।

0: ଏଥିଲା ଆଜିର ଅନୁଚିନ୍ତା ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷବାସ କଥା।
1: ଆଜି ଚାଷବାସ କଥାରେ ରହିଛି ଲଙ୍କା ମରିଚ ଚାଷ ବିଷୟରେ। ଆମ ରାଜ୍ୟରେ ଲଙ୍କା ଏକ ଲାଭକାରୀ ଫସଲ, ପ୍ରତ୍ୟେକ ଘର ଲାଗି ଲଙ୍କାର ପ୍ରଚୁର

0: ଆବଶ୍ୟକତା ଥିବାରୁ ଆମ ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ଲଙ୍କାମରିଚ ଚାଷ କରାଯାଇଥାଏ। ଲଙ୍କା ଗଛ ସାଧାରଣତଃ ସମସ୍ତ ପ୍ରକାର ମାଟିରେ ଚାଷ କରାଯାଇଥାଏ। ଏଥିଲାଗି ଉର୍ବର, ଦୋରସା ଓ ନିଗିଡ଼ା ମାଟିରେ ଲଙ୍କା ଚାଷ କଲେ ଅଧିକ ଅମଳ ହୋଇଥାଏ। ପାଣିର ସୁବିଧା ଥିଲେ ଲଙ୍କାମରିଚ ବର୍ଷ ସାରା ଚାଷ କରାଯାଇଥାଏ। ସେଥିପାଇଁ ଲଙ୍କାର ତଳି ପ୍ରସ୍ତୁତି କେମିତି କରିବା? ଗୋଟିଏ ଏକର ଜମି ନିମନ୍ତେ ସର୍ବାଧିକ 300 ଗ୍ରାମ ମଞ୍ଜିର ଆବଶ୍ୟକ ହୋଇଥାଏ। ମଞ୍ଜି ଲଗାଇବା ଆଗରୁ ମଞ୍ଜିକୁ ଥିରାମ ଅଥବା କ୍ୟାପ୍ଟେନ୍ ଦ୍ୱାରା ବିଶୋଧିତ କରିନେବାକୁ ପଡ଼ିଥାଏ। ତଳି ଘେରାରେ ଭଲ ଭାବରେ ସଢ଼ା, ଗୁଣ୍ଡ, ଗୋବର ଖତ ଦେଇ ମଞ୍ଜି ବୁଣା ଯାଇଥାଏ। ମଞ୍ଜି ବୁଣିବାର ମାସେ ଦେଢ଼ ମାସ ପରେ ଚାରାଗୁଡ଼ିକ ଜମିରେ ଲଗାଇବା ଲାଗି ଉପଯୁକ୍ତ ହୋଇଥାଏ। 1 ଡେସିମିଲ ଜମିରେ ଚାରା ପକାଇଲେ ତାହା ଗୋଟିଏ ଏକର ଜମିରେ ଲଗାଯାଇପାରିବ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, ଜମିକୁ ସର୍ବପ୍ରଥମ 4-5 ଓଡ଼ ଚାଷ କରି ଗୁଣ୍ଡ କରିଦେବାକୁ ହେବ। ଶେଷ ଓଡ଼ ଚାଷ ସମୟରେ ସର୍ବାଧିକ 12 ଶଗଡ଼ ଖତ ଏକର ପ୍ରତି ପ୍ରୟୋଗ କରି ମାଟିରେ ମିଶାଇ ଜମିରେ ମଇ ଦେଇ ସମାନ କରିଦେବାକୁ ପଡ଼ିବ। ଲଙ୍କା ଲଗାଇବା ଲାଗି ପଟାଳିମାନ ସୃଷ୍ଟି କରିବାକୁ ପଡ଼ିବ। ପ୍ରତି ପଟାଳିରେ ଯେପରି ଜଳସେଚନର ସୁବିଧା ହୋଇପାରିବ ସେହିପରି ସିଆର୍ ମାନ କରିବାକୁ ପଡ଼ିଥାଏ। ଧାଡ଼ିକୁ ଧାଡ଼ି 2 ଫୁଟ ଓ ଗଛକୁ ଗଛ 2 ଫୁଟ ବ୍ୟବଧାନ ରଖି ଗଛ ଲଗାଇବ। କ୍ୟାପ୍ସିକମ୍ ଲଙ୍କା ଅଳ୍ପ ଉଚ୍ଚ ହୋଇ ଝଙ୍କାଳିଆ ହେଉଥିବାରୁ ତାହାକୁ କମ୍ ବ୍ୟବଧାନ ମଧ୍ୟରେ ଲଗାଇପାରିବେ। ବିହନ କଥା ଯଦି କହିବା, ସାଧାରଣତଃ ଆମ ରାଜ୍ୟରେ 6 ପ୍ରକାର ଜାତିର ଲଙ୍କା ଚାଷ କରାଯାଇଥାଏ। ତାହା ହେଲା G1, G2, G5, SCP, 46, ସୂର୍ଯ୍ୟମୁଖୀ ଓ ଜ୍ୱାଳା। କ୍ଷେତକୁ କେମିତି ଜଳସେଚନ କରିବା? ଲଙ୍କା ଚାରା ଲଗାଇବାର 3 ସପ୍ତାହ ପରେ ଓ ତା ପର 3 ସପ୍ତାହ ପରେ ଏହିପରି 2 ଥର କୋଡ଼ା ଖୋସା କରାଯାଇଥାଏ। ଏହି ସମୟରେ କ୍ଷେତର ଘାସ ସବୁକୁ ବାଛି ପରିଷ୍କାର କରିଦେବାକୁ ହେବ। ଆଉ ମଧ୍ୟ ଆବଶ୍ୟକ ପରିମାଣରେ ପୁଣି ଥରେ ଖତ ସାର ପ୍ରୟୋଗ କରାଯିବାକୁ ପଡ଼ିବ। ଯତ୍ନ ସହକାରେ ଥରକୁ ଥର ଜମିର ବତର ଦେଖି ଗଛକୁ ଜଳସେଚନ କରିବାକୁ ପଡ଼ିଥାଏ। ଜଳସେଚନ ଆବଶ୍ୟକ ପରିମାଣରେ କରା ନ ଗଲେ ଫଳ ଫଳିବା କମିଯାଇଥାଏ। ଲଙ୍କା ଗଛରେ ସାଧାରଣତଃ ହଳଦୀ ଗୁଣ୍ଡ ପୋକ ଲାଗିଥାଏ। ଏହା ବାଦ ଯେଉଁ ପୋକ ଓ ଫଳକଟା ପୋକ ଲଙ୍କା ମରିଚ ଫସଲର ବିଶେଷ କ୍ଷତି କରିଥାନ୍ତି, ଏପରି ପୋକ ଆକ୍ରମଣରୁ ଗଛକୁ ରକ୍ଷା କରିବାକୁ ହେଲେ ସେଭିନ୍ ମେଟାସିଷ୍ଟକସ୍ ଆବଶ୍ୟକ ପାଣିରେ ମିଶାଇ କ୍ଷେତରେ ସ୍ପ୍ରେ କରିବାକୁ ପଡ଼ିଥାଏ। ଲଙ୍କା ଚାଷରେ ଝାଉଁଳା ରୋଗ ମଧ୍ୟ ହୋଇଥାଏ। ଏଥିସହିତ ଲଙ୍କା ଗଛକୁ ଭାଇରସ୍ ରୋଗ ମଧ୍ୟ ସଂକ୍ରମିତ ହୋଇଥାଏ। ଏହା ବ୍ୟତୀତ ଯେଉଁ କ୍ଷେତରେ ବାଇଗଣ କିମ୍ବା ବିଲାତି ବାଇଗଣ ଲଗାଇଥିବେ ସେହିସବୁ ଜମିରେ ଲଙ୍କା ଚାଷ କରିବେ ନାହିଁ। ପ୍ରତି ଏକର ପିଛା କଞ୍ଚା ଲଙ୍କା ସର୍ବାଧିକ 30-35 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ। କଞ୍ଚା ଲଙ୍କା ବିକ୍ରୟ କରିବାର ବିଶେଷ ସୁବିଧା ନଥିଲେ ମଧ୍ୟ କଞ୍ଚା ଲଙ୍କାକୁ ଶୁଖେଇକିରି ବିକ୍ରୟ ମଧ୍ୟ କରିପାରିବେ।
1: ଲଙ୍କା ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆମେ ପ୍ରଚାର କରୁଛୁ କନ୍ଧ ସମ୍ପ୍ରଦାୟର ଗୀତ। କନ୍ଧ ଭାଇଭଉଣୀମାନେ କଠିନ ପରିଶ୍ରମ କରି ନିଜର ଜୀବିକା ଉପାର୍ଜନ କରନ୍ତି। ନିଜର କ୍ଲାନ୍ତକୁ ଭୁଲିଯିବା ପାଇଁ ସେମାନେ ଖୋଜନ୍ତି ଅବସର, କାରଣ ସାମାନ୍ୟ ଅବସର ପାଇଲେ ସେମାନେ ଗୀତ ଗାଇ ନାଚ କରିବାକୁ ଭଲ ପାଆନ୍ତି।

ସନ୍ଧ୍ୟା ସମୟ ହିଁ ସେମାନଙ୍କ ପାଇଁ ଉପଯୁକ୍ତ ଅବସର ସମୟ। ଏହି ସମୟରେ ଗାଁ ଦାଣ୍ଡରେ କନ୍ଧ ଯୁବତୀମାନେ ଏକାଠି ହୋଇ କନ୍ଧ ଯୁବକମାନଙ୍କୁ ଗୀତ ମାଧ୍ୟମରେ ଥଟା ପରିହାସ କରନ୍ତି। ସେହି ସମୟର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡା ଗାଁର ରାମଚନ୍ଦ୍ର ସାରକା ଓ ସାଥୀମାନେ।

ପ୍ରତ୍ୟେକ ସମ୍ପ୍ରଦାୟ ଭଳି କନ୍ଧ ସମ୍ପ୍ରଦାୟରେ ମଧ୍ୟ ବିବାହ ପ୍ରଥା ରହିଛି। କନ୍ୟାକୁ ବରଘର ଗାଁରେ ଛାଡ଼ିଯିବା ସମୟରେ କନ୍ୟା ପକ୍ଷରୁ ଯାଇଥିବା କନ୍ଧ ଭାଇମାନେ ଗୀତ ମାଧ୍ୟମରେ ବରଘର ଗାଁର କନ୍ୟାମାନଙ୍କୁ ମିଶିବା ପାଇଁ ଡାକନ୍ତି। ସେମାନେ ଗୀତ ମାଧ୍ୟମରେ କହନ୍ତି ଯେ ଆଜିର ସୁଯୋଗ ହୁଏତ ଆଉ ଦିନ ଆସିବନି, ତେଣୁ ଆଉ ଡେରି ନ କରି ଚାଲିଆସ, ମିଳିମିଶି ଗୀତ ଗାଇ ଗାଁ ଦାଣ୍ଡରେ ନାଚ କରିବା। ଏହିଭଳି ଗୀତ ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡା ଗାଁର ରାମଚନ୍ଦ୍ର ସାରକା ଏବଂ ସାଥୀମାନେ।

ନିଜ ନିଜ କ୍ଷେତ୍ରରେ କାମ କରିବା ସମୟରେ କନ୍ଧ ଭାଇ ଭଉଣୀମାନେ ଗୀତ ଗାଇ କାମ କରିବାକୁ ଅଧିକ ପସନ୍ଦ କରନ୍ତି। ସେମାନଙ୍କର ଧାରଣା ଯେ ଗୀତ ଗାଇ ଗାଇ କାମ କଲେ କଠିନ କାମ ମଧ୍ୟ ସହଜରେ ହୋଇଯିବ ଏବଂ ଆମକୁ କଷ୍ଟ ହେବନି। ସେଇ ଗୀତ ଆସନ୍ତୁ ଶୁଣିବା।

ପ୍ରତ୍ୟେକ ଭୋଜି ଭାତରେ ଦନା ଏବଂ ଖଲିପତ୍ରର ଭୂମିକା ନିହାତି ଜରୁରୀ। ଏହାକୁ ଆଖି ଆଗରେ ରଖି କନ୍ଧର ଭାଇଭଣୀମାନେ ଦନା ଓ ଖଲିପତ୍ର ତିଆରି କରିବା ସମୟରେ ଗୀତ ମାଧ୍ୟମରେ ପ୍ରକାଶ କରନ୍ତି ଯେ ଶୀଘ୍ର ଶୀଘ୍ର କାମ କର, ନହେଲେ ନିକଟ ଭବିଷ୍ୟତରେ ଯଦି କୌଣସି ଭୋଜି ହୁଏ ଦନା ଓ ଖଲିପତ୍ରର ଅଭାବ ହେଲେ ଆମକୁ ନିଶ୍ଚୟ ନିନ୍ଦା କରିବେ। ତେଣୁ ହେଳା ନକରି ନିଜ ନିଜ କାମ ଶୀଘ୍ର ସାରିବା। ଏହି ମର୍ମର ଗୀତ ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡା ଗାଁର ରାମଚନ୍ଦ୍ର ସାରକା ଏବଂ ସାଥୀମାନେ।

0: ରିଞ୍ଜୋଡ଼ି କାର୍ଯ୍ୟକ୍ରମ ଶୁଣିଲେ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସକାଳ 6:55 ହେବା ପାଇଁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी संप्रति वार्ताः श्रूयन्ताम् प्रवाचिका निधिः झाः। अथ

ପଚିଶ ମିନିଟ୍ରେ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ସୁରଭି। ଏଥିରେ ଶୁଣିବେ ପ୍ରଣବ ପଟ୍ଟନାୟକଙ୍କ ସହିତ ସାକ୍ଷାତକାର। ସୁର ଲହରୀ ଶୁଣିବେ ସକାଳ 8:30 ଶିଳ୍ପୀମାନେ ହେଲେ ଲକ୍ଷ୍ମୀ ନାରାୟଣ ବେହେରା ଏବଂ ମଧୁସ୍ମିତା ମହାନ୍ତି। କେତୋଟି ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45 ଶିଳ୍ପୀମାନେ ହେଲେ ସୁବାସ ଦାସ, ଶୈଳଭମା ଏବଂ ଶକ୍ତି ମିଶ୍ର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05 ଏବଂ ଦିନ 2:15। ଆକାଶବାଣୀ ଲାଇଭ ଶୁଣିବେ ଦିନ 11:00। ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିବେ ଦିନ 12:00। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ଆମରି ନାରୀ ଦେଶର ସିରି ଏହି କ୍ରମରେ ଶୁଣିବେ ସ୍ୱାଧୀନତା ସଂଗ୍ରାମୀ ଉଷା ମେହେଟ୍ଟାଙ୍କ ସମ୍ପର୍କରେ। ପରେ ପରେ ରହିଛି ଆମେ ପାଠ ପଢ଼ିବା କାହିଁକି, ଏ ସମ୍ପର୍କରେ ସାକ୍ଷାତକାରଟିଏ ଅମିତା ପାଢ଼ୀଙ୍କ ସହିତ। ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:00। ଏଥିରେ ଶୁଣିବେ ଓଡ଼ିଆ ସାହିତ୍ୟ ଉପରେ ଜଣା ଅଜଣା କାର୍ଯ୍ୟକ୍ରମ। ଚୈତିଜନ କାର୍ଯ୍ୟକ୍ରମ ଅପରାହ୍ନ 5:30। ଏଥିରେ ହାଲଚାଲରେ ରହିଛି ଜାତୀୟ ଚକ୍ଷୁଦାନ ପକ୍ଷ ଏବଂ ପରେ ଆମ ଅଞ୍ଚଳର ପ୍ରତିଭା କ୍ରମରେ ସାକ୍ଷାତକାର ଶୁଣିବେ ଅଭିନେତା ଶୁଭେନ୍ଦୁ ପାଢ଼ୀଙ୍କ ସହିତ। ଶେଷରେ ଶୁଣିବେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ସମ୍ପର୍କରେ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ବର୍ଷାଦିନିଆ ପନିପରିବା ଚାଷ ସମ୍ପର୍କରେ। ନାଟକ ସମ୍ପର୍କ ପ୍ରଚାର କରିବୁ ରାତି 9:30। ମୂଳ ରଚନା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ପ୍ରଯୋଜନା ରବୀନ୍ଦ୍ର କୁମାର। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ସକାଳ 7:02:40। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: କ୍ଷମତା ପ୍ରଦାନ କରିବା ନେଇ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। 1992 ମସିହାରେ ପଞ୍ଚାୟତରାଜ ବ୍ୟବସ୍ଥା ଦ୍ୱାରା ସ୍ୱାୟତ୍ତ ଶାସନ ଆରମ୍ଭ ହୋଇଥିଲା। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଲୋକଙ୍କର କ୍ଷମତା ଏବଂ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବେ। ଏହି ଅବସରରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶ୍ରୀ ମାଝୀ ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। କଟକ ମହାନଗର ନିଗମର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଶହୀଦ ଭବନଠାରେ 3 ଦିନ ବ୍ୟାପୀ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଦିନରେ ଗତକାଲି ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଡକ୍ଟର ଅରିଜିତ ପସାୟତ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଯୋଗଦେଇ କଟକର ଭାଇଚାରା ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ମହାନଗର ନିଗମ ପକ୍ଷରୁ ଗତକାଲି ବିଭିନ୍ନ ସ୍ଥାନରେ 11,74,00,000 ଟଙ୍କା ବ୍ୟୟରେ 22 ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଯାଇଛି। କଟକ, ପୁରୀ, ଭୁବନେଶ୍ୱର ଏବଂ ପାରାଦୀପକୁ ନେଇ ଏକ ବୃହତ୍ ସହରାଞ୍ଚଳ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ସମ୍ପର୍କରେ ସାଂସଦ ଶ୍ରୀ ମହତାବ ଏହି ଅବସରରେ ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତାକାଲି ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ 20 ଦୁଗ୍ଧ ସଂଗ୍ରହ କେନ୍ଦ୍ର, 50 କୃଷି ସେବା କେନ୍ଦ୍ର, 46 ଖାଉଟି କେନ୍ଦ୍ର ଏବଂ 200 ଜନସେବା କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିବା ସହ 3 ଗୋଦାମର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଖୋର୍ଦ୍ଧା ଜିଲ୍ଲା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳରେ ଗତକାଲି ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ୍କୋ ଅଧ୍ୟକ୍ଷ ଉଷା ପାଢ଼ୀ ପରିଦର୍ଶନ କରିଛନ୍ତି। ସେଠାରେ ଜାରି ରହିଥିବା ବିକାଶମୂଳକ ପ୍ରକଳ୍ପ ତଥା ଶିଳ୍ପାଞ୍ଚଳର କାର୍ଯ୍ୟଦକ୍ଷତା ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। କ୍ଷେତ୍ରସ୍ତରୀୟ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ସହ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାୟୀ ଜଳ ପରିଚାଳନା ଏବଂ ମହିଳା ଶ୍ରମିକଙ୍କ ପାଇଁ ନିରାପଦ ସାର୍ବଜନୀନ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚିଲିକା ନିର୍ବାଚନ ମଣ୍ଡଳୀର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାର ପ୍ରସାର ଏବଂ ଶତ ପ୍ରତିଶତ ପାସ୍ ହାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିକ୍ଷା ବ୍ୟବସ୍ଥା, ଉପସ୍ଥାନ, ଗୁଣବତ୍ତା ସମ୍ପନ୍ନ ପାଠପଢ଼ା, ପରୀକ୍ଷା ପ୍ରସ୍ତୁତି ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପୁଣିଥରେ ଆଜିଠାରୁ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ 2 ଦିନ ଧରି ଗଣତି ମଣତି ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟା ଜାରି ରହିଥିବାବେଳେ ଶ୍ରୀଜୀଉଙ୍କ ନୀତିକାନ୍ତି ଯଥାରୀତି ଜାରି ରହିବ। ତେବେ ଅପରାହ୍ନ 4 ସନ୍ଧ୍ୟାଧୂପ ଶେଷ ପର୍ଯ୍ୟନ୍ତ ଭିତରକାଠରୁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମ ଓଡ଼ିଶା କୃଷିଭିତ୍ତିକ ଗଣପର୍ବ ପାଳନ ନେଇ ଲଗ୍ନ ଧାର୍ଯ୍ୟ ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ଆୟୋଜିତ ବୈଠକରେ ଖଡ଼ିଆଳ ରାଜା ଦେବଦେବ ସିଂହଦେଙ୍କ ଉପସ୍ଥିତିରେ ଲଗ୍ନ ସ୍ଥିର ହୋଇଛି। ଆସନ୍ତା ମାସ 15 ଭାଦ୍ରବ ମାସ 5 ତିଥିରେ ପୂର୍ବାହ୍ନ 9:05 10 ମଧ୍ୟରେ ନବାନ୍ନ ଭକ୍ଷଣ ସମୟ ଧାର୍ଯ୍ୟ ହୋଇଛି। ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ବନ୍ୟା ପ୍ରଭାବିତ ଅଞ୍ଚଳକୁ ସାଂସଦ ବଳଭଦ୍ର ମାଝୀ ଗତକାଲି ଗସ୍ତ କରିଥିଲେ। ପ୍ରଭାବିତ ଲୋକଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି। କ୍ଷୟକ୍ଷତି ଆକଳନ ପରେ କ୍ଷତି ପ୍ରଦାନ କରାଯିବ ବୋଲି କହିଛନ୍ତି। ଲଗାଣ ବର୍ଷା ଯୋଗୁଁ ଭଣ୍ଡାର, ବରି ଏବଂ ତେଲ ନଦୀରେ ବନ୍ୟା ଆସିଥିଲା। ଉତ୍ତର ବଙ୍ଗୋପସାଗର, ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏବଂ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଆସନ୍ତା 48 ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଗତକାଲି ରାଜ୍ୟସାରା ବର୍ଷା ହୋଇଛି। ବାଲେଶ୍ୱର ରାଜଘାଟଠାରେ ସର୍ବାଧିକ 156.2 mm ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସକାଳ 6 ସୁଦ୍ଧା 625.04 ଫୁଟ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,25,476 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 8 ସ୍ଲୁଇସ୍ ଗେଟ୍ ଦେଇ 1,63,591 ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ।

0: ଦୃଷ୍ଟିରେ ଶୁଣନ୍ତୁ ପ୍ରୋଷ୍ଟେଟ୍ ଗ୍ରନ୍ଥି ଜନିତ ସ୍ୱାସ୍ଥ୍ୟ ସମସ୍ୟା ଆଲୋଚନା କରିଛନ୍ତି ଡାକ୍ତର ସଞ୍ଜୟ କୁମାର ଚୌଧୁରୀ।
1: ପୁରୁଷମାନଙ୍କୁ 50 ବର୍ଷ ବୟସ ପରେ ପ୍ରୋଷ୍ଟେଟ୍ ସମସ୍ୟା ଏକ ସ୍ୱାସ୍ଥ୍ୟ ସମସ୍ୟା, କିନ୍ତୁ ଏହି ସ୍ୱାସ୍ଥ୍ୟ ସମସ୍ୟାକୁ ଏଡ଼ାଇବା ପାଇଁ ଆପଣ ଅନେକ ଉପାୟ ଆପଣେଇ ପାରିବେ। ପ୍ରଥମେ ଆସନ୍ତୁ ଜାଣିନେବା ପ୍ରୋଷ୍ଟେଟ୍ କ'ଣ। ପ୍ରୋଷ୍ଟେଟ୍ ପୁରୁଷମାନଙ୍କ ମଧ୍ୟରେ ଏକ ଛୋଟ ଗ୍ରନ୍ଥି ଯାହା ବୀର୍ଯ୍ୟ ତିଆରି କରିବାରେ ସାହାଯ୍ୟ କରେ। ଏହା ମଳଦ୍ୱାର ସାମ୍ନାରେ ଓ ପରିସ୍ରା ଥଳୀ ତଳେ ରହିଥାଏ। ଏହା ମୂତ୍ରନଳୀକୁ ଘୋଡ଼ାଇ ଦେଇଥାଏ, ଯାହା ଶରୀରରୁ ପରିସ୍ରା ଏବଂ ବୀର୍ଯ୍ୟକୁ ବାହାର।

0: ସମସ୍ୟା ଦୁଇ ପ୍ରକାର ହୋଇପାରେ, ଯଥା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ଓ ପ୍ରୋଷ୍ଟେଟ୍ କର୍କଟ ରୋଗ ସମସ୍ୟା। ଆସନ୍ତୁ ଜାଣିନେବା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ବିଷୟରେ। ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ଅନେକ ପ୍ରକାର ହୋଇପାରେ। ପ୍ରଥମଟି ହେଲା ତୀବ୍ର ଜୀବାଣୁ ପ୍ରୋଷ୍ଟାଟାଇଟିସ୍। ସାଧାରଣତଃ ଜୀବାଣୁ ସଂକ୍ରମଣରୁ ହଠାତ୍ ଆରମ୍ଭ ହୋଇଥାଏ। ପ୍ରୋଷ୍ଟେଟ୍ ଲକ୍ଷଣ ବ୍ୟତୀତ ଯଦି ଆପଣଙ୍କର ଜ୍ୱର, ଥଣ୍ଡା କିମ୍ବା ଯନ୍ତ୍ରଣା ହୁଏ, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଅଧିକାଂଶ ରୋଗ ଆଣ୍ଟିବାୟୋଟିକ୍ ଦ୍ୱାରା ଭଲ ହୋଇଥାଏ। ଅସମ୍ପୂର୍ଣ୍ଣ ଚିକିତ୍ସା ଦ୍ୱାରା ଏହା ପ୍ରୋଷ୍ଟେଟ୍ ଆବ୍ସେସ୍ ବା ପ୍ରୋଷ୍ଟେଟ୍ରେ ପୂଜ୍ୟ ହୋଇଯାଇପାରେ। ଦ୍ୱିତୀୟଟି ହେଲା କ୍ରୋନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍। ପ୍ରୋଷ୍ଟେଟ୍ ସଂକ୍ରମଣ ଯାହା ବାରମ୍ବାର ଫେରିଆସେ ତାକୁ କ୍ରୋନିକ୍ ବ୍ୟାକ୍ଟେରିଆ ପ୍ରୋଷ୍ଟାଟାଇଟିସ୍ କୁହାଯାଏ। ଏହି ବିରଳ ସମସ୍ୟାର ଚିକିତ୍ସା କରିବା କଷ୍ଟକର ହୋଇପାରେ। ବେଳେବେଳେ ଦୀର୍ଘ ସମୟ ଧରି ଆଣ୍ଟିବାୟୋଟିକ୍ ଗ୍ରହଣ କରିବା କାମ କରିପାରେ। ତୃତୀୟଟି ହେଲା କ୍ରୋନିକ୍ ପ୍ରୋଷ୍ଟାଟାଇଟିସ୍, ଯାହାକୁ କ୍ରୋନିକ୍ ପେଲଭିକ୍ ଯନ୍ତ୍ରଣା ସିଣ୍ଡ୍ରୋମ୍ ମଧ୍ୟ କୁହାଯାଏ। ଏହା ଏକ ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା। ଏହା ତଳପିଠିରେ, ତଳି ପେଟରେ, ଦୁଇ ଜଙ୍ଘ ଓ ପିଚା କିମ୍ବା ଲିଙ୍ଗର ପ୍ରାନ୍ତରେ ଯନ୍ତ୍ରଣା ଦେଇପାରେ। ଔଷଧ ଜୀବନଶୈଳୀରେ ପରିବର୍ତ୍ତନ, ଉଷୁମ ପାଣିରେ କିଛି ସମୟ ବସିବା, ସମୟ ଅନୁସାରେ ବେଳେବେଳେ ବୀର୍ଯ୍ୟକୁ ବାହାର କରିବା ଏବଂ କିଛି ତଳି ପେଟର ବ୍ୟାୟାମ କଲେ ଏଥିରୁ ଉପଶମ ମିଳିଥାଏ। ଚିକିତ୍ସାର ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଡାକ୍ତରଙ୍କ ସହ କଥାବାର୍ତ୍ତା କରିବାକୁ ନିଶ୍ଚିତ ହୁଅନ୍ତୁ। ବୟସ୍କ ପୁରୁଷମାନଙ୍କଠାରେ ବିନାଇନ୍ ପ୍ରୋଷ୍ଟାଟିକ୍ ହାଇପରପ୍ଲାସିଆ ବା ବିପିଏଚ୍ ବହୁତ ସାଧାରଣ। ଏହାର ଅର୍ଥ ପ୍ରୋଷ୍ଟେଟ୍ ବୃଦ୍ଧି ହୋଇଛି କିନ୍ତୁ କର୍କଟ ରୋଗ ନୁହେଁ। ଆସନ୍ତୁ ଜାଣିବା ବର୍ତ୍ତମାନ ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟାର ଲକ୍ଷଣଗୁଡ଼ିକ କ'ଣ। ସେଗୁଡ଼ିକ ହେଲା ବାରମ୍ବାର ପରିସ୍ରା କରିବା, ପରିସ୍ରା କରିବା ପାଇଁ ରାତିରେ ଅନେକ ଥର ଉଠିବା, ପରିସ୍ରା କିମ୍ବା ବୀର୍ଯ୍ୟରେ ରକ୍ତ, ଯନ୍ତ୍ରଣା କିମ୍ବା ପରିସ୍ରାରେ ଜ୍ୱଳନ ହେବା, ତଳ ପିଠି, ପିଛା, ପେଲଭିକ୍ କିମ୍ବା ରେକ୍ଟାଲ ଅଞ୍ଚଳରେ କିମ୍ବା ଉପର ଜଙ୍ଘରେ ବାରମ୍ବାର ଯନ୍ତ୍ରଣା ହେବା, ପରିସ୍ରା ଥପାଏ ଥପାଏ ପଡ଼ିବା। ଏଗୁଡ଼ିକ ସମସ୍ୟା ଯଦି ଆପଣଙ୍କଠାରେ ପରିଲକ୍ଷିତ ହୁଏ ତାହେଲେ ତୁରନ୍ତ ଆପଣ କୌଣସି ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ। ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା ପରେ ଆସନ୍ତୁ ଜାଣିନେବା ପ୍ରୋଷ୍ଟେଟ୍ କର୍କଟ ରୋଗ ବିଷୟରେ। ପ୍ରୋଷ୍ଟେଟ୍ କର୍କଟ ହେବାର ସମ୍ଭାବନା ଆପଣଙ୍କ ଦ୍ୱାରା ପ୍ରଭାବିତ ହୋଇପାରେ, ଯେମିତିକି 50 ବର୍ଷରୁ ଅଧିକ ବୟସ୍କ ପୁରୁଷମାନଙ୍କ ପ୍ରତି ଏହା ଏକ ବିପଦ ହୋଇଥାଏ। ଯଦି ଆପଣଙ୍କ ବାପା କିମ୍ବା ଭାଇଙ୍କର ପ୍ରୋଷ୍ଟେଟ୍ କର୍କଟ ଥାଏ ତେବେ ଆପଣଙ୍କଠାରେ ମଧ୍ୟ ଏହା ଦେଖାଯିବାର ସମ୍ଭାବନା ରହିଛି। ଖାଦ୍ୟପେୟ ବିଷୟରେ ମୁଁ କହି ରଖିବି ଯେ ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଖାଉଥିବା ପୁରୁଷଙ୍କ ପାଇଁ ପ୍ରୋଷ୍ଟେଟ୍ କର୍କଟ ହେବାର ଆଶଙ୍କା ଅଧିକ ହୋଇପାରେ। ଆପଣଙ୍କଠାରେ ଯଦି ପରିସ୍ରା ଜନିତ କିଛି ଅସୁବିଧା ପରିଲକ୍ଷିତ ହୁଏ ତାହେଲେ ଆପଣ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ। ଡାକ୍ତର ହିଁ କହିବେ ଯେ ଆପଣଙ୍କର ସମସ୍ୟାଟା ସାଧାରଣ ପ୍ରୋଷ୍ଟେଟ୍ ସମସ୍ୟା କି ଏହା ଏକ ପ୍ରୋଷ୍ଟେଟ୍ର କର୍କଟ ସମସ୍ୟା। ସେଥିପାଇଁ ସେ ନିଶ୍ଚିତ ଭାବେ କିଛି ପରୀକ୍ଷା କରିବେ, ଯେଉଁ ପରୀକ୍ଷା ମଧ୍ୟରୁ ଗୋଟିଏ ହେଲା ପ୍ରୋଷ୍ଟେଟ୍ ସ୍ପେସିଫିକ୍ ଆଣ୍ଟିଜେନ୍ ପରୀକ୍ଷା। ଲକ୍ଷଣ ବିନା ପୁରୁଷମାନଙ୍କଠାରେ ବାର୍ଷିକ ପିଏସ୍ଏ ପରୀକ୍ଷା ସାଧାରଣତଃ ସୁପାରିଶ କରାଯାଏ ନାହିଁ। ତଥାପି ପୁରୁଷମାନଙ୍କଠାରେ ଯେଉଁମାନେ ପ୍ରୋଷ୍ଟେଟ୍ ଲକ୍ଷଣ ବିଷୟରେ ରିପୋର୍ଟ କରନ୍ତି, ପ୍ରୋଷ୍ଟେଟ୍ ସ୍ପେସିଫିକ୍ ଆଣ୍ଟିଜେନ୍ ପରୀକ୍ଷା ଡାକ୍ତରମାନଙ୍କୁ ସମସ୍ୟାର ପ୍ରକୃତି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଆପଣମାନଙ୍କଠାରେ ଯଦି ଏହିପରି କିଛି ଲକ୍ଷଣ ପରିଲକ୍ଷିତ ହୁଏ, ଯାହାକି ବାରମ୍ବାର ପରିସ୍ରା କରିବା କିମ୍ବା ରାତିରେ ବାରମ୍ବାର ପରିସ୍ରା କରିବାକୁ ଉଠିବା, ସେଥିପାଇଁ ଆପଣ ନିୟମିତ ଭାବେ ଏକ ୟୁରୋଲୋଜିଷ୍ଟ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ପ୍ରୋଷ୍ଟେଟ୍ ଗ୍ରନ୍ଥି ଜନିତ ସ୍ୱାସ୍ଥ୍ୟ ସମସ୍ୟା, ଆଲୋଚନା କରିଥିଲେ ଡାକ୍ତର ସଞ୍ଜୟ କୁମାର ଚୌଧୁରୀ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 26ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି କିର୍ଗିସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। G20 ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନେପାଳରେ ବନ୍ୟା ପରେ ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ଏବଂ T20 ଏସିଆ କପ୍ ମହିଳା କ୍ରିକେଟରେ ଥାଇଲାଣ୍ଡକୁ 94 ରନ୍ରେ ପରାସ୍ତ କରି ଭାରତ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିସ୍ତାନକୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ବିସ୍କେକ୍ରେ ପହଞ୍ଚିଛନ୍ତି। ଶ୍ରୀ ମୋଦି ଆଜି ଏବଂ ଆସନ୍ତାକାଲି କିର୍ଗିସ୍ତାନରେ ଅନୁଷ୍ଠିତ ହେଉଥିବା 26ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ରାଷ୍ଟ୍ରମୁଖ୍ୟ ଅଧିବେଶନରେ ମଧ୍ୟ ଯୋଗଦେବେ।

କାର୍ଯ୍ୟସୂଚୀ ରହିଛି। ଗତକାଲି ଶ୍ରୀ ମୋଦି ବିଶ୍କେକ୍ରେ ପହଞ୍ଚିବା ପରେ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରାଯାଇଥିଲା। ସ୍ୱାଗତ କରିବା ପାଇଁ ଏକ ପାରମ୍ପରିକ କିର୍ଗିସ୍ତାନ ନୃତ୍ୟ ପ୍ରଦର୍ଶନ ମଧ୍ୟ ଆୟୋଜନ କରାଯାଇଥିଲା। 26ତମ ଏସ୍ସିଓ ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ସାଦିର୍ ଝାପାରୋଭ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି କିର୍ଗିସ୍ତାନ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶିଖର ସମ୍ମିଳନୀ ଅବସରରେ ଅନେକ ଏସ୍ସିଓ ନେତାଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି। ଗତ ଶନିବାର ଦିନ ପ୍ରସ୍ଥାନ ବିବୃତ୍ତିରେ ଶ୍ରୀ ମୋଦି କହିଥିଲେ ଯେ ସେ ସୁରକ୍ଷା, ସଂଯୋଗୀକରଣ ଏବଂ ସୁଯୋଗ ଉପରେ ଆଧାରିତ ଏହି କ୍ଷେତ୍ର ପାଇଁ ଭାରତର ଦୃଷ୍ଟିକୋଣକୁ ଆଗକୁ ନେବା ଲାଗି ଆଶାବାଦୀ ଅଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଭାରତ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ମୁକ୍ତ କ୍ଷେତ୍ର ପାଇଁ ଏସ୍ସିଓ ସଦସ୍ୟମାନଙ୍କ ସହିତ କାମ କରିବେ। ଶ୍ରୀ ମୋଦି ଷଷ୍ଠ ବିଶ୍ୱ ନୋମାଡ୍ ଗେମ୍ସର ଉଦ୍ଘାଟନୀ ଉତ୍ସବରେ ମଧ୍ୟ ଯୋଗଦେବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଗସ୍ତ ଏସୀୟ ଦେଶମାନଙ୍କ ମଧ୍ୟରେ ଭାରତର ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଉଜ୍ବେକିସ୍ତାନ ରାଷ୍ଟ୍ରପତି ସାବକତ୍ ମିର୍ଜିୟୋୟେଭ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଆଲୋଚନା କରିଛନ୍ତି। ଏଥିସହିତ ଶ୍ରୀ ମୋଦିଙ୍କ ଦୁଇଦିନିଆ ଉଜ୍ବେକିସ୍ତାନର ତାସ୍କେଣ୍ଟ ଗସ୍ତ ଶେଷ ହୋଇଛି। ଉଭୟ ନେତା ଭାରତ ଉଜ୍ବେକିସ୍ତାନ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ସହଭାଗିତାରେ ପରିଣତ କରିବାକୁ ସହମତ ହୋଇଛନ୍ତି। ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ 11ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସେଥିମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ୟୁରାନିୟମ୍, ବାଣିଜ୍ୟ, ପ୍ରତିରକ୍ଷା, ଡିଜିଟାଲ୍ ପେମେଣ୍ଟ ଏବଂ ଶିକ୍ଷା, କ୍ରୀଡ଼ା ଓ ଐତିହ୍ୟ ଭଳି ପ୍ରସଙ୍ଗ ରହିଛି। ଏହି ଦୁଇଦିନିଆ ଗସ୍ତ ଭାରତ ଉଜ୍ବେକିସ୍ତାନ ସମ୍ପର୍କକୁ ଏକ ନୂତନ ଢାଞ୍ଚା ପ୍ରଦାନ କରିଛି। ଦୁଇ ଦେଶ ମଧ୍ୟରେ $5 ବିଲିୟନ୍ ବାଣିଜ୍ୟ ଲକ୍ଷ୍ୟ, ଦୀର୍ଘକାଳୀନ ଶକ୍ତି ସହଯୋଗ ଏବଂ ଆଞ୍ଚଳିକ ସ୍ତରରେ ବ୍ୟାପକ ରଣନୈତିକ ସହଭାଗିତା ବୃଦ୍ଧି ଓ ଏସୀୟ କ୍ଷେତ୍ର ସହିତ ଭାରତର ସମ୍ପର୍କକୁ ନୂତନ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଗସ୍ତକାଳରେ ରାଷ୍ଟ୍ରପତି ସାବକତ୍ ମିର୍ଜିୟୋୟେଭ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜ୍ବେକିସ୍ତାନର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ ଓଲି ଦାରାଜଲି ଦୋସ୍ତଲିକ୍ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଫ୍ୟାସନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ନିଫ୍ଟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହି ଉତ୍ସବରେ ସମଗ୍ର ଦେଶର 18ଟି ନିଫ୍ଟ କ୍ୟାମ୍ପସରେ ସ୍ନାତକ ହାସଲ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦକ୍ଷିଣ କାରୋଲିନାରେ ପହଞ୍ଚିଛନ୍ତି। ସେ ଆଜି ଓ ଆସନ୍ତାକାଲି ଆସେଭିଲ୍ରେ G20 ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଶ୍ରୀମତୀ ସୀତାରମଣ ଭାରତର କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟରେ ଚିକାଗୋ ସ୍ଥିତ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ କେନ୍ଦ୍ର ସରକାର ଆର୍ଥିକ ଏକତ୍ରୀକରଣ ଲକ୍ଷ୍ୟ ପୂରଣ ଲାଗି କାର୍ଯ୍ୟ କରୁଛନ୍ତି। ଶ୍ରୀମତୀ ସୀତାରମଣ କୃଷି, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରର ପ୍ରମୁଖ ଆମେରିକୀୟ ବ୍ୟବସାୟିକ ନେତୃତ୍ୱଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଅର୍ଥମନ୍ତ୍ରୀ କହିଛନ୍ତି ଯେ 2026-27 ଆର୍ଥିକ ବର୍ଷରେ 7% କିମ୍ବା ତା'ଠାରୁ ଅଧିକ ଆର୍ଥିକ ଅଭିବୃଦ୍ଧି ହାର ବଜାୟ ରହିବ। ତାଙ୍କର ଆମେରିକା ଗସ୍ତ ସମୟରେ ଚିକାଗୋରେ ଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ସେ କହିଥିଲେ ଆମେରିକା ଇରାନ୍ ବିବାଦ ଏବଂ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରେ ଭୂ ରାଜନୈତିକ ଅନିଶ୍ଚିତତା ଏବଂ ଯୋଗାଣ ଶୃଙ୍ଖଳ ବାଧା ସତ୍ତ୍ୱେ ଭାରତ ଏହାର ଅଭିବୃଦ୍ଧି ହାର ବଜାୟ ରଖିଛି। ସେ କହିଛନ୍ତି ଆନ୍ତର୍ଜାତୀୟ ମୂଲ୍ୟରେ ତୀବ୍ର ବୃଦ୍ଧି ସତ୍ତ୍ୱେ ସରକାର ସବ୍ସିଡି ମାଧ୍ୟମରେ ସାର ମୂଲ୍ୟକୁ ଅପରିବର୍ତ୍ତିତ ରଖିଛନ୍ତି। ନେପାଳରେ ପ୍ରଳୟଙ୍କରୀ ବନ୍ୟା ପରେ ତ୍ରିଶୁଳୀ 3A ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଭାରତ ଏବଂ ଚୀନ୍ର ବିଶେଷଜ୍ଞଙ୍କ ସମେତ ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଭିତରେ ଥିବା ଲୋକମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଡ଼ଙ୍ଗ ଭିତରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ନିଖୋଜ ଥିବା 2500 ଲୋକଙ୍କ ମଧ୍ୟରୁ ଅଧିକାଂଶ ନେପାଳର ଜଳବିଦ୍ୟୁତ୍ ପ୍ରକଳ୍ପର କର୍ମଚାରୀ ବୋଲି ଅନୁମାନ କରାଯାଉଛି। ଗତ ବୁଧବାର ନେପାଳରେ ହୋଇଥିବା ବନ୍ୟାରେ 794 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 2500 ଅଧିକ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ତିବ୍ଦତରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା 16 ଥିବାବେଳେ 546 ଜଣ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ଖୋଜିବା ଏବଂ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ନେପାଳର ସମସ୍ତ 8ଟି ପ୍ରଭାବିତ ଜିଲ୍ଲାରୁ ମୃତଦେହ ଉଦ୍ଧାର କରାଯାଉଛି। ତ୍ରିଶୁଳୀ ନଦୀରେ ପୁଣି

0: ବନ୍ୟା ଯୋଗୁଁ କେନ୍ଦ୍ରୀୟ ନେପାଳରେ ଏକ ଝୁଲା ପୋଲ ଭାସିଯାଇଛି। ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ବନ୍ୟା ସକାଳ ପ୍ରାୟ 11:30 ସମୟରେ ପୋଲଟିକୁ ଭସାଇ ନେଇଥିଲା। ଏହା ପୂର୍ବରୁ ଅଗଷ୍ଟ 26 ତାରିଖରେ ଆସିଥିବା ଭୟଙ୍କର ବନ୍ୟା କାଠମାଣ୍ଡୁରୁ ଅଳ୍ପ ଦୂରରେ ଧାୱାଡ଼ି ଘାଟରେ ଏକ ପୋଲକୁ ମଧ୍ୟ ଭସାଇ ନେଇଥିଲା। ଅନ୍ୟପକ୍ଷରେ ଭାରତରୁ ପଠାଯାଇଥିବା ଏକ ସ୍ୱତନ୍ତ୍ର ସୁଡ଼ଙ୍ଗ ଉଦ୍ଧାରକାରୀ ଦଳ ଚିଲିମେ ଏବଂ ଲାଙ୍ଗଟାଙ୍ଗ ଅଞ୍ଚଳର ଜଳବିଦ୍ୟୁତ୍ ସୁଡ଼ଙ୍ଗ ସ୍ଥାନରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ନେପାଳୀ ସେନା ସହିତ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ନେପାଳରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ କହିଛନ୍ତି, ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଭାରତୀୟ ଉଦ୍ଧାରକାରୀମାନେ ନେପାଳୀ ସେନା ସହିତ ସମନ୍ୱୟରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆମେରିକା ସେନା ହର୍ମୁଜ୍ ପ୍ରଣାଳୀରେ ଇରାନୀ ରକେଟ୍ ଲଞ୍ଚର ଉପରେ ଆକ୍ରମଣ କରିଛି। ଇରାନ୍ର ସମ୍ବାଦ ସଂସ୍ଥାଗୁଡ଼ିକ ହର୍ମୁଜ୍ ପ୍ରଣାଳୀର ଲାରାକ୍ ଦ୍ୱୀପ ନିକଟରେ ବିସ୍ଫୋରଣ ହୋଇଥିବା ସୂଚନା ଦେଇଛନ୍ତି। ଇରାନ୍ର ରିଭଲ୍ୟୁସନାରୀ ଗାର୍ଡସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଲାରାକ୍ ଦ୍ୱୀପରେ ଆମେରିକା ଆକ୍ରମଣରେ ଅନେକ ଇରାନୀ ନାଗରିକ ପ୍ରାଣ ହରାଇଛନ୍ତି। ସୁରକ୍ଷା ବାହିନୀ ପକ୍ଷରୁ ଛତିଶଗଡ଼ର ବେଲପୋଚା ଗୋମ୍ପାଦ ଜଙ୍ଗଲ ଅଞ୍ଚଳରେ ଏକ ନକ୍ସଲ ଡମ୍ପକୁ ନଷ୍ଟ କରିବା ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲ କ୍ୟାଡରମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ସୁକ୍ମା ଜିଲ୍ଲା ଫୋର୍ସ, ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ବସ୍ତର ଫାଇଟର୍ସ ଦ୍ୱାରା ମିଳିତ ଅଭିଯାନରେ ଏହି ସଫଳତା ମିଳିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା କର୍ମୀମାନେ 8 କିଲୋଗ୍ରାମ ଆଇଇଡି ଜବତ କରିଛନ୍ତି। ସେଥିରେ 2 ଟିଫିନ୍ ବୋମା, 10 ଡିଟୋନେଟର ଓ 17 ଜିଲେଟିନ୍ ଷ୍ଟିକ୍ ରହିଛି। ଶ୍ରୀଲଙ୍କା କ୍ରିକେଟ୍ ପ୍ରଶାସନରେ ସରକାରୀ ହସ୍ତକ୍ଷେପ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଆଇସିସି ଶ୍ରୀଲଙ୍କାଠାରୁ 2027ରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଚମ୍ପିୟନ୍ସ ଟ୍ରଫିର ଆୟୋଜନ ଅଧିକାର ପ୍ରତ୍ୟାହାର କରିଛି। ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ମହିଳା ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା ଏବଂ ଏଥିରେ ଆୟୋଜକ ଦେଶ ସମେତ 6 ଦଳ ସାମିଲ ଥିଲେ। ରିପୋର୍ଟ ଅନୁଯାୟୀ ଆଇସିସି ଏହାର ପରବର୍ତ୍ତୀ ବୋର୍ଡ ବୈଠକରେ ପ୍ରତିଯୋଗିତାର ସ୍ଥାନ ପରିବର୍ତ୍ତନ ନେଇ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ସ୍ଥାନ ପରିବର୍ତ୍ତନ ଦ୍ୱାରା ଶ୍ରୀଲଙ୍କା ମହିଳା ଦଳ ମଧ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହେବାର ସମ୍ଭାବନା ରହିଛି। ଟି20 ଏସିଆ କପ୍ ମହିଳା କ୍ରିକେଟରେ ଭାରତ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଥାଇଲାଣ୍ଡକୁ 94 ରନ୍ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ହରାଇ 169 ରନ୍ କରିଥିଲା। ଏହାର ଜବାବରେ ଥାଇଲାଣ୍ଡ 15 ଓଭର 3 ବଲ୍ରେ 65 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଶେଫାଳି ବର୍ମା 64 ରନ୍ ସ୍କୋର କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଦୁବାଇରେ ଗ୍ରୁପ୍ ଇ ମ୍ୟାଚ୍ରେ ବାଂଲାଦେଶ ଓ ଇଣ୍ଡୋନେସିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 8 ମ୍ୟାଚ୍ ଆରମ୍ଭ ହେବ। ଏଏଫ୍ସି ୟୁ20 ଏସିଆ କପ୍ ଚାଇନା 2027 ଯୋଗ୍ୟତା ପର୍ଯ୍ୟାୟ ନିମନ୍ତେ ଆଜି ଭାରତର 20 ବର୍ଷରୁ କମ୍ ପୁରୁଷ ଜାତୀୟ ଫୁଟବଲ ଦଳ ତାସ୍କେଣ୍ଟର ଡୋଷ୍ଟଲିକ୍ ଷ୍ଟାଡିୟମରେ ସିରିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ଆୟୋଜକ ଉଜ୍ବେକିସ୍ତାନ ଏବଂ ବାଂଲାଦେଶ ସହିତ ଗ୍ରୁପ୍ ଇରେ ଭାରତ 2006 ପରେ ପ୍ରଥମ ଥର ପାଇଁ ଏସୀୟ କପ୍କୁ ଫେରିବା ଲକ୍ଷ୍ୟରେ ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରିଛି। ଜାତୀୟ ଫ୍ୟାସନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ପାଇଁ ନିଫ୍ଟରେ ଆଜି ସମାବର୍ତ୍ତନ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି। 26ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି କିର୍ଗିସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଜି20 ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନେପାଳରେ ବନ୍ୟା ପରେ ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି। ଏବଂ ଟି20 ଏସିଆ କପ୍ ମହିଳା କ୍ରିକେଟରେ ଥାଇଲାଣ୍ଡକୁ 94 ରନ୍ ପରାସ୍ତ କରି ଭାରତ ବିଜୟୀ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଗରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ କାର୍ଯ୍ୟକ୍ରମ ସୁରଭି। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଦମୟନ୍ତୀ ବୈକାର।

0: ସାର୍ ବର୍ତ୍ତମାନ ଆମେ ଜାଣିବା ପାଇଁ ଚାହିଁବୁ ଯେ ଏଇ ସଙ୍ଗୀତ ଦୁନିଆର ଯାତ୍ରା ଆପଣଙ୍କର କେମିତି ଆରମ୍ଭ ହୋଇଥିଲା, କୋଉଠୁ ଆରମ୍ଭ ହୋଇଥିଲା, କେମିତି ଆରମ୍ଭ ହୋଇଥିଲା?
1: ମୁଁ 5 ବର୍ଷ ବୟସରେ ଗୀତ ଆରମ୍ଭ କରିଥିଲି। ଘରକୁ ଓଡ଼ିଶାର ପ୍ରତିଷ୍ଠିତ ସଙ୍ଗୀତଜ୍ଞ ମାନେ ଆସିଥିଲେ, ଯଥା ବାଳକୃଷ୍ଣ ଦାସ, ଭୁବନେଶ୍ୱର ମିଶ୍ର, ଇତ୍ୟାଦି ଇତ୍ୟାଦି ନରେଶ୍ୱରଞ୍ଜ ଏବଂ ସମିତ ଆସିଥିଲେ। ତ ଘରେ ଗୋଟେ ଥିଲା, ଗୋଟେ ମ୍ୟୁଜିକ୍ ଚାହିଁବା ଭଉଣୀ ବଡ଼ ଭଉଣୀ ଗୀତ ଗାଇଥିଲେ ଓଡ଼ିଆରେ। ମୁଁ ଛୋଟ ପିଲାଟି ହେଇଥିଲି, ବସିକି ଶୁଣୁଥିଲି, ଅଭ୍ୟାସ ହେଇଗଲା।
0: ଆଚ୍ଛା,

0: ପ୍ରଣବ ସାର୍, ଆପଣଙ୍କର ବହୁତ ସୁନ୍ଦର ସୁନ୍ଦର କାଳଜୟୀ ଗୀତ ଅଛି, ଚିର ସବୁଜ ଗୀତ ଅଛି, ଏତେ ଗୀତ ଆପଣ ଗାଇଛନ୍ତି, ସବୁ ତ ଭଲ ଲାଗେ ପ୍ରାୟ, କିନ୍ତୁ ଆପଣଙ୍କ ଫେଭରାଇଟ୍ ଗୀତ, ଆପଣଙ୍କ ହୃଦୟରେ ଏବେ ବି ସେ ଗୀତ ରହିଛି, ସେଇଟା ଟିକେ ଶୁଣାନ୍ତୁ ଆମକୁ।
1: शादी है तू मिलिया

0: ବହୁତ ବଢ଼ିଆ। ସେଇ ସମୟର କଥା କୁହନ୍ତୁ ଯୋଉ ସମୟରେ ଆପଣ ବହୁତ ବଡ ବଡ କଳାକାରଙ୍କ ସହିତ କାମ କରୁଥିଲେ।
1: ସେତେବେଳେ
0: କମ୍ପିଟିସନ ଥିଲା,
1: ହେଲ୍ଦି କମ୍ପିଟିସନ, ନଟ୍ ଅନହେଲ୍ଦି କମ୍ପିଟିସନ। ଥରେ ଏଇ ମାସରେ ମୁଁ ରେଡିଓରେ ଗାଇଲି ଗୋଟେ ଫିଲୋସଫିକାଲ ଗୀତ, ଅକ୍ଷୟ ମତେ କହିବ ଆରେ କୁନେ ଆ ଜବାବଟା ମୁଁ ତତେ ଆର ମାସ ଅଣ୍ଡରଷ୍ଟାଣ୍ଡିଂ ଆମ ଭିତରେ।
0: ବହୁତ ବଢିଆ। ତ ସାର୍ ଆପଣ ବହୁତ ଗୁଡ଼େ ରୋମାଣ୍ଟିକ ଡୁଏଟ୍ ବି ଗାଇଛନ୍ତି।
2: ହଁ ହଁ ବହୁତ ଗାଇଛି। ଗୀତ ଡୁଏଟ୍ ଗୀତଟା ସ୍ୱରୂପ ଚକ୍ରବର୍ତ୍ତୀ ମୋ ସାଙ୍ଗେ ଗାଇଥିଲି।

0: ପ୍ରଣବ ସାର୍, ଆପଣ ଆପଣଙ୍କର ଗୀତରେ ରୋମାଣ୍ଟିସିଜମକୁ ବହୁତ ଗୁରୁତ୍ୱ ଦିଅନ୍ତି, ଜଣାପଡ଼େ ଆପଣଙ୍କ ଗୀତରୁ।
1: ସିରିୟସ୍ ରୋମାଣ୍ଟିସିଜମକୁ ବହୁତ ଭଲ ପାଏ। ମୁଁ ସବୁ ଟାଇପ୍ର ଗୀତ ଗାଇଛି, ରୋମାଣ୍ଟିକ, ସିରିୟସ୍ ରୋମାଣ୍ଟିକ, ମ୍ୟୁଜିକ୍ ଗୀତ, ସିରିୟସ୍ ଗୀତ, ଏମିତି ଅନେକ ଗୀତ ଗାଇଛି।

0: ବର୍ତ୍ତମାନ ପ୍ରଣବ କିଶୋର ପଟ୍ଟନାୟକଙ୍କର ଧର୍ମପତ୍ନୀ କସ୍ତୁରିକା ପଟ୍ଟନାୟକ ଆମ ସହିତ ଯୋଡ଼ି ହୋଇଛନ୍ତି। ଚାଲନ୍ତୁ ତାଙ୍କ ସହ ଅଳ୍ପ ସମୟ କଥା ହେବା।
1: ମ୍ୟାଡାମ ଆପଣଙ୍କୁ ସ୍ୱାଗତ କରିଛୁ ସୁରଭିର ପରିସରକୁ।
2: ନମସ୍କାର।
1: କୁହାଯାଏ ଯେ ପୁରୁଷର ସଫଳତା ପଛରେ ନାରୀଟିଏର ହାତ ଥାଏ।
2: ନିଶ୍ଚୟ କିଛି କୁଣ୍ଠା ନାହିଁ, ଏମିତି ଆମର ଜନ୍ମ ହୋଇଛୁ ଏବଂ ନିଜ ନିଜ କର୍ମସ୍ଥଳରେ ଚେଷ୍ଟା କରାଯାଏ, ଯେମିତି ମୁଁ ଚେଷ୍ଟା କରିଛି ଠିକ୍ଠାକ୍ ଭାବରେ ସମ୍ଭାଳି ପାରିବି ବୋଲିକି ସମ୍ଭାଳିବାକୁ।
1: ଆପଣ ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ପ୍ରେରଣା ନା ଗାଇଡ?
2: ମୁଁ ତ ସେମିତି କିଛି ଡେମନଷ୍ଟ୍ରେଟ୍ ବି କରିନି, କିମ୍ବା କାହା ଆଗରେ ବି ତାଙ୍କୁ ସେମିତି ବାନ୍ଧିକି ରଖିଲା ଭଳିଆ ବ୍ୟବହାର ବି କରେନି କି କଥା କହେନି, କିନ୍ତୁ ତାଙ୍କର ପ୍ରତ୍ୟେକଟି ଗୀତ ପାଇଁକି ଏବଂ ପ୍ରୋଗ୍ରାମ ପାଇଁକି ମୁଁ ଯତ୍ନବାନ। ଯତ୍ନବାନ ମାନେ ଯୋଉଠିକି ଯିବେ ସେ ଭଲ କରିବେ, ଏଟା ମୁଁ ଜାଣେ, କିନ୍ତୁ ଯେହେତୁ ମୁଁ ଟିକେ ଅଧିକା ସେନ୍ସିଟିଭ, ତେଣୁ ମୁଁ ଟିକେ ବେଶୀ ହୁଏ କି ଠିକ୍ଠାକ୍ ଯାଆନ୍ତୁ, ଯାହା ସାଙ୍ଗରେ ଯାଉଛନ୍ତି ବା କୋଉଠିକି ଯାଉଛନ୍ତି ମୁଁ ଖବରଟା ରଖେ। ସିଏ ନିରବ, ପ୍ରଥମ କଥା ସିଏ କ୍ୱାଇଟ୍, କିନ୍ତୁ ସେ ପ୍ରତିଟି ଜିନିଷଟାକୁ ଲକ୍ଷ୍ୟ କରନ୍ତି ଆଉ ସେ ଭୋଳ ହୋଇଯାଆନ୍ତି, ଭୁଲି ଯାଆନ୍ତି। ମନେ ପକେଇଥାଏ ମୁଁ ତ ସେଠି ଅଛି, ଟିକେ ଦେଖିଲେ ଲାଗେ ଯୋଉଠି ସାମାନ୍ୟ, ସେଟା ବି କହିବା ଠିକ୍ ନୁହଁ। ଗୋଟେ ବଡ଼ ଆର୍ଟିଷ୍ଟ ହଉ ଛୋଟ ଆର୍ଟିଷ୍ଟ ହଉ, କଳାକାରଙ୍କ ମୁହଁ ଉପରେ ନାଚ ହଉ ଗୀତ ହଉ ଆଙ୍କିବା ଶିଳ୍ପୀ ହୁଅନ୍ତୁ ବା ଯିଏ ହୁଅନ୍ତୁ, ମୁହଁ ଉପରେ କହିବା ନୁହଁ। ଏବଂ ମୋର ବି ସେଥିପ୍ରତି ସତର୍କତା ରହିଛି, କାଳେ ମୁଁ ଭୁଲ ବି ହେଇଥାଇପାରେ, ତେଣୁ କହିଲା ବେଳକୁ ସେଟା ଟିକେ ବାଗେଇକିରି ମୁଁ ପର୍ସନାଲି କହେ। କିନ୍ତୁ ପରେ ବହୁତ ଦିନ ଗଲା ପରେ, ବହୁତ ବର୍ଷ ଗଲା ପରେ ସେ ଜାଣିଲେ ହଁ ମୋର ଟିକେ ଜ୍ଞାନ ଅଛି।
1: ମ୍ୟାମ ଏଠି ଗୋଟେ ପର୍ସନାଲ କଥା ଆପଣଙ୍କୁ ପଚାରିବୁ, ଆପଣଙ୍କର ଲଭ୍ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ? ଯଦି ଲଭ୍ ମ୍ୟାରେଜ, କିଏ କାହାକୁ ଆଗେ ପ୍ରପୋଜ କରିଥିଲେ?
2: ସେତେବେଳେ ନଥିଲା ପ୍ରପୋଜ ଫ୍ରପୋଜ, ତେଣୁ ଅବିକା ସବୁ ସେସବୁ କୁହା ହଉଛି। ସେତେବେଳେ ଏତେଟା ଭାଷାରେ ବି ଆମେ ପ୍ରକାଶ କରିବାର ସଙ୍କୋଚଟା ବହୁତ ଥିଲା।
1: ଆପଣଙ୍କ ବାହାଘର ଆଗରୁ ସାର୍ ଗୀତ ଗାଉଥିଲେ?
2: ହଁ, ଗୀତ ଗାଉଥିଲେ, ରେଡିଓରେ ଗାଉଥିଲେ, ଫିଲ୍ମ ବିଷୟରେ ମୁଁ ଜାଣିନଥିଲି। ଆମେ ସବୁ ଅକ୍ଷୟ ମହାନ୍ତିଙ୍କ ଫ୍ୟାନ୍ ଥିଲୁ, ବେଶୀ ଶୁଣୁଥିଲେ ବୋଧେ କି କ'ଣ, ଅନ୍ୟମାନଙ୍କ ମୁହଁରୁ ଶୁଣୁ। ପ୍ରଣବ ପଟ୍ଟନାୟକ ବି ଭଲ ଗାଆନ୍ତି ଆମେ ଜାଣିଥିଲୁ, ତେଣୁ ଗୀତ ଗାଆନ୍ତି ପ୍ଲସ୍ ଗୋଟେ ଭଦ୍ର ଲୋକ।
1: ଆଉ ଗୋଟେ କଥା ମନକୁ ଆସୁଛି ଯେ ସେଇ ସମୟରେ ସାର୍ ଜଣେ ପ୍ରଖ୍ୟାତ ସିଙ୍ଗର ଥିଲେ ଓଡ଼ିଶାର,

0: ଗୋଟେ ଫେମସ୍ ସିଙ୍ଗର ଥିଲେ। ବହୁତ ବଢିଆ ବଢିଆ ଗୀତ ଗାଉଥିଲେ ଆଉ ଲୋକ ତାଙ୍କ ଗୀତ ଶୁଣିବା ପାଇଁ ପାଗଳ ହଉଥିଲେ, ସ୍ପେଶିଆଲି ଝିଅମାନେ। ତ ସେଇ ସମୟରେ ଝିଅମାନଙ୍କର କଣ ରିଆକ୍ସନ ଥିଲା? ନିଶ୍ଚୟ ସାର୍ଙ୍କ ପାଖକୁ ବହୁତ ଗୁଡ଼ିଏ ପ୍ରେମ ପତ୍ର ଆସୁଥିବ।
1: ପ୍ରେମର ପରିଭାଷା ବହୁତ ରକମ ଅଛି, ସେ ଆସେ ଏବଂ ଦୁଃଖର କଥା ପ୍ରଣବ ପଟ୍ଟନାୟକ ସେଗୁଡ଼ିକର ଉତ୍ତର ଦିଅନ୍ତିନି, ମୁଁ ଉତ୍ତର ଦିଏ ପ୍ରଣବ ପଟ୍ଟନାୟକ ନା। କିନ୍ତୁ ବଢିଆ ବଢିଆ ଚିଠି ଦେଖାଏ, ତାଙ୍କ ସାମ୍ନାରେ ପକାଏ ଏବଂ ବାରମ୍ବାର ଅନୁରୋଧ କରେ। ଏଇଗୁଡ଼ିକ ଜିନିଷ ଯଦି କହିବେ, ହଁ ମୁଁ ତାଙ୍କୁ ବହୁତ ବେଶି କଣ ନାଗିଂ କରିଛି।
0: ସେତେବେଳେ ମ୍ୟାଡାମ ଗୀତ ରେକର୍ଡିଂ ପାଇଁ ବାହାରକୁ ଯାଉଥିଲେ, ଦିଲ୍ଲୀ ଯାଉଥିଲେ, ମୁମ୍ବାଇ ଯାଉଥିଲେ, କାଲକାଟା ଯାଉଥିଲେ, ଯେହେତୁ ଓଡ଼ିଶାରେ କୌଣସି ରେକର୍ଡିଂ ଷ୍ଟୁଡିଓ ନଥିଲା ସେତେବେଳକୁ, କେବେ ଆପଣ ଚାନ୍ସ ପାଇଛନ୍ତି ସାର୍ଙ୍କ ସାଙ୍ଗରେ ବାହାରକୁ ଯିବା ପାଇଁ?
1: ମୁଁ ଯାଇଥିଲି ବମ୍ବେ, ଲତା ମଙ୍ଗେସ୍କର ଦେଖା ହେଇକି ତାଙ୍କ ଘରେ ବସିକିରି ବହୁତ ବଢିଆ, ବହୁତ ବହୁତ ଯାଇଥିଲେ। ଶାନ୍ତନୁ ମହାପାତ୍ର, ପ୍ରଣବ ପଟ୍ଟନାୟକ, ଗୁରୁକୃଷ୍ଣ ଗୋସ୍ୱାମୀ, ତାଙ୍କ ଓଡ଼ିଆ ଗୀତଟା ସିଏ ଏତେ କାଜୁଆଲ ଗୁଣର, ମାନେ ଏତେ ଆଟ୍ ଇଜ୍, ମୁଁ କେବେ ଭାବିନଥିଲି। ମୁଁ ଭାବୁଥିଲି ଥାଟ୍ ବାଟ୍ କଥା କହିବେନି, ଅନେଇବେନି। ସେଠୁ ତାଙ୍କ ଘରୁ ଗଲି, ଏମାନେ ସବୁ ଗପସପ କରୁଥାନ୍ତି, ତେଣୁ ଏଇଟା ମୋର ନ୍ୟାଚୁରାଲ ଇଣ୍ଟରେଷ୍ଟ। ମୁଁ ତାଙ୍କ ପାଖକୁ ଗଲି, ଯାଇକିରି ଏମିତି ସେ ଗୋଡ଼ଟା ଗୋଟେ ସୋଫା ଉପରେ ଉଠେଇକି ରଖିଲେ, ଆଟ୍ ଇଜ୍ ମାନେ ବହୁତ କାଜୁଆଲି ଅନେଇକିରି କଥାବାର୍ତ୍ତା କଲେ, ହସୁଥାନ୍ତି। ମୁଁ ଜୀବନ୍ତ ଗଳାଟା ଶୁଣିକିରି ମୁଁ ଭାବିଲି, ଆରେ ବାପା ଏ ଯାହା ଗାଉଛନ୍ତି, ପୁଣି କଥା ବି ସେଇ ସେଇ ସ୍ୱରରେ କହୁଛନ୍ତି, ମାନେ କୋକିଳ କଣ୍ଠ।
0: ଶେଷରେ ଆଉ ଗୋଟେ କଥା ଆପଣଙ୍କୁ ପଚାରିବୁ ଯେ ଆପଣଙ୍କ ଦୃଷ୍ଟିରେ ପ୍ରଣବ କିଶୋର ପଟ୍ଟନାୟକ କେମିତି?
1: ଏମିତି ଦିଲଦାର, ଏମିତିରେ ସୌଖୀନ, ଏମିତିରେ ସବୁ ଜିନିଷ ଭଲ ପାଆନ୍ତି, ଭଲ ରୁଚିପୂର୍ଣ୍ଣ ଖାଇବାକୁ ଭଲ ପାଆନ୍ତି, ଅଳ୍ପ ଖାଆନ୍ତି,
0: ସୋଫିଷ୍ଟିକେଟେଡ୍।
1: ସୋଫିଷ୍ଟିକେଟେଡ୍ ନୁହଁ, ଡାଉନ୍ ଟୁ ଆର୍ଥ ବି, ଶ୍ରଦ୍ଧା ପରିବେଶ ଟିକେ ଭଲ ପାଆନ୍ତି, କାହା ବିଷୟରେ ନିନ୍ଦା କରନ୍ତି।
0: କିଛି ଖରାପ ଗୁଣ?
1: ବଦ୍ରାଗୀ, ଏନିୱେ ସେ ବାବରା, ବାବରା ମାନେ ଖିଆଲହୀନ,
0: ଖିଆଲି
1: ଖିଆଲି
0: ପ୍ରଣବ ପଟ୍ଟନାୟକ ଖିଆଲି। ଧନ୍ୟବାଦ। ଏ ଥିଲେ କସ୍ତୁରିକା ପଟ୍ଟନାୟକ, ପ୍ରଣବ କିଶୋର ପଟ୍ଟନାୟକଙ୍କର ଧର୍ମପତ୍ନୀ।

0: ରହିଛି।
1: ସାର୍, ଆକାଶବାଣୀ କଟକରେ ଆପଣ କେବେ ଗୀତ ଗାଇବା ଆରମ୍ଭ କଲେ?
0: 1948 ରୁ ଶିଶୁ ସଂସ୍ଥା ରୁ ଗାଇ ଆସୁଛି। ଯତୀନ ଦାସ ଥିଲେ, ମରିଗଲେଣି, ସେ ତାଙ୍କରି ପରିଚାଳନା କରୁଥିଲେ ଶିଶୁ ସଂସ୍ଥା। ଶିଶୁ ସଂସ୍ଥା କଳାକାର ହିସାବରେ ମୁଁ ଗାଇ ଆସୁଛି।
1: ଅଡିସନ କେବେ ଦେଲେ ସାର୍, ମନେ ଅଛି ଆପଣ?
0: ଅଡିସନ ମୁଁ ଦେଇନି ଜୀବନରେ। ଅଲ୍ ଇଣ୍ଡିଆ ମ୍ୟୁଜିକ ଆକାଶବାଣୀ କେନ୍ଦ୍ର ତରଫରୁ, ଦିଲ୍ଲୀ ତରଫରୁ ଗୋଟେ କମ୍ପିଟିସନ ହଉଥିଲା, ଟ୍ୟାଲେଣ୍ଟ କମ୍ପିଟିସନ। ମୁଁ ସେ କମ୍ପିଟିସନ ଜଏନ୍ କରିଥିଲି, ପ୍ରଥମ ସ୍ଥାନ ଅଧିକାର କରିଥିଲି, ଯୋଉଥିପାଇଁ ମୋତେ ଆଉ ଅଡିସନ ଦେବାକୁ ପଡ଼ିଲା। ଡାଇରେକ୍ଟଲି ରେଗୁଲାର ଆର୍ଟିଷ୍ଟ ହିସାବରେ ଗ୍ରହଣ କଲା ଆକାଶବାଣୀ ଏବଂ କଣ୍ଟ୍ରାକ୍ଟ ହିସାବରେ।
1: ଆକାଶବାଣୀ ଜୟପୁରକୁ, ଆମର ଏଇ ଅଞ୍ଚଳକୁ ଆପଣ ଆସିଛନ୍ତି କି ନା କେବେ?
0: ହଁ, ମୁଁ ଜୟପୁର ଯାଇଥିଲି ଆଜ୍ଞା, ଜୟପୁର ଯାଇକି ଗୀତ ଗାଇକି ଆସିଛି। ଆଉ ଆପଣ ଡାକିଲେ ମୁଁ ଯିବି।
1: ମୋଷ୍ଟ ୱେଲକମ୍ ସାର୍, ଆପଣଙ୍କୁ ସବୁବେଳେ ଆପଣଙ୍କୁ ୱେଲକମ୍। ତ ପ୍ରଣବ ସାର୍, ବହୁତ ବର୍ଷ ଯାଏ ଆପଣ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଇଲେ, ଓଡ଼ିଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଅନେକ ହିରୋଙ୍କ ପାଇଁ ଆପଣ ଗୀତ ଗାଇଛନ୍ତି। ତ ଆପଣଙ୍କ ମନକୁ ଆସିନି ଯେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବି? କାହିଁକି ନା ସେହି ସମୟରେ ସେହି ଲୁକ୍ ଆପଣଙ୍କର ଥିଲା, ତା ଛଡ଼ା ଆପଣଙ୍କର ଗୋଟେ ଏକ୍ସଟ୍ରା ଅର୍ଡିନାରୀ କ୍ୱାଲିଟି ଥିଲା ଯେ ଆପଣ ହିରୋଙ୍କ ପାଇଁ ଗୀତ ଗାଉଥିଲେ।
2: ଟୁ ବିକମ୍ ଏ ହିରୋ ୟୁ ଶୁଡ୍ ହାଭ୍ ଏ ଗୁଡ୍ ଫିଜିକ୍ ନମ୍ବର ୱାନ୍, ଆଣ୍ଡ ଇଟ୍ ଇଜ୍ ଫ୍ରେଶ୍ ଇନ୍ ୟୋର୍ ବଡି, ଟିକେ ମାଂସ ଥିବା ଦରକାର ଦେହରେ। ଆଉ ମୋର ଚାରି ପିସ୍ ହାଡ଼ରେ ମୁଁ କ'ଣ କରିବି? ଆଇ ୱାଣ୍ଟ ଟୁ ବିକମ୍ ମାଷ୍ଟର ଅଫ୍ ୱାନ୍, ଦ୍ୟାଟ୍ ଇଜ୍ ମ୍ୟୁଜିକ୍। ଆଉ ଏ ହଜାର ଆଡ଼େ ଗୋଡ଼ ଦେଇକିରି କେତେବେଳେ ଗୋଡ ଖସିବ ସିଆଡ଼କୁ ଯିବାକୁ ଚାହେଁ।
1: ଆପଣଙ୍କର ସମସାମୟିକ ଜଣେ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଙ୍କୁ, ସିଏ ପ୍ରାୟ କୁହନ୍ତି ଯେ ଆପଣ ସୁନ୍ଦରୀ ଝିଅମାନଙ୍କ ମାହୋଲରେ ବହୁତ ଫେମସ୍ ଥିଲେ, ଆପଣଙ୍କର ଗୀତ ପାଇଁ ଆଉ ବିଶେଷ କରି ଆପଣଙ୍କର ଲୁକ୍ ପାଇଁ।
2: ମୁଁ ଖାଲି ଏତିକି ଶୀର୍ଷାକୁ କହିବି, ମୁଁ କହିଲି, ଶୀର୍ଷା ତୁ ଜଣେ ଭଲ ଗୀତିକାର, ଗୋଟେ ଭଲ ପିଲା, ତୁ ଗୋଟେ ମହାପ୍ରେମିକ, କାରଣ ଅକ୍ଷୟ ମାତି ସଂସ୍ପର୍ଶ ଯିଏ ଆସନ୍ତି ସେମାନେ ପ୍ରେମିକ ହୋଇଯାନ୍ତି।
1: ଆପଣ ବି ସଂସ୍ପର୍ଶରେ ଆସିଛନ୍ତି?
2: ଅକ୍ଷୟ, ଅକ୍ଷୟ ଶୁଣ, ଅକ୍ଷୟ ମୋର ଗୋଟେ ଅନ୍ତରଙ୍ଗ ବନ୍ଧୁ, ଆମେ ବହୁତ ଭଲ ଥିଲୁ, ଅଣ୍ଡରଷ୍ଟାଣ୍ଡିଂ ଥିଲା ଭଲ। ମୁଁ ଟିକେ ଦୂରେଇକି ରହେ ସବୁ, ମାନେ ମ୍ୟାକ୍ସିମମ୍ ସୁନ୍ଦରୀ ମୋର ଆଡମାୟର ଥିଲେ, ବହୁତ ଭଲ ପାଉଥିଲି।

ଗୀତକୁ ସେ ଯାହା ହଉ ମୁଁ କେବେ ସୁଯୋଗ ଦେଇନି ବେଶୀ ମୋ ପାଖକୁ ଆସିବାକୁ, ସେ ମା ଗଣ୍ଡଗୋଳ ଫେର ହବ, ମୁଁ ସେଥିରୁ ଟିକେ ନିଜକୁ ବଞ୍ଚେଇକି ରଖେ। କିନ୍ତୁ ଶୀର୍ଷା ଏତିକି ଜାଣିଥା, ତୋର ପ୍ରେମିକା ମାନେ ବି ମୋର ଆଡମାୟର ଥିଲେ, ହେଲା, ସେ ଠିକ କଥା କହୁଛି, କିଛି ଭୁଲ କହିନି। କିନ୍ତୁ ଖାଲି ଏତିକି ମୁଁ କହିବି, ତାର ପ୍ରେମିକା ମାନେ ବି ଥିଲେ ମୋର ୱେଲ୍ ୱିସେସ୍ ଆଡମାୟର।

0: ଆଉ ଗୋଟେ କଥା ପଚାରିବୁ ସାର୍, ଯେ ବର୍ତ୍ତମାନ ଯୋଉ ମାର୍କେଟରେ ଚାଲିଛି ଗୀତ ଗୁଡାକ,
1: ଯୋଉ ଗୀତ ଗୁଡା ସେଗୁଡା ମା ଭାଇ ଭଉଣୀ ମଉସା ଆଦି ସେମାନଙ୍କୁ ନେଇକି ବସିକି ଶୁଣି ହବନି, କାରଣ ବର୍ତ୍ତମାନ ଓଡ଼ିଆ 80% ଓଡ଼ିଆ ଆଉ ବାକି ହିନ୍ଦୀ ତାଙ୍କର ଭର୍ତ୍ତି ହେଇଯାଉଛି, ଯୋଉଟାକି ସେ ଭାଷା ନଷ୍ଟ କରାଯାଉଛି ଏବଂ ଓଡ଼ିଆର ମହକ ରହୁନି, ସେ ମାଟିର ମହକ ବାସିନା ନାହିଁ, ବୁଝୁଛନ୍ତି? ଯୋଉ ଧରଣ ଗୀତ ବର୍ତ୍ତମାନ ହେଉଛି ଚଳଚ୍ଚିତ୍ରରେ ତାକୁ ଚାଲିଛି ମାସେ 15 ଦିନ 20 ଦିନ ତାପରେ ବନ୍ଦ, ଲୋକଙ୍କ କ୍ୟାମେରା ହେଇଯାଉଛି, ଏଇ ଧରଣ ଚାଲିଛି ଆଉ କଣ ଆଜ୍ଞା ଏଣ୍ଡ ହେଇଛି ସେ।
0: ସାର୍, ଆପଣ ବହୁତ ଥର ଅଣ ଓଡ଼ିଆ ଶିଳ୍ପୀଙ୍କ ସହିତ ଗୀତ ଗାଇଛନ୍ତି।
1: ହଁ, ଗାଇଛି, ଏଇ ଛୋଟ କଥା ଯିଏ ଭଗବାନ ସନ୍ତୁନ ମହାପାତ୍ରଙ୍କ ନିର୍ଦ୍ଦେଶନା, ତାର ସନ୍ତୁନ ମହାପାତ୍ର ଚାଲିକାରେ ଆପଣମାନଙ୍କୁ ଶୁଣିଥିବେ। ଲୋକ ଆମର ରାଜ୍ୟର ବିଶ୍ୱାସ ସଙ୍ଗୀତ ନିର୍ଦ୍ଦେଶକ।
0: ସେହି ସମୟରେ ଅଣ ଓଡ଼ିଆ ଶିଳ୍ପୀମାନଙ୍କ ସହିତ ଗାଇଲା ବେଳକୁ କିଛି ଅସୁବିଧା ହୁଏ, କିଛି ହଇରାଣ ହୁଅନ୍ତି କି ଆପଣ?
1: କିଛି ଅସୁବିଧା ନାହିଁ, ମୁଁ ସମସ୍ତଙ୍କ ସାଙ୍ଗେ ବହୁତ ଭଲ ପଡ଼େ, ଅଣ୍ଡରଷ୍ଟାଣ୍ଡିଂ ରହେ, ଆମେ ରିହର୍ସଲ କରି ବହୁତ ଜମାତ ହଉ।
0: ଆପଣ ଅକ୍ଷୟ ମହାନ୍ତିଙ୍କ ସହିତ ବହୁତ କ୍ଲୋଜ୍ ଥିଲେ, କିନ୍ତୁ ପ୍ରଫୁଲ୍ଲ କରଙ୍କ ସହିତ ଆପଣ କାମ କରିଛନ୍ତି କି ନାହିଁ?
1: ପ୍ରଫୁଲ୍ଲ କରଙ୍କ ଅସଂଖ୍ୟ ସାଙ୍ଗେ ସବୁ ଫିଲ୍ମରେ ମୋତେ ସେ ଡାକିଲେ, ଆଜ୍ଞା ଅଦ୍ଭୁତ ଲୋକ ସେ, ଜଣେ ବିଖ୍ୟାତ ଲେଖକ, ସ୍ତମ୍ଭକାର, ସଙ୍ଗୀତ ନିର୍ଦ୍ଦେଶକ, ସେ ଗୋଟେ ଲୋକ, ତାଙ୍କର ଅବଦାନ ବହୁତ ବଡ଼। ସେ ପ୍ରଥମେ ଓଡ଼ିଶୀ ଫୋକ୍ କ୍ଲାସିକାଲ ମିଶେଇକି ଇଣ୍ଟ୍ରୋଡ୍ୟୁସ୍ କଲେ ନୂଆ ଧରଣର ସାହିତ୍ୟ, ଗୀତ ଜଣା ଯାଇଛନ୍ତି ତାଙ୍କର ସବୁ ସୁପର ହିଟ୍ ଗୀତ, ମୁଁ ଯାଇଛି ଅନେକ ସାହିତ୍ୟ। ହଁ, ମତେ ବହୁତ ଭଲ ଲାଗେ ଗଜଲ। ଆଉ
0: କିଛି ଗଜଲ ମନେ ଅଛି ସାର୍ ଆପଣଙ୍କର?
1: ହଁ।

0: କିନ୍ତୁ ସ୍ପିଡି ଗୀତ ବି ଆପଣ ଗାଇଛନ୍ତି ସାର୍,
1: ବହୁତ ବହୁତ ବହୁତ ବହୁତ ଭଜନ ହେଇଛି ଜଗନ୍ନାଥ ଜନ୍ମ।

ଓଡ଼ିଶା ସରକାର ତରଫରୁ ସାତ ସାତ ଥର ପଛତ ପଟ ଗାୟକ ହିସାବରେ ଆୱାର୍ଡ ପାଇଛି। ସରକାରଙ୍କ ହାଇଏଷ୍ଟ ଆୱାର୍ଡ ଯେଉଁଟା ଜୟ ପୁରସ୍କାର ଯେ ହେଡ୍ ପୁରସ୍କାର ଚାହିଦାରେ ଆମେରିକା ଏଥିରୁ ଆମେ କ'ଣ ମିଳୁ ଲୋକଙ୍କର ଆପଣମାନଙ୍କର ଆପଣ ହେଲେ ମୋର ଶ୍ରଦ୍ଧା ଆପଣ ମାନେ ମୋତେ ଭଲ ପାଆନ୍ତି ଯେଉଁଟାକି ମୋର ସବୁଠୁ ବଡ଼ ଶକ୍ତି।

0: ପ୍ରଣବ ସାର୍, ଏତେ ସମୟର କଥାବାର୍ତ୍ତା ଭିତରେ ଆପଣ ବହୁତ ଥର ଅକ୍ଷୟ ମହାନ୍ତିଙ୍କର ନାଁ ନେଲେଣି, ଆପଣଙ୍କର ମନ ପାଖ ଲୋକ ସିଏ, ତ ତାଙ୍କ ସହିତ ଯଦି କିଛି ସ୍ମୃତି ଅନୁଭୂତି ଅଛି ଆମକୁ କହିବା ପାଇଁ।
1: ଗୋଟେ ମିଠା ସ୍ମୃତି ହେଲା, ସେଦିନ ମତେ ଘରକୁ ଆସିଥିଲା, ଅଧଘଣ୍ଟା ଖଣ୍ଡ ରହିଲା, ଖାଲି କହିଲା ତୁ ରବିବାର ଜଣେ ଆସିବୁ ଘର କଟକ, ଖାଇବୁ ମୋ ଘରେ, ଲାଞ୍ଚ ଖାଇବୁ, ଆଉ ତୁ ଚୁଙ୍ଗୁଡ଼ି ଭଲ ପାଉ? ମୁଁ କହିଲି ହଁ। ୱାଇଫ୍ ପ୍ରବୀଣା ଖୁବ ଭଲ ରାନ୍ଧେ, ଆମେ ତଳେ ବସିକିରି ଭାତ, ବାଇଗଣ ଭଜା, ଡାଲି, ପୋଟଳ ଆଳୁ ତରକାରୀ ଆଉ ଫାର୍ଷ୍ଟ କ୍ଲାସ୍ ଚୁଙ୍ଗୁଡ଼ି। କି ଆନନ୍ଦରେ ମୁଁ ଖାଇଲି, କହିଲା କେମିତି ଲାଗିଲା କିରେ? ମୁଁ କହିଲି ବଢ଼ିଆ ରାନ୍ଧିଛି ପ୍ରବୀଣା। ନା ସେ କ'ଣ ଜାଣିଛି, ମୁଁ ତ ସବୁ ଜାଣିଛି ଆଉ ସେ ଭେରି ମେମୋରେବଲ।
0: ଆଜ୍ଞା ଆଜ୍ଞା। ତ ସାର୍, ସାର୍ ବହୁତ ବର୍ଷ ହେଲା ଆପଣ ଗୀତ ଗାଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିରେ, ବର୍ତ୍ତମାନ କ'ଣ ସିଚୁଏସନ୍, ଆପଣ ଗାଉଛନ୍ତି, ଚାନ୍ସ ପାଉଛନ୍ତି?
1: ସତ କହିବାକୁ ଗଲେ ମିଛ କହିନି, ମୁଁ କହିବି କେବେ ମିଛ କହିବି, କେବେ ଏତିକି କହିବି 90% ସେମାନେ ଡାକନ୍ତୁନି। ତା ଭିତରୁ ଯେଉଁମାନେ ଜାଣନ୍ତି, ସଙ୍ଗୀତକୁ ଭଲ ପାଆନ୍ତି, ବୁଝନ୍ତି, ସେମାନେ କୁହନ୍ତି କି କୁନି ଭାଇ ମୁଁ ଆପଣ ପାଇଁ ଭଲ ଗୀତ ତିଆରି କରୁଛି, ଆପଣ ଆସିବାକୁ ପଡ଼ିବ, ରେକର୍ଡ଼ିଂ କରିବେ। ମୁଁ ରାଜି ହୁଏ। ଏମିତି ଅନେକ ଆସିଛନ୍ତି ଯେଉଁ ଧରଣର ଲେଖା ନେଇ ମୋ ପାଖକୁ, ମୋତେ ବିଶେଷ ଭଲ ଲାଗେନି। ଆଉ ଯଦି ଗାଇଥାନ୍ତି ସେ ଗୀତ କ୍ଲିକ୍ କରିଥାନ୍ତା, କିନ୍ତୁ କ'ଣ ହେଇଥାନ୍ତା, ନେକ୍ସଟ ପେପରରେ ସବୁ ବାହାରିଥାନ୍ତା ପ୍ରଣବ ପଟ୍ଟନାୟକ ପାଗଳ ହେଇଗଲା, ଇଏ ହେଇଥାନ୍ତା। ସେ ସକାଶେ ମୁଁ ଆଇ ଏମ୍ ଭେରି ପର୍ଟିକୁଲାର ଆବାଉଟ୍ ଦ ଲିରିକ୍ ଦ ଟ୍ୟୁନ୍।
0: ଆଚ୍ଛା,
1: ୟେସ୍। କାରଣ ଏମିତି ଗୀତ ଗାଉ ଯେଉଁଟାକି ଗୋଟେ ଲୋକକୁ ବଦଳେଇ ଦେଇପାରିବ, ହୃଦୟକୁ ଛୁଇଁବ ଏବଂ କାନକୁ ଭଲ ଲାଗିବ, ସେଇଭଳିଆ ଗୀତ କ୍ଲିକ୍ କରେ ଏବଂ ଚିରଦିନ ରହେ ଲୋକଙ୍କ ମନରେ।

0: ଆପଣ କାହାକୁ ପ୍ରେରଣା ବୋଲି ଭାବନ୍ତି ସାର୍? ସେତେବେଳେ
1: ମହମ୍ମଦ ରଫିଙ୍କ ଗୀତ, ଜଗଜିତ ସିଂ, ମେହେନ୍ଦି ହାସନ ଏଇଭଳିଆ ମହାନ ଗାୟକ ଥିଲେ। କଣ୍ଠ ଶୁଣିକି ମୁଁ ଆଗେଇ ପାରୁଛି ସଙ୍ଗୀତ ଜଗତରେ। ଏଇମାନଙ୍କୁ ଇନ୍ସପିରେସନ ବହୁତ ପାଇଛି, ବହୁତ ଶିଖିଛି। କାରଣ ଶୁଣିବାଟା ହେଉଛି ସବୁ ବଡ଼ ଶିକ୍ଷା, ଯେତେ ଶୁଣୁଥିବେ ସେତେ ନୂଆ ନୂଆ ଜିନିଷ ଆପଣ ପାଉଛନ୍ତି।
0: ତେବେ ଜୀବନରେ କିଛି ଅବଶେଷ ରହିଗଲା ଆପଣଙ୍କର ରହିଛି?
2: ଅବଶେଷ ରହିଛି ଯେ ମୁଁ ଟ୍ରାଡିସନାଲ ଗୀତ, ଫୋକ୍ ଏବଂ ମଡର୍ଣ୍ଣ ସଙ୍ଗସ୍, ରକ୍ ସଙ୍ଗସ୍ ମିକ୍ସ କରି ସିଡି କରିବି, ଏବଂ ପିଲାମାନଙ୍କ ଉପରେ ଛୁଆଙ୍କୁ ଯେଉଁ ଗୀତ ଭଲ ଲାଗେ, ଏ ଚାରି ପାଠବେଳେ ଯେଉଁ ଧରଣର ସେଇ ଗୀତ କରିବି।
1: ଯାହା ଦେଇଛନ୍ତି ଈଶ୍ୱର, ବହୁତ ଦେଇଛ।

0: ପ୍ରଣବ କିଶୋର ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଦୁନିଆରେ ଯେଉଁ ସଫଳତା ସାଉଁଟିଛନ୍ତି, ଯେଉଁ ଜାଗାରେ ଅଛନ୍ତି, ଯେଉଁ ଲେଭେଲରେ ଅଛନ୍ତି, ପ୍ରତ୍ୟେକଟି ଓଡ଼ିଆଙ୍କ ହୃଦୟରେ ସେ ଘର କରିକି ରହିଛନ୍ତି, ଏସବୁର ମୂଳ କାରଣ କ'ଣ?
1: ସକ୍ସେସ୍ ପ୍ରଥମ କଥା କହିବି, ପ୍ରଭୁଙ୍କର ଆଶୀର୍ବାଦ, ଡେଡିକେସନ୍, ଗୁରୁଙ୍କର ଆଶୀର୍ବାଦ ଏବଂ ଘରର ସପୋର୍ଟ, ବନ୍ଧୁବାନ୍ଧବଙ୍କର ସପୋର୍ଟ, ଭଲ ପାଇବା, ଶ୍ରୋତା ବନ୍ଧୁ, ଶୁଭାକାଙ୍କ୍ଷୀ ଏବଂ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର ଇଜ୍ ମାଇ ୱାଇଫ୍, ବିକଜ୍ ସି ଇଜ୍ ଏ ଫ୍ୟାଣ୍ଟାଷ୍ଟିକ୍ କ୍ରିଟିକ୍ ଅଫ୍ ମାଇଣ୍ଡ। 90% 99% ଲୋକ କୁହନ୍ତି, ୱାଃ କ'ଣ ଗଳା, କ'ଣ ଗାଉଛି, ଆରେ ବାବା ଟିକେ କୁହ, ମୋର ଖରାପଟା କୁହ, ମୁଁ ସେଥିରେ ରାଜି ହୁଏନି, ଶୁଣେନି ସେସବୁ କଥା, ମୁଁ ଆଗେ ପଚାରିବି କେମିତି ଲାଗୁଛି, ସୁରରେ ହେଉଛି କି ନାହିଁ, ଏ କାମଟା କ୍ଲାରିଟି ଅଛି କି ନାହିଁ, ଏବଂ ମୋର ଓଡ଼ିଆ ଭାଷାଟା ସ୍ପଷ୍ଟତା ଅଛି କି ନାହିଁ, ସ୍ପଷ୍ଟ ଭାବରେ ଗାଇପାରୁଛି, ଇମ୍ପୋର୍ଟାଣ୍ଟ ଟେକ୍ନିକାଲ ଥିଙ୍ଗ।
0: ଆଜ୍ଞା, ବହୁତ ବହୁତ ବହୁତ ଧନ୍ୟବାଦ ସାର୍। ଈଶ୍ୱରଙ୍କ ପାଖେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛୁ, ଆହୁରି ବି ପ୍ରାର୍ଥନା କରୁଛୁ ଯେ ଆପଣ ଆହୁରି ଗାଆନ୍ତୁ, ଏଇ ବୟସରେ ବି ଗାଆନ୍ତୁ, ଆଉ ଆମକୁ ମନୋରଞ୍ଜନ କରୁଥାନ୍ତୁ।
2: ବହୁତ ଧନ୍ୟବାଦ।

ଏ ଥିଲା ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ କାର୍ଯ୍ୟକ୍ରମ ସୁରଭି। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ଦମୟନ୍ତୀ ବୈକାର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ଶ୍ରୋତାଙ୍କୁ ଏଠାରେ ସୂଚାଇ ଦେଉଛୁ, ଆଜି ଦିନ 11ଟାରେ ଶୁଣିବେ ଆକାଶବାଣୀ ଲାଇଭ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ପ୍ରଚାର କରିବୁ ଦିନ 12ଟାରେ। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ଆମରେ ନାରୀ ଦେଶରେ ସିରି ଏହି କ୍ରମରେ ଶୁଣିବେ ସ୍ୱାଧୀନତା ସଂଗ୍ରାମୀ ଉଷା ମେହେତାଙ୍କ ସମ୍ପର୍କରେ। ପରେ ପରେ ଶୁଣିବେ ଆମେ ପାଠ ପଢ଼ିବା କାହିଁକି, ଏ ସମ୍ପର୍କରେ ସାକ୍ଷାତକାରଟିଏ ଅମିତା ପାଢ଼ୀଙ୍କ ସହିତ। ଯୁବବାଣୀ ଅପରାହ୍ନ 5ଟାରେ ଏଥିରେ ଶୁଣିବେ ଓଡ଼ିଆ ସାହିତ୍ୟ ଉପରେ ଗୋଟିଏ ଜଣା ଅଜଣା କାର୍ଯ୍ୟକ୍ରମ। ଶୁଣିଲେ ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 8:00 ବାଜିବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ପରବର୍ତ୍ତୀ ଶିଳ୍ପୀ ମଧୁମିତା ମହାନ୍ତି। ଶିଳ୍ପୀଙ୍କ କଣ୍ଠରେ କିଶୋର ଚନ୍ଦ୍ର ନନ୍ଦଙ୍କ ଅନ୍ୟ ଏକ ରଚନା।

ସିସିରି କିଶୋର ଚନ୍ଦ୍ର ନନ୍ଦଙ୍କ ଅନ୍ୟ ଏକ ରଚନାରୁ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଲକ୍ଷ୍ମୀ ନାରାୟଣ ବେହେରା ଏବଂ ମଧୁମିତା ମହାନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ।

ପରବର୍ତ୍ତୀ ଶିଳ୍ପୀ ଶକ୍ତି ମିଶ୍ର, ଶିଳ୍ପୀଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ରଚନା, ସଙ୍ଗୀତ ସୁବାସ ଦାସ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କୁରୁକ୍ଷେତ୍ର ଏହି କଥାଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ଦେବ କୋହଲି। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ହିମେଶ ରେଶମିଆ। ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଗୀତିଧାରା କ୍ରମରେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିରେ ଶିଳ୍ପୀମାନେ ହେଲେ ଶାନ, କବିତା କୃଷ୍ଣମୂର୍ତ୍ତି ଏବଂ ବେବି ସ୍ନେହା। ଗୀତିକାର ନାସିର ଫରାଜ, ସଙ୍ଗୀତ ରାଜେଶ ରୋଶନ, କଥାଚିତ୍ର

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଗୀତିଧାରା କ୍ରମରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ସପ୍ତଧାରା କ୍ରମରେ।

ଧର୍ମ ସହିଲେ ହେଲା ଏହି କଥାଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀ ଅନୁରାଧ ପୋଡ଼ୱାଲ, ରୂପକୁମାର ରାଥୋଡ ଏବଂ ସାଥୀମାନଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର। ପରବର୍ତ୍ତୀ ଶିଳ୍ପୀ ନିବେଦିତା, କଣ୍ଠରେ ବିଜୟ ମଲ୍ଲଙ୍କ ରଚନା, ସଙ୍ଗୀତ ବିକାଶ ଦାସ। କଥାଚିତ୍ର ଆକାଶେ କି ରଙ୍ଗ ଲାଗିଲା।

କଥା ଦେଇଥିଲି ମାଆକୁ। ଏହି କଥାଚିତ୍ରର ଗୀତଟିକୁ ଶୁଣନ୍ତୁ ଏଥର ଶିଳ୍ପୀ ସାଧନା ସରଗମ ଏବଂ ବାବୁଲ ସୁପ୍ରିୟ, ଗୀତିକାର ନିଜାମ, ସଙ୍ଗୀତ କୃଷ୍ଣଚନ୍ଦ୍ର।

କୁମାର ପାପି ଏବଂ ତପୁ ମିଶ୍ର ଗାଇଥିବା ଗୀତଟିକୁ ଶୁଣିଲେ ଡକ୍ଟର ନିର୍ମଳ ନାୟକଙ୍କ ରଚନାରୁ। ସଙ୍ଗୀତ ଥିଲା ଅଭିଜିତ ମଜୁମଦାରଙ୍କର, କଥାଚିତ୍ର ଥିଲା ମୁଁ ପ୍ରେମୀ ମୁଁ ପାଗଳ। ଏଥର ଗୀତଟିକୁ ଶୁଣନ୍ତୁ ଅଗସ୍ତ୍ୟ କଥାଚିତ୍ରରୁ। ଶିଳ୍ପୀମାନେ ହେଲେ ଅନନ୍ୟା ଶ୍ରୀତମ ନନ୍ଦ ଏବଂ ହ୍ୟୁମାନ ସାଗର, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ।

ପାଗଳ କରିଛି ପାଉଁଜି ତୋର। ଏ କଥାଚିତ୍ରର ଗୀତଟିକୁ ଶୁଣନ୍ତୁ ଶେଷରେ ଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତାଙ୍କ କଣ୍ଠରେ। ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପ୍ରେମ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶୁଣିଲେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ଆକାଶବାଣୀ ଲାଇଭ।

ଆରେ ହଁ, ସେଦିନ ତୁମେ କହୁଥିଲ ପରା ବର୍ଷାର ମାଦକତାକୁ ଆଉ ସେତେଟା ଅନୁଭବ କରିହେଉନି ବୋଲି। କିନ୍ତୁ କାହିଁକି ଦେଖ ନା କେମିତି ଛମ୍ ଛମ୍ ହେଇ ବର୍ଷି ଯାଉଛି ଏ କୋରାପୁଟିଆ ବର୍ଷା। ଭିଜି ଯାଉଛି ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଥିବା ପାହାଡ଼ ପର୍ବତ ସବୁଜ ତରୁଲତା। କାଦୁଅରେ ଲଟପଟ ଆଦିବାସୀ ଲଳନାର ସୁମଧୁର କଣ୍ଠରୁ ଉତୁରି ଆସୁଛି ପ୍ରେମର ଗାଥା। ଝଙ୍କାର ତୋଳି ସରଳ ଭାଷାରେ ବୁଝାଇ ଦେଉଛି ମାଟି ଓ ଆକାଶର ମିଳନର କଥା।

ସେ ମାଟିର ମଣିଷ ପଣ କରିଛି ମାଟି ଦେହ ମାଟିରେ ମିଶିବା ଯାଏଁ ଏମିତି ହିଁ ମାଟି କାଦୁଅରେ ସର୍ପଟ ହେଉଥିବ। ସତରେ ସେଦିନ ବନବାସୀ ଝିଅଟିଏ ପାହାଡ଼ ପ୍ରଦେଶରେ ଗାଉଥିଲା ପ୍ରୀତି ଓ ପ୍ରଣୟର ଗୀତ। ତା ଡାଲିଆ ଖୋସା ଗଭାରୁ ଝରଝର ହୋଇ ଝରି ପଡ଼ୁଥିଲା ବର୍ଷା। କଳାହାଣ୍ଡିଆ ଆକାଶ ତଳେ ପ୍ରକୃତିକୁ ସେ ମନ ଖୋଲି ଉପଭୋଗ କରୁଥିଲା। ଝରଣା ଦେହରେ ଲେସି ହୋଇ ପକ୍ଷୀଟିଏ ଭଳି ଗାଇ ଯାଉଥିଲା ପ୍ରକୃତି ଓ ପ୍ରେମର ସଙ୍ଗୀତ।

ବର୍ଷା ଆସେ କାହା ପାଇଁ କେମିତି, କୁଣ୍ଢେମୁଟ ହୋଇଯାଏ ବିଲମୁଣ୍ଡରେ ବସି ଆକାଶକୁ ଚାତକ ପରି ଚାହିଁ ରହିଥିବା ଚଷାର ଛାତି। କବିର କଲମ ମନରେ ଜୀବନ୍ୟାସ ନିଏ ଅସରନ୍ତି ପ୍ରେମର କବିତା। ଡଙ୍ଗା ଭସାଇବାକୁ ତରତର ହୋଇ ବାହାରକୁ ବାହାରି ପଡ଼େ କଅଁଳ ଶିଶୁଟିଏ। ଆଉ ପ୍ରେମିକ ପ୍ରେମିକା, ହଁ ଶ୍ରୋତା ବନ୍ଧୁ, ସେମାନଙ୍କର ତ ଆନନ୍ଦର ସୀମା ନଥାଏ। ପ୍ରତି ମୁହୂର୍ତ୍ତରେ ବେଳାଭୂମିରେ ପିଟି ହେଉଥିବା ସମୁଦ୍ରର ଲହଡ଼ି ଫଳି ସେମାନଙ୍କ ଛାତି ଭିତରେ ବି ଲହଡ଼ି ଭାଙ୍ଗୁଥାଏ। ପ୍ରେମର ଜୁଆରରେ କିନ୍ତୁ କେବେ ଭଟ୍ଟା ପଡ଼େନି।

ଦାରୁଣ ନିଦାଖ ପରେ ଆସେ ବର୍ଷା। ଆଷାଢ଼ର ପହିଲି ସ୍ପର୍ଶରେ ତାତିଲା ମାଟିର ମହମହ ବାସ୍ନାରେ ବିଭୋର ହୁଏ ମନ। ଶୀତଳ ଷଷ୍ଠୀରେ ଶୀତଳ ହୁଏ ଧରାପୃଷ୍ଠ। ପ୍ରକୃତି ଓ ପୁରୁଷର ମିଳନରେ ନୂଆ ରୂପ ପାଏ ଏ ଜୀବଜଗତ। ଆଉ ଧାରା ଶ୍ରାବଣଟା ବଖାଣି ଚାଲେ ମାଟି ମଟାଳର କଥା, ଭିଜା ଭିଜା ପ୍ରେମର କଥା। ଯୌବନର ବହଳିଆ ପତ୍ର ଉହାଡ଼ରେ ବସି ମନପକ୍ଷୀ ବି ଗାଇଚାଲେ ଆପେ ଆପେ ସଞ୍ଚରି ଯାଉଥିବା ପ୍ରୀତିର ପରିଭାଷା।

ନିରାଶା ମନରେ ଆଶା ସଞ୍ଚାର କରେ ବର୍ଷା, ନିସ୍ତେଜ ଆଖିରେ ଭରିଦିଏ ମେଞ୍ଚା ମେଞ୍ଚା ସୁନେଲି ସ୍ୱପ୍ନ, ଠିକ୍ ଯେମିତି ନିଥର ଆକାଶର ନିରବ ପଣତ କାନିରେ କିଏ ଇନ୍ଦ୍ରଧନୁର ସାତରଙ୍ଗ ଟାଣିଦେଲା ଭଳି। ସାଥୀ କହେ, ଭାବୁଛ କ'ଣ, ଆସ ନା ମନ ଖୋଲି ଥରେ ଭିଜିଯିବା ଏଇ ଅବିଶ୍ରାନ୍ତ ବର୍ଷାରେ। ହୁଏତ ସମୟ ସୁଅରେ ଭାସିଯିବା ପୂର୍ବରୁ ଆଉ ଥରେ ଦୈବ ଏ ସୁଯୋଗ ଦେବ କି ନାହିଁ କିଏ ଜାଣିଛି।

ଜୀବନରେ ସ୍ମୃତିର ଅସଲ ଛଙ୍କାର ତୋଳୁଥିଲା ଏହି ରିମଝିମ୍ ବର୍ଷା। ଶରୀରର ସବୁତକ କଳଙ୍କକୁ ଥୋଇଦେଇ ବାଣ୍ଟୁଥିଲା ଶାନ୍ତିସ୍ତୂପ ଧଉଳି ଭଳି ଶାନ୍ତିର ବାର୍ତ୍ତା। ଝିଣ୍ଟିକା ଓ ଝିଙ୍କାରୀର ଝିଁ ଝିଁ ଶବ୍ଦରେ ମତୁଆଲା ହୋଇ ଉଠୁଥିଲା ପ୍ରାଣ। ମନର ମୟୂରୀ ସାଜି ହସି ହସି ଗାଇ ଚାଲୁଥିଲା ସମ୍ପର୍କର ସାରେଗାମା।

ପାହାଡ଼ର କର୍କଶ ଛାତିକୁ ସମୁଜିବାରେ ଭରିଦେଇଛି ଏ ବର୍ଷା, ପୁଲ୍ଲକିତ କରିଛି ପଥରର ନିର୍ଜୀବ ପ୍ରାଣକୁ। କାଲି ଯେଉଁଠି ନିରାଶାର ମରୁଦ୍ୟାନ ଥିଲା, ଆଜି ସେଠି ଫୁଲର ସବାରିରେ ବସି ପ୍ରେୟସୀ ସାଉଁଟୁଛି ପ୍ରତୀକ୍ଷାର ପ୍ରତିଟି ମୂଲ୍ୟବାନ ପାଖୁଡ଼ାକୁ। ଅତୀତର ଆଇନାରେ ନିଜକୁ ନ ଦେଖି ଦେଖୁଛି ବର୍ତ୍ତମାନର ରୂପେଲି ପରତାରେ। ବର୍ଷରେ ଭିଜି ଭିଜି ଗାଇଯିବାକୁ ଚାହୁଁଛି ବାର ପକ୍ଷୀଟିଏ ଭଳି।

ଦିନକୁ ଦିନ ବଦଳି ଯାଉଛି ଋତୁଚକ୍ର, ମାଡ଼ି ଆସୁଛି ପ୍ରାକୃତିକ ବିପର୍ଯ୍ୟୟ। ଆଗ ଭଳି ଆଉ ସ୍ୱାଭାବିକ ଭାବରେ ବର୍ଷା ନାହିଁ। ଆଗାମୀ ଦିନରେ ଏ ବର୍ଷାକୁ ଆଉ ଉପଲବ୍ଧି କରିହେବ କି ନାହିଁ କିଏ ଜାଣିଛି। କାଳିଦାସଙ୍କ ମାଲ୍ୟବନ୍ତରେ ବର୍ଷା ହୁଏତ ପୁସ୍ତକରେ ଶୋଭା ପାଉଥିବ, ପର୍ବତ ଚୂଡ଼ାରେ କିନ୍ତୁ ନ ଥାଇପାରେ ପ୍ରକୃତି ରୂପକ ନବବଧୂର ପାଉଁଜିର ସେ ଋଣଝୁଣୁ ସ୍ୱର। ଜୀବନ ଥିବ, ଯୌବନ ନଥିବ, ଦେହ ଥିବ, ମନ ମରିଯାଇଥିବ, ତାହେଲେ ଡେରି କାହିଁକି। ଆସନ୍ତୁ ଧାରା ଶ୍ରାବଣର ଦେହରେ ଲେସି ହେଇ ଗାଇଯିବା ପ୍ରେମର ସଙ୍ଗୀତ।

ନିରୁଦ୍ଧିଷ୍ଟ ହୋଇପାରେ ଧାରାଶ୍ରାବଣର କେଇଟି ପୃଷ୍ଠା, ତଥାପି ଝିପ୍ଝିପ୍ ବର୍ଷାର ଲୁଚକାଳି ଖେଳ ଭିତରେ କେତେବେଳେ ଯେ ବୟସର ଅପରାହ୍ନ ଓହ୍ଲାଇ ଆସିବ ଏକଥା କହିବା ମୁସ୍କିଲ। କିନ୍ତୁ ପ୍ରେମ ଯଦି ସତ ହୋଇଥିବ ତାହେଲେ କୃଷ୍ଣଚୂଡ଼ାର ଖେଲି ଖେଲି ହସ ଭଳି ବି ହସୁଥିବ, ଅପେକ୍ଷା କରିଥିବ ଆଉ ଏକ ବର୍ଷକୁ, ଆଉ ଏକ ଅବିଶ୍ରାନ୍ତ ବର୍ଷାକୁ।

ଆପଣମାନେ ଭିଜୁଥାନ୍ତୁ ଏମିତି ପ୍ରେମର ବର୍ଷାରେ, ହେଲେ ଏଇ ଆକାଶବାଣୀ ଲାଇଭ୍ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ ଆପଣଙ୍କ ସାଥୀ ଲୀନାନନ୍ଦକୁ। ରହୁଛି, ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ଉପସ୍ଥାପନା ଦମୟନ୍ତୀ ବୈକାର।

ଆଜ୍ଞା ହଁ ଦିଲ୍ ଯାହାକୁ ଆମେ ମନ ବୋଲି କହୁ। ଆଜ୍ଞା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ କମନ୍ ଆଉ ରୋମାଣ୍ଟିକ ଶବ୍ଦ ଏକଦମ ଫେମସ। ଫେମସ ମାନେ ଜରୁର ସେ ଜାଦା କହିଲେ କୋଉ ଗୀତିକାର ଦିଲ୍ ଶବ୍ଦକୁ ଛାଡ଼ି ଦେଇ ଗୀତ ଲେଖିଛନ୍ତି। ଆଜ୍ଞା ସମୀର କଠୁ ଆରମ୍ଭ କରି ମନୋଜ ମଣ୍ଟାଶ୍ରୀ ପର୍ଯ୍ୟନ୍ତ ସମସ୍ତେ ସମସ୍ତେ ପାଗଳ ଏଇ ଦିଲ୍ ପାଇଁ, କାହିଁକି ନା ସବୁର ମୂଳ ହେଉଛି କେବଳ ଏଇ ଦିଲ୍।

କହିଲେ କହିଲେ ଦିଲ୍ ଶବ୍ଦକୁ ଛାଡ଼ିଦେଲେ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇପାରେ କି? ଆପଣ ଲକ୍ଷ୍ୟ କରିଥିବେ, ପ୍ରତ୍ୟେକଟି ହିନ୍ଦୀ ଫିଲ୍ମରେ ଦିଲ୍ ଶବ୍ଦକୁ ନେଇ ଗୋଟେ ଗୋଟେ ଗୀତ ନିଶ୍ଚୟ ଲେଖା ହେଇଥିବ, ଗୋଟେ ଗୋଟେ କାହିଁକି, ପ୍ରାୟ ଅଧିକାଂଶ ଗୀତ। କୋଉ ଫିଲ୍ମରେ ହିରୋ ହିରୋଇନ୍ର ଦିଲ୍ କଥା କହେ, କୋଉ ଫିଲ୍ମରେ ପୁଣି ଋଷି ଯାଏ, ତ ଆଉ କୋଉ ଫିଲ୍ମରେ ଲମ୍ବା କାହାଣୀ କହେ, ପୁଣି କୋଉଠି ଚୁପଚାପ ହେଇଯାଏ, ଖାଲି ଦିଲ୍ ଦିଲ୍ ଆଉ।

ଆପଣ କଣ ଭାବୁଛନ୍ତି ଆଜ୍ଞା, ଆମର ଏଇ ଦିଲ ସବୁବେଳେ ଚୁପଚାପ ଥାଏ, କେତେବେଳେ କେମିତି ଆମେ ଚମକି ଗଲେ ଭୟ ପାଇଲେ ଆହୁରି ଜୋରରେ ଥାକ ଥାକ ହୁଏ, ବିଶେଷ କରି ପ୍ୟାର ମହବତ ମାମଲାରେ।

ସମସ୍ତେ କହନ୍ତି ଆଜ୍ଞା ମନକୁ ବଶ କରିବା ଖୁବ୍ କଷ୍ଟ, ଆଉ ଯିଏ ଥରେ ବଶ କରିଦେଲା ସରିଗଲା କଥା, ସେ ପାର ପାଇଗଲା। କିନ୍ତୁ ଏ ଦିଲକୁ ସମ୍ଭାଳିବା ସତରେ କଣ ଏତେ ସହଜ? ଆପଣ ସମ୍ଭାଳି ପାରନ୍ତି?

ମନ ଉଡୁଥିବା କଥା ଆପଣ ଶୁଣିଥିବେ। ଉଡ଼େ ମାନେ ପ୍ରବଳ ବେଗରେ, ପବନଠୁ ଆହୁରି ବେଗବାନ। ସେ ପୁଣି ଧରା ଦେବ କେମିତି, କେମିତି ବୋଲ ମାନିବ କହିଲେ।

ଆଜ୍ଞା, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସୁପର ଡୁପର ଜଣାଶୁଣା ଫିଲ୍ମ ଷ୍ଟାର ସଲମାନ ଖାଁ, ଫିଲ୍ମ ଟାଇଗର ଜିନ୍ଦା ହେ। ଆଜ୍ଞା, ସେଇ ଫିଲ୍ମରେ ଦିଲକୁ ନେଇ ସଲମାନ ଖାଁ ଅଭିନୀତ ଏକ ସୁନ୍ଦର ଦୃଶ୍ୟ ଆପଣମାନେ ଦେଖିଥିବେ, ଆଉ ଗୀତ ଏକଦମ ସୁପର ହିଟ୍ ରୋମାଣ୍ଟିକ।

ଏଠି ଆଜ୍ଞା ଦିଲ୍ କଥା କହିଲା ବେଳକୁ ଆପଣଙ୍କର ମନେ ପଡିଯାଉଥିବ ଫିଲ୍ମ ଦିଲ୍ ତୋ ପାଗଲ ହେ କଥା। ଆଜ୍ଞା ହଁ, 1997 ଏକ ଧମାକାଦାର ଏବଂ ରୋମାଣ୍ଟିକ ଫିଲ୍ମ ଯାହା ସେହି ବର୍ଷ 31 ଅକ୍ଟୋବରରେ ରିଲିଜ ହୋଇଥିଲା। ଡାଇରେକ୍ଟର ଥିଲେ ୟଶ ଚୋପ୍ରା। ଟାଇଟଲ ସଙ୍ଗ ୱାଓ ରୋମାଣ୍ଟିକ।

ଦିଲକୁ ନେଇ କେବଳ କଣ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇଛି? ଏହି ଦିଲକୁ ନେଇ ବହୁ ସଂଖ୍ୟାରେ ଗୀତ, ଗଜଲ, ଶିର, ସାଇରୀ ସାଇରୀ ସାଇରୀ କଥା କହିଲା ବେଳକୁ ସାଇରୀଟିଏ ମନେ ପଡ଼ିଲା। ତୁଝେ ଦୁଃଖ ଥା, ତୁଝେ ଦୁଃଖ ଥା ପର ଇସ ଦିଲ କା ଦୁଃଖ ଭି କମ ନହିଁ ଥା। ତୁଝେ ଦୁଃଖ ଥା ପର ଇସ ଦିଲ କା ଦୁଃଖ ଭି କମ ନହିଁ ଥା। ତେରା ଦିଲ ଟୁଟା ଥା, ତେରା ଦିଲ ଟୁଟା ଥା ପର ମେରା ଦିଲ ଭି ଜୁଡ଼ା ହୁଆ ନହିଁ ଥା। ପର ମେରା ଦିଲ ଭି ଜୁଡ଼ା ହୁଆ ନହିଁ ଥା।

ସମ୍ପର୍କ ଭିତରେ କାଳେ ମନର ସମ୍ପର୍କ ଖୁବ୍ ବଡ଼। ଥରେ ଯଦି ମନ ମିଶିଯାଇଛି ପର ନିଜର ପାଖ ପରିସ୍ଥିତି କିଛି ଦେଖାଯାଏନି, କେବଳ ସେହି ସମ୍ପର୍କ ହିଁ ମନ ଭିତରେ ଥାଏ।

କହିଛି, ପ୍ରେମରେ ପଡ଼ିଲେ ଏ ଦିଲ ଅଜବ ପାଗଳାମି କରେ। କ'ଣ କ'ଣ ଇଚ୍ଛା କରେ, କ'ଣ କ'ଣ ଭାବେ, କ'ଣ କ'ଣ ହୁଏ, ଯିଏ ଥରେ ପ୍ରେମରେ ପଡ଼ିଛି ସେ ହିଁ ଜାଣେ।

ଶୁଣିଲେ ହିନ୍ଦୀ କଥାଚିତ୍ରକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ଦମୟନ୍ତୀ ବୈକାର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଶୁଣନ୍ତୁ ସୀତାର ଏବଂ ବେହେଲାରେ ଥୁନ୍, ଶିଳ୍ପୀ ଭୀମସେନ ମହାରଣା ଏବଂ ବିଜୟ କୁମାର ସାମନ୍ତରାୟ, ତବଲାରେ ଅଛନ୍ତି ସୁଶାନ୍ତ ଅଧିକାରୀ, ଗିଟାରରେ ଇନ୍ଦର ସିଂ।

ଶୁଣିଲେ ଯନ୍ତ୍ରସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ

0: ଶୁଣିଲେ ଯନ୍ତ୍ରସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଚାଷବାସ କଥା।
1: ଆଜି ଚାଷବାସ କଥାରେ ରହିଛି ଭେଣ୍ଡି ଚାଷ ବିଷୟରେ। ଆମ ରାଜ୍ୟରେ ଭେଣ୍ଡି ଚାଷ ପ୍ରାୟତଃ ସବୁ ଋତୁରେ କରିବାର ଦେଖାଯାଏ। ଭେଣ୍ଡି ଏକ ପ୍ରିୟ ଖାଦ୍ୟ ହୋଇଥିବାରୁ ଆମ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ଭେଣ୍ଡି ଚାଷ କରାଯାଇଥାଏ। ଭେଣ୍ଡି ଚାଷ କରିବାକୁ ବିଭିନ୍ନ କିସମର ବିହନ ଥିଲେ ମଧ୍ୟ ଆମ ରାଜ୍ୟରେ ଅନେକ କିସମର ଭେଣ୍ଡି ଚାଷ କରାଯାଇଥାଏ। ବିହନ ମଧ୍ୟରେ ପୁଷା ସାଉନି, ପୁଷା ମଖମଲି ଓ ବୈଶାଳୀ ବଧୁ, ଏମିତି ଅନେକ ପ୍ରକାର କିସମର ଭେଣ୍ଡି ମଞ୍ଜି ମିଳିଥାଏ। କ୍ଷେତ ନିର୍ଣ୍ଣୟ ବିଷୟରେ ଯଦି ଆମେ ଆଲୋଚନା କରିବା, ଭେଣ୍ଡି ସାଧାରଣତଃ ନିଗିଡ଼ା ଓ ଦୋରସା ମାଟିରେ ଚାଷ କରାଯାଇଥାଏ। ଜମି ଯେତେ ଅନୁର୍ବର ହୋଇଥିବ ତାହେଲେ ପ୍ରଚୁର ପରିମାଣର ଖତ ପ୍ରୟୋଗ କରି ଭେଣ୍ଡି ଚାଷ କଲେ ଭେଣ୍ଡି ବହୁ ପରିମାଣରେ ଅମଳ ହୋଇଥାଏ। ଯେଉଁଠାରେ ପାଣିର ସୁବିଧା ଥିବ ସେପରି ଜମିରେ ଶୀତଦିନ ଦୁଇ ମାସ ଛାଡ଼ି ଭେଣ୍ଡି ଚାଷ କରାଯାଇପାରେ। ଶୀତଦିନିଆ ଭେଣ୍ଡି ବିଶେଷ ବଡ଼ ହୋଇନଥାଏ, ସେହିପରି ଶୀତଦିନିଆ ଭେଣ୍ଡି ଚାଷରେ ଫଳ ମଧ୍ୟ କମିଯାଇଥାଏ। ବିହନ ଓ ଜମି ପ୍ରସ୍ତୁତି ବିଷୟରେ ଯଦି ଆମେ କହିବା, ଭେଣ୍ଡି ମଞ୍ଜି ଲଗାଇବାକୁ ହେଲେ ପ୍ରତି ଏକର ପିଛା 5 କିଲୋଗ୍ରାମ ମଞ୍ଜିର ଆବଶ୍ୟକତା ପଡ଼ିଥାଏ। ପ୍ରତି 1 କେଜି ବିହନକୁ 4 ଗ୍ରାମ କ୍ୟାପ୍ଟାନ ଆବଶ୍ୟକ ପରିମାଣରେ ଜଳରେ ମିଶାଇ ସ୍ପ୍ରେ କରିବାକୁ ପଡ଼ିଥାଏ। ଖରାଦିନେ ଲଗାଯାଉଥିବା ଭେଣ୍ଡି ଚାଷ ଲାଗି ପ୍ରତି ଏକର ପିଛା ସର୍ବାଧିକ 10 କିଲୋଗ୍ରାମ ଆବଶ୍ୟକ ହୋଇଥାଏ। ଜମିକୁ ଭଲ ଭାବେ ଗୁଣ୍ଡ ଚାଷ କରିବାକୁ ପଡ଼ିବ। ଶେଷ ଓଡ଼ ଚାଷ କରିବା ସମୟରେ ପ୍ରତି ଏକର ପିଛା ସର୍ବାଧିକ 12 ଗାଡ଼ି ସଢ଼ା ଗୋବର ଖତ ପ୍ରୟୋଗ କରି ତାହାକୁ ମାଟିରେ ମିଶାଇଦେବେ। ଜମିକୁ ଏହାପରେ ଗୋଟିଏ ଗୋଟିଏ ପଟ୍ଟାଳିରେ ବିଭକ୍ତ କରିବେ। ପ୍ରତି ପଟ୍ଟାଳିରେ ଜଳସେଚନ କରିବା ଲାଗି ସିଆର କରିଦେବେ। ବର୍ଷାଦିନିଆ ଭେଣ୍ଡି ଫସଲରେ ଧାଡ଼ିକୁ ଧାଡ଼ି 1.5 ଫୁଟ ବ୍ୟବଧାନରେ ପଟ୍ଟାଳି କରି ସର୍ବାଧିକ 10 ଇଞ୍ଚ ବ୍ୟବଧାନ ମଧ୍ୟରେ ଚାରା ଲଗାଇଦେବେ। ମଞ୍ଜିଗୁଡ଼ିକ ଲଗାଇ ସାରିବା ପରେ ମାଟିକୁ ଘୋଡ଼ାଇ ଦେବାକୁ ପଡ଼ିଥାଏ। ବର୍ଷା ଋତୁ ବ୍ୟତୀତ ଅନ୍ୟ ଋତୁରେ ଭେଣ୍ଡି ଲଗାଇଲେ ଭେଣ୍ଡି ଭଲ ହୋଇଥାଏ। ମଞ୍ଜି ଲଗାଇବାର 4 ସପ୍ତାହ ପରେ କୋଡ଼ା ଖୁସା କରିବାକୁ ପଡ଼ିଥାଏ। ତାପରେ ଆବଶ୍ୟକ ମତେ ସାର ଦେଇ ହୁଡ଼ା ଟେକିବାକୁ ପଡ଼ିବ। ଏହାର 3 ସପ୍ତାହ ପରେ ଆଉ ଥରେ କୋଡ଼ା ଖୁସା କରି ସାର ଦେଇ ହୁଡ଼ା ଟେକିବାକୁ ପଡ଼ିବ। ବର୍ଷା ଦିନକୁ ବାଦ ଦେଇ କ୍ଷେତରେ ଯେପରି ନିୟମିତ ଜଳସେଚନ ହୋଇପାରିବ ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ। ଭେଣ୍ଡି ଗଛରେ ସାଧାରଣତଃ ହଳଦୀଗୁଣ୍ଡ ପୋକ ଲାଗି ଗଛକୁ ଦୁର୍ବଳ କରିପକାନ୍ତି। ଏଥିଯୋଗୁଁ ଗଛରେ ଫଳ ମଧ୍ୟ କମିଯାଇଥାଏ। ଫଳବିନ୍ଧା ପୋକ ଗଛରେ ଲାଗିଲେ ଫଳ ସବୁ କଞ୍ଚା ହୋଇ ପୋକ ଖାଇଯାଇଥାନ୍ତି। ଏଥିଲାଗି ଗଛରେ ସେଭିନ୍କୁ ପାଣିରେ ମିଶ୍ରଣ କରି ସ୍ପ୍ରେ କରିବାକୁ ପଡ଼ିଥାଏ। ଏହା ବାଦେ ଗଛରେ ସାହେବା ରୋଗ ଓ ପାଉଁଶିଆ ରୋଗ ହୋଇଥାଏ। ପାଉଁଶିଆ ରୋଗ ଦେଖାଦେଲେ ସଙ୍ଗେ ସଙ୍ଗେ ସଲଫର ଗୁଣ୍ଡ ଗଛରେ ସିଞ୍ଚନ କରିବାକୁ ପଡ଼ିବ। ସାହେବା ରୋଗାକ୍ରାନ୍ତ ଗଛ ସବୁଗୁଡ଼ିକୁ ଉପାଡ଼ିକରି ଫୋପାଡ଼ି ଦେବାକୁ ପଡ଼ିବ। ଭେଣ୍ଡିକୁ କଷି ଅବସ୍ଥାରେ ତୋଳିଲେ ଅଧିକ ଅମଳକ୍ଷମ ହୋଇଥାଏ। ଏପରିକି ପ୍ରତି ଏକର ପିଛା

0: ସର୍ବାଧିକ 40 କ୍ୱିଣ୍ଟାଲ ଭେଣ୍ଡି ଅମଳ ହୋଇଥାଏ।
1: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଘର ଓ ଖରଣୀ କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସ୍ୱାଗତିକା ପଟ୍ଟନାୟକ ଏବଂ ସୁନିତା ପାତ୍ର।

0: ଜୀବନ ଓ ସମୟ ମଣିଷର ସର୍ବଶ୍ରେଷ୍ଠ ଗୁରୁ। ଜୀବନ ଆମକୁ ସମୟକୁ ଉପଯୋଗ କରିବା ଶିଖାଏ ଏବଂ ସମୟ ଆମକୁ ଜୀବନର ମୂଲ୍ୟ ବତାଏ। ଏ ସୁନ୍ଦର ଭାବନା ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ।
1: ଆଜିର ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ସ୍ୱାଗତିକା ପଟ୍ଟନାୟକ
0: ଆଉ ମୁଁ ସୁନିତା ପାତ୍ର।
2: ନମସ୍କାର।

0: ପ୍ରତିବର୍ଷ ଅଗଷ୍ଟ ମାସ 25 ତାରିଖରୁ ସେପ୍ଟେମ୍ବର ମାସ 8 ତାରିଖ ପର୍ଯ୍ୟନ୍ତ ଜାତୀୟ ଚକ୍ଷୁଦାନ ପକ୍ଷ ବା ନ୍ୟାସନାଲ୍ ଆଇ ଡୋନେସନ୍ ଫୋର୍ଟନାଇଟ୍ ଭାବରେ ପାଳନ କରାଯାଏ। ଏହି ସମୟରେ ଲୋକଙ୍କ ଭିତରେ ଚକ୍ଷୁଦାନ ବିଷୟରେ ସଚେତନତା ସୃଷ୍ଟି କରାଯାଏ,
1: ଯାହାଦ୍ୱାରା ଅନ୍ଧତ୍ୱ ଦୂର ହୋଇପାରିବ ଏବଂ ଲୋକମାନେ ଚକ୍ଷୁଦାନ ସମ୍ପର୍କରେ ଜାଣିପାରିବେ ଯେ ଆମେ ମଧ୍ୟ ଆମର ଆଖିକୁ ଦାନ କରିପାରିବା ଆଉ ଆମ ସମ୍ପର୍କୀୟ ଲୋକଙ୍କୁ ମଧ୍ୟ ବୁଝାଇ କହିବା ଯେ ଆମ ଆଖିକୁ ଆମେ ଦାନ କରିବା।
0: ଯେତେବେଳେ ଆମର କିମ୍ବା ଆମ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଯାଉଛି ତାହାର କିଛି ସମୟ ପରେ ଆମ ଆଖିକୁ ସେମାନେ ନେଇପାରିବେ।
1: ଏହି ପକ୍ଷ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ନେତ୍ରଦାନ ପାଇଁ ଲୋକଙ୍କୁ ପ୍ରେରଣା ଦେବା ଏବଂ ଭୁଲ ଧାରଣାକୁ ଲୋକଙ୍କ ମନରୁ ଦୂର କରିବା।
0: ଜାଣିଛ ସୁନିତା, ଜଣଙ୍କର ଚକ୍ଷୁ ଦାନ ଦ୍ୱାରା ଦୁଇ ଜଣ ଦୃଷ୍ଟିବାଧିତ ବ୍ୟକ୍ତି ଦୁନିଆ ଦେଖିବାର ସୁଯୋଗ ପାଇଥାନ୍ତି।
1: ହଁ, ଏହାକୁ ଅନ୍ୟ ଜଣଙ୍କଠାରେ ପ୍ରତ୍ୟାରୋପଣ କରାଯିବା ଫଳରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ଦୃଷ୍ଟିଶକ୍ତି ଫେରି ପାଇଥାଏ ଏବଂ ଏ ସୁନ୍ଦର ସଂସାରକୁ ଦେଖିପାରିଥାଏ।
0: ହେଲେ ସାମାଜିକ ଓ ଧାର୍ମିକ ପରମ୍ପରା କିମ୍ବା ଭୟ ଓ ଦ୍ୱନ୍ଦ୍ୱ ଯୋଗୁଁ ଲୋକମାନେ ଚକ୍ଷୁଦାନ ପାଇଁ ଆଗ୍ରହ ପ୍ରକାଶ କରିନଥାନ୍ତି। ତେଣୁ ସମସ୍ତଙ୍କୁ ଚକ୍ଷୁଦାନ ପାଇଁ ଉତ୍ସାହିତ ଓ ସଚେତନ କରିବାକୁ ପ୍ରତିବର୍ଷ ଏହି ପକ୍ଷ ପାଳନ କରାଯାଏ।
1: ରାଷ୍ଟ୍ରୀୟ ଦୃଷ୍ଟିହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ ନ୍ୟାସନାଲ୍ ପ୍ରୋଗ୍ରାମ୍ ଫର୍ ଦ କଣ୍ଟ୍ରୋଲ୍ ଅଫ୍ ବ୍ଲାଇଣ୍ଡନେସ୍ ପକ୍ଷରୁ ଏହା ଆୟୋଜିତ ହୋଇ ଆସୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଏବଂ ତାଙ୍କ ପରିବାରର ସମ୍ମାନରେ ଏହି ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ କରାଯାଏ।
0: ଚକ୍ଷୁଦାନ କରିବା ଏକ ନିଃସ୍ୱାର୍ଥପର ଏବଂ ମହତ୍ କାର୍ଯ୍ୟ ଯାହା ସମାଜରେ ସକାରାତ୍ମକ ପ୍ରଭାବ ପକାଇଥାଏ।

0: ନାରୀ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଅସୀମ ଶକ୍ତିର ନାମ। ସେ ହେଉଛି ସାହସ ଓ ସ୍ୱାଭିମାନର ପ୍ରତୀକ। ସେ ସବୁବେଳେ ନିଜ ଦକ୍ଷତା ଓ ଅଦମ୍ୟ ଇଚ୍ଛାଶକ୍ତିର ପ୍ରମାଣ ଦେଇ ଆସିଛି। ସୁଯୋଗ ମିଳିଲେ ସେ ଯେକୌଣସି ଶିଖର ଛୁଇଁପାରେ।
1: ଯେଉଁ ହାତ ଘରକୁ ସଜାଇ ତଳେ, ସେହି ହାତ ଦେଶର ସମ୍ମାନ ତଥା ପ୍ରଗତିକୁ ମଧ୍ୟ ଆଗକୁ ନେଇପାରେ। ନାରୀ ବିଜ୍ଞାନ, ଶିକ୍ଷା, କ୍ରୀଡ଼ା, ସାହିତ୍ୟ, ପ୍ରଶାସନ ଓ ପ୍ରତିରକ୍ଷା ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲା ଏବଂ ବର୍ତ୍ତମାନ ସମୟରେ ବି ଗଢ଼ି ଚାଲିଛି।
0: ଠିକ୍ କଥା। ଇତିହାସର ପୃଷ୍ଠା ଖୋଲିଲେ ଦେଖିବା ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ନାରୀମାନେ ମାତୃଭୂମି ପାଇଁ ଲଢ଼ିଥିଲେ। ଦେଶ ସ୍ୱାଧୀନତା ପାଇଁ ରାଣୀ ଲକ୍ଷ୍ମୀବାଇ, ସରୋଜିନୀ ନାଇଡୁ, ଅରୁଣା ଆସଫଲି, ଉଷା ମେହେତା, କସ୍ତୁରବା ଗାନ୍ଧୀ, କମଳା ନେହେରୁ, ଏମିତି ଅନେକ ମହିୟସୀ ମହିଳାଙ୍କ ଅବଦାନ ଅତୁଳନୀୟ। ଯଦି ଆମେ ଓଡ଼ିଶା ମାଟିର ବୀରାଙ୍ଗନାଙ୍କ ତ୍ୟାଗକୁ ମନେ ପକାଇବା, ତ ନିଶ୍ଚୟ ଭାବରେ ରମାଦେବୀ ଚୌଧୁରୀ, ମାଳତୀ ଚୌଧୁରୀ, ସରଳା ଦାସ, କୁନ୍ତଳା କୁମାରୀ ସାବତ, ଦେଶ ସ୍ୱାଧୀନ ପାଇଁ ଏମାନଙ୍କ ସାହସ ଓ ଉତ୍ସର୍ଗ ଗୌରବମୟ। ଏମାନଙ୍କ ଜୀବନ ଆମକୁ ଶିଖାଏ, ନାରୀ କେବଳ ପରିବାରର ଆଧାର ନୁହେଁ, ସେ ଦେଶର ନିର୍ମାତା ମଧ୍ୟ।

0: ଦେଶ ସ୍ୱାଧୀନ ପାଇଁ ଅସଂଖ୍ୟ ନାରୀ ନିଜ ଘରର ସୀମା ଡେଇଁ ସଂଗ୍ରାମର ମଇଦାନକୁ ଓହ୍ଲାଇ ଆସିଥିଲେ। ସେଥିପାଇଁ ତ କୁହାଯାଏ, ଆମରି ନାରୀ ଦେଶର ସିରି, ନାରୀର ଗୌରବରେ ଦେଶର ଗୌରବ।
1: ତେବେ ଆଜି କାର୍ଯ୍ୟକ୍ରମରେ ଆମେ କଥା ହେବା ଉଷା ମେହେତାଙ୍କ ବିଷୟରେ, ଯାହାଙ୍କ ଜୀବନ ସାହସ, ଦେଶପ୍ରେମ ଓ ସ୍ୱାଧୀନତା ମତ ପ୍ରକାଶର ଏକ ଜ୍ୱଳନ୍ତ ଉଦାହରଣ। ବିଶେଷକରି ରେଡିଓ ମାଧ୍ୟମରେ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ ଭୂମିକା ଐତିହାସିକ।
0: ଉଷା ମେହେତା 1920 ମସିହା ମାର୍ଚ୍ଚ ମାସ 25 ତାରିଖ ଦିନ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ସେ ଗୁପ୍ତ ଭାବରେ କଂଗ୍ରେସ ରେଡିଓ ଚଳାଇଥିଲେ।
1: ଉଷା ମେହେତାଙ୍କ ଖୁବ୍ ଛୋଟ ବୟସରୁ ହିଁ ତାଙ୍କ ମନରେ ଦେଶପ୍ରେମର ବୀଜ ଅଙ୍କୁରିତ ହୋଇଥିଲା। ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ତାଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା। 1942 ମସିହାରେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିଲା ଭାରତ ଛାଡ଼ ଆନ୍ଦୋଳନ।
0: ବ୍ରିଟିଶ ସରକାର ଆନ୍ଦୋଳନକୁ ଦମନ କରିବା ପାଇଁ ଅନେକ ଜାତୀୟ ନେତାଙ୍କୁ ଗିରଫ କଲା। ଖବରକାଗଜ ଓ ଯୋଗାଯୋଗ ମାଧ୍ୟମ ଉପରେ ମଧ୍ୟ କଡ଼ା ନଜର ରଖାଗଲା। ଏପରି ପରିସ୍ଥିତିରେ ଲୋକଙ୍କ ପାଖରେ ସତ୍ୟ ଖବର ପହଞ୍ଚାଇବା ପାଇଁ ଉଷା ମେହେତା ଓ ତାଙ୍କ ସହଯୋଗୀମାନେ ଏକ ସାହସିକ ପଦକ୍ଷେପ ନେଲେ। ସେମାନେ ଆରମ୍ଭ କରିଥିଲେ ଏକ ଗୁପ୍ତ ରେଡିଓ ପ୍ରସାରଣ, ତାହା ଥିଲା କଂଗ୍ରେସ ରେଡିଓ।
1: 1942 ମସିହା ଅଗଷ୍ଟ ମାସରେ ମୁମ୍ବାଇ ସହରରୁ ଏହାର ପ୍ରସାରଣ ଆରମ୍ଭ ହୋଇଥିଲା ଏବଂ ଉଷା ମେହେତା ଏହି ରେଡିଓର ପ୍ରମୁଖ

0: ସ୍ୱର ହୋଇଥିଲେ। ରେଡିଓ ମାଧ୍ୟମରେ ଆନ୍ଦୋଳନର ଖବର ପ୍ରସାରଣ ହେଉଥିଲା। ଆନ୍ଦୋଳନକାରୀ ଓ ସାଧାରଣ ଲୋକଙ୍କ ମନୋବଳ ବଢ଼ାଯାଉଥିଲା। ଦେଶବାସୀଙ୍କ ମଧ୍ୟରେ ଜାତୀୟତାବାଦୀ ଚେତନାକୁ ଦୃଢ଼ କରାଯାଉଥିଲା। ବ୍ରିଟିଶ ସରକାର ଏହି ରେଡିଓ ପ୍ରସାରଣର ସନ୍ଧାନ କରୁଥିବାରୁ ରେଡିଓର ପ୍ରସାରଣ ସ୍ଥାନ ବାରମ୍ଭାର ବଦଳା ଯାଉଥିଲା। ଅତ୍ୟନ୍ତ ଗୋପନୀୟତା ମାଧ୍ୟମରେ ପ୍ରସାରଣ ଚାଲୁଥିଲା।
1: ଉଷା ମେହେତା କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ସେ ରେଡିଓକୁ ଜନଜାଗରଣ ଓ ପ୍ରତିରୋଧର ମାଧ୍ୟମ ରୂପେ ବ୍ୟବହାର କରିଥିବା ଜଣେ ଅଗ୍ରଣୀ ବ୍ୟକ୍ତିତ୍ୱ।
0: କିନ୍ତୁ ଦୁଃଖର ବିଷୟ, ବ୍ରିଟିଶ ପୋଲିସ କଂଗ୍ରେସ ରେଡିଓର ସନ୍ଧାନ ପାଇଥିଲେ। ଏହାପରେ ଉଷା ମେହେତାଙ୍କୁ ଗିରଫ କରି କାରାଗାରରେ ରଖିଥିଲେ। କିନ୍ତୁ କାରାଗାର ତାଙ୍କ ମନରୁ ସ୍ୱାଧୀନତାର ସ୍ୱପ୍ନକୁ ଦୂର କରିପାରି

0: 1947 ଭାରତ ସ୍ୱାଧୀନ ହେବା ପରେ ଉଷା ମେହେତା ଶିକ୍ଷା ଗବେଷଣା ଏବଂ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ। ସେ ଗାନ୍ଧୀବାଦୀ ଚିନ୍ତାଧାରା ସହିତ ଦେଶ ଓ ସମାଜ ପାଇଁ ନିଜର ଅବଦାନ ଜାରି ରଖିଥିଲେ।
1: ତାଙ୍କର ଏହି ଅସାଧାରଣ ଅବଦାନ ପାଇଁ 1998 ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। 2000 ଅଗଷ୍ଟ ମାସ 11 ତାରିଖରେ ମୁମ୍ବାଇରେ ତାଙ୍କର ପରଲୋକ ଘଟିଥିଲା।
0: ଶ୍ରୋତା ଭଉଣୀ, ଉଷା ମେହେତାଙ୍କ କାହାଣୀ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ ନୁହେଁ, ବରଂ ଏହା ହେଉଛି ଜଣେ ଯୁବତୀଙ୍କ କାହାଣୀ ଯିଏ ନିଜ କଣ୍ଠକୁ ଦେଶର କଣ୍ଠରେ ପରିଣତ କରିଥିଲେ।
1: ସେ ପ୍ରମାଣ କରିଥିଲେ ସ୍ୱାଧୀନତାର ସ୍ୱରକୁ ଦବାଇ ହେବ ନାହିଁ, ଏହା ଗୋଟିଏ କଣ୍ଠରୁ ଆରମ୍ଭ ହୋଇ ଲକ୍ଷ ଲକ୍ଷ ହୃଦୟରେ ପ୍ରତିଧ୍ୱନିତ ହୁଏ। ଆଜି ଆମେ ଯେତେବେଳେ ରେଡିଓରେ କଥା କହୁଛୁ, ଖବର ଶୁଣୁଛୁ ଓ ନିଜ ମତ ପ୍ରକାଶ କରୁଛୁ, ସେତେବେଳେ ଉଷା ମେହେତାଙ୍କ ଭଳି ଅନେକ ନିର୍ଭୀକ ସ୍ୱରଙ୍କ ଅବଦାନକୁ ସ୍ମରଣ କରିବା ଆମର ଦାୟିତ୍ୱ।

0: ଯେଉଁ ଘରେ ନାରୀଟି ଶିକ୍ଷିତା ସେ ଘରର ସବୁ ସଦସ୍ୟ ପ୍ରତ୍ୟେକ କ୍ଷେତ୍ରରେ ଆଗେଇଥାନ୍ତି। ମାଆଟି ଯଦି କିଛି ପାଠ ପଢ଼ିଛି ସେ ତା ପିଲାର ଭବିଷ୍ୟତ ବହୁତ ସୁନ୍ଦର ଭାବେ ଗଢ଼ିପାରିବ। ଆମେ ସମସ୍ତେ ଜାଣିଛେ ପ୍ରଥମ ଗୁରୁ ହେଉଛନ୍ତି ମା।
1: ଗୋଟିଏ ମା ହିଁ ତା ପିଲାକୁ ପ୍ରଥମେ ଶିକ୍ଷା ଦେଇଥାଏ, ତା ସହିତ ବାପାଙ୍କ ମଧ୍ୟ ଭୂମିକା ରହିଛି। ସେ ବି ପିଲାଟିକୁ ପାଠ ପଢ଼ାଇଥାନ୍ତି, କିଛି ଭଲ କଥା ବି ଶିଖେଇଥାନ୍ତି।
0: ତେବେ ଏହି ପାଠପଢ଼ାକୁ ନେଇ ଶୁଣିବା ଗୋଟିଏ ସାକ୍ଷାତକାର, ଯାହାର ବିଷୟ ରହିଛି ଆମେ ପାଠ ପଢ଼ିବା କାହିଁକି। ଏ ସମ୍ପର୍କରେ ଆମେ ଫୋନ୍ ଯୋଗେ କଥା ହୋଇଥିଲୁ ଅମିତା ପାଢ଼ୀ ଭଉଣୀଙ୍କ ସହିତ। ଚାଲନ୍ତୁ ଶୁଣିବା ସେ କ'ଣ କହୁଛନ୍ତି। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ।
2: ଧନ୍ୟବାଦ।
0: ଆପଣଙ୍କ ପରିଚୟ ମୋ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
2: ମୁଁ ଅମିତା ପାଢ଼ୀ ଗୁଣପୁରରୁ କହୁଛି। ମୁଁ ଶିକ୍ଷକତା କାମ କରୁଛି ନୋଡାଲ ହାଇସ୍କୁଲ ସାଲକମାଠାରେ।
0: ଆଜ୍ଞା, ଆଜି ଆମର ଆଲୋଚନାର ବିଷୟ ରହିଛି ଆମେ କାହିଁକି ପାଠ ପଢିବା। ତ ଆମେ ପ୍ରଥମେ ଜାଣିବା ପାଠ ପଢିବା ଦ୍ୱାରା ଆମର କ'ଣ ଉପକାର ହୋଇପାରୁଛି, ତ ଏ ବିଷୟରେ କିଛି ମତାମତ ଦିଅନ୍ତୁ।
2: ପାଠ ପଢିବା ଦ୍ୱାରା ଫାର୍ଷ୍ଟ ଆମର ଜ୍ଞାନଟା ବୃଦ୍ଧି ପାଉଛି, ଯାହାଦ୍ୱାରା କି ବୃଦ୍ଧିଟା ଆମର ତୀକ୍ଷ୍ଣ ହବ। ଆମେ ଯଦି କୌଣସି ଭଲ କାମ କରିବା ସେଥିପାଇଁ ଜ୍ଞାନ ଦରକାର, ଯାହା ପାଇଁ ଆମେ କୋଉଟା ଭଲ କୋଉଟା ମନ୍ଦ ମଧ୍ୟ ବିଚାର କରିପାରିବା, ଆଉ ସମାଜରେ ଗୋଟେ ଭଲ ମଣିଷ ଭାବେ ପରିଚିତ ହୋଇପାରିବା। ଆଉ ଜ୍ଞାନ ଦ୍ୱାରା ଆମେ ଭଲ ଚାକିରି ମଧ୍ୟ ଖଣ୍ଡେ କରିପାରିବା କିମ୍ବା ବ୍ୟବସାୟ କରିପାରିବା, ଯାହାଫଳରେ ଘରର ଆର୍ଥିକ ଅବସ୍ଥା ସୁଦୃଢ଼ ହବ। ଆଉ ଗାଁରେ ଯଦି ଜଣେ ଭଲ ଶିକ୍ଷିତ ଲୋକ ରହିଲା ମାନେ ଲୋକେ ତାହାକୁ କେମିତି ଆଦର କରନ୍ତି, କେମିତି ସମ୍ମାନ ଦିଅନ୍ତି, ତାହା ତ ଆପଣ ମାନେ ଜାଣିଥିବେ ଭଲ ଭାବେ।
0: ପରିବାରରେ ବି ମାଆଟି ଶିକ୍ଷିତ ହୋଇଥିବା ଜରୁରୀ, ଯଦି ମାଆଟି ଶିକ୍ଷିତ ହୋଇଥିବ ତ ପରିବାରରେ ମଧ୍ୟ ସମସ୍ତେ ଶିକ୍ଷିତ ନିଶ୍ଚିତ ଭାବରେ ହୋଇପାରିବେ। ତ ଆମେ ବି କହିଥାଉ ଯେ ପ୍ରଥମ ଗୁରୁ ହଉଛନ୍ତି ଆମର ମା ବାପା। ଏଇ କ୍ଷେତ୍ରରେ କଣ କହିବେ, ପ୍ରଥମେ ଆମେ ପିଲାମାନଙ୍କୁ ଆମେ କେମିତି ଶିକ୍ଷା ଦେବା, କେମିତି ପାଠ ପଢିବାକୁ ସେମାନଙ୍କୁ ଆଗ୍ରହ କରାଇବା?
2: ପିଲାମାନଙ୍କର ଘର ଠାରୁ ହିଁ ଜ୍ଞାନଟା ଆରମ୍ଭ ହଉଛି। ମା ବାପା ପ୍ରଥମେ, ମା ବାପା ତ ପରେ ଦେବେ, କିନ୍ତୁ ମାଆଟା ଯେତେବେଳେ ଜନ୍ମ କରେ ମାଆଟା ହିଁ ପ୍ରଥମେ ଦେବ ପିଲାକୁ, କେମିତି ମାନେ ବଡ ଲୋକକୁ ଦେଖିଲେ କେମିତି ମୁଣ୍ଡିଆ ମାରିବ, ସମ୍ମାନ ଦେବ, ସେ ବିଷୟରେ ସେ ଭଲ ଭାବେ ମା ଠାରୁ ହିଁ ପ୍ରଥମେ ଶିକ୍ଷା ଗ୍ରହଣ କରେ। ତାପରେ ଆମେ ସ୍କୁଲକୁ ଯାଉ, ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକାଳ 10ଟା ରୁ 4ଟା ପର୍ଯ୍ୟନ୍ତ ପିଲାଟି ସ୍କୁଲରେ ରହିବ, ସେଥିପାଇଁ ସେ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଠାରୁ, ଯଦି ଶିଶୁ ମନ୍ଦିରରେ ପଢୁଛୁ ବୋଲେ ଗୁରୁମା ଗୁରୁଜୀଙ୍କ ଠାରୁ ଅନେକ ଜ୍ଞାନ ସେ ଆହରଣ କରିପାରିବ। ସେଇଠି ଯଦି ସେ ଭଲ ହେଲା ତାହେଲେ ଗୁରୁଜୀ ଗୁରୁମା ମଧ୍ୟ ତାକୁ କହିବେ ତୁ ଏ ଲାଇନରେ ଯିବୁ, ସେଇ ଲାଇନରେ ଯିବୁ, ତୋର ବିଜ୍ଞାନ ଭଲ ହଉଛି କିମ୍ବା ଗଣିତ ଭଲ ହଉଛି କିମ୍ବା ଇତିହାସ ଭଲ ହଉଛି, କୋଉ ଦିଗରେ ଗଲେ ତାର ଭଲ ହବ, ସେଇଠୁ ହିଁ ସେ ଚେଷ୍ଟା କରିଥାଏ।
0: ଆଜ୍ଞା, ମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ହିଁ ଅନୁପ୍ରାଣିତ ହୋଇ ପିଲାଟି ତାର ଉଚିତ ମାର୍ଗଟି ବାଛି ପାରିବ ସେ। ଏଥିରେ ବି ଆମ ବାପା ମାଙ୍କର ଭୂମିକା ବି ରହିଛି ଶିକ୍ଷକ।

0: ଶିକ୍ଷୟତ୍ରୀଙ୍କର ଘରୋଘାମ
1: ଜନ୍ମ ହଉଛି ବାପା ମାଆର ପ୍ରଥମ 3 ବର୍ଷ ପର୍ଯ୍ୟନ୍ତ ପିଲାର ଘର ଠାରୁ ହିଁ ଆରମ୍ଭ ହଉଛି, ତାର ବ୍ୟବହାର ଆଚରଣ ସବୁ ଯାକ ଘର ଠାରୁ ହିଁ ଆରମ୍ଭ ହବ। ତାପରେ ଯାଇକି ସେ ବିଦ୍ୟାଳୟକୁ ଯିବ, ବିଦ୍ୟାଳୟରେ ଅନ୍ୟ ସମସ୍ତଙ୍କୁ ଦେଖିକି ତାର ଗୁରୁଜୀ ଗୁରୁମା କିମ୍ବା ଅନ୍ୟ ପିଲା ଭଲ ପିଲାଙ୍କ ଠାରୁ ଦେଖିକି କେତେଟା ଜିନିଷ ଶିଖିପାରେ, ଶିଖିକି ସେ ଦିଗରେ ସିଏ ଆଗେଇବ।
0: ତ ଆପଣ କହିବା ଅନୁଯାୟୀ ପାଠ ପଢିଲେ ଆମେ ଜ୍ଞାନ ଓ ବୁଦ୍ଧିର ବିକାଶ କରିପାରିବା।
1: ହଁ ନିଶ୍ଚୟ, ସେଇଟା
0: ଭବିଷ୍ୟତ ଗଢିବା ବା କିଛି ଗୋଟେ ଜୀବିକାକୁ ଆପଣେଇବା ପାଇଁ ଶିକ୍ଷା ଜରୁରୀ କି?
1: ହଁ ସେଇଟା ନିଶ୍ଚୟ, ଜୀବିକା ଆପଣେଇବା ପାଇଁ ଶିକ୍ଷା ଅତ୍ୟନ୍ତ ଜରୁରୀ, କାରଣ ଏହା ଜ୍ଞାନ ଦକ୍ଷତା ଏବଂ ଆତ୍ମବିଶ୍ୱାସ ପ୍ରଦାନ କରିବ। ତଥାପି କେବଳ ଯଦି ଆମେ ପାରମ୍ପରିକ ଅନୁସାରେ ଖାଲି ବହି ପଢିବା ବୋଲେ ଆମର କିଛି ଶିକ୍ଷା ଗ୍ରହଣ କରିପାରିବନି। ବହି ବ୍ୟତୀତ ଆମେ ବାହାରର ବ୍ୟବହାରିକ ଜ୍ଞାନ କିମ୍ବା ଯୋଉ ଆଜିକାଲି ବହି ଗୁଡାକ ମ୍ୟାଗାଜିନ ଗୁଡାକ ମିଳୁଛି ସେଗୁଡାକ ପଢିବା, ବିଭିନ୍ନ ଖବର କାର୍ଯ୍ୟ ପଢିବା, କଳା ଶିକ୍ଷା ପଢିବା। ଆଜିକାଲି ଦେଖନ୍ତୁ ଏବେ ପିଲାମାନଙ୍କର 1ରୁ 8 ପର୍ଯ୍ୟନ୍ତ ପିଲାଙ୍କୁ କଳା ଶିକ୍ଷା ଗୋଟେ ଏଡ୍ କରାହେଇଛି। କଣ ପାଇଁ? କଳା ଶିକ୍ଷା ଦ୍ୱାରା ମଧ୍ୟ ପିଲାଟି ତାର ବୃତ୍ତିଗତ ଶିକ୍ଷା ବିଷୟରେ ଧାରଣା ପାଇବ। ସେ ସେଇ କଳା ଶିକ୍ଷା ମାଧ୍ୟମରେ ସେ କେମିତି ଆଗକୁ କଣ କରିବ ସେ ଅନୁସାରେ ଏ ବର୍ଷ ବହି ଯାକ ସବୁ ପରିବର୍ତ୍ତନ ହେଇଛି। କଳା ଶିକ୍ଷା ବହି ମଧ୍ୟ ଏବେ ସରକାର ବାହାର କରୁଛନ୍ତି।
0: କେବଳ ପାଠ ପଢି ହିଁ ଭବିଷ୍ୟତ ଗଢିବା ବୋଲି ଏଇଟା ସମ୍ପୂର୍ଣ୍ଣ ଭାବରେ ଭାବିବା ଆମର ଭୁଲ କଥା।
1: ନା ନାଇଁ, ପାଠ ଦ୍ୱାରା ହିଁ ଇଏ ନାଇଁ, ପାଠ ସହିତ ଅନ୍ୟାନ୍ୟ ଏ ଯୋଉ କହିଲିନି କି ଆମକୁ ବ୍ୟବହାର ଜ୍ଞାନ କିମ୍ବା କଳା ଶିକ୍ଷା କିମ୍ବା ଆଉ ଅନ୍ୟ ମ୍ୟାଗାଜିନ ଅନ୍ୟ ବହି ଜ୍ଞାନ ଆହରଣ ବହି ଗୁଡାକ ପଢିବା କଥା, ତାହେଲେ ଆମର ଜ୍ଞାନଟା ଉଦୟ ହେଇପାରିବ।
0: ଯୋଉଥିରେ ବି ଆମର ଦକ୍ଷତା ଅଛି ତ ତାକୁ ଆମେ ଆଗକୁ ନେବାକୁ ପଡିବ।
1: ହଁ,
0: ଯୋଉଟା କୁହନ୍ତି କି ସ୍କିଲ ଡେଭଲପମେଣ୍ଟ ଅଛି।
1: ହଁ, ସ୍କିଲ ଡେଭଲପମେଣ୍ଟ ଅଛି।
0: ତ ଏସବୁକୁ ଗୁରୁତ୍ୱ ଦେବା ପାଇଁ ହେଲେ ମାନେ ପିଲାଟିକୁ କଣ କରିବାକୁ ପଡିବ? ସେ କେତେ ଘଣ୍ଟା ପରିଶ୍ରମ କରିବ, କେତେ ଘଣ୍ଟା ପାଠ ପଢିବ, କେତେ ଘଣ୍ଟା ମାନେ କଣ କରିବା କରିଲେ ଯାଇକି ସେ ତାର ଭବିଷ୍ୟତ ଗଢିପାରିବ?
1: ପରିଶ୍ରମ ତ ଆମେ ଦିନ ରାତି ଏବେ ଆମେ ପାଠ ପଢୁଥିବା କିନ୍ତୁ କିଛି ମୁଣ୍ଡରେ କିଛି ନଥିବ ବୋଲେ ସେଇଟା କିଛି ଲାଭ ନାହିଁ। ପରିଶ୍ରମ ମାନେ ନିଜର ଜ୍ଞାନ ବଳରେ ପିଲାଟା କଣ ଯଦି 4 ଜଣ ସହିତ ମିଶି ପାରିଲା, ଆଉ ଗୁରୁଜୀ ଗୁରୁମା କିମ୍ବା ଘରେ ବାପା ମା ଦାଦା ଖୁଡି ଜେଜେମା ଜେଜେବାପା ଠାରୁ ମଧ୍ୟ କିଛି ଶିଖିପାରିଲା, ସେ ଶିଖିବା ଜ୍ଞାନକୁ ଯଦି ସିଏ ନିଜର ଜୀବନରେ ବ୍ୟବହାର କଲା ମାନେ ସିଏ ଅନେକ କିଛି ଶିଖିପାରିବ।
0: ହଁ, ପିଲାଟି କେବଳ ପାଠ ପଢିବ ଘୋଷା କରିବ ତ ଆମେ ସେଇଟାକୁ ଦେଖିକି ରହିଗଲେ ବି ହବନି।
1: ଘୋଷା ବିଦ୍ୟା ସମ୍ପୂର୍ଣ୍ଣ ବାରଣ କରାହେଇଛି ଆମ ଶିକ୍ଷା କ୍ଷେତ୍ରରେ। ଯାହା କିଛି ହବ ଆପଣ ପର୍ଯ୍ୟବେକ୍ଷଣ ଦ୍ୱାରା ହିଁ ପିଲାଟି ନିଜକୁ ଆଗକୁ ନେଇପାରିବ।
0: ସମାଜ ପାଇଁ ପାଠର ଗୁରୁତ୍ୱ କଣ ରହିଛି ବୋଲି ଆପଣ ଭାବୁଛନ୍ତି?
1: ସମାଜ ପାଇଁ ପାଠପଢା ବା ଶିକ୍ଷାର ଗୁରୁତ୍ୱ ତ ଅଧିକ ଅଛି। ଏହା ମଣିଷକୁ ଜ୍ଞାନୀ କରିବା ସହିତ ସମାଜରୁ ଏ ଅଜ୍ଞାନତା ଆଉ ଅନ୍ଧବିଶ୍ୱାସରୁ ଆଗ ଦୂର କରିବ। ତାପରେ ଶିକ୍ଷା କଣ, ଦେଶ ସମାଜର ବିକାଶ ଘଟେ ଶିକ୍ଷା ଦ୍ୱାରା, ଆଉ ଲୋକଙ୍କ ଜୀବନ ଧାରାରେ ମଧ୍ୟ ଉନ୍ନତି ଆସିବ। ପାଠପଢା ମନୁଷ୍ୟର ଚିନ୍ତା ଶକ୍ତିକୁ ପ୍ରଶସ୍ତ କରିବା ସହିତ କୋଉଟା ଠିକ କୋଉଟା ଭୁଲ ମଧ୍ୟ ସେ ବାଛି ପାରିବ। ଆଉ ଶିକ୍ଷା ସମାଜରେ ଥିବା କୁସଂସ୍କାର ଆଜିକାଲି ଯୋଉ ଅଛି, ଆଉ ଜାତିଭେଦ ଗୁଡାକ ଅଛି ଯୋଉ, ଆଉ ଅନ୍ଧବିଶ୍ୱାସ ଗୁଡା ଯୋଉ ଅଛି, ସେଯାକ ମଧ୍ୟ ଏ ଶିକ୍ଷା ଦ୍ୱାରା ହିଁ ଦୂର କରାଯାଇପାରିବ। ଜଣେ ଶିକ୍ଷିତ ବ୍ୟକ୍ତି ଦକ୍ଷତା ହାସଲ କଲା ପରେ ରୋଜଗାରକ୍ଷମ ହେବ, ଯାହାଦ୍ୱାରା କି ତାଙ୍କ ଘରର ଅବସ୍ଥା ମନେକର ଭଲ ନାହିଁ, ସେ ନିଶ୍ଚୟ ଆଗକୁ ବଢିବ, ଡେଭଲପ କରିବ, ଉନ୍ନତି କରିବ ଏବଂ ସମାଜରେ ସମସ୍ତଟା ମଧ୍ୟ ତା ଦ୍ୱାରା ସମୃଦ୍ଧ ହେବ। ଆଉ ମନୁଷ୍ୟକୁ ସେଥିପାଇଁ କଣ ଜାଣିଛନ୍ତି ନା, ମନୁଷ୍ୟକୁ ଭଲ ଆଚରଣ କରିବା ଦରକାର, ସାମାଜିକର ମୂଲ୍ୟବୋଧ ଏବଂ ଅନୁଶାସନ ମଧ୍ୟ ଶିଖିବା ଦରକାର। ମୋଟାମୋଟି ଯଦି ଆମେ କହିବା, ଶିକ୍ଷା ଦ୍ୱାରା ଜଣେ ବ୍ୟକ୍ତି ନିଜର ଏବଂ ନିଜ ପରିବାରର ଏବଂ ସମାଜର ସର୍ବାଙ୍ଗୀନ ବିକାଶ ସାଧନ କରିବାରେ ସକ୍ଷମ ହେଇପାରିବ। ଯଦି ଆମେ ପାଠ ପଢୁଛେ ତାହେଲେ କୋଉଟା ଭୁଲ କୋଉଟା ଠିକ ଜାଣିପାରିବା ଜ୍ଞାନ ଦ୍ୱାରା ନିଜର। ଯଦି ପାଠ ଜ୍ଞାନ ନଥିବ ବୋଲେ କୋଉଟା ଭୁଲ କୋଉଟା ଠିକ ଜାଣିପାରିବା କି? ନା, ସେ ଜଣେ ଯଦି ଜଣେ ପାଠ ପଢୁନି ତାକୁ ଭୁଲ କୁହ ସେ ଠିକା ବୋଲି ଭାବିବ, ଠିକ କହିଲେ ମଧ୍ୟ ସେ ଠିକା ଭାବିବ, କିନ୍ତୁ ଯଦି ସେ ପ୍ରକୃତରେ ପାଠ ପଢୁଛି ସେ କୋଉଟା ଭୁଲ କୋଉଟା ଠିକ ନିଶ୍ଚୟ ଜାଣିପାରିବ। ଗୋଟେ ଶିକ୍ଷିତ ବ୍ୟକ୍ତି ଯେମିତି ହେଲେ ସମାଜରେ ଆଦର ପାଇବ, ସମସ୍ତେ ତାକୁ ସମ୍ମାନ ମଧ୍ୟ କରିବେ। କାହିଁକି ମାନେ ଯଦି ଜଣେ ଭଲ ଗଣିତ ଜାଣିଛି କିମ୍ବା ବିଜ୍ଞାନ ଜାଣିଛି, ଲୋକମାନେ କହିବେ ହଁ ଅମୁକ ବାବୁଙ୍କ ପୁଅଟା କି ଝିଅଟା ଭଲ ଗଣିତ କରୁଛି, ନହେଲେ ଭଲ ବିଜ୍ଞାନ ପଢୁଛି, ଆମ ପିଲାମାନଙ୍କୁ ସେଠିକି ପଠେଇବା କି ଭଲ ପଢିବ କି ବୋଲିକି ବାପା ମା ମାନଙ୍କର ମଧ୍ୟ ସେଟା ଧାରଣା ହଉଛି। ସେଥିପାଇଁ ଚିନ୍ତାଧାରାଟା ସମାଜର ପ୍ରତ୍ୟେକ ବ୍ୟକ୍ତିକୁ ଉନ୍ନତ କରେ ଆଉ ଶୃଙ୍ଖଳିତ ଜୀବନ କରିବାକୁ ଶିଖାଏ ଏଇ ଚିନ୍ତାଧାରାଟା।
0: ଆଜ୍ଞା, କିନ୍ତୁ ଆମେ ନିଶ୍ଚିତ ଭାବରେ ପାଠ ପଢିବା ଦରକାର।
1: ନିଶ୍ଚୟ, ପାଠ ବିନା ତ କୌଣସି ଇଏ ସମ୍ଭବ ନୁହେଁ, ପାଠ ବିନା ଆମେ ଆଗକୁ ଯାଇପାରିବାନି, ଆମ ଜୀବନର ଉନ୍ନତି କରିପାରିବା।

0: ଆମେ ପଛକୁ ରହିଯିବା, ଯୋଉ ଅନ୍ଧବିଶ୍ୱାସରେ ଆମେ ଅଛେ ସେ ଅନ୍ଧବିଶ୍ୱାସ ଭିତରେ ହିଁ ବୁଡିବା। କିନ୍ତୁ ପାଠ ପଢିବା ଦ୍ୱାରା କଣ ଆମେ ଉପରକୁ ଯାଇପାରିବା, ଉଚ୍ଚ ପାହାଚ ପର୍ଯ୍ୟନ୍ତ ଆମର ସ୍ୱପ୍ନକୁ ମଧ୍ୟ ସାକାର ହୋଇଯିବା। ଆଜି ଆମ ସ୍କୁଲର ମଧ୍ୟ କେତେ ପିଲାକୁ ପଚାରିଲି, ପିଲାମାନେ ତମେ ପାଠ ପଢି କଣ କରିବ, ବୋଲାରୁ ଦିଦି ଆମେ ଚାକିରିକା କରିବୁ କହିଲେ। ଆରେ ଚାକିରି ବ୍ୟତୀତ ଆଉ କିଛି କରିବନି? ନାଇ ଦିଦି, ମୁଁ ମତେ ଭଲ ମାଟି କାମ ବୁଝେ, ଭଲ ହଣ୍ଡା ହାଣ୍ଡି ତିଆରି କରିବି ବୋଲା। ହଉ ଠିକ ଅଛି।
1: ତ ଏଥିରୁ ଆପଣ ବି ଜାଣିପାରୁଥିବେ ଯେ ପିଲାମାନଙ୍କର ଦକ୍ଷତା କ'ଣ ରହିଛି। ଆମ ଶିକ୍ଷକମାନଙ୍କର ମଧ୍ୟ କର୍ତ୍ତବ୍ୟ ରହିଛି ଯେ ପିଲାଟିକୁ ମାନେ କେଉଁଟା ସେ ଚେଷ୍ଟା କରୁଛି, କେଉଁଟାରେ ସେ ଆଗେଇବ, ତାର ଶିକ୍ଷା ପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡ଼ିବ।
0: ହଁ,
1: ଯଦି ଗୋଟେ ପିଲାଟି ପାଠ ପଢୁନି ବା ପଢ଼ିବାକୁ ଚାହୁଁନି, ସେ କ୍ଷେତ୍ରରେ ଆପଣ କ'ଣ କରନ୍ତି?
0: ଯଦି ଗୋଟେ ପିଲାଟି ପାଠ ପଢେ, ତାକୁ କେମିତି ପାଠ ପଢା ପ୍ରତି ଆକୃଷ୍ଟ କରାଯାଇପାରିବ, ସେଥିପାଇଁ ତା ପାଇଁ ଆମେ ନିଜେ ଚେଷ୍ଟା କରିବା ଉଚିତ। 10ଟାରୁ 4ଟା ପର୍ଯ୍ୟନ୍ତ 6 ଘଣ୍ଟା ରହିଲା, ତେଣୁ ତାର ସବୁ ଦାୟିତ୍ୱ ଆମର। ସେ କେମିତି ଆଗକୁ ଯାଇପାରିବ, ଆଗକୁ ଯିବ ବୋଲେ ଆମର ହିଁ ନାଁଟା ଆସିବ। ହଁ, ଅମୁକ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ମୋ ପିଲାଟାକୁ ମଣିଷ କରି ବୋଲିନି, ସେଥିପାଇଁ ତାକୁ ଯଦି ବୁଝୁନି ମାନେ ତାକୁ ବାରମ୍ବାର ଶିଖେଇବା, ଏ ଘରେ ଏଇଟା କରେ, ଗୃହ କାର୍ଯ୍ୟ ଦବା, ଏଇଟା କରେ ସେଇଟା କରେ ବୋଲେ, ଆଉ ବିଭିନ୍ନ ପ୍ରକାର TLM ଥିବା ଟିଚିଂ ଲର୍ଣ୍ଣିଂ ମେଟେରିଆଲ ଗୁଡା, ଯଦ୍ୱାରା କି ତାର ଶିକ୍ଷା ପ୍ରତି ଆକର୍ଷିତ ମନୋଭାବ ହବ, ସେ ପାଠ ପଢିବା ପାଇଁ ଆଗେଇ ଆସିବ ନିଜକୁ ନିଜେ। ସେ କେତେଦିନ ପରେ ଫାର୍ଷ୍ଟ ଫାର୍ଷ୍ଟରେ ତାକୁ ବୋର୍ ଲାଗିବ, କିନ୍ତୁ ପରେ ସିଏ ଏମିତି ତାକୁ ଟିଚିଂ ଲର୍ଣ୍ଣିଂ ଆଡ଼କୁ ଆଣିବା, ଯାହାଦ୍ୱାରା କି ସେ ନିଜେ ଦିଦି ମତେ ଏଇଟା ପଢ଼ନ୍ତୁ, ଦିଦି ମତେ ସେଇଟା ଦିଅନ୍ତୁ ବୋଲି ସେ ନିଜର ଜ୍ଞାନ ଅର୍ଜନ କରିବ।
1: ତ କିଛି ତ ମାଧ୍ୟମର ଜରୁରୀ ମଧ୍ୟ ରହିଛି ପାଠ ପଢା ପାଇଁ।
0: ହଁ,
1: ଶେଷରେ ଆପଣଙ୍କୁ ଶୁଣୁଥିବା ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ କିଛି ଗୋଟେ ବାର୍ତ୍ତା ଦିଅନ୍ତୁ ମ୍ୟାଡମ।
0: ସେମାନେ ପ୍ରଥମେ ନିଜ ପିଲାଙ୍କୁ ଘର ଠାରୁ ହିଁ ଶିକ୍ଷା ଦିଅନ୍ତୁ, ଯେମିତି ପିଲାଟି ଅବାଟରେ କେବେ ନ ଯାଏ। ଅବାଟରେ ସିଏ ଗଲା ମାନେ ତାକୁ ଫେରେଇ ଆଣିବା କଷ୍ଟକର, ସେଥିପାଇଁ ଘର ଠାରୁ ହିଁ ପିଲାର ଶିକ୍ଷା ଆରମ୍ଭ ହୋଇଥାଏ। ପରେ ସ୍କୁଲ ଗଲା ପରେ ସିନା ଶିକ୍ଷକ ଶିକ୍ଷୟିତ୍ରୀ ଆସିବେ, କିନ୍ତୁ ପ୍ରଥମେ ତ ବାପା ମା ତା ପ୍ରଥମ ଗୁରୁ ନା, ଯାହା କିଛି ପ୍ରଥମରୁ ଶିକ୍ଷା ହେଇଥିବେ। ଏବେ ଆମେ କଞ୍ଚା ମାଟିଟାକୁ ଆମେ ଯେମିତି କରି ତିଆରି କରିବା, ସେ ସେମିତି ଗଢିକି ଯିବ, କିନ୍ତୁ ମାଟିଟା ଟାଣ ହେଇଗଲା ପରେ ତାକୁ ତ କିଛି କରିହବନି। ସେଥିପାଇଁ ସବୁ ବାପା ମା ମାନଙ୍କୁ ଅନୁରୋଧ, ସେମାନେ ନିଜ ପିଲାଙ୍କୁ ନିଜେ ହିଁ ତିଆରି କରନ୍ତୁ, ପରେ ସ୍କୁଲ ଗଲା ପରେ ଗୁରୁଜୀ କିମ୍ବା ଗୁରୁମା ତାକୁ ଆଗକୁ ନେବେ।
1: ଆଜ୍ଞା, ଆଜି ଆପଣ ଆମକୁ ସମୟ ଦେଇ ଏତେ ସୁନ୍ଦର ଭାବରେ ବୁଝେଇ କହିଲେ ଯେ ଆମେ ପାଠ ପଢିବା କାହିଁକି। ତ ଏ ସମ୍ପର୍କରେ ବହୁତ ସୁନ୍ଦର ଭାବରେ ବୁଝେଇ କହିଥିବାରୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ।

0: ଶ୍ରୋତା ଭଉଣୀ, କଥା ହେବା ଭିତରେ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତେବେ ବିଦାୟ ନେବା ପୂର୍ବରୁ ଅନୁରୋଧ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବା ପାଇଁ। ଆମ ହ୍ୱାଟ୍ସଆପ୍ ନମ୍ଘରଟି ହେଲା 9438268568। ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ସ୍ୱାଗତିକା।
1: ମୁଁ ସୁନିତା।
0: ନମସ୍କାର।

ଘର ଘରଣୀ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍ ଇନ୍।

0: ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହେଲେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବୟନ ଓ ପୋଷାକ କ୍ଷେତ୍ର ଭାରତର ଐତିହାସିକ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କହିଲେ ରାଷ୍ଟ୍ରପତି। କିର୍ଗିସ୍ତାନର ବିସ୍କେକ୍ଠାରେ ଆଜି 26ତମ ଏସ୍ସିଓ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, 903କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା। ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ ନିପନ୍। ଏବଂ ଏସିଆ କପ୍ ମହିଳା ଟି20 କ୍ରିକେଟରେ ଆଜି ବାଂଲାଦେଶ ଓ ଇଣ୍ଡୋନେସିଆ ମଧ୍ୟରେ ଖେଳାଯିବ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବୟନ ଓ ପୋଷାକ କ୍ଷେତ୍ର ଭାରତର ସାଂସ୍କୃତିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଲକ୍ଷ ଲକ୍ଷ ଲୋକଙ୍କୁ ଏହା ରୋଜଗାର ଯୋଗାଇ ଦେଉଛି। ନୂଆଦିଲ୍ଲୀଠାରେ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି ନିପ୍ଟର ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରି ରାଷ୍ଟ୍ରପତି ଏହା କହିଛନ୍ତି, ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ମୂଲ୍ୟବୋଧରେ ସାମିଲ ହୋଇ ଏକ ବିଶ୍ୱ ଦୃଷ୍ଟିକୋଣ ଆପଣେଇବା ପାଇଁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ଫ୍ୟାସନ୍ ଶିଳ୍ପ କ୍ଷେତ୍ରରେ ମହିଳାଙ୍କର ବୃଦ୍ଧି ପାଉଥିବା ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରି ରାଷ୍ଟ୍ରପତି କହିଛନ୍ତି, ଉପସ୍ଥିତ 4000 ଛାତ୍ରଛାତ୍ରୀଙ୍କ ମଧ୍ୟରୁ 85% ହେଉଛନ୍ତି ମହିଳା। ଭାରତର ଫ୍ୟାସନ୍ ଏବଂ ବୟନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲାଗି ବ୍ୟାପକ ସୁଯୋଗ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
2: जो भारत आत्मनिर्भरता के अनेक आयामों पर तेजी से आगे बढ़ रहे हैं। आज हमारे देश पहले की तुलना में कहीं अधिक आत्मविश्वास के साथ विश्व पटल पर अपनी भूमिका को विस्तार दे रहे हैं। मुझे बताया गया है कि 20 साल पहले महिलाओं की संख्या केवल 20% था। अभी 4000 करीब जो बच्चे यहाँ उपस्थित थे उनमें से 85% महिलाएं हैं।
1: ଜ୍ଞାନ, ଦକ୍ଷତା ଏବଂ ସୃଜନଶୀଳତାକୁ ଉପଯୋଗ କରି ଦେଶର ପାରମ୍ପରିକ ବୟନ ଐତିହ୍ୟକୁ ସମସାମୟିକ ବଜାର ଓ ନୂତନ ପ୍ରଯୁକ୍ତିବିଦ୍ୟା ସହ ସାମିଲ କରିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।
2: इस तरह आप न केवल सक्सेसफुल प्रोफेशनल बनेंगे बल्कि भारत की सांस्कृतिक विरासत के संरक्षण और संवर्धन में भी अपना योगदान दे सकेंगे।
1: 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା କ୍ଷେତ୍ରରେ ନିଜକୁ ସାମିଲ କରିବାକୁ ରାଷ୍ଟ୍ରପତି ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଗତ 4 ଦଶନ୍ଧି ଧରି ନିପ୍ଟର ଛାତ୍ରଛାତ୍ରୀ ଏବଂ ବୃତ୍ତିଧାରୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ହାସଲ କରିଥିବା ସଫଳତା ଉପରେ ରାଷ୍ଟ୍ରପତି ଏହି ଅବସରରେ ଆଲୋକପାତ କରିଛନ୍ତି। କିର୍ଗିଜିସ୍ତାନକୁ 2-ଦିନିଆ ଗସ୍ତ ଅବସରରେ ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିସ୍କେକ୍ଠାରେ ଭାରତର ବନ୍ଧୁ କାର୍ଯ୍ୟକ୍ରମରେ ଭାଗ ନେଇ ଅଂଶଗ୍ରହଣକାରୀଙ୍କ ସହ ଭାବ ବିନିମୟ କରିଛନ୍ତି। ଯୋଗ ଏବଂ ମାନସ ଏକାଡେମୀ ସମେତ ବିଭିନ୍ନ କ୍ଷେତ୍ରର ଭାରତ ସହିତ ସହଯୋଗିତାପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା 4 ପ୍ରତିନିଧି ମଣ୍ଡଳୀ ଏହି ଅବସରରେ ଉପସ୍ଥିତ ଥିଲେ। ବିସ୍କେକ୍ଠାରେ ଶ୍ରୀ ମୋଦି ଏହି ବୈଠକ ପରେ ମହାତ୍ମା ଗାନ୍ଧି ସ୍କାରକୀ ପାର୍କରେ ଅବସ୍ଥିତ ଜାତିର ପିତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶ୍ରୀ ମୋଦି ଆଜି 26ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବେ। ରୁଷ, ଇରାନ, କିର୍ଗିଜିସ୍ତାନ ଏବଂ ଆର୍ମେନିଆର ରାଷ୍ଟ୍ରମୁଖ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବେ। ଆସନ୍ତାକାଲି ଗସ୍ତର ଶେଷ ଦିବସରେ ଶ୍ରୀ ମୋଦି ଏହି ବୈଠକକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ନେପାଳରେ ପ୍ରଳୟଙ୍କରୀ ବନ୍ୟା ପରେ ତ୍ରିଶୁଳ 3A ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଭାରତ ଏବଂ ଚୀନ୍ର ବିଶେଷଜ୍ଞଙ୍କ ସମେତ ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଭିତରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଡ଼ଙ୍ଗ ଭିତରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ବିଭିନ୍ନ ଜଳବିଦ୍ୟୁତ୍ ପ୍ରକଳ୍ପ ଅଞ୍ଚଳରେ ଅତି କମ୍ରେ 933 ଜଣ ଶ୍ରମିକ ଅଟକି ରହିଥିବା ଅନୁମାନ କରାଯାଇଛି। ଗତ ବୁଧବାର ନେପାଳରେ ହୋଇଥିବା ବନ୍ୟାରେ ଏପର୍ଯ୍ୟନ୍ତ 903 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4247 ଅଧିକ ଲୋକ ନିଖୋଜ ଅଛନ୍ତି। ତିବ୍ଦତରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା 16 ଥିବାବେଳେ 546 ଜଣ ନିଖୋଜ ଥିବା କୁହାଯାଇଛି। ନିଖୋଜ ଲୋକଙ୍କୁ ଖୋଜିବା ଏବଂ ଫସି ରହିଥିବା ଲୋକଙ୍କୁ

ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ନେପାଳର ସମସ୍ତ 8 ପ୍ରଭାବିତ ଜିଲ୍ଲାରୁ ମୃତଦେହ ଉଦ୍ଧାର କରାଯାଇଛି। ତ୍ରିଶୁଳୀ ନଦୀରେ ପୁଣି ବନ୍ୟା ଯୋଗୁଁ କେନ୍ଦ୍ରୀୟ ନେପାଳରେ ଏକ ଝୁଲା ପୋଲ ଭାସିଯାଇଛି। ପ୍ରାୟ 3 ଘଣ୍ଟା ଧରି ଚାଲିଥିବା ବନ୍ୟା ସକାଳ ପ୍ରାୟ 11:30 ସମୟରେ ପୋଲଟିକୁ ଭସାଇ ନେଇଥିଲା। ଏହା ପୂର୍ବରୁ ଅଗଷ୍ଟ 26 ତାରିଖରେ ଆସିଥିବା ଭୟଙ୍କର ବନ୍ୟା କାଠମାଣ୍ଡୁଠାରୁ ଅଳ୍ପ ଦୂରରେ ଧାବଡ଼ିଘାଟଠାରେ ଏହି ପୋଲକୁ ଭସାଇ ଦେଇଥିଲା। ଅନ୍ୟପକ୍ଷରେ ଭାରତରୁ ପଠାଯାଇଥିବା ଏକ ସ୍ୱତନ୍ତ୍ର ସୁଡ଼ଙ୍ଗ ଉଦ୍ଧାରକାରୀ ଦଳ ଚିଲିମେ ଏବଂ ଲ୍ୟାଙ୍ଗଟାକ୍ ଅଞ୍ଚଳର ଜଳବିଦ୍ୟୁତ୍ ସୁଡ଼ଙ୍ଗ ସ୍ଥାନରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ନେପାଳୀ ସେନା ସହିତ କାର୍ଯ୍ୟ କରୁଛନ୍ତି। ନେପାଳରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ କହିଛନ୍ତି, ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଭାରତୀୟ ଉଦ୍ଧାରକାରୀମାନେ ନେପାଳୀ ସେନା ସହିତ ସମନ୍ୱୟ ରକ୍ଷା କରି ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଭାରତୀୟ ନୌସେନାରେ ଆଜି ଆଇଏନ୍ଏସ୍ ନିପ୍ପନ୍ ଜାହାଜକୁ ସାମିଲ କରାଯାଇଛି। ମୁମ୍ବାଇ ସ୍ଥିତ ନୌସେନା ଡକ୍ୟାର୍ଡରେ ନିଷ୍ଟର କ୍ଲାସ୍ର ଦ୍ୱିତୀୟ ଡାଇଭିଂ ସପୋର୍ଟ ଜାହାଜ ଭାବେ ଏହି ଜାହାଜକୁ ଜଳାବତରଣ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ କହିଛନ୍ତି, ଏହି ଜାହାଜ ସାମିଲ ହେବା ଦ୍ୱାରା ଭାରତୀୟ ନୌସେନାର ଦକ୍ଷତା ବୃଦ୍ଧି ପାଇଛି। ରଣନୈତିକ ପରିବର୍ତ୍ତନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଡାଇଭିଂ ସପୋର୍ଟ ଏବଂ ଉଦ୍ଧାର କାର୍ଯ୍ୟରେ ଏହି ଜାହାଜ ଉପଯୋଗୀ ସାବ୍ୟସ୍ତ ହେବ। ବିଶାଖାପଟ୍ଟନମ୍ସ୍ଥିତ ହିନ୍ଦୁସ୍ତାନ ସିପ୍ୟାର୍ଡ ଲିମିଟେଡ୍ ଦ୍ୱାରା ସ୍ୱଦେଶୀ ଭାବରେ ଏହି ଜାହାଜକୁ ପ୍ରସ୍ତୁତ କରାଯାଇଛି। ଦୀର୍ଘ ସମୟ ଧରି ସମୁଦ୍ରରେ ରହିବା ସହ ଜଟିଳ ଏବଂ ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦନ କରିବାରେ ଏହି ଜାହାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଭବିଷ୍ୟତରେ ବିଶ୍ୱ ସେମିକନ୍ ମୂଲ୍ୟ ଶୃଙ୍ଖଳରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି, ଏହି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଆଗାମୀ ଦଶନ୍ଧିରେ ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ଉତ୍କୃଷ୍ଟ ନିବେଶସ୍ଥଳୀ ଭାବେ ପରିଗଣିତ ହେବ ବୋଲି ଶ୍ରୀ ବୈଷ୍ଣବ ଆଶା ବ୍ୟକ୍ତ କରିଛନ୍ତି। ଭାରତ ଦକ୍ଷ ମାନବ ସମ୍ଭଳ, ନୀତିଗତ ଦୃଢ଼ ନିଷ୍ପତ୍ତି ଏବଂ କାର୍ଯ୍ୟ କରିବାର ସହଜତା ସେମିକଣ୍ଡକ୍ଟର କ୍ଷେତ୍ରରେ ଉତ୍ପାଦନ ପ୍ରସ୍ତୁତିକୁ ଅଧିକ ବ୍ୟାପକ କରିପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟର ସମସ୍ତ 6 ପ୍ରସଙ୍ଗ ଆଧାରିତ ବିଜ୍ଞପ୍ତି ଆଜି ଶ୍ରୀ ବୈଷ୍ଣବ ପ୍ରକାଶ କରିଛନ୍ତି। ଏସିଆ କପ୍ ମହିଳା ଟି20 କ୍ରିକେଟ୍ରେ ଆଜି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ବାଂଲାଦେଶ ଏବଂ ଇଣ୍ଡୋନେସିଆ ପରସ୍କରକୁ ଭେଟିବେ। ଦୁବାଇଠାରେ ଭାରତୀୟ ସମୟ ରାତି 8 ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଥାଇଲାଣ୍ଡକୁ 94 ରନ୍ରେ ପରାସ୍ତ କରିଛି। ୟୁଏସ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ନୋଭାକ୍ ଜୋକୋଭିକ୍ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ନ୍ୟୁୟର୍କର ଆର୍ଥର ଆସେ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଜୋକୋଭିକ୍ ଆର୍ଜେଣ୍ଟିନାର ମାରିଆନୋ ନାଭୋନିଙ୍କଠାରୁ ପରାସ୍ତ ହୋଇଛନ୍ତି। ଜୀବନର 25ତମ ଟାଇଟଲ୍ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଜୋକୋଭିକ୍ଙ୍କର ଏହି ପରାଜୟ ସହ ଆଶା ଧୂଳିସାତ୍ ହୋଇଯାଇଛି। ଓଡ଼ିଶା ଏବଂ ଛତିଶଗଡ଼ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ବିହାର, ଉତ୍ତରପ୍ରଦେଶ ପୂର୍ବଭାଗ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶର ପୂର୍ବଭାଗ, ଝାଡ଼ଖଣ୍ଡ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଓଡ଼ିଶା ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲ୍ଠାରେ ଆସନ୍ତାକାଲି ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। କର୍ଣ୍ଣାଟକ, କେରଳ, ମାହେ, ଲାକ୍ଷାଦ୍ୱୀପ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ, ସିକ୍କିମ୍, ତେଲଙ୍ଗାନା ଏବଂ ମରାଠୱାଡ଼ାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ରାଜ୍ୟର ପଶ୍ଚିମାଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ବରଗଡ଼ ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ ରଖାଯାଇଛି। ଆଗାମୀ କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି। ଅନ୍ୟପକ୍ଷରେ ନେପାଳ ବନ୍ୟା ଏବଂ ପ୍ରବଳ ବର୍ଷା ଯୋଗୁଁ ବିହାରର ଗଣ୍ଡକ ଏବଂ କୋଶି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। କୋଶିର ବାଲ୍ମୀକିନଗର ବ୍ୟାରେଜ୍ରେ ସମସ୍ତ 36 ଯାକ ଗେଟ୍ ଖୋଲା ରଖାଯାଇଛି। ବୀରପୁର ବ୍ୟାରେଜ୍ର 56 25 ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ବୟନ ଓ ପୋଷାକ କ୍ଷେତ୍ର ଭାରତର ସାଂସ୍କୃତିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କହିଲେ ରାଷ୍ଟ୍ରପତି। କିର୍ଗିଜିସ୍ତାନର ବିସ୍କେକ୍ଠାରେ ଆଜି 26ତମ ଏସ୍ସିଓ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, 903କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା। ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ ନିପ୍ପନ୍। ଏବଂ ଏସିଆ କପ୍ ମହିଳା ଟି20 କ୍ରିକେଟ୍ରେ ଆଜି ବାଂଲାଦେଶ ଓ ଇଣ୍ଡୋନେସିଆ ମଧ୍ୟରେ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ବର୍ତ୍ତମାନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ମେରା ସାୟା, ଗୀତଟିରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ରାଜା ମେହେଦି ଅଲି ଖାନ୍ଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ମଦନ ମୋହନ।

ଏ ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନିୟୋଜନ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ରାତି 9:30 ପ୍ରଚାର କରିବୁ ନାଟକ ସମ୍ପର୍କ, ମୂଳ ରଚନା ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ପ୍ରଯୋଜନା ରବୀନ୍ଦ୍ର କୁମାର ଶତପଥୀ। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 10:30। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 17:30। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ବର୍ଷାଦିନିଆ ପନିପରିବା ଚାଷ ସମ୍ପର୍କରେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବ ରାତି 7:00। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସମ୍ପାଦକୀୟରେ ରହିଛି ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ସମ୍ପର୍କରେ, ପରେ ରହିଛି ଓଡ଼ିଆ ସାହିତ୍ୟ ଉପରେ ଜଣା ଅଜଣା କାର୍ଯ୍ୟକ୍ରମ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା।

0: ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନାଗରିକଙ୍କୁ ଉନ୍ନତ ପୌରସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର, କହିଲେ ମୁଖ୍ୟମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନକୁ ତ୍ରୁଟିଶୂନ୍ୟ କରିବା ଲାଗି ଆସନ୍ତା ଅକ୍ଟୋବର 26ରୁ ଆରମ୍ଭ ହେବ ରାଜ୍ୟବ୍ୟାପୀ ସର୍ବେକ୍ଷଣ। ପୁରୀ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି ମଣତି। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 20 ତାରିଖରୁ ଆରମ୍ଭ ହେବ ଓଡ଼ିଶା T20 କ୍ରିକେଟ୍ ଲିଗ୍। ଏବଂ ଲଘୁଚାପ ପ୍ରଭାବରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଜନସାଧାରଣଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। 1992 ପଞ୍ଚାୟତରାଜ ବ୍ୟବସ୍ଥା ଦ୍ୱାରା ସ୍ୱାୟତ୍ତ ଶାସନ ଆରମ୍ଭ ହୋଇଥିଲା। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଲୋକମାନଙ୍କର କ୍ଷମତା ଓ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ କହିଛନ୍ତି, ସହରାଞ୍ଚଳର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ନାଗରିକଙ୍କୁ ଉନ୍ନତ ଓ ସହଜ ପୌରସେବା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସହରଗୁଡ଼ିକର ଜୀବନଧାରଣ ମାନ ଉନ୍ନତ କରିବା ପାଇଁ ଭିଭିଭୂମି ବିକାଶ ଓ ଶିଳ୍ପ ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରାଯାଉଛି।
1: ଗୋଟେ ସହରର ବିକାଶ ହେବ, ଗୋଟେ ସହରର ସୁଖ ସ୍ୱାଚ୍ଛନ୍ଦ ବ୍ୟବସ୍ଥା ହେବ, ଗୋଟେ ସହରର ଡ୍ରେନେଜ୍ ବ୍ୟବସ୍ଥା ହେବ, ଗୋଟେ ସହରର ଆପଣଙ୍କର ପିଇବା ପାଣିର ବ୍ୟବସ୍ଥା ହେବ, ପରିମଳ ବ୍ୟବସ୍ଥା ହେବ, ଇଏ ସମସ୍ତ କଥାକୁ ମୂଳ ଆଧାର ହିସାବରେ ଆଜି ଆମେ ମଧ୍ୟ ସ୍ୱୀକାର କରି ସେହି ଆଧାରରେ ଆମେ ତାହାର DPR ସେହି ଅନୁସାରେ ଆମେ ତାହାର ଯୋଜନା ଆଜି ତିଆରି କରିକି ଆପଣମାନେ ଟିକେ ସୁଖରେ କେମିତି ରହିବେ, ଆପଣମାନଙ୍କର ଲାଇଫ୍ ଷ୍ଟାଇଲ୍ କେମିତି ଗୋଟେ ସୁଖଦ ଅନୁଭବ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଦୃଢ଼ ଓ ସଶକ୍ତ ସ୍ଥାନୀୟ ଶାସନ ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ଉତ୍ତମ ସେବା ପହଞ୍ଚାଇବା ସହ ସହରାଞ୍ଚଳର ସାମଗ୍ରିକ ବିକାଶକୁ ଗତି ଦେବା ସରକାରଙ୍କ ପ୍ରମୁଖ ସଂକଳ୍ପ। ଏହି ଅବସରରେ ଶ୍ରୀ ମାଝୀ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏଥିସହିତ ଓଡ଼ିଆ ଯାତ୍ରୀ ସୁରକ୍ଷା ଆପ୍ର ଉଦ୍ଘାଟନ ଓ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ବନ୍ଧୁ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ତରଭା ଓ ବିନିକା ବିଜ୍ଞପିତ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ବିକାଶକୁ ନେଇ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ଆଜି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ପ୍ରାୟ 2 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପୌରପାଳିକାର ଓସ୍ୱାନ ହଲ୍, ଶିଶୁ ଉଦ୍ୟାନ ଏବଂ 17 ନମ୍ଘର ୱାର୍ଡର ପ୍ରତାପ ସାଗର ରୋଡ୍ର ଲୋକାର୍ପଣ କରିଛନ୍ତି। ସହରର ସାମଗ୍ରିକ ବିକାଶ, ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ଓ ଆଲୋକୀକରଣ ସମେତ ପ୍ରତ୍ୟେକ ନାଗରିକଙ୍କୁ

0: ଉତ୍ତମ ପୌରସେବା ପ୍ରଦାନ କରିବା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା। ବଲାଙ୍ଗୀର ଜିଲ୍ଲାରେ ଏହି ଦିବସ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମକୁ ସ୍ୱଚ୍ଛ ରଖିବା ସଙ୍ଗେ ସଙ୍ଗେ ନିଜକୁ ସ୍ୱଚ୍ଛ ରଖିବା ଆବଶ୍ୟକ ବୋଲି ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଭଦ୍ରକ ଜିଲ୍ଲା ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ 500ରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିବା ସହ ସ୍ୱଚ୍ଛତା ପାଇଁ ପୌର କର୍ମଚାରୀ ଏବଂ ବହୁ ସ୍ୱେଚ୍ଛାସେବୀଙ୍କୁ ସମ୍ଭର୍ଦ୍ଧିତ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଗ୍ରେସନ ଧର୍ମଶାଳା ପରିସରରେ ଆଭାସୀ ଜରିଆରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭିଜନ 2036 ପାଇଁ ଯୋଜନା ସମସ୍ତଙ୍କ ସହଭାଗିତାରେ ବିକାଶ ପରିକଳ୍ପନା ହେବ ବୋଲି ଏନ୍ଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ପ୍ରକାଶ କରିଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ନିର୍ଭୁଲ ଓ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ ଲକ୍ଷ୍ୟରେ ବିଶେଷ ପାଇଲଟ ସର୍ଭେ ଅଭିଯାନ ଆସନ୍ତା 3 ତାରିଖରୁ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସିରେ ଆରମ୍ଭ ହେବ। ବିଏମ୍ସି ଅଧୀନରେ ଥିବା 3 ବିଧାନସଭା କ୍ଷେତ୍ରରେ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ। ତେବେ ଆସନ୍ତା ଅକ୍ଟୋବର ମାସ 26 ତାରିଖରୁ ନଭେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସର୍ଭେ କାର୍ଯ୍ୟକୁ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତାକାଲି ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭକୁ ଅନିବାର୍ଯ୍ୟ କାରଣବଶତଃ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଏହି ସଦସ୍ୟତା ଅଭିଯାନ ଆରମ୍ଭ ହେବା ସହ ଏକାଧିକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପୁଣି ଥରେ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ 2 ଦିନ ଧରି ଗଣତି ମଣତି ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟା ଜାରି ରହିଥିବାବେଳେ ଶ୍ରୀଜୀଉଙ୍କ ନୀତିକାନ୍ତି ଯଥାରୀତି ଜାରି ରହିବ। ତେବେ ଅପରାହ୍ନ 4ଟାରୁ ସନ୍ଧ୍ୟାଧୂପ ଶେଷ ପର୍ଯ୍ୟନ୍ତ ଭିତର କାଠରୁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ବନ୍ଦ ରହିଥିବାବେଳେ ମହାପ୍ରଭୁଙ୍କ 9 ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ମଣତି କାର୍ଯ୍ୟକୁ ରଥଯାତ୍ରା ସମୟରେ ବନ୍ଦ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ମାପ ପରେ 3D ଓ ଭିଡ଼ିଓଗ୍ରାଫି ସହ ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକର ଚିହ୍ନଟ କରାଯାଉଛି। ଗରୁଡ଼ସ୍ତମ୍ଭ ନିକଟରେ ଥିବା ନାଟମଣ୍ଡପରେ ଆଜିଠାରୁ ବାତାନୁକୂଳିତ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ବ୍ୟବସ୍ଥା ଥିଲା ଏବଂ ଆଜି ନାଟମଣ୍ଡପରେ ହେବା ପରେ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଭାବରେ ବାତାନୁକୂଳିତ ହୋଇଛି। ଏହା ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ନିଶ୍ଚିତ ଭାବରେ ସୁଗମ ଦର୍ଶନ ବ୍ୟବସ୍ଥା ଦେବ ବୋଲି ଆମେ ଆଶା କରୁଛୁ। ଏୟାର କଣ୍ଡିସନିଂ ସିଷ୍ଟମ ନାଟମଣ୍ଡପରେ ନିଶ୍ଚିତ ଭାବରେ ଭକ୍ତ ଶ୍ରଦ୍ଧାଳୁମାନଙ୍କ ସୁଗମ ତାଙ୍କର ଦର୍ଶନକୁ କରିବ।
0: ଢେଙ୍କାନାଳ ଜିଲ୍ଲାରେ ଚାଉଳ ଏଟିଏମ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରିଛନ୍ତି। ଏହି ଏଟିଏମ୍ରେ ହିତାଧିକାରୀଙ୍କୁ 24 ଘଣ୍ଟା ଚାଉଳ ଉପଲବ୍ଧ ହେବ। ଫିଙ୍ଗର ପ୍ରିଣ୍ଟ ଓ କାର୍ଡ ନମ୍ଘର ଦେଇ ହିତାଧିକାରୀମାନେ ଚାଉଳ ଉଠାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭୁବନେଶ୍ୱର ଝାରସୁଗୁଡ଼ା ପରେ ଢେଙ୍କାନାଳ ଜିଲ୍ଲାରେ ଏହା ତୃତୀୟ ଚାଉଳ ଏଟିଏମ୍ ଖୋଲାଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ପ୍ରତ୍ୟେକ ଜିଲ୍ଲାରେ ଏଭଳି ଏଟିଏମ୍ ଖୋଲିବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ 2026-27 ଶିକ୍ଷାବର୍ଷ ପାଇଁ ଆସନ୍ତା ମାସ ଚତୁର୍ଥ ସପ୍ତାହରେ ସମେଟିଭ୍ ଆସେସ୍ମେଣ୍ଟ 1 ପରୀକ୍ଷା ଅନୁଷ୍ଠିତ ହେବ। ଶିଶୁ ବାଟିକା 3ରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ଏହି ପରୀକ୍ଷା କରାଯିବ। ସମେଟିଭ୍ 1 ପରୀକ୍ଷାକୁ ସଠିକ୍ ସମୟରେ ପରିଚାଳନା କରିବା ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ମା ମଝି ଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡି 2 ମାସ ପରେ ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଜି 9 ଦାନହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଗଣତିରେ 250 ଜଣ ମହିଳା ସ୍ୱେଚ୍ଛାସେବୀ ନିୟୋଜିତ ଅଛନ୍ତି। ସନ୍ଧ୍ୟା ସୁଦ୍ଧା ଅର୍ଥର ସୂଚନା ମିଳିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି। ଗତବର୍ଷ ହୁଣ୍ଡିରୁ 1,26,26,854 ଟଙ୍କା ମିଳିଥିଲା। ପାଣିପାଗ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସୃଷ୍ଟ ସ୍ୱଷ୍ଟ ଚିହ୍ନିତ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିଛି।

ଜଣାଇଛି। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏବଂ ବରଗଡ଼ ଜିଲ୍ଲାର ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ବରଗଡ଼ ଜିଲ୍ଲାରେ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖାଯାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି। ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ଜଳସ୍ତର ବିପଦ ସଂକେତ ତଳେ ରହିଥିବା ଜଣାପଡ଼ିଛି। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ଟେନ୍ସାରେ ସର୍ବାଧିକ 162.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଖେଳ ଖବର। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ମାସ 20 ତାରିଖରୁ ଓଡ଼ିଶା ଟି20 କ୍ରିକେଟ୍ ଲିଗ୍ ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟରେ 6ଟି ଦଳ ଅଂଶଗ୍ରହଣ କରିବେ। ଏହି ଲିଗ୍ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟ ସମ୍ବାଦ ପୁଣିଥରେ। ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନାଗରିକଙ୍କୁ ଉନ୍ନତ ପୌରସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର, କହିଲେ ମୁଖ୍ୟମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନକୁ ତ୍ରୁଟିଶୂନ୍ୟ କରିବା ଲାଗି ଆସନ୍ତା 26 ଅକ୍ଟୋବରରୁ ଆରମ୍ଭ ହେବ ରାଜ୍ୟବ୍ୟାପୀ ସର୍ବେକ୍ଷଣ। ପୁରୀ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି ମଣତି। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 20 ତାରିଖରୁ ଆରମ୍ଭ ହେବ ଓଡ଼ିଶା ଟି20 କ୍ରିକେଟ୍ ଲିଗ୍ ଏବଂ ଲଘୁଚାପ ପ୍ରଭାବରେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ଜୟପୁର। ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆସନ୍ତୁ ଜାଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ଯୁବବାଣୀ।

କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଓଡ଼ିଆ ସାହିତ୍ୟ ଉପରେ ଜଣା ଅଜଣା କାର୍ଯ୍ୟକ୍ରମ ଅପରାହ୍ନ 5:30ରେ ଚୈତିଚନ୍ କାର୍ଯ୍ୟକ୍ରମ ଏଥିରେ ହାଲଚାଲରେ ରହିଛି ଜାତୀୟ ଚକ୍ଷୁଦାନ ପକ୍ଷ ଏବଂ ପରେ ପରେ ଆମ ଅଞ୍ଚଳର ପ୍ରତିଭାକ୍ରମରେ ଅଭିନେତା ଶୁଭେନ୍ଦୁ ପାଢ଼ୀଙ୍କ ସହିତ ସାକ୍ଷାତକାର ଶେଷରେ ରହିଛି ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 6:10 ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:20 6:30 ଯୁବଶକ୍ତି 6:55 ଆଜିର ପ୍ରସଙ୍ଗ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ 7:00 କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:30 ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ବର୍ଷାଦିନିଆ ପନିପରିବା ଚାଷ ସମ୍ପର୍କରେ ଓଡ଼ିଆରେ ଆଲୋଚନା ପ୍ରଚାର କରିବୁ 8:00 ପଲ୍ଲୀଗୀତ ପ୍ରଚାର କରିବୁ 8:15 ଶିଳ୍ପୀ ଗୀତାରାଣୀ ଦାସ ଭାସ୍କର ଚନ୍ଦ୍ର ବେହେରା ଏବଂ ଗଗନ ବିହାରୀ ସ୍ୱାଇଁ 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏଥିରେ ଖୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଉଲ୍ଲାସ ବାପଟ 9:30 ପ୍ରଚାର କରିବୁ ନାଟକ ସମ୍ପର୍କ ମୂଳ ରଚନା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ପ୍ରଯୋଜନା ରବୀନ୍ଦ୍ର କୁମାର ଶତପଥୀ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 10:30 ଏଇଠି ଆପଣଙ୍କୁ ଆଉ ଥରେ କହି ରଖୁଛୁ ଯେ ଆଜି 9:30 ପ୍ରଚାର କରିବୁ ନାଟକ ସମ୍ପର୍କ ମୂଳ ରଚନା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ପ୍ରଯୋଜନା ରବୀନ୍ଦ୍ର କୁମାର ଶତପଥୀ କାର୍ଯ୍ୟକ୍ରମ ସୂଚନା ଶୁଣିଲେ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ବର୍ତ୍ତମାନ ସମୟ 2:48 ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆମ ଦ୍ୱିତୀୟ ଅଧିବେଶନରେ 5:00 ସେତେବେଳେ ଯାଏଁ ଆପଣମାନେ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ ନମସ୍କାର।

ଆକାଶବାଣୀ ଜୟପୁର ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କର ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ।

0: ଶବ୍ଦ କରେ ଯେବେ ହୃଦୟ ସ୍ପର୍ଶ ଝରେ ମନୋଭାବ ନେଇ ସ୍ୱରୂପ କେବେ ଗଳ୍ପ କେବେ କବିତା ରୂପେ କେବେ ଉପନ୍ୟାସ କାହାଣୀ ଭାବେ
1: ମନୋଭାବ ନେଇ ଅକ୍ଷର ରୂପ ବହିଯାଏ ନେଇ ସବୁ ଆବେଗ କେବେ ହସ କେବେ ଲୁହର ଧାର ସବୁ ଅଙ୍କି ଦିଏ କଲମଗାର
0: ସ୍ୱାଗତ ଶ୍ରୋତା ବନ୍ଧୁ ଆଜିର ସୁନେଲି ସନ୍ଧ୍ୟାର ସୃଜନୀ ଅଗଣାକୁ ଆଜିର ଏହି ସୁନ୍ଦର ସନ୍ଧ୍ୟାକୁ ଆପଣଙ୍କ ସହ ବିତାଇବାକୁ ଆସିଯାଇଛୁ ଆପଣଙ୍କ ପ୍ରିୟ ଆମେ ଦୁହେଁ ମୁଁ ଶ୍ରୀପଦ୍ମା ସାହୁ
1: ଆଉ ମୁଁ ସୋନାଲି ପଣ୍ଡା
2: ନମସ୍କାର।

ଚାଲନ୍ତୁ ସାଥୀ ଆଗେଇ ନେବା ଆଜିର କାର୍ଯ୍ୟକ୍ରମ ଆଜିର ସୁନ୍ଦର ବିଚାରରୁ। ସାଥୀ, ଜୀବନରେ ସବୁକିଛି ଆମ ଇଚ୍ଛା ଅନୁଯାୟୀ ହୁଏ ନାହିଁ, କିନ୍ତୁ ପ୍ରତ୍ୟେକ ଘଟଣା ଆମକୁ କିଛି ନା କିଛି ଶିଖେଇଥାଏ। ତେଣୁ ହାରିଗଲେ ଦୁଃଖ କରନ୍ତୁ ନାହିଁ, ବରଂ କିଛି ଶିକ୍ଷା ପାଇଲେ ବୋଲି ଖୁସି ହୁଅନ୍ତୁ।

0: ଓଡ଼ିଶା ଆମ ମା ଆଉ ଓଡ଼ିଆ ଆମ ମାତୃଭାଷା, କିନ୍ତୁ ବର୍ତ୍ତମାନର ଯୁବପିଢ଼ିଙ୍କର ଓଡ଼ିଆ ସାହିତ୍ୟ ପ୍ରତି କେତେ ଆଗ୍ରହ? ହଁ ସାଥୀ, ଆମ ଯୁବବର୍ଗ ଯଦି ନିଜ ମାତୃଭାଷା ଏବଂ ଏହାର ସାହିତ୍ୟ ପ୍ରତି ଆକୃଷ୍ଟ ନୁହେଁ, ତେବେ ଏହା ଆମ ଅସ୍ମିତାକୁ କିପରି ରକ୍ଷା କରିବ? ତେବେ ଶୁଣନ୍ତୁ ଏକ ସମ୍ପାଦକୀୟ ଯାହାର ବିଷୟ ରହିଛି ଯୁବପିଢ଼ି ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ।
1: ଓଡ଼ିଆ ଭାଷା ଓ ସାହିତ୍ୟ ଆମ ଜାତିର ଗୌରବ ଏବଂ ଅସ୍ତିତ୍ୱର ଅନନ୍ୟ ପରିଚୟ। ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ, ଦୀନକୃଷ୍ଣ ଦାସଙ୍କ କାବ୍ୟଠାରୁ ଆରମ୍ଭ କରି ଫକୀରମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେର, ଗୋପୀନାଥ ମହାନ୍ତି, ସଚ୍ଚିଦାନନ୍ଦ ରାଉତରାୟ ଏବଂ ଅନେକ ଷଷ୍ଠାଙ୍କ ରଚନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। ଏହି ଗୌରବମୟ ପରମ୍ପରାର ଉତ୍ତରାଧିକାରୀ ହେଉଛନ୍ତି ଆଜିର ଯୁବପିଢ଼ି। କିନ୍ତୁ ଦୁଃଖର ବିଷୟ, ଡିଜିଟାଲ ଯୁଗରେ ଯୁବମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ପଢ଼ିବାର ଆଗ୍ରହ ଧୀରେ ଧୀରେ କମୁଥିବା ଦେଖାଯାଉଛି।
0: ଆଜିର ଯୁବପିଢ଼ି ଇଣ୍ଟରନେଟ୍, ମୋବାଇଲ, ସୋସିଆଲ ମିଡିଆ ଏବଂ ବିଭିନ୍ନ ଡିଜିଟାଲ ମନୋରଞ୍ଜନରେ ଅଧିକ ସମୟ ବିତାଉଛନ୍ତି। ଅନ୍ୟପକ୍ଷରେ ଦୀର୍ଘ ସାହିତ୍ୟିକ ରଚନା ପଢ଼ିବା ପାଇଁ ଧୈର୍ଯ୍ୟ ଏବଂ ସମୟ ଦେବାର ପ୍ରବୃତ୍ତି କମିଛି। ଅନେକ ଯୁବକ ଯୁବତୀ ଓଡ଼ିଆ ସାହିତ୍ୟକୁ ପରୀକ୍ଷାର ପାଠ୍ୟ ବିଷୟ ବୋଲି ଭାବୁଛନ୍ତି। ତେଣୁ ସାହିତ୍ୟକୁ କେବଳ ପୁସ୍ତକର ପୃଷ୍ଠାରେ ସୀମିତ ନ ରଖି ଯୁବପିଢ଼ିର ଦୈନନ୍ଦିନ ଜୀବନ ଏବଂ ଆଧୁନିକ ମାଧ୍ୟମ ସହ ଯୋଡ଼ିବା ଆବଶ୍ୟକ। ପ୍ରଥମେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସାହିତ୍ୟ ପଢ଼ାଇବାର ପଦ୍ଧତିକୁ ଅଧିକ ଆକର୍ଷଣୀୟ କରିବା ଦରକାର। କେବଳ ପାଠ୍ୟପୁସ୍ତକର ବ୍ୟାଖ୍ୟା ଏବଂ ପ୍ରଶ୍ନୋତ୍ତର ମାଧ୍ୟମରେ ସାହିତ୍ୟ ଶିକ୍ଷାକୁ ସୀମିତ ନ ରଖି କବିତା ପାଠ, ଗଳ୍ପକଥନ, ନାଟକ ମଞ୍ଚସ୍ଥ, ସାହିତ୍ୟ କ୍ୱିଜ୍, ବିତର୍କ, ରଚନା ପ୍ରତିଯୋଗିତା ଏବଂ ପାଠ୍ୟଚକ୍ର ଆୟୋଜନ କରିବା ଉଚିତ। ଛାତ୍ରଛାତ୍ରୀଙ୍କୁ ନିଜେ ଗଳ୍ପ, କବିତା ଏବଂ ପ୍ରବନ୍ଧ ଲେଖିବାକୁ ପ୍ରୋତ୍ସାହିତ କଲେ ସେମାନଙ୍କ ମଧ୍ୟରେ ସୃଜନଶୀଳତା ସହ ଭାଷା ପ୍ରତି ଭଲ ପାଇବା ବଢ଼ିବ।
1: ଦ୍ୱିତୀୟତଃ, ଡିଜିଟାଲ ମାଧ୍ୟମକୁ ଓଡ଼ିଆ ସାହିତ୍ୟର ପ୍ରଚାର ପାଇଁ ଅଧିକ ଭାବରେ ବ୍ୟବହାର କରାଯିବା ଆବଶ୍ୟକ। ଯୁବପିଢ଼ି ଯେଉଁ ସୋସିଆଲ ମିଡିଆରେ ଅଧିକ ସକ୍ରିୟ, ସେଠାରେ ଓଡ଼ିଆ କବିତା, ଗଳ୍ପ, ସାହିତ୍ୟିକ ତଥ୍ୟ, ଲେଖକଙ୍କ ଜୀବନୀ, ଅଡିଓ ବୁକ୍ ଏବଂ ସାହିତ୍ୟିକ ଆଲୋଚନାକୁ ଆକର୍ଷଣୀୟ ଭିଡ଼ିଓ ଏବଂ ପଡ଼କାଷ୍ଟ ମାଧ୍ୟମରେ ପ୍ରସାର କରାଯାଇପାରେ। ପୁରୁଣା ସାହିତ୍ୟକୁ ଡିଜିଟାଲ ରୂପରେ ସହଜରେ ଉପଲବ୍ଧ କରାଇବା ମଧ୍ୟ ଜରୁରୀ। ନୂଆ ପିଢ଼ିର ଲେଖକ ଏବଂ କବିମାନଙ୍କୁ ଉତ୍ସାହିତ କରିବା ଦରକାର। ଯୁବ ଲେଖକଙ୍କ ପାଇଁ ପ୍ରକାଶନର ସୁଯୋଗ, ସାହିତ୍ୟ ସମ୍ମାନ, କର୍ମଶାଳା ଏବଂ ଆଲୋଚନାଚକ୍ର ଆୟୋଜନ କରାଗଲେ ସେମାନେ ନିଜ ଭାବନାକୁ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ଆଗ୍ରହୀ ହେବେ। ଏଥିସହ ଜିଲ୍ଲା ଏବଂ ଗ୍ରାମସ୍ତରୀୟ ପୁସ୍ତକ ମେଳା, ଯୁବ ସାହିତ୍ୟ ଉତ୍ସବ ଏବଂ ମୁକ୍ତ ପାଠାଗାର ଆୟୋଜନ କରିବା ଆବଶ୍ୟକ।
0: ପରିବାରର ଭୂମିକା ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ଛୋଟବେଳୁ ଶିଶୁମାନଙ୍କୁ ଓଡ଼ିଆ ଗଳ୍ପ, କବିତା ଏବଂ ଲୋକକଥା ସହିତ ପରିଚିତ କରାଇଲେ ଭାଷା ପ୍ରତି ସ୍ୱାଭାବିକ ଆକର୍ଷଣ ଗଢ଼ି ଉଠିବ। ଅଭିଭାବକମାନେ ମଧ୍ୟ ମୋବାଇଲର ବ୍ୟବହାର କମାଇ ପୁସ୍ତକ ପଢ଼ିବା ପାଇଁ ଘରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ଆବଶ୍ୟକ। ସାହିତ୍ୟ କେବଳ ଅତୀତର ସ୍ମୃତି ନୁହେଁ, ଏହା ବର୍ତ୍ତମାନକୁ ବୁଝିବା ଏବଂ ଭବିଷ୍ୟତକୁ ଗଢ଼ିବାର ଏକ ଶକ୍ତିଶାଳୀ ମାଧ୍ୟମ। ତେଣୁ ଯୁବପିଢ଼ିକୁ ଓଡ଼ିଆ ସାହିତ୍ୟ ପ୍ରତି ଆକୃଷ୍ଟ କରିବା କେବଳ ସାହିତ୍ୟିକମାନଙ୍କର ଦାୟିତ୍ୱ ନୁହେଁ, ପରିବାର, ଶିକ୍ଷକ, ଶିକ୍ଷାନୁଷ୍ଠାନ, ସରକାର, ପ୍ରକାଶନ ଏବଂ ସମାଜ ସମସ୍ତଙ୍କ ସମ୍ମିଳିତ ପ୍ରୟାସ ଆବଶ୍ୟକ। ଆଧୁନିକତା ସହ ପରମ୍ପରାର ସମନ୍ୱୟ ଘଟାଇ ଯଦି ଆମେ ଓଡ଼ିଆ ସାହିତ୍ୟକୁ ଯୁବମାନଙ୍କ ନିକଟରେ ପହଞ୍ଚାଇବା, ତେବେ ନିଶ୍ଚୟ ଆମ ଭାଷା ଏବଂ ସାହିତ୍ୟର ଭବିଷ୍ୟତ ଆହୁରି ସୁଦୃଢ଼ ଏବଂ ଉଜ୍ଜ୍ୱଳ ହେବ।

0: ତେବେ ସାଥୀ, ବର୍ତ୍ତମାନ ସମୟ ହୋଇଯାଇଛି ଆଜିର ମୁଖ୍ୟ ଆକର୍ଷଣ ପ୍ରଶ୍ନମଞ୍ଚ ବା କ୍ୱିଜ୍ର। ଆଜିର କ୍ୱିଜ୍ର ଥିମ୍ଟି ରହିଛି ଓଡ଼ିଆ ସାହିତ୍ୟ। ତେବେ ଶୁଣିଦିଅନ୍ତୁ ପ୍ରଶ୍ନମଞ୍ଚର ନିୟମଗୁଡ଼ିକ। ଏଠାରେ ତିନୋଟି ଦଳ ରହିଛି, ଗଙ୍ଗା, ଯମୁନା ଏବଂ ଗୋଦାବରୀ, ଏବଂ ପ୍ରତ୍ୟେକ ଦଳରେ ଅଛନ୍ତି ଦୁଇଟି ପ୍ରତିଯୋଗୀ। ଏଥିରେ ମୋଟାମୋଟି 15ଟି ପ୍ରଶ୍ନ ରହିଛି ଏବଂ ପ୍ରତ୍ୟେକ ଠିକ୍ ଉତ୍ତରର 10 ମାର୍କ ଏବଂ ଭୁଲ କିମ୍ବା ପାସ୍ ପାଇଁ -5 ମାର୍କ ରହିଛି। ତେବେ ପ୍ରତ୍ୟେକ ଦଳକୁ 5ଟି ପ୍ରଶ୍ନ ଓଡ଼ିଆ ସାହିତ୍ୟ ଉପରେ ପଚରାଯିବ ଏବଂ ପ୍ରଶ୍ନ ସହ ଅପ୍ସନ୍ ମଧ୍ୟ ରହିବ। ସେଠାରୁ ପ୍ରତିଯୋଗୀ ସଠିକ୍ ଉତ୍ତର ଚୟନ କରିବେ ଏବଂ ଶେଷରେ ସବୁଠାରୁ ଅଧିକ ମାର୍କ ରଖିଥିବା ଦଳଟି ବିଜୟୀ ହେବେ। ଏହି କ୍ୱିଜ୍ରେ ଭାଗ ନେବା ପାଇଁ ଆମ ସହ ଉପସ୍ଥିତ ଅଛନ୍ତି କିଛି ଅତିଥି। ଚାଲନ୍ତୁ ତାଙ୍କୁ ସ୍ୱାଗତ କରିବା।
1: ସମସ୍ତଙ୍କୁ ନମସ୍କାର, ମୋ ନାମ ବିଶ୍ୱଜିତ ତ୍ରିପାଠୀ, ମୁଁ ବିକ୍ରମଦେବ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପାସ୍ କରିଛି ଆଉ ମୁଁ ହେଉଛି ଗଙ୍ଗା ଦଳର। ଥ୍ୟାଙ୍କ ୟୁ।
2: ନମସ୍କାର, ମୋ ନାଁ ହେଉଛି ପ୍ରିୟଙ୍କା ସାହୁ, ମୁଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏମ୍ଏ କରୁଛି ଏବଂ ମୁଁ ଗଙ୍ଗା ଦଳରୁ। ଥ୍ୟାଙ୍କ ୟୁ।
3: ମୋ ନାଁ ଉଷା ପୋଡ଼ାଲ, ମୁଁ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଡିଗ୍ରୀ କରୁଛି, ମୁଁ ଯମୁନା ଦଳରୁ।
4: ନମସ୍କାର, ମୁଁ ହେଉଛି ହରି ପରଜା, ମୁଁ ବିକ୍ରମଦେବ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ କରୁଛି, ମୁଁ ହେଉଛି ଯମୁନା ଦଳରୁ। ନମସ୍କାର।
5: ନମସ୍କାର, ମୋ ନାଁ ଶାନ୍ତିଲତା ପଟ୍ଟନାୟକ, ମୁଁ ସରକାରୀ ମହିଳା ବିଦ୍ୟାଳୟରେ ଛାତ୍ରୀ ଅଟେ ଆଉ ମୁଁ ହେଉଛି ଗୋଦାବରୀ ଦଳର।
6: ସମସ୍ତଙ୍କୁ ନମସ୍କାର, ମୁଁ ହେଉଛି ନୀତିଶ କୁମାର ପ୍ରଧାନ, ମୁଁ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଡିଗ୍ରୀ କରୁଛି ଆଣ୍ଡ ମୁଁ ଗୋଦାବରୀ ଦଳର।
0: ଆଜିର କ୍ୱିଜ୍ ମାଷ୍ଟର ଭାବେ ଆପଣଙ୍କୁ ସ୍ୱାଗତ କରୁଛି, ମୁଁ ଶ୍ରୀପଦ୍ମା ସାହୁ। ଆଉ ଆଜିର ସ୍କୋରର ରହିଛି ମୁଁ, ସୋନାଲି ପଣ୍ଡା, ଯିଏ ମାର୍କର ହିସାବ ରଖିବ।
7: ତେବେ ଚାଲନ୍ତୁ ଆରମ୍ଭ କରିଦେବା ଆଜିର କ୍ୱିଜ୍। ପ୍ରଥମ ପ୍ରଶ୍ନଟି ରହିଛି ଗଙ୍ଗା ଦଳ ପାଇଁ। ଓଡ଼ିଆ ସାହିତ୍ୟର ଆଦିକବି ଭାବେ କିଏ ପରିଚିତ? ଅପ୍ସନ୍ଗୁଡ଼ିକ ହେଲା ସାରଳା ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଞ୍ଜ ଏବଂ ଦିନକଣ୍ଠ ଦାସ।
1: ସାରଳା ଦାସ
0: ସଠିକ ଉତ୍ତର ଦେଇଛନ୍ତି ଏବଂ ଏଥିସହିତ ଗଙ୍ଗା ଦଳକୁ ମିଳିଯାଇଛି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ରହିଛି ଯମୁନା ଦଳ ପାଇଁ। ସାରଳା ଦାସଙ୍କ ପ୍ରସିଦ୍ଧ କୃତିଟି କେଉଁଟି? ଅପ୍ସନ୍ଗୁଡ଼ିକ ହେଉଛି ବୈଦେହିଶ ବିଳାସ, 6 ମାଣ 8 ଗୁଣ୍ଠ, ମହାଭାରତ ଏବଂ ବର୍ଣ୍ଣବୋଧ।
3: ମହାଭାରତ
0: ସଠିକ ଉତ୍ତର, ଏଥିସହିତ ଯମୁନା ଦଳକୁ ମିଳିଯାଇଛି 10 ପଏଣ୍ଟ। ପରବର୍ତ୍ତୀ ପ୍ରଶ୍ନଟି ରହିଛି ଗୋଦାବରୀ ଦଳ ପାଇଁ। ଓଡ଼ିଆ ଭାଗବତର ରଚୟିତା କିଏ? ଅପ୍ସନ୍ଗୁଡ଼ିକ ହେଉଛି ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ସାରଳା ଦାସ ଏବଂ ଜଗନ୍ନାଥ ଦାସ।
3: ଜଗନ୍ନାଥ ଦାସ
0: ସଠିକ ଉତ୍ତର, ଏଥିସହିତ ଗୋଦାବରୀ ଦଳକୁ ମଧ୍ୟ ମିଳିଯାଇଛି 10 ପଏଣ୍ଟ। ତେବେ ପ୍ରଥମ ପର୍ଯ୍ୟାୟରେ ଗଙ୍ଗା ଦଳର ସ୍କୋର ରହିଛି 10 ନମ୍ବର, ଯମୁନା ଦଳର ସ୍କୋର ରହିଛି 10 ନମ୍ବର ଏବଂ ଗୋଦାବରୀ ଦଳର ସ୍କୋର ମଧ୍ୟ ରହିଛି 10 ନମ୍ବର। ତେବେ ପରବର୍ତ୍ତୀ ପର୍ଯ୍ୟାୟଟି ଆରମ୍ଭ କରିବା।
7: ପରବର୍ତ୍ତୀ ପ୍ରଶ୍ନଟି ରହିଛି ପୁନଃ ଗଙ୍ଗା ଦଳ ପାଇଁ। ଓଡ଼ିଆ ବର୍ଣ୍ଣବୋଧର ରଚୟିତା କିଏ? ଅପ୍ସନ୍ଗୁଡ଼ିକ ହେଉଛି ଫକୀରମୋହନ ସେନାପତି, ଭୀମ ଭୋଇ, ମଧୁସୂଦନ ରାଓ ଏବଂ ରାଧାନାଥ ରାୟ।
3: ମଧୁସୂଦନ ରାଓ
0: ସଠିକ ଉତ୍ତର, ଏଥିସହିତ ଗଙ୍ଗା ଦଳକୁ ମିଳିଛି ଆଉ ଏକ 10 ନମ୍ବର।
7: ବର୍ତ୍ତମାନ କ୍ୱେଶ୍ଚିନ୍ଟି ରହୁଛି ଯମୁନା ଦଳ ପାଇଁ। ଓଡ଼ିଆ ଉପନ୍ୟାସର ଜନକ କିଏ? ଅପ୍ସନ୍ଗୁଡ଼ିକ ହେଉଛି ଫକୀରମୋହନ ସେନାପତି, ଗୋପୀନାଥ ମହାନ୍ତି, କାଳିନ୍ଦୀ ଚରଣ ପାଣିଗ୍ରାହୀ ଏବଂ ସଚ୍ଚିଦାନନ୍ଦ ରାଉତ।
4: ଫକୀରମୋହନ ସେନାପତି
0: ସଠିକ ଉତ୍ତର, ଏଥିସହିତ ଯମୁନା ଦଳକୁ ମିଳିଯାଇଛି 10 ପଏଣ୍ଟ।
7: ପରବର୍ତ୍ତୀ ପ୍ରଶ୍ନଟି ରହିଛି ଗୋଦାବରୀ ଟିମ୍ ପାଇଁ। 6 ମାଣ 8 ଗୁଣ୍ଠର ରଚୟିତା କିଏ? ଅପ୍ସନ୍ଗୁଡ଼ିକ ହେଉଛି ରାଧାନାଥ ରାୟ, ଗୋପୀନାଥ ମହାନ୍ତି, ଫକୀରମୋହନ ସେନାପତି ଏବଂ ଗଙ୍ଗାଧର ମେହେର।
6: ଫକୀରମୋହନ ସେନାପତି
0: ସଠିକ ଉତ୍ତର, ଏଥିସହିତ ଗୋଦାବରୀ ଦଳକୁ ମିଳିଯାଇଛି।

0: କି 10 ନମ୍ବର?
1: ଦ୍ୱିତୀୟ ପର୍ଯ୍ୟାୟରେ ଗଙ୍ଗା ଦଳର ଟୋଟାଲ ସ୍କୋର ରହିଛି 20, ଯମୁନା ଦଳର ଟୋଟାଲ ସ୍କୋର ରହିଛି 20 ଏବଂ ଗୋଦାବରୀ ଦଳର ଟୋଟାଲ ସ୍କୋର ରହିଛି 20।
0: ପୁଣି ପ୍ରଶ୍ନ ଆସିଛି ଗଙ୍ଗା ଦଳ ପାଇଁ। ବୈଦେହୀଶ ବିଳାସର ରଚୟିତା କିଏ? ଅପ୍ସନ୍ଗୁଡ଼ିକ ହେଉଛି ଦୀନକଣ୍ଠ ଦାସ, ଅଭିମନ୍ୟୁ ସାମନ୍ତ ସିଂହାର, ଉପେନ୍ଦ୍ର ଭଞ୍ଜ ଏବଂ ରାଧାନାଥ ରାୟ।
2: ରାଧାନାଥ ରାୟ।
3: ଭୁଲ ଉତ୍ତର। ଏଥିସହିତ ଗଙ୍ଗା ଦଳର 5 ମାର୍କ ମାଇନସ ହୋଇଛି। ପ୍ରଶ୍ନଟି ପାସ୍ ହୋଇଯାଉଛି ଯମୁନା ଦଳକୁ।
4: ଉପେନ୍ଦ୍ର ଭଞ୍ଜ
3: ସଠିକ ଉତ୍ତର। ଏଥିସହିତ ଯମୁନା ଦଳକୁ ମିଳିଯାଇଛି ଏକ୍ସଟ୍ରା 5 ମାର୍କ।
0: ପରବର୍ତ୍ତୀ ପ୍ରଶ୍ନଟି ରହିଛି ଯମୁନା ଦଳ ପାଇଁ। କିଏ କବି ସୂର୍ଯ୍ୟ ଭାବେ ପରିଚିତ? ଅପ୍ସନ୍ଗୁଡ଼ିକ ହେଉଛି ରାଧାନାଥ ରାୟ, ଗଙ୍ଗାଧର ମେହେର, ଉପେନ୍ଦ୍ର ଭଞ୍ଜ ଏବଂ ବଳଦେବ ରଥ।
4: ବଳଦେବ ରଥ
3: ସଠିକ ଉତ୍ତର। ଏଥିସହିତ ଯମୁନା ଦଳକୁ ମିଳିଯାଇଛି 10 ନମ୍ବର।
0: ବର୍ତ୍ତମାନ ପ୍ରଶ୍ନଟି ରହିଛି ଗୋଦାବରୀ ଦଳ ପାଇଁ। କିଏ ସ୍ୱଭାବ କବି ଭାବେ ପରିଚିତ? ଅପ୍ସନ୍ଗୁଡ଼ିକ ହେଉଛି ଗଙ୍ଗାଧର ମେହେର, ନନ୍ଦକିଶୋର ବଳ, ରାଧାନାଥ ରାୟ ଏବଂ ମଧୁସୂଦନ ରାଓ।
4: ରାଧାନାଥ ରାୟ।
3: ଭୁଲ ଉତ୍ତର। ଏଥିସହିତ ଗୋଦାବରୀ ଦଳର 5 ମାର୍କ ମାଇନସ ହୋଇଛି। ପ୍ରଶ୍ନଟି ପାସ୍ ହୋଇଯାଇଛି ଗଙ୍ଗା ଦଳକୁ।
4: ଗଙ୍ଗାଧର ମେହେର
3: ସଠିକ ଉତ୍ତର। ଏଥିସହିତ ଗଙ୍ଗା ଦଳକୁ ମିଳିଯାଇଛି ବୋନସ 5 ମାର୍କ।
1: ତୃତୀୟ ରାଉଣ୍ଡର ଶେଷ ସୁଦ୍ଧା ଗଙ୍ଗା ଦଳ ରଖିଛନ୍ତି 20 ପଏଣ୍ଟ, ଯମୁନା ଦଳ ରଖିଛନ୍ତି 35 ପଏଣ୍ଟ ଏବଂ ଗୋଦାବରୀ ଦଳ ରଖିଛନ୍ତି 15 ପଏଣ୍ଟ।
0: ପରବର୍ତ୍ତୀ ପ୍ରଶ୍ନଟି ରହିଛି ଗଙ୍ଗା ଦଳ ପାଇଁ। ପ୍ରଶ୍ନଟି ରହିଛି ପଲ୍ଲୀ କବି ଭାବେ କିଏ ପରିଚିତ? ଅପ୍ସନ୍ଗୁଡ଼ିକ ହେଉଛି ଉପେନ୍ଦ୍ର ଭଞ୍ଜ, କୁନ୍ତଳା କୁମାରୀ ସାବତ, ନନ୍ଦକିଶୋର ବଳ ଏବଂ ମଧୁସୂଦନ ଦାସ।
4: ନନ୍ଦକିଶୋର ବଳ
3: ସଠିକ ଉତ୍ତର। ଏଥିସହିତ ଗଙ୍ଗା ଦଳକୁ ମିଳିଯାଇଛି 10 ପଏଣ୍ଟ।
0: ପରବର୍ତ୍ତୀ ପ୍ରଶ୍ନଟି ରହିଛି ଯମୁନା ଦଳ ପାଇଁ। କାନ୍ତ କବି ଭାବେ କିଏ ପରିଚିତ? ଅପ୍ସନ୍ଗୁଡ଼ିକ ହେଉଛି ଲକ୍ଷ୍ମୀକାନ୍ତ ମହାପାତ୍ର, ମଧୁସୂଦନ ରାଓ, ଗୋଦାବରୀଶ ମିଶ୍ର ଏବଂ ଗୋପବନ୍ଧୁ ଦାସ।
5: ଲକ୍ଷ୍ମୀକାନ୍ତ ମହାପାତ୍ର
3: ସଠିକ ଉତ୍ତର। ଏଥିସହିତ ଯମୁନା ଦଳକୁ ମିଳିଯାଇଛି 10 ପଏଣ୍ଟ।
0: ପରବର୍ତ୍ତୀ ପ୍ରଶ୍ନଟି ରହିଛି ଗୋଦାବରୀ ଦଳ ପାଇଁ। ଅମୃତର ସନ୍ତାନର ରଚୟିତା କିଏ? ଅପ୍ସନ୍ଗୁଡ଼ିକ ହେଉଛି ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ବିଭୂତି ପଟ୍ଟନାୟକ ଏବଂ ରାମଚନ୍ଦ୍ର ମିଶ୍ର।
5: ଗୋପୀନାଥ ମହାନ୍ତି
3: ସଠିକ ଉତ୍ତର। ଏଥିସହିତ ଗୋଦାବରୀ ଦଳକୁ ମିଳିଯାଇଛି 10 ନମ୍ବର।
1: ଚତୁର୍ଥ ପର୍ଯ୍ୟାୟର ଶେଷ ସୁଦ୍ଧା ଗଙ୍ଗା ଦଳ ରଖିଛନ୍ତି 30 ନମ୍ବର, ଯମୁନା ଦଳ ରଖିଛନ୍ତି 45 ନମ୍ବର ଏବଂ ଗୋଦାବରୀ ଦଳ ରଖିଛନ୍ତି 25 ନମ୍ବର।
3: ତେବେ ଆରମ୍ଭ କରିବା ଶେଷ ପର୍ଯ୍ୟାୟ।
0: ତେବେ ବର୍ତ୍ତମାନ ସମୟ ହୋଇଯାଇଛି ଗଙ୍ଗା ଦଳର ଶେଷ ପ୍ରଶ୍ନ ପାଇଁ। ପ୍ରଶ୍ନଟି ହେଉଛି

0: ଅମୃତର ସନ୍ତାନର ରଚୟିତା କିଏ? ଅପ୍ସନ୍ଗୁଡ଼ିକ ହେଉଛି ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ବିଭୂତି ପଟ୍ଟନାୟକ ଏବଂ ରାମଚନ୍ଦ୍ର ମିଶ୍ର।
1: ଗୋପୀନାଥ ମହାନ୍ତି
0: ସଠିକ ଉତ୍ତର। ଏଥିସହିତ ଗୋଦାବରୀ ଦଳକୁ ମିଳିଯାଇଛି 10 ନମ୍ବର।
2: ଚତୁର୍ଥ ପର୍ଯ୍ୟାୟର ଶେଷ ସୁଦ୍ଧା ଗଙ୍ଗା ଦଳ ରଖିଛନ୍ତି 30 ନମ୍ବର, ଯମୁନା ଦଳ ରଖିଛନ୍ତି 45 ନମ୍ବର ଏବଂ ଗୋଦାବରୀ ଦଳ ରଖିଛନ୍ତି 25 ନମ୍ବର।
0: ତେବେ ଆରମ୍ଭ କରିବା ଶେଷ ପର୍ଯ୍ୟାୟ। ତେବେ ବର୍ତ୍ତମାନ ସମୟ ହୋଇଯାଇଛି ଗଙ୍ଗା ଦଳର ଶେଷ ପ୍ରଶ୍ନ ପାଇଁ। ପ୍ରଶ୍ନଟି ହେଉଛି, ନୀଳ ଶୈଳର ରଚୟିତା କିଏ? ଅପ୍ସନ୍ଗୁଡ଼ିକ ହେଉଛି ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ମନୋଜ ଦାସ ଏବଂ ସଚ୍ଚିଦାନନ୍ଦ ରାୟ।
3: ସଚ୍ଚିଦାନନ୍ଦ ରାୟ
0: ଭୁଲ ଉତ୍ତର। ଏଥିସହିତ ଗଙ୍ଗା ଦଳକୁ ମିଳିଛି -5 ମାର୍କ। ପ୍ରଶ୍ନଟି ପାସ୍ ହୋଇଯାଇଛି ଯମୁନା ଦଳକୁ,
3: ସୁରେନ୍ଦ୍ର ମହାନ୍ତି।
0: ସଠିକ ଉତ୍ତର। ଏଥିସହିତ ଯମୁନା ଦଳକୁ ମିଳିଯାଇଛି ଏକ୍ସଟ୍ରା 5 ମାର୍କ।
4: ପରବର୍ତ୍ତୀ ପ୍ରଶ୍ନଟି ହେଉଛି ଯମୁନା ଦଳର ଶେଷ ପ୍ରଶ୍ନ। ଏମାନଙ୍କ ମଧ୍ୟରୁ କିଏ ପଞ୍ଚସଖା ନୁହନ୍ତି? ଅପ୍ସନ୍ଗୁଡ଼ିକ ହେଉଛି ଜଗନ୍ନାଥ ଦାସ, ଦୀନକୃଷ୍ଣ ଦାସ, ଅନନ୍ତ ଦାସ ଏବଂ ଯଶୋବନ୍ତ ଦାସ।
0: ଭୁଲ ଉତ୍ତର। ଏଥିସହିତ ଯମୁନା ଦଳକୁ ମିଳିଛି -5 ମାର୍କ। ତ ପ୍ରଶ୍ନଟି ପାସ୍ ହୋଇଯାଇଛି ଗୋଦାବରୀ ଦଳକୁ,
3: ଦୀନକୃଷ୍ଣ ଦାସ।
0: ସଠିକ ଉତ୍ତର। ଏଥିସହିତ ଗୋଦାବରୀ ଦଳକୁ ମିଳିଯାଇଛି ବୋନସ 5 ମାର୍କ।
4: ଆମ ଶେଷ ପ୍ରଶ୍ନଟି ରହିଛି ଗୋଦାବରୀ ଦଳ ପାଇଁ। ପ୍ରଶ୍ନଟି ହେଉଛି, ଲକ୍ଷ୍ମୀ ପୁରାଣର ରଚୟିତା କିଏ? ଅପ୍ସନ୍ଗୁଡ଼ିକ ହେଉଛି ଯଶୋବନ୍ତ ଦାସ, ଜଗନ୍ନାଥ ଦାସ, ବଳରାମ ଦାସ ଏବଂ ଅଚ୍ୟୁତାନନ୍ଦ ଦାସ।
3: ବଳରାମ ଦାସ
0: ସଠିକ ଉତ୍ତର। ଏଥିସହିତ ଗୋଦାବରୀ ଦଳକୁ ମିଳିଯାଇଛି 10 ପଏଣ୍ଟ।
2: ତେବେ ସାଥୀ, ଏଥିସହିତ ସମସ୍ତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସରିଯାଇଛି। ତେବେ ଚାଲନ୍ତୁ ଜାଣିବା ସବୁ ଦଳର ସ୍କୋର ଏବଂ କେଉଁ ଦଳ ହେଉଛନ୍ତି ଆଜିର କ୍ୱିଜ୍ ପ୍ରୋଗ୍ରାମର ବିଜେତା। ତେବେ କାର୍ଯ୍ୟକ୍ରମର ଶେଷ ସୁଦ୍ଧା ଗଙ୍ଗା ଦଳ ରଖିଛନ୍ତି 25 ନମ୍ବର, ଯମୁନା ଦଳ ରଖିଛନ୍ତି 45 ନମ୍ବର ଏବଂ ଗୋଦାବରୀ ଦଳ ରଖିଛନ୍ତି 40 ନମ୍ବର। ଏଥିସହିତ ସବୁଠାରୁ ଅଧିକ ସ୍କୋର ରଖି ବିଜେତା ହୋଇଛନ୍ତି ଯମୁନା ଦଳ।
0: ତେବେ ଯମୁନା ଦଳକୁ ଆଜିର କ୍ୱିଜ୍ ପ୍ରୋଗ୍ରାମର ବିଜେତା ହୋଇଥିବାରୁ ଆମ ଯୁବବାଣୀ ଟିମ୍ ତରଫରୁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା।
5: ଧନ୍ୟବାଦ।
3: ଧନ୍ୟବାଦ।
2: ଏଠାରେ ଉପସ୍ଥିତ ସମସ୍ତ ପ୍ରତିଯୋଗୀଙ୍କୁ ନିଜର ବହୁମୂଲ୍ୟ ସମୟ ଦେଇ ଆସିଥିବାରୁ ଆମେ ଯୁବବାଣୀ ଟିମ୍ ତରଫରୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁ।
6: ଧନ୍ୟବାଦ।
2: ନମସ୍କାର।
6: ନମସ୍କାର।

0: ଏହି କାର୍ଯ୍ୟକ୍ରମରେ ଆପଣମାନେ ଅଂଶଗ୍ରହଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ସାଥୀ ଦେଖୁନାହାନ୍ତି, କ୍ୱିଜ୍ର ମଜାରେ ଆମେ ଏତେ ମଜିଗଲେ ଯେ ସମୟ କେତେବେଳେ ଗଡ଼ିଗଲା ଜାଣିପାରିଲୁନି। ତେବେ ଅଧିକ ଡେରି ହେବା ପୂର୍ବରୁ ଚାଲନ୍ତୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ।
1: ସାଥୀ, ଆଗାମୀକାଲି ମଙ୍ଗଳବାରର ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ସମ୍ପାଦକୀୟ, ଯାହାର ବିଷୟ ରହିଛି ଓଜନ ସ୍ତର କ'ଣ, ଏବଂ ଏକ ଆଲୋଚନା ଏବଂ କିଛି ବିଜ୍ଞାନ ବିଚିତ୍ରା।

0: ସାଥୀ, ଆଜିର ସନ୍ଧ୍ୟାଟି ଆପଣଙ୍କ ସହ ଏବଂ ଆମ ଅତିଥିଙ୍କ ସହ ବିତାଇଥିବାରୁ ଆମକୁ ତ ଭାରି ଭଲ ଲାଗିଲା। ତେବେ ସମୟକୁ କିଏ ରୋକିପାରେ? ତେବେ ଦେଖୁନାହାନ୍ତି, ଆଜିର କାର୍ଯ୍ୟକ୍ରମ ସହ ଅଗଷ୍ଟ ମାସଟି କେତେ ଶୀଘ୍ର ସରିଗଲା ଜଣାପଡ଼ିଲା ନାହିଁ। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ତାହା ଆମକୁ ଜଣାଇବା ଯେପରି ନ ଭୁଲନ୍ତି। ଆମକୁ ମେସେଜ୍ ଏବଂ ଭଏସ୍ମେଲ୍ କରିବାର ନମ୍ବରଟି ହେଉଛି
1: 9438268568
0: ଏବଂ ଆମର ଇମେଲ୍ ଆଇଡିଟି ହେଉଛି
1: airjaipur@gmail.com।
0: ତେବେ ରହୁଛୁ ସାଥୀ, ଭେଟିବା ଆଉ ଏକ ସନ୍ଧ୍ୟାରେ, କିଛି ନୂଆ ନାହିଁ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆପଣଙ୍କ ସହ ଥିଲୁ ଆପଣଙ୍କ ପ୍ରିୟ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
1: ଆଉ ମୁଁ ସୋନାଲି ପଣ୍ଡା। ରହିଲୁ ସାଥୀ,
2: ନମସ୍କାର।

ଶୁଣିଲେ ଯୁବବାଣୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଦେଶୀୟ ଭାଷାରେ କାର୍ଯ୍ୟକ୍ରମ ଚୈତି ଜହ୍ନ।

0: ଆଉଟ ଗୀତ ମନ କେନ୍ଦ୍ରା କରଲି।
1: ହୁଁ
0: ତାପରେ 2014 ମସିହାରେ ଫାର୍ଷ୍ଟ
2: ଗୀତ
0: ଓଡ଼ିଆ
2: ଖଲାସ ବୋଲେ ତମେ ଗୀତ ମାରତାରଲାସ କି ଲେଖି କରି ଲୋକ ଗୀତ ଗାଇତାରଲା?
0: ନାଇଁ ନାଇଁ ମୁଇଁ ଆପଗା ହିରୋ କରଲି ଅଛି, ହିରୋ କାମ କରଲି ଅଛି, ଆର୍ ପ୍ରଡ୍ୟୁସର
2: ଆକ୍ସନ କରଲା
0: ବୋଲେ ଆକ୍ସନ ଆକ୍ସନ କରଲି ଅଛି, ଆର୍ ପଇସା ଲଗେଇଲି ଅଛି ଫାର୍ଷ୍ଟ ପ୍ରଡ୍ୟୁସର ହିସାବ। ହଁ ଡାବୁ ହିସାବ ଉଲୁପ ଜବର ନାଇଁ, ଉଲୁପ ଲଗେଇଲି ଅଛି, ଆରି ଲଗେଇଲି ଅଛି।
2: କେତେ ଡାବୁ ସଚି ଅଛି ଗୋଟେ ଗୀତ ବିଡ଼ାଇବା କାଜେ?
0: ସେମିତି କିଛି ନାହିଁ ବୋଲେ ସେ ଟାଇମରେ ଏମିତି ଆମର ବଜେଟ ଦେଖିକି ନା ବୋଲବେ, କେମିତି କ୍ୟାମେରା ନେଲେନି, କେନ୍ତା ଏଡିଟିଂ କଲେନି ବୋଲିଲା ପରେ ମିଶା ଯେମିତି ହେଲେ ମିଶା ଗୋଟେ 30-40 ଲାଗ୍ସି ଆଗା କୋରାପୁଟେ ବନେଇଲେ ମିଶା। ସେ ଟାଇମରୁ ମୁଁ ଷ୍ଟାର୍ଟ 20-30 ଦେଖିକିନା ଷ୍ଟାର୍ଟ କରିଥିଲି।
2: ନାଇଁ
0: ଭିଡ଼େଇବା ଗାଏ ଟାଇମ ଆସୁ ଭିଡ଼େଇବା
1: ନାଇଁ ଭିଡ଼େଇଲେ ଏଟା ତାଙ୍କେ ଡାବୁ ଦେବା କି ଆମେ ଦେଇକରି ଯିବା
2: ତୁଇ ଦେବାର ଅଛି ନାଇଁ ବାବୁ ଡାବୁ ସରାଇଲା ୟାର ତୁ
0: କଳା ରେଲେ ଆମେ ଯେମିତି ଫାର୍ଷ୍ଟ ଭିଡ଼େଇଲୁ ଏବେ ମୋର ଗୋଟେ ଫିଲ୍ମ କୁକୁଡ଼ା ଚୋର ବୋଲି ହେଇଗଲା ସେ ଟାଇମରେ ମୁଁ ଭିଡ଼େଇଲି କେତେ ଭିଡ଼େଇ ଭିଡ଼େଇ ଏବେ ଲୋକ ଲୋଚନ ଗାଇଲା ପରେ ପ୍ରଡ୍ୟୁସର ଆଜ୍ଞା ଡାଇରେକ୍ଟର ଆଜ୍ଞା ମାନେ ଆମକେ ଡାକିକିନା ଆମର ପାଇଁ ଡାବୁ ଭିଡ଼େଇଲେନି ସେମିତି ଆହୁରି ଲାଇନ ସେମିତି ଆଗା
2: ଓର ତୁମ ଆଖେ ଡାବୁ ପାଇଛେ ବିଡ଼ା ବୋଲି କହିବାର ଅଛି
1: ତାର ପତି ହିରୋନି ବନିବି କି ହୁଏ
0: ଡାବୁ ଭିଡ଼େଇଲେ ମିଶା କଳା ଟିକେ ରହିବାର ଅଛି, କଳାକୁ ଦେଖେଇ ପାରବାର ଅଛି।
2: ଯେତିକି ବାଲ ଅଛି ସବୁ କଳା ବାଲ ତାଙ୍କ ଦବଲା ବାଲ ନାଇଁ ନିଆରି।
0: ମୁଇ କାଇଟା କହିଥିଲି ବୋଲେ କହିବି ମୁଇ କାଇଟା ବୋଲେ 2014 ମସିହାରେ ଫାର୍ଷ୍ଟ କଟକ ଗଲି। କଟକ ତାନେ ଆମର ଆନନ୍ଦ କୁମାର ବୋଲେ ଆମର ରାୟଗଡ଼ା ପିଲା, ଆମର ପିଲା ଯାଇକିନା ସେଠି ଡାଇରେକ୍ଟର ହେଲା ଅଛେ, ଭଲ ନାଁ କଲା ଅଛେ, ସେ ତେଲୁଗୁ ଇଣ୍ଡଷ୍ଟ୍ରି ମିଶା ଡାଇରେକ୍ଟର ଆସିଷ୍ଟାଣ୍ଟ ଡାଇରେକ୍ଟର କରିତେ ହେଲା, ବଙ୍ଗାଳୀ ଇଣ୍ଡଷ୍ଟ୍ରି ମିଶା କରିତେ ହେଲା, ତାର ସହିତ ଭେଟ ହେଲା ଆମର। ତ ତାର ତାନେ ଫାର୍ଷ୍ଟ ମୁଇଁ ଗୀତ ଗୋଟେ କରଲି, ଇତିର ଆମର ରେକର୍ଡିଂ ହେଇଥିଲା ଜୟପୁର ଗୀତ, ସାମଲ ଭାଇନା ଗାଇଥିଲେ ସେ ଗୀତକେ ଫାର୍ଷ୍ଟ କଲି 2014 ମସିହାରେ। ଯାହା କହିପାରିଲିନି ତୁମକୁ 18 ବୋଲି ଓଡ଼ିଆ ଆଲବମ୍ ସେଠି ସେଟା ଆମର
2: ରେଡିଓ
0: କେଟା ବୋଲେ ଆଜ୍ଞା ତାପରେ ତ ସେ ଗୀତ କେ ସେ ଟାଇମରେ ପେପର ମାନ ବାହାରିଲା, ଏମିତି ନ୍ୟୁଜ ପେପର ମାନଙ୍କୁ ବାହାରିଲା, ଆମର ଟିଭି ମାନଙ୍କୁ ବାହାରିଲା, ତରଙ୍ଗ ମ୍ୟୁଜିକରେ ବାହାରିଲା। ତ ସେଥିରୁ ମତେ ବେଶୀ ଖୁସି ଲାଗିଲା ଯେ ମୋର ମୁଇଁ କୋରାପୁଟିଆ ପିଲା ଗୋଟେ ହେଇକିନା ମୋର କଟକ ଭୁବନେଶ୍ୱର ତରଙ୍ଗ ମ୍ୟୁଜିକ ବାହାରିଲା। ତ ସେଦିନ ଆହୁରି ବେଶୀ ଇଚ୍ଛା ଲାଗଲା। ତାପରେ ସେକେଣ୍ଡ ଆଲବମ୍ ଅନ୍ତରା ଚକ୍ରବର୍ତ୍ତୀ, ତାର ଭଏସରେ ଆହୁରି ସଂଗ୍ରାମ ମହାନ୍ତି ବୋଲି ତାର ଗୋଟେ ଭଏସରେ କଲି, ତାପରେ ହିମାନ ସାଗର ଭଏସରେ କଲି, ତାପରେ ବହୁତ ସୁଭାଶିଷ ମହାକୁଡ଼ର ଭଏସରେ କଲି, ତାପରେ ଆମର ମିଟୁ ସୁନାର ଭଏସରେ କଲି, ଏତିକି କରି କରି କରି କରି ଲାଷ୍ଟରେ ମୋତେ କେମିତି ଭାଗ୍ୟକୁ ମୋର ଉଦିତ ନାରାୟଣ ଆର ପାମିଲା ଜେନ ହିନ୍ଦୀ ଗୀତ ଗାଉମନ ଉଦିତ ନାରାୟଣ ଆର ପାମିଲା ଜେନ ଦୁଇ ଲୋକ ମିଶିକିନା ଗାଇଲା ଅଛ ଗୀତ ଗୋଟେ, ସେଟା ମସ୍ତ ଗୀତ ଗୋଟେ, ତାକେ ଆମର ସ୍ୱର୍ଗତ ନିଜାମ ବାବୁ ଲେଖଲା ଚତ ପ୍ରେମର ଗୋଲାପି ନିଶା ବୋଲି ସୁପର ହିଟ ଗୀତ, ସେଟା ମିଶା ଗୋଟେ କଲି ଅଛି, ସେଟା ଜବରଦସ୍ତ ଚାଲିଲା, ସେ ବାଟେ ଇ ବାଟେ ମିଶା ଚାଲିଲା, ଓଡ଼ିଶା ବାହାରେ ମିଶା ଦେଖିଲା ସେ ଗୀତ କରଲି। ତାପରେ ତ 2018 ମସିହାରେ ମୁଇଁ ଭାବିଲି ନାଇଁ କୋରାପୁଟର ଗୋଟେ ଭଲ ଫିଲ୍ମ ଗୋଟେ କରବା, ହାଇ ବଜେଟ ଫିଲ୍ମ ଗୋଟେ, ଗୋଟେ କ୍ୱାଲିଟି ଫିଲ୍ମ ଗୋଟେ କରା ବୋଲି କୁକୁଡ଼ା ଚୋର ବୋଲି ଗୋଟେ ଫିଲ୍ମ କରଲି, ଜବରଦସ୍ତ ଚାଲିଲା, ଏଇ ଜୟପୁର ହାଲରେ ପଡିଲା, ଇ ଆମର ଅନଡିଭାଇଡେଡ କୋରାପୁଟ ହାଲରେ ପଡିଥିଲା କୁକୁଡ଼ା ଚୋର ବୋଲି, ସେତି ବଢିଆ ଚାଲିଲା। ଆରି ମୋର ଗୀତ କେ ଆମର ଜିଓ ସାବନ ବୋଲି ଗୋଟେ ଚ୍ୟାନେଲ ଅଛେ, ସେମନ ମିଶା ଘେନଲାଇ, ଆରି ହାଲୋଟିନ ଫାଲୋଟିନ ବାଜଲାନି, ସେତି ତାନୁ ମୁଁ ଜବରଦସ୍ତ ହାଇଲାଇଟ ହେଲି। ଆର୍ ସେ ହାଇଲାଇଟ ଦେଖିକିରି ଆଗା ଇ ଲଙ୍କା ଗାଡ ଫିଲ୍ମର ପ୍ରଡ୍ୟୁସର ଡାଇରେକ୍ଟର ବାବୁ ମାନେ ମତେ ଡାକଲା ଅଛତିଥି, ସେମନ ମାନେ ଆମର ଭବାନୀପାଟନା ମାନେ ପ୍ରଡ୍ୟୁସର, ସିଏ ମିଶା ଜବର ଫିଲ୍ମ କଲା ଅଛି, ମାତ୍ର ତାର ଏଟା ଫାର୍ଷ୍ଟ ଫିଲ୍ମ ପ୍ରଡକ୍ସନ ଏଟା, ମାନେ ସିଏ ଫାର୍ଷ୍ଟ ପ୍ରଡ୍ୟୁସର ହେଲା ଅଛି, ଏଚ୍ଡି ପ୍ରଡକ୍ସନ ବୋଲିକିନା କଲା ଅଛି। ଆମ ଡାଇରେକ୍ଟର ବାବୁ ତ କହିଥିଲେ ସିଏ ଆମ ରାୟଗଡ଼ା ବାବୁ, ସିଏ ଭୁବନେଶ୍ୱର କଟକ ତାନ ରହିଲାନି, 10ଟା ପରେ ଫିଲ୍ମ କଲା ଅଛି, ସେମାନେ ସବୁ ଦେଖିକିନା ମୋତେ ଡାକିଲେ ମିଟିଂ କରଲେ। ତାପରେ ମୁଇଁ କୋରାପୁଟିଆ ପିଲା କି ନାଇଁ, ଇ ନକ୍ସଲେଟ ଆମର ଲଙ୍କାଗଡ ବୋଲି ତ ଶୁଣିଲା ଜଣା ପଡ଼ିଯାଏ, ସେଟା ମାଓବାଦୀ ନକ୍ସଲେଟ ଷ୍ଟୋରି ବୋଲି ଆମର ବାଟର ଷ୍ଟୋରି, ତ ମତେ ବେଶୀ ଇଚ୍ଛା ଥିଲା ଏମିତି ଗୋଟେ ଷ୍ଟୋରି ମିଳିଲେ କରିଥିଲି ପରା ବଡ ଫିଲ୍ମ ବୋଲି ଭାବିଥିଲି। ତ ସେମାନେ ଡାକିଲା ମିଟିଂ କଲେ ଭୁବନେଶ୍ୱରରେ, ଏମିତି ଫିଲ୍ମ ଅଛି ଆମେ ତମକୁ ଦେଖିଲୁ ଅଛୁ, ଏଠି ମାଷ୍ଟର ରୋଲ ଗୋଟେ ଇମ୍ପୋର୍ଟାଣ୍ଟ ରୋଲ ଅଛି, ହିରୋ ରୋଲ, ତମେ କରବାସ କି ପଚାରିଲେ, ମୁଁ ଷ୍ଟୋରି ପୁରା ଶୁଣିଲି ଭଲ ଲାଗିଲାନି, ଶିକ୍ଷା ଉପରେ ଅଛେ, ସ୍ୱାସ୍ଥ୍ୟ ଉପରେ ଅଛେ, ଆରେ ମାଓବାଦୀ ମନକେ ତାଙ୍କ ଲାଇନ କେ ଆଣବାର ଅଛେ, ପୁରା ମୁଖ୍ୟ ସ୍ରୋତରେ ଫେରେବାର ଅଛେ, ଗୋଟେ ଲୋକ ତାର ଇଚ୍ଛାର ମାଓବାଦୀ ହଉ ନାହିଁ, ତାକେ ପରିସ୍ଥିତି ବାଧ୍ୟ କଲାନି।

0: ତ ସେ କେମିତି ତାକୁ ମାଷ୍ଟର ଗୋଟେ ତାକୁ ତାର ବୁଦ୍ଧି ଲଗେଇକିନା ତାକେ ଆଉ ଥରେ ଗୋଟେ ସମାନ ଲୋକ ମାମୁଲ ଲୋକ ଆଣିଲାନି ମା ବତାନ, ସେଟା ଶୁଣିକିନା ମତେ ବେଶୀ ଭଲ ଲାଗିଲା ଷ୍ଟୋରୀ। ତ ଷ୍ଟୋରୀ ଷ୍ଟୋରୀ ଶୁଣି ନାଇଁ ଆଜ୍ଞା ମୁଇଁ କରିବି ବୋଲି କହିଲାରୁ ସେଟା ଏଗ୍ରିମେଣ୍ଟ ଫେଗ୍ରିମେଣ୍ଟ ହେଲା। ଆରେ ମୁଇଁ ଫିଲ୍ମ ସୁଟିଂ ହେଲା ଆମର ପାଖାପାଖି ଗୋଟେ 50 ଦିନ ଲାଗିଲା ସୁଟିଂ। ଭବାନୀପାଟନା ହେଲା ଅଛେ, ବରଗଡ଼ ହେଲା ଅଛେ, ଫୁଲବାଣୀରେ ହେଲା ଅଛେ, କୋରାପୁଟ ହେଲା ଅଛେ, ମାଲକାନଗିରି ହେଲା ଅଛେ, ଏମିତି ଜାଗା ମାନଙ୍କୁ ସବୁ ସୁଟିଂ ସରିଲା। ସୁଟିଂ ସରିକିନା ଏବେ ତୋର ତମେ ତ ଦେଖିଲା ଆସିନି ପୋଷ୍ଟର ମାନ ସବୁ ଆଡେ ଲାଗିଲା ଅଛି ଟିଭି ତାନେ ବାହାରିଲାନି ଲଙ୍କାଗଡ଼ ବୋଲି।
1: ଲଙ୍କାଗଡ଼ ରିପୋର୍ଟ ଗୋଟେ ଭୁବନେଶ୍ୱରରେ ଦେଖିଲି ଯେ
0: ଭୁବନେଶ୍ୱର
1: ଯାଇଲି ଛେ ଆଛେ ଆମର ଗଭର୍ଣ୍ଣର ଜନଗର ଆସି କି ନାଇଁ ପାଲି କେ ଲାଗି ହେଲା ଅଛି ଆମର ବାଟ ଦେଖାଇକି ବୋଲି ଏତେ ଦୂର ଆଇଲେ ଆଛ କି ବୋଲି
0: ନାଇଁ ଆମର ଆକ୍ଚୁଲି ଇ ଅଗଷ୍ଟ ମାସ 12 ତାରିଖରେ ଆମର ଲଙ୍କାଗଡ଼ ଫିଲ୍ମର ଇ ଅଡିଓ ବୋଲ ବାଇକି ନାଇଁ ଅଡିଓ ବୋଲ ଗୀତ
1: ଗୀତ
0: ଆରେ ଟେଲର ସେଠି ଭୁବନେଶ୍ୱର ଜୟଦେବ ଭବନ ତାନେ ତାକେ ରିଲିଜ ବୋଲ ଭାଇ ରିଲିଜ ହେଲା ଗୀତ ଆର୍ ଟେଲର। ତ ସେଠି ଭୁବନେଶ୍ୱର ଫୁବନେଶ୍ୱର ଜବରଦସ୍ତ ହାଇଲା ଟା ଅଛେ। ତ ସେଠି ତମେ ଦେଖିରେ ବାସ
2: ତେବେ ତମେ 2014 ବୋଲଲା ସେଇ ସିନେମା ମନ କରବାଟା ତେବେ ସେତେବେଳେ ଆରି ଏବେ କେ 10 ବର୍ଷ ହେଲା ବେ କି 12 ବର୍ଷ ପୁରା ହେଲା ବେ ନିମ
0: 12 ବର୍ଷ ପୁରା ହେଲା
2: ଏତକି ଭିତରେ କାଇଟା ଅଲପ ଏମିତି ବାଦଲ ଲାଗି କ୍ୟାମେରା ଫ୍ୟାମେରା ଟା ମନ ଆଜିକାଲି ତ ମୋବାଇଲ ମନ ବେଶୀ ହେଲା ଯେ
0: ବଢିଆ କୋଶ୍ଚିନ୍ ପଚାରିଲା। ଆକ୍ଚୁଲି ସେ ଟାଇମରେ ମିଶା କ୍ୟାମେରା ରହିଲା ଏବେ ମିଶା କ୍ୟାମେରା ରହିଲା। ତ ଏବେ ଜବର ବଦଳିଲା ଅଛେ, ଟେକ୍ନୋଲୋଜି କ୍ୟାମେରା ବଦଳିଲା ଅଛେ, ଏଡିଟିଂ ଷ୍ଟାଇଲ ବଦଳିଲା ଅଛେ, ଆହୁରି ଡିଓପି ବୋଲ ଭାଇ ଡାଇରେକ୍ସନ ଅଫ ଫଟୋଗ୍ରାଫି ସେ ଆଜ୍ଞା ମାନେ ଯିଏ କରତେ ରହିଲା ସେମାନେ ମିଶା ଡେଭଲପ ହେଲାଇ। ତ ଆହୁରି ଆମର ଗୀତ ଯେନ୍ ମ୍ୟୁଜିକ ମାନେ ବାଜିଲାନି ତାର ମିଶା ବହୁତ ଡେଭଲପମେଣ୍ଟ ହେଲା ଅଛେ। ତ କହିବାକୁ ଗଲେ ମୂଳରୁ ଚୁଳୁ ପର୍ଯ୍ୟନ୍ତ ସବୁକିଛି ଗୋଟେ ଜେନେରେସନ ଚେଞ୍ଜ ହେଲା ଅଛେ ବୋଲି ମୁଇଁ କହିଲିନି।
1: ଏବେ ତମର ଯୋଉ ଗୀତ ମାନେ ବାଜଲାନି ଗୋଟେ ଖାଇଛେ କୁକୁଡ଼ା ଚୋର ର ଗୀତ ଗୋଟେ ମାର ଦେଖା ଖାଇକି କେନ୍ତା ଲାଗଲାନି ଦେଖ।
0: କୁକୁଡ଼ା ଚୋର, କୁକୁଡ଼ା ଚୋର ଗୀତ, କୁକୁଡ଼ା ଚୋର ମେନ୍ ଗୀତ ଯୋଉଟା ଆମର ଜିଓ ସାବନ ଆମର ଜିଓ ସାବନ ବାଜଲାନି ଆରେ ହ୍ୟାଲୋ ଟିମ ହେଲାନି ସୀତା। ମୁଇଁ ତ ସିଙ୍ଗର
2: ନାଇଁ କହିଲାନି
1: କହିଦିଆ କିନା ଆମେ ଲାମାଇ ଦେବୁ ତାକେ
0: ଆଖି ସାଙ୍ଗେ ଆଖି ମିଶିଲା ତୋକେ ଦେଖି ପ୍ୟାର ମୋର ହେଇଗଲା ହେ ମୋର ପ୍ରିୟା ହାଇ ମୋର ପ୍ରିୟା
1: ଲଭ ୟୁ ଲଭ ୟୁ
0: ପ୍ରିୟା ଭାଞ୍ଜିକେ ଲଭ ୟୁ ଲଭ ୟୁ
1: ମରାଇ ଦେଲୁ ସହ ଏ ଦେ ମାନଜୀ ଆର ଗୀତ କେ ଲଗାଇ ଦିଅ କି ପୁରା।

0: ବଢିଆ ଗାଇଲା,
1: ଭଲ ଲାଗଲା ଗୀତ ମିଶା। ଏଟା ତ ହିଟ୍ ହେଲା ଅଛି ଗୀତ, ତମକେ ତମର ମନକେ ଗଲା ପରା ଗୀତ କଣଟା
2: ଫିଲ୍ମ ତାନ ବୋଲାସ ନା ଫିଲ୍ମ ବାହାର ଗୀତ
1: ଫିଲ୍ମ ବାହାର ମିଶାଓ
0: ନାଇଁ ବୋଲେ ତମେ କାଇଁ ଆଲବମ୍ କଲେ ଆଚାସ ବୋଲେ ମିଶା ଗୋଟେ କହି ଦିଆ ତମକେ ଜନଟା।

ବୋଲେ ମୁଇଁ ଯେ ଯେନ୍ଟା ଆମର ଫାର୍ଷ୍ଟ ଆଲବମ୍ 2014 କରିଲି ଆମର ଜୟପୁରିଆ ଶାମଲ ଶତପଥୀ ମାନେ ଗାଇଥିଲା, ମ୍ୟୁଜିକ୍ ଦେଇଥିଲା, ଆରେ ଆମର ମଦନ ଖିଲାଡ଼ି ମାନେ ଗାଇଥିଲା ଗୀତ, ଗୀତ କି ଲେଖିଲା ଜୀବନ ମିଶ୍ର, ସିଏ ମିଶ୍ର ଭଲ ଲେଖକ, ସବୁ ଆମର କୋରାପୁଟିଆ ଲୋକ ଲେଖିଲା, ମ୍ୟୁଜିକ୍ ଦେଲା, ମାତ୍ର ଭିଡିଓ କେ କଟକ ଭୁବନେଶ୍ୱର ସିବାଟ କରିଲି, ଭଲ ହେଇଛି, କ୍ୟାମେରା କ୍ୱାଲିଟି ଭଲ ହେଇଛି ବୋଲି, ଆରେ ଆନନ୍ଦ କୁମାର ଡାଇରେକ୍ଟର ଥିଲା, ସେ ଗୀତ ଗାଇଲିନି, ଉଲ୍ଲୁପ ଗାଇଲିନି, ମୁଇଁ ତ ସିଙ୍ଗର ନାଇଁ, ମାତ୍ର ଗାଇଲିନି। ଯାହା କହି ପାରିଲିନି ତୁମକୁ ଥରେ, ଆଜି ମୁଁ କହୁଛି ପ୍ରିୟା ଗୀତରେ ଗୀତରେ, ଯାହା କହି ପାରିଲିନି ତୁମକୁ ଥରେ, ଆଜି ମୁଁ କହୁଛି ପ୍ରିୟା

0: ଏମିତି କୋରାପୁଟ ନା ଆଗକେ ନେବି।
1: ଆମର ଭାଇ ଭଉଣୀ ମନ ତ ସବୁ କଥା ତମର ଶୁଣି ଦେଲାଇ ସବୁ ଲୋକ ଯାଅ ତ ଆମେ ଆମର ତେଇଶ ଜଣ ବିଭାଗ ତରଫ ନି ଆମର ଯେତିକି ଶୁଣବା ଭାଇ ଭଉଣୀ ମନ ଆଚ ସବୁ ଲୋକ ଅନୁରୋଧ କରଲୁନି ଲଙ୍କାଗଡ଼ ଯେତିକି ଯାଇ ରିଲିଜ ହେଇଛି ସିନେମା ଲଗେ ଲାଗସି ସବୁ ଲୋକେ ଡାବୁ କେ ନ ଦେଖା ସିନେମା ଦେଖା
2: ଦେଖା ତୁଇ ମକେ ଧରି କରି ଯିବୁ
1: ଡାବୁ ଆଣିକି ନା ତୁଇ ଡାବୁ ଧରି କରି ଆଣିକି ନା ତକା ସେଠି ସେ ପପକର୍ନ ଖୁଆଇବି ତକେ ମକାଲିଆ ବୋଲ ଭାଇ ଖାଇକି ତାକେ
0: ମକାଲିଆ ବୋଲ ଭାଇ
1: ତାକେ ମକାଲିଆ ଖୁଆଇ ଦେବି ହେଲେ ତମର ସାଙ୍ଗେ କଥା କରି କରି ନିମାନ ଲାଗଲା ଆରି ଗୋଟେ ଦିନ ବେଲକାଲ ହେଲେ ତମର ସିନେମା ରିଲିଜ ହେଲା ପଛେ ସୁପର ହିଟ ହେଲା ପଛେ ଆରି ଗୋଟେ ମାଡ ଡାକାଇବୁ ଆମର ବୈଠକ ତାନେ ତମର ସାଙ୍ଗେ କଥା କରିବୁ
3: ସବୁ ଖାତା ଦେଖନି
2: ନାଟ ଗୀତ ଭିତରେ ବିଡ଼ଲା ଅଛି
3: ଆର ଗୀତ କେ ମାରି ମାରି ଉଠିଛୁ
2: ଆଲେ ତେବେ
3: ଆଲେ ଯୁ ବାବୁ ଗାଲୁନି ଭାଇ ମନ ଜୁଆ।

ଶୁଣିଲେ ଚୈତି ଜହ୍ନ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଲେଖୁରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ମଣ୍ଡାଗୁଡ଼ା ଗାଁ ସମ୍ପର୍କରେ ଏବଂ ବିଶେଷ ପ୍ରସଙ୍ଗରେ ଶୁଣିବେ ଡଙ୍ଗରିଆ କନ୍ଧମାନଙ୍କ ପ୍ରେମର ପ୍ରତୀକ ରଙ୍ଗୀନ ଶାଲ ସମ୍ପର୍କରେ। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ସକାଳ 10:05, ମଧ୍ୟାହ୍ନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ସକାଳ 10:30। ଆକାଶବାଣୀ ଲାଇଭ୍ ପ୍ରଚାର କରିବୁ ସକାଳ 11:00। କେତୋଟି ହିନ୍ଦୀ ଭକ୍ତିଗୀତ ଶୁଣିବେ ଦିନ 12:50। ଲୋକସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:05। ସେଭଳି ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସମ୍ପାଦକରେ ରହିଛି ଅଜନ୍ତର କ'ଣ। ଅପରାହ୍ନ 5:30 ଶୁଣିବେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତୀ ଜହ୍ନ। ଏଥିରେ ରହିଛି ଫୋନ୍ ଇନ୍ କାର୍ଯ୍ୟକ୍ରମ। ଶ୍ରୀମଦ୍ ଭଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ରହିଛି ଉଦୟ ଭାରତ। ସନ୍ଧ୍ୟା 6:45 ଶୁଣିବେ ଆଞ୍ଚଳିକ ସମ୍ବାଦ ଏବଂ ରାତିରେ 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ଏହି ସମସ୍ତ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ସ୍ୱଚ୍ଛ ଆମ ଭାରତ ପ୍ରଚାର କରିବୁ ରାତି 8:10। ଏଥିରେ ସାକ୍ଷାତକାରରେ ରହିଛି ଓଦା ଓ ଶୁଖିଲା ଆବର୍ଜନା ଅଲଗା କରିବା କାହିଁକି ଜରୁରୀ। ଶ୍ରୋତାମାନେ ଶୁଣିଲେ ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ନେଇଛୁ କଥାଚିତ୍ର ମେରେ ଜୀବନ ସାଥିରୁ। ଶିଳ୍ପୀ କିଶୋର କୁମାର, ଗୀତ ରଚନା କରିଛନ୍ତି ମଜରୁ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ୍।

କୁର୍ବାନୀ। ଏହି କଥାଚିତ୍ରର ଗୀତ ଶୁଣନ୍ତୁ ଶିଳ୍ପୀ ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା କରିଛନ୍ତି ଇନ୍ଦିବର। ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶୁଣନ୍ତୁ ଅତିଭୂଢ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ଆଜି ଶୁଣନ୍ତୁ ଏହାର 185ତମ ଅଧ୍ୟାୟ।

0: ଚିତ୍ରକେତୁ ଭଗବାନ ଶଙ୍କର୍ଷଣଙ୍କ ଦିବ୍ୟମୂର୍ତ୍ତି ଦେଖି କୃତାର୍ଥ ହୋଇଛି ଏବଂ ସ୍ତୁତି ଛଳରେ ତାଙ୍କର ମହିମା ଗାନ କରିଛି। ଭଗବାନ ପ୍ରସନ୍ନ ହୋଇ ସେହି ବିଦ୍ୟାଧର ପତିଙ୍କୁ ସିଦ୍ଧଗତି ପ୍ରଦାନ ପୂର୍ବକ ଭକ୍ତିତତ୍ତ୍ୱ ବୁଝାଇଛନ୍ତି। ପରବର୍ତ୍ତୀ କାଳରେ ଚିତ୍ରକେତୁ ଭ୍ରମଣ କରୁ କରୁ ଦିନେ ସିଦ୍ଧଚାରଣଗଣ ବେଷ୍ଟିତ ମହାଦେବଙ୍କୁ ଦେଖିଛି। କ୍ରୋଡ଼ରେ ତାଙ୍କର ପାର୍ବତୀ ଆଲିଙ୍ଗନାବଦ୍ଧ। ଏହି ଅବସ୍ଥା ଦେଖି ଚିତ୍ରକେତୁ ମହାଦେବଙ୍କୁ ଅବଜ୍ଞାବଶତ ଉପହାସ କରିଛି।
1: ସୁକ ଉବାଚ ଏ ରୂପେ ଚିତ୍ରକେତୁଙ୍କ

ପୁତ୍ର କେତୁ ଏ ପ୍ରକାରେ ଦେବୀର ସାପ ଘେନି ଶିରେ ତାହାର ଏ ସାଧୁ ଲକ୍ଷଣ ଯେଣୁ କଲା ସାପ ଗ୍ରହଣ ତ୍ୱଷ୍ଟାର ଦକ୍ଷିଣ ଅଗ୍ନିରେ ଜନ୍ମିଲା ଦାନବୀ ଉଦରେ ବୃତ୍ର ହୋଇଲା ତାର।

ସର୍ବଭୂତରେ ସମ ସେହି ରାଗ ଦ୍ୱେଷାଦି ତାର ନାହିଁ ତାହାର କ୍ରୀଡ଼ାରେ ଜଗତ ହେଉଅଛନ୍ତି ଆତ ଜାତ ହେ ମାତ ହୋଇ ସାବଧାନ ଶୁଣିମା ମୋହର ବଚନ ସାପରୁ ମୋକ୍ଷ ହେବା ପାଇଁ ତୁମ୍ଭଙ୍କୁ କିଛି ନ ମାଗଇ ସଭାରେ ମୁଁ ମନ୍ଦ ବଚନେ ତୁମ୍ଭଙ୍କୁ।

ପ୍ରଚାର କଲୁ ଶ୍ରୀମଦ୍ ଭାଗବତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ। ଶୁଣନ୍ତୁ ଯୁବଶକ୍ତି, କ୍ରମରେ ଆଞ୍ଚଳିକ ସମ୍ବାଦ ଏବଂ ପରେ ଆଜିର ପ୍ରସଙ୍ଗ। ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତାବନ୍ଧୁ, କ୍ରୀଡ଼ା ଏବଂ ଯୁବଶକ୍ତି ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି। ଯୁବପିଢ଼ି ହେଉଛନ୍ତି ଶକ୍ତି ଓ ଉତ୍ସାହର ଉତ୍ସ, ଆଉ କ୍ରୀଡ଼ା ହେଉଛି ସେହି ଶକ୍ତିକୁ ଉପଯୁକ୍ତ ମାର୍ଗଦର୍ଶନ ଦେବାର ସର୍ବୋତ୍ତମ ମାଧ୍ୟମ। ଏହି କ୍ରୀଡ଼ା ଯୁବକମାନଙ୍କୁ ଶାରୀରିକ ଓ ମାନସିକ ଭାବେ ଫିଟ୍ ରଖେ, ମାନସିକ ଚାପ ଓ ଅବସାଦରୁ ମୁକ୍ତ ରଖେ, ସେମାନଙ୍କ ମଧ୍ୟରେ ଏକାଗ୍ରତା, ଧୈର୍ଯ୍ୟ ଏବଂ ସକାରାତ୍ମକ ମନୋଭାବ ବୃଦ୍ଧି କରେ। ଶୃଙ୍ଖଳା ଓ ଚରିତ୍ର ନିର୍ମାଣ ଦିଗରେ କ୍ରୀଡ଼ା ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। କ୍ରୀଡ଼ା କ୍ଷେତ୍ରରେ ଯୁବପିଢ଼ିଙ୍କ ଯୋଗଦାନ ଦେଶର ନାଁକୁ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ଦିଏ। ଖେଳାଳିମାନଙ୍କର ପରିଶ୍ରମ, ଅଧ୍ୟବସାୟ ଓ ଉତ୍ସର୍ଗ ଯୋଗୁଁ କ୍ରୀଡ଼ା ଆଜି କେବଳ ଏକ ମନୋରଞ୍ଜନ ନ ହୋଇ ରାଷ୍ଟ୍ରୀୟ ଗୌରବର ପ୍ରତୀକ ପାଲଟିଛି। ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ଐତିହାସିକ ସଫଳତା ମିଳୁଛି। ଅଲିମ୍ପିକ୍ସ, ପାରା ଅଲିମ୍ପିକ୍ସ, ଏସୀୟ କ୍ରୀଡ଼ା ଏବଂ ବିଶ୍ୱ ଚାମ୍ପିଅନସିପ୍ ଭଳି ବଡ଼ ବଡ଼ ମଞ୍ଚରେ ଯୁବ କ୍ରୀଡ଼ାବିତ୍ମାନେ ରେକର୍ଡ ସଂଖ୍ୟକ ପଦକ ଜିତି ଭାରତର ଟେକ ରଖୁଛନ୍ତି। ଏହି ଅବସରରେ ଆଜି ରହିଛି ଆଲୋଚନା, ଯୁବ ଓ କ୍ରୀଡ଼ା ନୂତନ ଭାରତର ଶକ୍ତି। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସନାତନ ପାଣି।
2: ଯୁବ ଓ କ୍ରୀଡ଼ା ନୂତନ ଭାରତର ଶକ୍ତି, ଯୁବ ଶକ୍ତିକୁ ନେଇ ବିକଶିତ ଭାରତ ଗଠନ କରିବା, ସେଇ ଯୋଉ କଳ୍ପନା ବା ସେଇ ଯୋଉ ଚିନ୍ତାଧାରାଟା ବହୁତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଯୁବ ଶକ୍ତି ହିଁ ଭାରତର ଭବିଷ୍ୟତ ଏବଂ ସେମାନଙ୍କର ସାମର୍ଥ୍ୟ, ସେମାନଙ୍କର ଦକ୍ଷତା ଏବଂ ସେମାନଙ୍କର ଜ୍ଞାନ, କର୍ମତତ୍ପରତା ଏସବୁକୁ ନେଇ ଯଦି ଆମେ ପ୍ରକୃତରେ କାମରେ ଲଗେଇ ପାରିବା ତାହେଲେ ଦେଶ ଆଗକୁ ବଢ଼ିପାରିବ, ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ଏବଂ କ୍ରୀଡ଼ା କ୍ଷେତ୍ରରେ ଯୁବଶକ୍ତିର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ, କାହିଁକିନା ଯେଉଁଟା ଜନ୍ମ ଠାରୁ ଯୁବକ ଅବସ୍ଥା ପର୍ଯ୍ୟନ୍ତ ଖେଳରେ ମନୋନିବେଶ କରିଥାଏ ଏବଂ ଖେଳ ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହୁଏ। ଖେଳ କହିଲେ ଯୁବଗୋଷ୍ଠୀକୁ ମୁଖ୍ୟତଃ ବୁଝାଏ, ତେଣୁ ଖେଳର ବିକାଶ ଦେଶର ବିକାଶ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏବଂ ଖେଳର ବିକାଶ ପାଇଁ ଯୁବଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନଙ୍କୁ ଖେଳ ସହିତ ଅଧିକ ଯୋଡ଼ି ପାରିଲେ ଏବଂ ସେମାନଙ୍କର ଖେଳରେ ଦକ୍ଷତା ବୃଦ୍ଧି ଏବଂ ଜାତୀୟ ଆନ୍ତର୍ଜାତିକ କ୍ଷେତ୍ରରେ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିପାରିଲେ ତାହା ମଧ୍ୟ ଆମର ସାଧାରଣ ଜୀବନ ହେଉ କିମ୍ବା ରାଷ୍ଟ୍ରୀୟ ବିକାଶ ହେଉ ସବୁଥିରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହା ବହୁତ ପ୍ରକାର ସହାୟତା ଯୋଗାଇ ପାରିବ। କିନ୍ତୁ କଥା ହେଉଛି ଯେ ସେଥିପାଇଁ ମଧ୍ୟ ମୁଁ ଦେଖୁଛି ଯେ ବହୁତ ପ୍ରକାର ଯୋଜନା ପ୍ରଣୟନ କରାଯାଉଛି କ୍ରୀଡ଼ାର ବିକାଶ ପାଇଁ ଏବଂ ଯୁବଗୋଷ୍ଠୀକୁ ସେଥିରେ ସାମିଲ କରିବା ପାଇଁ ବହୁତ ପ୍ରକାର ଯୋଜନା ତିଆରି ଚାଲିଛି ଏବଂ ସେଗୁଡ଼ିକ କାର୍ଯ୍ୟକାରୀ ମଧ୍ୟ ହେଉଛି, ଯଥା ଆମର ଟପ୍ ସ୍କିମ୍ ଯାହାକୁ କୁହାଯାଉଛି ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍। ତ ଅଲିମ୍ପିକ୍ କ୍ରୀଡ଼ା ହେଉଛି

ବିଶ୍ୱର ସର୍ବତ ବୃହତ ବିଭିନ୍ନ କ୍ରୀଡ଼ାର ମିଳିତ ସମାବେଶ, ଯେଉଁଠିକି କ୍ରୀଡ଼ା କ୍ଷେତ୍ରରେ ସବୁଠାରୁ ସର୍ବୋଚ୍ଚ ସମ୍ମାନ ସେଇଠି ମିଳେ। ତେଣୁ ସେ ମଞ୍ଚରେ କେମିତି ଆମ ଦେଶ ଏବଂ ଆମ ରାଜ୍ୟ କିପରି ଭାବରେ ଅଧିକ କୃତିତ୍ୱ ହାସଲ କରିପାରିବ, ସେଥିପାଇଁ ଏଇ ଟପ୍ ସ୍କିମ୍ଟି ଆରମ୍ଭ କରାଯାଇଛି। ଏହାଦ୍ୱାରା ଯେଉଁମାନେ ଜାତୀୟ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ପ୍ରତିଭାମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଉଛି। ସେମାନଙ୍କର ତାଲିମ ହେଉ, ସେମାନଙ୍କର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ହେଉ, ସେଥିପାଇଁ ସେମାନଙ୍କୁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେଉଛନ୍ତି। ଏଇଟା ବହୁତ ସୁନ୍ଦର କଥା। ତାଛଡ଼ା ଆଉ ଗୋଟେ ବଡ ଫ୍ଲାଗସିପ୍ ପ୍ରୋଗ୍ରାମ କେନ୍ଦ୍ର ସରକାରଙ୍କ ରହିଛି, ଯେଉଁଟା ହେଉଛି ଖେଲୋ ଇଣ୍ଡିଆ। ଆଗରୁ ଏମିତି କୌଣସି ପ୍ରକାରର ସରକାରୀ ସ୍ତରରେ ଗୋଟେ ପ୍ୟାନ୍ ଇଣ୍ଡିଆ ବା ରାଷ୍ଟ୍ରବ୍ୟାପୀ ଗୋଟେ ୟୁନିଫର୍ମ କ୍ରୀଡ଼ା ପ୍ରତିଯୋଗିତା କୌଣସି ହେଉନଥିଲା, ସିଙ୍ଗିଲ ଖେଳରେ ହେଉଥିଲା। କିନ୍ତୁ ସେମିତିକା ଗୋଟେ ବିଜୁ ଭାରତ ଭାବେ ଗୋଟିଏ ଛତା ତଳେ ସେଭଳିଆ କିଛି ନଥିଲା। ବର୍ତ୍ତମାନ ଯୋଉ ଖେଲୋ ଇଣ୍ଡିଆ ସ୍କିମ୍ଟି ଇଣ୍ଟ୍ରୋଡ୍ୟୁସ୍ କରାଯାଇଛି, ତାହା ବିଭିନ୍ନ ଖେଳରେ ରାଜ୍ୟ ସ୍ତରରେ ହେଉ ଜାତୀୟ ସ୍ତରରେ ହେଉ ଏହି ପ୍ରୋଗ୍ରାମ ବହୁତ ସଫଳତାର ସହିତ ମଧ୍ୟ କାର୍ଯ୍ୟକାରୀ ହେଉଛି। ବିଶେଷ କରି ଯୁବକ ଯୁବତୀମାନଙ୍କ ନାରୀ ସଶକ୍ତିକରଣ ବା ଝିଅମାନଙ୍କୁ ଅଧିକ ସଂଖ୍ୟାରେ ଖେଳକୁ ଆପଣାଇବା ପାଇଁ ଯେଉଁ ପ୍ରୋତ୍ସାହନ ମିଳିବା କଥା, ତାହା ଯୋଗାଇ ଦେବା ପାଇଁ ଏହି ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମଟି ବହୁତ ସହାୟକ ହୋଇପାରିଛି। ଏହାଦ୍ୱାରା ବିଭିନ୍ନ ଖେଳରେ ଲିଗ୍ କରାଯାଉଛି, ଓମେନ୍ସ ଲିଗ୍ ହେଉଛି, ଏବଂ ରାଜ୍ୟସ୍ତରୀୟ ଠାରୁ ଆରମ୍ଭ କରିକି ଜିଲ୍ଲାସ୍ତରଠାରୁ ଆରମ୍ଭ କରିକି ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି, ଯାହାଦ୍ୱାରା ବହୁତ ଗ୍ରାମାଞ୍ଚଳରୁ ନୂତନ ପ୍ରତିଭା ଲୋକଲୋଚନକୁ ଆସୁଛନ୍ତି ଏବଂ ସେମାନଙ୍କୁ ଏହି ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ସାମିଲ ହୋଇ ସେମାନଙ୍କର କ୍ରୀଡ଼ା କୌଶଳ ବା ସେମାନଙ୍କର ଶାରୀରିକ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ବହୁତ ବଡ଼ ମଞ୍ଚ ମିଳୁଛି, ଯାହାଦ୍ୱାରା ସେମାନେ ନିଜ ପ୍ରତିଭା ପ୍ରଦର୍ଶନ କରି ଆଗକୁ ବଢ଼ିପାରୁଛନ୍ତି ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏବଂ କୃତିତ୍ୱ ହାସଲ ପାଇଁ ମଞ୍ଚ ସେମାନଙ୍କୁ ମିଳିପାରୁଛି ଏବଂ ପ୍ରସ୍ତୁତ ସେମାନେ ନିଜ ନିଜକୁ କରିପାରୁଛନ୍ତି। ଖେଲୋ ଇଣ୍ଡିଆ ସ୍କିମ୍ ବହୁତ ଯୁଗୋପଯୋଗୀ ଯୋଜନା। ସେହିପରି ବିଭିନ୍ନ ଉତ୍କର୍ଷ କ୍ରୀଡ଼ା କେନ୍ଦ୍ର ସେଣ୍ଟର ଅଫ୍ ଏକ୍ସଲେନ୍ସ ଆମର ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଜରିଆରେ ଦେଶବ୍ୟାପୀ ସବୁ ରାଜ୍ୟରେ ଆଞ୍ଚଳିକ ଖେଲୋ ଇଣ୍ଡିଆ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯାଉଛି, ଯେଉଁଠିକି କମ୍ ବୟସର ପିଲାମାନଙ୍କୁ ସେଠି ତାଲିମ ଏବଂ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦିଆଯାଉଛି। ସେହି ସେଣ୍ଟର ଗୁଡ଼ାକର ନିହାତି ଆବଶ୍ୟକ ଥିଲା, ଯାହାଦ୍ୱାରା ଆମର ଯୁବକ ତୃତୀୟମାନେ ପ୍ରତିଭା ହୁଅନ୍ତୁ, ମାନେ କମ୍ ବୟସର ନୂଆ ନୂଆ ଖେଳ ଶିଖିବାକୁ ଚାହୁଁଛନ୍ତି, ସେମାନଙ୍କୁ ବହୁତ ବଡ଼ ମଞ୍ଚ ଏବଂ ଖେଳର ମୌଳିକ ଜିନିଷ ଶିଖିବା ପାଇଁ ଏବଂ ଅଧିକ ତାଲିମ ନେଇ ଆହୁରି ଉପରସ୍ତରକୁ ଯିବା ପାଇଁ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଏହିସବୁ କେନ୍ଦ୍ରମାନଙ୍କରେ ମିଳିପାରୁଛି। ସେହିପରି ରାଜ୍ୟ ସ୍ତରରେ ମଧ୍ୟ ବିଭିନ୍ନ କ୍ରୀଡ଼ା ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି ଏବଂ ସେଗୁଡ଼ିକ ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ଏବଂ ଗୋଟେ କଥା ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ମୋର ଅଭିଜ୍ଞତାରୁ, ଯେ ଗୋଟେ ଦେଶର ବିକାଶ ବହୁତ ପରିମାଣରେ କ୍ରୀଡ଼ାରେ ହାସଲ କରାଯାଇଥିବା ବିକାଶ ସହିତ ଜଡ଼ିତ। ଆପଣ ଦେଖନ୍ତୁ ଯେଉଁ ଦେଶଗୁଡ଼ିକ କ୍ରୀଡ଼ା କ୍ଷେତ୍ରରେ ଆଗୁଆ ବିକଶିତ ରାଷ୍ଟ୍ର, ସେଗୁଡ଼ାକରେ ମଧ୍ୟ ସେମାନଙ୍କର ସାମାଜିକ ସ୍ତରରେ ହେଉ, ଅର୍ଥନୈତିକ ସ୍ତରରେ ହେଉ, ବୈଷୟିକ ସ୍ତରରେ ହେଉ, ଶିକ୍ଷା କ୍ଷେତ୍ରରେ ହେଉ, ସେମାନେ ମଧ୍ୟ ସେହିଭଳି ଆଗୁଆ। ତେଣୁ କ୍ରୀଡ଼ାକୁ ଗୋଟେ ବିଭିନ୍ନ କ୍ଷେତ୍ରର ଗୋଟେ ଚାବିକାଠି କହିଲେ ଅତ୍ୟୁକ୍ତି ହେବନି। ଆପଣ ଗୋଟେ ସାଧାରଣ ଉଦାହରଣ ଦେଖିବାକୁ ଗଲେ ଆପଣ ଖେଳକୁ ଶରୀରକୁ ସୁସ୍ଥ ରଖେ ଏବଂ ଖେଳ ମାନସିକ ଭାବେ ମଧ୍ୟ ଶୃଙ୍ଖଳିତ ଏବଂ ବହୁତ ଜିନିଷ ମେଣ୍ଟାଲି ମଧ୍ୟ ମାନସିକ ସ୍ତରରେ ବହୁତ ଡେଭଲପ୍ କରାଏ। ତ ଏହାଦ୍ୱାରା ଆମେ ଯଦି ପ୍ରତ୍ୟେକ ଲୋକ କିଛି ସମୟ ପାଇଁ ପ୍ରତିଦିନ ଖେଳରେ ସମୟ ଦିଏ, ତାହେଲେ ତାର ଉପକାରଟା ସବୁ କ୍ଷେତ୍ରରେ ଆପଣଙ୍କୁ ସହାୟକ ହେବ। ଫିଟନେସ୍ ଯେଉଁଟା କରାହଉଛି, ଫିଟନେସ୍ ପାଇଁ ମଧ୍ୟ କେନ୍ଦ୍ର ସରକାର ତା ଉପରେ ଗୁରୁତ୍ୱ ଦେଇକି ଫିଟ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛନ୍ତି। ମୋ କହିବାର ଉଦ୍ଦେଶ୍ୟ ହେଉଛି ଯେ ଯେତିକି ଆମର ଜନସଂଖ୍ୟା ଅଛି ସେଇ ତୁଳନାରେ ଆମର କ୍ରୀଡ଼ା ସାକ୍ଷରତା ମାନେ ସ୍ପୋର୍ଟସ୍ ଲିଟେରାସି, କେତେ ଲୋକ ଆମର ପ୍ରାକ୍ଟିକାଲି ଖେଳରେ ପ୍ରକୃତ ପକ୍ଷେ ପଡ଼ିଆରେ ଯାଇକି କିଛି ସମୟ କଟାଉଛନ୍ତି ବା ଖେଳରେ ମନୋନିବେଶ କରୁଛନ୍ତି, ତ ସେ ପରିସଂଖ୍ୟାଟା ଆମକୁ ଆଦୌ ଉତ୍ସାହଜନକ ନୁହଁ। ତ ମୋର ବ୍ୟକ୍ତିଗତ ଧାରଣା ଯେ ଯଦି ଆମକୁ ଖେଳରେ ବିକାଶ ହାସଲ କରିବାର ଅଛି, ତାହେଲେ ଆମକୁ ଅଧିକ ଜନସମ୍ପୃକ୍ତି ଆବଶ୍ୟକ କରୁଛି, ବିଶେଷ କରି ଯୁବଗୋଷ୍ଠୀ। ପ୍ରତ୍ୟେକ ଗାଁ ଗହଳି ହଉ, ପ୍ରତ୍ୟେକ ପରିବାର ସଦସ୍ୟମାନେ କିଛି ନା କିଛି ସମୟ ଖେଳରେ ନିୟୋଜିତ କରିବା ଦରକାର। ତାହାଦ୍ୱାରା ତାଙ୍କୁ ଅନ୍ୟାନ୍ୟ କାମ କରିବାକୁ ସୁବିଧା ହେବ, ସେମାନଙ୍କର ମନ ମଧ୍ୟ, ଯେଉଁ କାମଟା ଆପଣଙ୍କୁ ଅଧିକ ସମୟ ଲାଗୁଛି ଆପଣ ଯଦି ଖେଳରେ କିଛି ସମୟ ଦେଉଥିବେ, ତାହେଲେ ଆପଣଙ୍କୁ ସେ କାମଟା ସହଜ ଲାଗିବ, କାରଣ ଆପଣଙ୍କ ପାଖରେ ଫିଟନେସ୍ ଅଛି, ଶରୀରର ଚଳଚଞ୍ଚଳତା ଅଧିକ ଅଛି। ତେଣୁ ଆପଣ ଗୋଟେ କାମକୁ ଯେତିକି ସମୟ ନେବା କଥା ଆପଣ ଯଦି ଖେଳରେ କିଛି ସମୟ ଦେଉଛନ୍ତି, ତାହେଲେ ସେ କାମଟା ଆପଣଙ୍କୁ ଅଧିକ ସହଜ ହେବ। ତା ଛଡ଼ା ଆପଣ ଯଦି ଖେଳରେ

0: କରିବେ ବହୁତ ପ୍ରକାର ଡିଷ୍ଟ୍ରାକ୍ସନ୍ସ ବା ଯୋଉଟା ଆପଣଙ୍କୁ ବିପଥଗାମୀ କରାହଉଛି, ପିଲାମାନେ ଆଜିକାଲି ଦେଖାଯାଉଛି ବହୁତ ସମୟ ମୋବାଇଲକୁ ଧରିକି ସେଥିରେ ସମୟ ଅତିବାହିତ କରୁଛନ୍ତି ଏବଂ ତାଦ୍ୱାରା କିଛି ଆମକୁ ପ୍ରାକ୍ଟିକାଲି ବିଶେଷ କିଛି ଲାଭ ନାହିଁ। ଜ୍ଞାନ ଅର୍ଜନ କରିବାକୁ ହେଲେ ସୂଚନା ଇନଫର୍ମେସନ୍ ପାଇଁ ଆପଣ ବହୁତ ପ୍ରକାର ଅଛି ଉପାୟ ବା ମାର୍ଗ ଅଛି, କିନ୍ତୁ ଯାନ୍ତ୍ରିକ ଛୋଟିଆ ମୋବାଇଲରେ ଦେଖିକି ସେଥିରୁ କିଛି ଶିଖିବା ସେଥିରେ ସବୁ ଜିନିଷ ଠିକ୍ ନୁହଁ। ଇନଫର୍ମେସନ୍ ମିଳୁଛି ତାଦ୍ୱାରା ଅଧିକ ଭୁଲହୀନ ବା ବିପଦଗାମୀ କଲା ଭଳିଆ ସୂଚନା ମଧ୍ୟ ଆସୁଛି, ଯୋଉଟାକି ଆମକୁ ଆଦୌ ହେଲ୍ପ କରୁନି। ସେଥିପାଇଁ ବହୁତ ରାଷ୍ଟ୍ରରେ ମୋବାଇଲ ବା ସୋସିଆଲ ମିଡିଆରେ ବ୍ୟବହାର ଉପରେ ମଧ୍ୟ କଟକଣା ବୟସ ସୀମା ଜାରି କରାଗଲାଣି। ଯୁବଗୋଷ୍ଠୀକୁ ଅଧିକ ଖେଳରେ ନିୟୋଜିତ କରିବା ପାଇଁ ଯୋଜନା ପ୍ରଣୟନ ଦରକାର। ସେସବୁ ଯୋଜନା କେବଳ ଖାଲି କାଗଜପତ୍ରରେ ନୁହଁ, ତାକୁ ବାସ୍ତବ କ୍ଷେତ୍ରରେ ରୂପାନ୍ତରିତ କରିବା ପାଇଁ ବା କାମରେ ପରିଣତ କରିବା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯିବା ଦରକାର। ଆମ ରାଜ୍ୟରେ ବହୁତ ପ୍ରକାର ଷ୍ଟାଡିୟମ ନିର୍ମାଣ ହେଉଛି, ବଡ ବଡ ପ୍ରତିଯୋଗିତା ହେଉଛି, ଆନ୍ତର୍ଜାତିକ ବିଶ୍ୱକପ୍ ଏସବୁ ଜିନିଷ ହେଉଛି, ବଡ ବଡ ଷ୍ଟାଡିୟମ ମାନ ଗଢି ଉଠୁଛି, ସେସବୁ ଠିକ୍ ଅଛି। କିନ୍ତୁ ତା ସହିତ ମଧ୍ୟ ଆହୁରି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ।
1: ଶୁଣୁଥିଲେ ଆଲୋଚନା, ଯୁବ ଓ କ୍ରୀଡ଼ା ନୂତନ ଭାରତର ଶକ୍ତି। ଏ ସମ୍ପର୍କରେ ଆଲୋଚନା କରୁଥିଲେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସନାତନ ପାଣି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ, ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ, ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି ଶୋଇଛି, କଣ ଗୋଡ ହାତର ହାଡ଼ ଗଣ୍ଠି ବିନ୍ଧା ହଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର।
4: ତମେ କିଏ?
3: ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଉସା, ଯିଏ ଦିନ ବେଳେ କାମୁଡ଼େ ତା ଦ୍ୱାରା ଡେଙ୍ଗୁ ଜ୍ୱର ବ୍ୟାପେ। ହଁ, ତାହାରି ଲକ୍ଷଣ ଆଉ ପ୍ରତିକାର କଥା ମୁଁ କହିବାକୁ ଆସିଛି।
5: ତିନିଟା କଲେଜରେ
6: ବ୍ୟସ୍ତ ହଉନା,
5: ଫିସ୍ ତ ଦେଖ।
7: କଣ ଖବର,
8: କଣ ହେଲା?
6: ଫିସ୍ ର ଟେନସନ,
7: ରାହୁଲର ବ୍ୟାଙ୍କ ଆକାଉଣ୍ଟ ତ ଅଛି, ତ ରାସ୍ତା କ୍ଲିୟର। ବ୍ୟାଙ୍କରୁ ଆବଶ୍ୟକ ଅନୁଯାୟୀ ଷ୍ଟୁଡେଣ୍ଟ ଏଜୁକେସନ ଲୋନ୍ ଇଜିଲି ମିଳିବ, ଯେଉଁଥିରେ 4,00,000 ଟଙ୍କା ପର୍ଯ୍ୟନ୍ତ ନୋ କୋଲାଟ୍ରାଲ।
5: ସିଏ କୋଉଠି
7: ମିଠା? ଆର୍ବିଆଇ କହେ
9: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
3: ମଶାରୀ ଟାଣି ଶୋଇଛି କୁନା,
10: ମଶା ମାନଙ୍କୁ ଆସିବା ମନା,
3: ପରିବେଶ ହେଲେ ସଫା ସୁତର,
11: ମ୍ୟାଲେରିଆକୁ ଆଉ ନଥିବ ଡର।
3: ବଢିଆ ବଢିଆ, ସବୁବେଳେ ଏଇ କଥାଟି ମନେ ରଖିବ, ଆମ ଘରର ଆଖପାଖ ଅଞ୍ଚଳ ସଫା ସୁତୁରା ରଖିବ, ଆମ ସ୍କୁଲ ହଷ୍ଟେଲ ହଉ ବା ଘର, ମ୍ୟାଲେରିଆରୁ ରକ୍ଷା ପାଇବାକୁ ହେଲେ ସବୁଦିନେ ନିଶ୍ଚିତ ମଶାରୀ ଟାଣି ଶୋଇବ, ଆଉ ବିଶେଷ କରି ଗର୍ଭବତୀ ମହିଳା ଆଉ ଛୋଟ ଛୋଟ ପିଲାମାନେ।
12: ସାର, ଆଶା ଦିଦି ଆମ ଘରେ ଆଉ ସ୍କୁଲରେ ଏଲ୍ଏଲ୍ଆଇନ୍ ମଶାରୀ ଦେଇଛନ୍ତି, ସେ ମଶାରୀ କଣ ଅଲଗା କି ସାର?
3: ଏହା ସବୁଠୁ ଭଲ ମଶାରୀ, ଏଲ୍ଏଲ୍ଆଇଏନ୍ ମାନେ ଲଙ୍ଗ ଲାଷ୍ଟିଂ ଇନ୍ସେକ୍ଟିସାଇଡାଲ ନେଟ୍, ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ବୁଡ଼ା ମଶାରୀ। ଏ ମଶାରୀ ଟାଣି ଶୋଇଲେ ମ୍ୟାଲେରିଆ ମଶା ଆଉ କାମୁଡ଼ି ପାରିବେ ନାହିଁ।
10: ସାର, ମୁଁ ସବୁଦିନ ମଶା ଟାଣି ଶୋଇବି ଆଉ ସମସ୍ତଙ୍କୁ ମଶାରୀ ଟାଣି ଶୋଇବାକୁ କହିବି।
3: ସବୁଦିନ ଶୋଇଲା ବେଳେ ମଶାରୀ ଟାଣି ଶୋଅନ୍ତୁ ଆଉ ମ୍ୟାଲେରିଆରୁ ରକ୍ଷା ପାଆନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନିନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟର 28 ନୂତନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ପାଇଁ 560 କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। 2026-27 ଆର୍ଥିକ ବର୍ଷର ପ୍ରଥମ

0: ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କୁ କ୍ଷମତା ପ୍ରଦାନ ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ନେଇ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। 1992 ପଞ୍ଚାୟତିରାଜ ବ୍ୟବସ୍ଥା ଦ୍ୱାରା ସ୍ୱାୟତ୍ତ ଶାସନ ଆରମ୍ଭ ହୋଇଥିଲା। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଲୋକମାନଙ୍କର କ୍ଷମତା ଓ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଜନସାଧାରଣଙ୍କ ଆବଶ୍ୟକତା ଓ ଆକାଂକ୍ଷାକୁ ଆଧାର କରି ସହରାଞ୍ଚଳରେ ଉନ୍ନତ ସଡ଼କ ବ୍ୟବସ୍ଥା, ଡ୍ରେନେଜ୍ ଓ ପରିମଳ ବ୍ୟବସ୍ଥା ସହ ଆଧୁନିକ ନାଗରିକ ସୁବିଧାର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ନଗରୀକରଣ କେବଳ ଭିଭିଭୂମିର ବିକାଶ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ଅଧିକ ସୁଖଦ, ସୁବିଧାଜନକ ଓ ସୁନ୍ଦର କରିବାର ଏକ ପ୍ରତିବଦ୍ଧତା। ରାଜ୍ୟ ସରକାର ଏ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ସହର ଲୋକଙ୍କ ପାଇଁ ରୋଜଗାର, ଉଦ୍ୟମ, ନବସୃଜନ ଓ ସମୃଦ୍ଧିର କେନ୍ଦ୍ର, ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ଓ ଉଦ୍ୟୋଗୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରି ସହରଗୁଡ଼ିକୁ ବିକାଶର ଇଞ୍ଜିନ୍ ଭାବେ ଗଢ଼ିବାକୁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଜଳାଶୟ ସୁରକ୍ଷା, ସବୁଜ ଅଞ୍ଚଳ ବୃଦ୍ଧି, ଜଳ ସଂରକ୍ଷଣ, ବର୍ଜ୍ୟ ପରିଚାଳନା ଓ ସ୍ୱଚ୍ଛ ଶକ୍ତିର ବ୍ୟବହାର ସହ ସହରଗୁଡ଼ିକୁ ସ୍ୱଚ୍ଛ ଓ ସବୁଜ କରିବା ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 28 ନୂତନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ୟୁଏଲ୍ବି ପାଇଁ 560 କୋଟି ଟଙ୍କା ଘୋଷଣା କରିଛନ୍ତି। ଏଥିସହ 62 ପୌରାଞ୍ଚଳ ପାଇଁ 323 କୋଟି ଟଙ୍କାର 593 ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ପ୍ରତ୍ୟେକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ 20 କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଆମ ରାଜ୍ୟର 115 ପୌର ସଂସ୍ଥାରେ ଅସ୍ୱାନ୍ ଭିଡ଼ିଓ କନ୍ଫରେନ୍ସିଂ ସୁବିଧାର ଶୁଭାରମ୍ଭ। ଏହା ଡିଜିଟାଲ୍ ପୌର ପ୍ରଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ ଭାବରେ ପଦକ୍ଷେପ ନିଆଯାଇଛି। ଏହା ମାଧ୍ୟମରେ ରାଜ୍ୟ ସରକାର, ପୌର ସଂସ୍ଥା ଏମାନଙ୍କ ମଧ୍ୟରେ ଯୋଗାଯୋଗ କିଭଳି ଭାବରେ ଦ୍ରୁତ, ସହଜ ଓ କାର୍ଯ୍ୟକ୍ଷମ ଖୁବ୍ ସରଳ ଭାବରେ ହୋଇପାରିବ। ଦୂରଦୂରାନ୍ତର ପୌର ସଂସ୍ଥାର ଅଧିକାରୀମାନେ ପ୍ରତ୍ୟେକ ଛୋଟ ଛୋଟ ବୈଠକ ପାଇଁ ସେମାନେ ଡକାଯାଉଛି ଭୁବନେଶ୍ୱରକୁ, ସେମାନେ ଆଉ ଭୁବନେଶ୍ୱରକୁ ଆଉ ଆସିବା ଆବଶ୍ୟକତା ପଡ଼ିବ ନାହିଁ, ସେଥିପାଇଁ ସମୟ ବଞ୍ଚିବ।

0: ସମ୍ପଦ ବି ବଞ୍ଚିବ ଏବଂ ନିଷ୍ପତ୍ତି ଗ୍ରହଣ କରିବା ମଧ୍ୟ ଅଧିକ ଦ୍ରୁତ ହୋଇପାରିବ। ଏହାକୁ ଆଧାର କରିକି ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବନ୍ଧୁ ଇଏ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ଆମେ କରାଇ ପାରିଛନ୍ତି।
1: ମୁଖ୍ୟମନ୍ତ୍ରୀ କହିଛନ୍ତି ସହଯୋଗ କାର୍ଯ୍ୟକ୍ରମ ଜରିଆରେ 7,886 ପରିବାରର 2,77,595 ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସଂଯୋଗ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କୁ ସମ୍ମାନର ସହ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପୌର ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପୌର ସଂସ୍ଥା ସ୍ୱଚ୍ଛ ସାଥୀ ଜଳ ସାଥୀ ଓ କ୍ରୁଟ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ପ୍ରକୃତ ମୋଟ ଘରୋଇ ଉତ୍ପାଦ ବା ରିଏଲ୍ ଜିଡିପି 7.8% ଅଭିବୃଦ୍ଧି ହାସଲ କରିଛି। ଏ ସମ୍ପର୍କରେ କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍ରୁ ଜୁନ୍ ମାସ ପର୍ଯ୍ୟନ୍ତ ଜିଡିପିର ଆକଳନ ପ୍ରକାଶ ପାଇଛି। ଗତ ଆର୍ଥିକ ବର୍ଷରେ ସମାନ ଅବଧିରେ ଏହି ଅଭିବୃଦ୍ଧି ହାର 6.9% ରହିଥିଲା। ବିଶ୍ୱସ୍ତରରେ ଅନିଶ୍ଚିତତା ସତ୍ତ୍ୱେ ଦେଶର ଏହି ଉପଲବ୍ଧି ଲୋକଙ୍କ ସାମୁହିକ ଶକ୍ତି ଓ ଦୃଢ଼ତାକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଭାରତୀୟ ନୌସେନାରେ ଆଜି ଆଇଏନ୍ଏସ୍ ନିପନ୍ ଜାହାଜକୁ ସାମିଲ କରାଯାଇଛି। ମୁମ୍ବାଇସ୍ଥିତ ନୌସେନା ଡକ୍ୟାର୍ଡରେ ନିଷ୍ଟର କ୍ଲାସ୍ର ଦ୍ୱିତୀୟ ଡାଇଭିଂ ସପୋର୍ଟ ଜାହାଜ ଭାବେ ଏହି ଜାହାଜକୁ ଜଳାବତରଣ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ କହିଛନ୍ତି ରଣନୈତିକ ପରିବର୍ତ୍ତନ କ୍ଷେତ୍ରରେ ଏହି ଜାହାଜ ଭାରତୀୟ ନୌସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଆଇଏନ୍ଏସ୍ ନିପନ୍ ଦୀର୍ଘ ସମୟ ଧରି ସମୁଦ୍ରରେ ରହିବା ସହ ଜଟିଳ ଏବଂ ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଭାରତୀୟ ପୁଲିସ୍ ସେବା ତଥା ସିଆଇଡି ସିବିଆଇଜି ଅଧିକାରୀ ସଫିନ୍ ଅହମ୍ମଦ କେଙ୍କ 50 ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଉଛି। ରାଜ୍ୟ ତଥା ଓଡ଼ିଶା ପୁଲିସ୍ ପ୍ରଶାସନ ପ୍ରତି ତାଙ୍କର ନିଷ୍ଠାପର ସେବା ଓ ଅତୁଳନୀୟ ଯୋଗଦାନ ସଦାସର୍ବଦା ସ୍କରଣୀୟ ହୋଇ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ଚିପ୍ ବିନିର୍ମାଣ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଆଜି ସେମିକନ୍ 2.0 ଯୋଜନାର ଅଧିସୂଚନା ଜାରି କରିଛନ୍ତି। ଏଥିଲାଗି 1,27,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି। ଏହି ଯୋଜନା ମାଧ୍ୟମରେ ଆଗାମୀ ଦିନରେ ଭାରତ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ବଜାରରେ ପ୍ରାୟ 10%ର ଅଂଶୀଦାର ହୋଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ଗଙ୍ଗାଧର ପାର୍କଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ପାଟନାଗଡ଼ ଏନ୍ଏସିର ଉନ୍ନତି କ୍ଷେତ୍ରରେ ଗତ 2 ବର୍ଷ ମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟ 5 କୋଟି ଟଙ୍କା ପ୍ରଦାନ କରିଥିବା ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ କହିଛନ୍ତି ତୃଣମୂଳ ସ୍ତରରେ ସୁଶାସନ ଓ ବିକାଶର ନୂତନ ଅଧ୍ୟାୟ ସ୍ୱାୟତ୍ତ ଶାସନ। ଏହି ଅବସରରେ ଶ୍ରୀ ସୁରଜ ସ୍ଥାନୀୟ ଜନସାଧାରଣଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସମ୍ଭଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ପୌରାଞ୍ଚଳର ଉନ୍ନୟନ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ପର୍ଯ୍ୟଟନ ଏବଂ କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟର ନବୀକରଣ, ହୀରାକୁଦ ପର୍ଯ୍ୟଟନର ଉନ୍ନତି ଏବଂ ବୁର୍ଲାଠାରେ ଇଣ୍ଡୋର ଷ୍ଟାଡିୟମ୍ ସହ 200 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ନିର୍ମାଣ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ରାୟଗଡ଼ା ଜିଲ୍ଲା ପୌର ପରିଷଦରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କାଡ୍ରାକା ଆପାଲାସ୍ୱାମୀ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2.0 ଅଧୀନରେ ଯୋଗ୍ୟ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ନୟାଗଡ଼ ଜିଲ୍ଲାରେ ମଧ୍ୟ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବରଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାର ବରଗଡ଼, ପଦ୍ମପୁର, ସୋହେଲା, ବରପାଲି, ଭେଡେନ, ଅତାବିରା ଓ ବିଜେପୁର ଅଦାଲତ ପରିସରରେ ଆସନ୍ତା ସେପ୍ଟେମ୍ବର 12 ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ମାମଲାର ସମାଧାନ କରାଯିବ। ରାୟଗଡ଼ ଜିଲ୍ଲାର ଅଧିଷ୍ଠାତ୍ରୀ ମା ମଝି ଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି 2 ମାସ ପରେ

0: ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଜି 9 ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇ 54 ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି। ଏଥିସହିତ 54 ଗ୍ରାମ ସୁନା ଓ 1 କେଜିରୁ ଉର୍ଦ୍ଧ୍ୱ ରୂପା ଅଳଙ୍କାର ମିଳିଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି। ଗଣତିରେ 250 ଜଣ ମହିଳା ସ୍ୱେଚ୍ଛାସେବୀ ନିୟୋଜିତ ଥିଲେ। ପାଣିପାଗ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସୃଷ୍ଟ ସ୍ୱଷ୍ଟ ଚିହ୍ନିତ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଝାରସୁଗୁଡ଼ା ବରଗଡ଼ ସମ୍ଭଲପୁର ଦେବଗଡ଼ ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଇନ୍ଦ୍ରାବତୀ ନଦୀର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି। ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଡାକବାଜି ଯନ୍ତ୍ର ସହ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ମୌସୁମୀ ପ୍ରଭାବରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 11.54 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର 28 ନୂତନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ପାଇଁ 560 କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ପ୍ରକୃତ ଜିଡିପି 7.8% ଅଭିବୃଦ୍ଧି ହାସଲ। ଦେଶରେ ଚିପ୍ ବିନିର୍ମାଣକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ସେମିକନ୍ 2.0 ଯୋଜନାର ଅଧିସୂଚନା ଜାରି କଲେ କେନ୍ଦ୍ର ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: 2 ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ KYC ଦ୍ୱାରା KYC ଅପଡେଟ୍ କରାଅ। ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
4: କୁଆଡେ
3: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
4: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆର୍ଥିକ ସମାବେଶୀ ପଦକ୍ଷେପର ପ୍ରତିଫଳନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦେଶର ଆର୍ଥିକ ଦୃଶ୍ୟପଟରେ ପ୍ରଭାବଶାଳୀ ପରିବର୍ତ୍ତନ ଆଣିପାରିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା 12 ବର୍ଷ ପୂରଣ କରିଛି। ବିଶ୍ୱର ବୃହତ୍ତମ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ଭାବରେ ଏହି ଯୋଜନା ନାଗରିକଙ୍କ ପାଇଁ ବ୍ୟାଙ୍କ ସେବା ସୁବିଧା ପୁନଃ ପରିଭାଷିତ କରିଛି। ଦେଶର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ମହତ୍ତ୍ୱାକାଂକ୍ଷୀ ତଥା ଆହ୍ୱାନପୂର୍ଣ୍ଣ ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ନାମରେ ପରିଚିତ ଏହି ଯୋଜନା ଗତ 2014 ଅଗଷ୍ଟ 28 ତାରିଖରୁ ଆରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ସରକାର ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଆର୍ଥିକ ସୁଫଳ ସିଧାସଳଖ ବ୍ୟାଙ୍କ ଜମାଖାତା ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରଦାନ କରିଥାନ୍ତି। ଦ୍ରୁତ, ନିରନ୍ତର ତଥା ସ୍ୱଚ୍ଛ ଭାବରେ ଆର୍ଥିକ ସୁଫଳ ଏହାର ପ୍ରକୃଷ୍ଟ ହିତାଧିକାରୀ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ପ୍ରତ୍ୟେକ ପରିବାର ପାଇଁ ଅତି କମରେ ଗୋଟିଏ ମୌଳିକ ସଞ୍ଚୟ ବ୍ୟାଙ୍କ ଜମାଖାତା ଏହି ଯୋଜନା ଅଧୀନରେ ସୁନିଶ୍ଚିତ କରାଯାଇଛି। ଏଥିପାଇଁ ଜମାଖାତାରେ ସର୍ବନିମ୍ନ ଅର୍ଥ ଜମା ରଖିବାର ଆବଶ୍ୟକ ନଥାଏ। ସାଧାରଣ ଜମା ଆକାଉଣ୍ଟ ଭଳି ଏହା କାର୍ଯ୍ୟକାରୀ ହୋଇଥାଏ। ସେହି ଜମା ଆକାଉଣ୍ଟକୁ 6 ମାସ ବ୍ୟବହାର କରିବା ପରେ ହିତାଧିକାରୀ 10,000 ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଏହି ଯୋଜନା ଅଧୀନରେ ବ୍ୟାଙ୍କ ଜମାଖାତା ପାଇଁ ରୂପେ କାର୍ଡ ପାଇଥିବା ହିତାଧିକାରୀଙ୍କ ଲାଗି ଦୁର୍ଘଟଣା ବୀମା ବାବଦରେ 1 ଲକ୍ଷ ଟଙ୍କା ଏବଂ 30,000 ଟଙ୍କାର ଜୀବନ ବୀମା ସୁବିଧା ରହିଛି। ଗତ 2018 ଅଗଷ୍ଟ 28 ତାରିଖ ପରେ ଖୋଲାଯାଇଥିବା ନୂତନ ଆକାଉଣ୍ଟ ରୂପେ କାର୍ଡଧାରୀଙ୍କ ପାଇଁ ଦୁର୍ଘଟଣାଜନିତ ବୀମା ରାଶି 2 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏପରିକି ବ୍ୟାଙ୍କ ଜମାଖାତା ଅର୍ଥ ଉପରେ ସୁଧ ପ୍ରଦାନର ବ୍ୟବସ୍ଥା ରହିଛି। ଏହି ଯୋଜନା ମହିଳାଙ୍କୁ ସଶକ୍ତ କରିବା ଦିଗରେ ବିଶେଷ ସହାୟକ ହୋଇଛି। ଭାରତୀୟ ମହିଳାଙ୍କର ସଞ୍ଚୟ କ୍ଷମତା ଅଧିକ ରହିଥାଏ ଏବଂ ସମୟକ୍ରମେ ଏହାଦ୍ୱାରା ସମ୍ପୃକ୍ତ

ପରିବାରଗୁଡ଼ିକ ପାଇଁ ଆର୍ଥିକ ନିରାପତ୍ତା ମଧ୍ୟ ବୃଦ୍ଧି ପାଇଥାଏ। ଜାତୀୟ ସଞ୍ଚୟ ହାର ମଧ୍ୟ ଏହାଦ୍ୱାରା ତ୍ୱରାନ୍ୱିତ ହୋଇଥାଏ। ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା ଏକ ଫଳପ୍ରଦ ପଦକ୍ଷେପ ଭାବେ ପରିଗଣିତ ହୋଇଛି। ଇତିମଧ୍ୟରେ ଏହି ଯୋଜନା ଅଧୀନରେ ବ୍ୟାଙ୍କ ଜମାଖାତା 69,09,00,000 ଟଙ୍କାରେ ପହଞ୍ଚିଛି। ସେଥିମଧ୍ୟରୁ 69.7% ଅର୍ଥାତ୍ 32,92,00,000 ଜନଧନ ଖାତାଧାରୀ ମହିଳା ଅଟନ୍ତି। ମୋଟ ଖାତାଧାରୀଙ୍କ ମଧ୍ୟରେ 77.8% ଅର୍ଥାତ୍ 45,95,00,000 ଗ୍ରାମୀଣ ଏବଂ ଅର୍ଦ୍ଧ ସହର ଅଞ୍ଚଳରେ ବସବାସ କରନ୍ତି। ଏହି ଯୋଜନା ଅଧୀନରେ ଖାତାଧାରୀଙ୍କ ମୋଟ ଜମାରାଶି 3,16,00,000 କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କ ଜମାଖାତାର ବର୍ଦ୍ଧିତ ବ୍ୟବହାର ଏବଂ ଖାତାଧାରୀଙ୍କ ମଧ୍ୟରେ ସଞ୍ଚୟ ଅଭ୍ୟାସ ବୃଦ୍ଧିକୁ ଏହି ତଥ୍ୟ ପ୍ରତିପାଦିତ କରୁଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଖାତାଧାରୀଙ୍କୁ 39 କୋଟିରୁ ଅଧିକ ରୂପେ ଡେବିଟ୍ କାର୍ଡ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନ୍ସନ୍ ଯୋଜନା, ଅଣୁ କ୍ଷୁଦ୍ର ଉଦ୍ୟୋଗ ବିକାଶ ଏବଂ ମୁଦ୍ରା ଯୋଜନାର ଅର୍ଥ ସିଧାସଳଖ ଭାବେ ଜନଧନ ଏକାଉଣ୍ଟରେ ହସ୍ତାନ୍ତର କରାଯାଇଥାଏ। କୋଭିଡ୍ ମହାମାରୀ ସମୟରେ ଏହି ଯୋଜନା ଅନ୍ତର୍ଗତ ଜମାଖାତାଗୁଡ଼ିକର ଉପଯୋଗିତା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା। ଏହି ଯୋଜନା ଯେକୌଣସି ଆର୍ଥିକ ଅନୁଷ୍ଠାନକୁ ମୁକ୍ତ ବ୍ୟାଙ୍କିଙ୍ଗ୍ ଏବଂ ଗ୍ରାହକ ସମ୍ମତି ଆଧାରିତ ତଥ୍ୟ ପ୍ରଦାନ କରିବାରେ ସୁବିଧା ଯୋଗାଇ ଦେଇଛି। ଅଧିକ ଜମାଖାତା ଥିବା ଅଞ୍ଚଳଗୁଡ଼ିକରେ ଫିନ୍ଟେକ୍ ନେତୃତ୍ୱରେ ଋଣ ଅଭିବୃଦ୍ଧି ମଧ୍ୟ ଅଧିକ ଦେଖିବାକୁ ମିଳୁଛି। ଶସ୍ତା ଏବଂ ଉନ୍ନତ ଇଣ୍ଟରନେଟ୍ ସଂଯୋଗ ଥିବା ଅଞ୍ଚଳଗୁଡ଼ିକରେ ଏହା ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଖୁବ୍ କମ୍ ସମୟ ମଧ୍ୟରେ ଏହି ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ସଫଳତାପୂର୍ବକ କାର୍ଯ୍ୟକାରୀ ହୋଇପାରିଛି। ଦେଶର ଆର୍ଥିକ ବିକାଶକୁ ଏଭଳି ଯୋଜନା ଅଧିକ ତ୍ୱରାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶବାସୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ଦିଗରେ ଏହି ଯୋଜନା ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଏହାଦ୍ୱାରା ଦେଶ ଆର୍ଥିକ ବିକାଶ ଦିଗରେ ଗତିଶୀଳ ହୋଇଛି। ଭାରତୀୟ ନାଗରିକଙ୍କ ଗରିମା ବୃଦ୍ଧି କରିବା ସହ ଏହି ଯୋଜନା ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବା ଦିଗରେ ସହାୟକ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଦ୍ୱାରା ବିଭିନ୍ନ ଯୋଜନାର ଆର୍ଥିକ ସୁଫଳ ହିତାଧିକାରୀଙ୍କ ପାଖରେ ସିଧାସଳଖ ପହଞ୍ଚପାରୁଛି। ଏହାଦ୍ୱାରା ସାମାଜିକ ସୁରକ୍ଷା ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆର୍ଥିକ ସମାବେଶୀ ପଦକ୍ଷେପର ପ୍ରତିଫଳନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର
1: ଶୁଣିଲେ ଯୁବଶକ୍ତି କ୍ରମରେ ଆଞ୍ଚଳିକ ସମ୍ବାଦ ଏବଂ ପରେ ଆଜିର ପ୍ରସଙ୍ଗ ରିଲେକରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତରେ ନେଇଛୁ କଥାଚିତ୍ର ତୋ ପାଇଁରୁ କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ତପୁ ମିଶ୍ର ଗୀତ ରଚନା କରିଛନ୍ତି ମନ୍ମଥ ମିଶ୍ର ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ନେଇଛୁ କଥାଚିତ୍ର ତୁ ମୋ ଆଖିର ତାରା। ଶିଳ୍ପୀ ଇରା ମହାନ୍ତି, ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ରା।

କାର୍ଯ୍ୟକ୍ରମର ଶେଷ ଗୀତରଶିଳ୍ପୀ ବିଷ୍ଣୁ ମୋହନ କବି ଏବଂ ସୋହିନୀ। ଗୀତ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର। ସଙ୍ଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାସ। କଥାଚିତ୍ର ରୁଙ୍କୁଜୁମାନା।

0: ଶ୍ରଦ୍ଧାବନ୍ଧୁ ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କ୍ରମରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିସ୍କେକ୍ଠାରେ ଆୟୋଜିତ 26ତମ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀକୁ ଆସନ୍ତାକାଲି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ରହିଛି 7.8%। ଏହି ଦୃଷ୍ଟାନ୍ତମୂଳକ ସଫଳତା ସରକାରଙ୍କ ବିଭିନ୍ନ ଆର୍ଥିକ ସଂସ୍କାରମୂଳକ ପଦକ୍ଷେପ ଓ ଦେଶବାସୀଙ୍କ ଏ କ୍ଷେତ୍ରରେ ସାମୂହିକ ଶକ୍ତିର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଚିପ୍ ବିନିର୍ମାଣ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଆଜି ଜାରି କଲେ ସେମିକନ୍ 2.0 ଯୋଜନା ସମ୍ପର୍କିତ ଅଧିସୂଚନା। ଭିବିଜି ରାମଜୀ ଆଇନ 2025ର ସଫଳ କାର୍ଯ୍ୟକାରିତା ନେଇ ଦେଶବ୍ୟାପୀ ଆୟୋଜିତ ହୋଇଛି 1300ରୁ ଉର୍ଦ୍ଧ୍ୱ ପନ୍ଥ ସମ୍ମିଳନୀ ଏବଂ ଡବ୍ଲ୍ୟୁଟିଟି ଫିଡର ଓଲୋମୋକ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରଥମ ଥର ଲାଗି ଟାଇଟଲ ହାସଲ କଲେ ଭାରତର ଅଙ୍କୁର ଭଟ୍ଟାଚାର୍ଯ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କିର୍ଗିଜ୍ ଗଣତନ୍ତ୍ରର ରାଷ୍ଟ୍ରପତି ସାଦିର୍ ଝାପାରୋଭ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ବିସ୍କେକ୍ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗ ଦେବା ଲାଗି ସମ୍ପ୍ରତି ଶ୍ରୀ ମୋଦିଙ୍କର କିର୍ଗିଜ୍ସ୍ତାନ ଗସ୍ତ ଅବସରରେ ହୋଇଥିବା ଏହି ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗର ସମୀକ୍ଷା କରିଛନ୍ତି। ଭାରତ ଓ କିର୍ଗିଜ୍ସ୍ତାନ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ନେତା ଏହି ଅବସରରେ ନିଜର ପ୍ରତିବଦ୍ଧତା ଜାହିର କରିଛନ୍ତି। ଏତଦ୍ବ୍ୟତୀତ ଅର୍ଥନୈତିକ, ବାଣିଜ୍ୟ, ସାଂସ୍କୃତିକ ଓ ଶିକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ସହିତ ଜନସମ୍ପର୍କକୁ ସଶକ୍ତ କରିବା ଉପରେ ମଧ୍ୟ ଉଭୟ ଦେଶର ନେତୃବୃନ୍ଦ ଏହି ବୈଠକରେ ଆଲୋଚନା କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂଘାଇ ସହଯୋଗ ସଂଗଠନ ବୈଠକ ଅବସରରେ ଇରାନ୍ ରାଷ୍ଟ୍ରପତି ଡକ୍ଟର ମାସୁଦ୍ ପେଜେସ୍କିଆନ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦୁଇ ନେତା ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ପଶ୍ଚିମ ଏସିଆ ବିବାଦର ସାମ୍ପ୍ରତିକ ସ୍ଥିତି ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଏଥିଲାଗି ଜାରି ରହିଥିବା ଉତ୍ତେଜନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ କଥାବାର୍ତ୍ତା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ପ୍ରକାର ବିବାଦର ସମାଧାନ କରିବା ସପକ୍ଷରେ ଭାରତର ଆଭିମୁଖ୍ୟ ଦୋହରାଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରଚେଷ୍ଟା କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱରେ ଜାହାଜ ଚଳାଚଳ ଏବଂ ବାଣିଜ୍ୟ କାରବାରକୁ ସୁରକ୍ଷିତ ରଖିବା ସହିତ ସାଧାରଣ ନାଗରିକ ଓ ସାଧାରଣ ଭିତ୍ତିଭୂମି ତଥା ବାଣିଜ୍ୟିକ ଜାହାଜ ଚଳାଚଳ ଓ ନାବିକମାନେ ଯେଭଳି କୌଣସି ପରିସ୍ଥିତିରେ ମଧ୍ୟ ବିପଦଗ୍ରସ୍ତ ନ ହୁଅନ୍ତି ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ତାଙ୍କର ଆର୍ମେନିଆ ପ୍ରତିପକ୍ଷ ନିକୋଲ ପାଶିନ୍ୟାନ୍ଙ୍କ ସହିତ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷକରି ଭାରତ ଆର୍ମେନିଆ ମଧ୍ୟରେ ପ୍ରତିରକ୍ଷା, ଅର୍ଥନୀତି, ଔଷଧ, ବିଜ୍ଞାନ ଓ କାରିଗରୀ କୌଶଳ, ସଂସ୍କୃତି ଓ

ଶିକ୍ଷା ଆଦି କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଦୁଇ ନେତା ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଛନ୍ତି। ଏହାଛଡ଼ା ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଓ ବୈଷୟିକ ପ୍ରସଙ୍ଗ ସମେତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦୁଇଦିନିଆ କିର୍ଗିଜ୍ସ୍ତାନ ଗସ୍ତରେ ଯାଇ ଆସନ୍ତାକାଲି 26ତମ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଉଦ୍ବୋଧନ ଦେବେ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ସାମଗ୍ରିକ ଘରୋଇ ଉତ୍ପାଦ ଜିଡିପିର ଅଭିବୃଦ୍ଧି ହାର 7.8% ରହିଛି। ଗତ ଆର୍ଥିକ

2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ସାମଗ୍ରିକ ଘରୋଇ ଉତ୍ପାଦ ଜିଡିପିର ଅଭିବୃଦ୍ଧି ହାର 7.8% ରହିଛି। ଗତ ଆର୍ଥିକ ବର୍ଷର ଏହି ସମୟରେ ଏହା 6.9% ଥିଲା। ବିଶ୍ୱସ୍ତରରେ ଦେଖାଦେଇଥିବା ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥା ଏକ ନିରନ୍ତର ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ଓ ଜୁନ୍ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ଜିଡିପି ସମ୍ପର୍କିତ ରିପୋର୍ଟ ଆଜି ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଦୃଷ୍ଟାନ୍ତମୂଳକ ଜିଡିପି ଅଭିବୃଦ୍ଧି ହାର 7.8%କୁ ଏକ ବଡ଼ ସଫଳତା ବୋଲି ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଆର୍ଥିକ ସଂସ୍କାରମୂଳକ ପଦକ୍ଷେପ ଓ ଦେଶବାସୀଙ୍କର ଏ କ୍ଷେତ୍ରରେ ସାମୂହିକ ଶକ୍ତିର ପ୍ରତିଫଳନ। ବିଶ୍ୱସ୍ତରରେ ତୈଳ କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ପ୍ରତିବନ୍ଧକ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ସହିତ ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଦେଶ ଏହି ସଫଳତା ହାସଲ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଜିଡିପି ହାରରେ ଏହି ଉଲ୍ଲେଖନୀୟ ସଫଳତା ଦେଶବାସୀଙ୍କର କଠିନ ପରିଶ୍ରମ ଏବଂ ଏ ଦିଗରେ ସରକାରଙ୍କ ସମୟୋଚିତ ପଦକ୍ଷେପ ଲାଗି ସମ୍ଭବ ହୋଇପାରିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଦେଶରେ ଚିପ୍ ବିନିର୍ମାଣ ଇକୋସିଷ୍ଟମକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ସରକାର ଆଜି ସେମିକନ୍ 2.0 ଯୋଜନାର ଅଧିସୂଚନା ଜାରି କରିଛନ୍ତି। ଏଥିଲାଗି 1,27,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି। ଏ ସମ୍ପର୍କରେ ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଏହି ଯୋଜନା ମାଧ୍ୟମରେ ଆଗାମୀ ଦିନରେ ଭାରତ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ବଜାରରେ ପ୍ରାୟ 10% ଅଂଶୀଦାର ହୋଇପାରିବ। ଏହାଛଡ଼ା ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳରେ ଭାରତ ଏକ ବୃହତ୍ ଭୂମିକା ନିର୍ବାହ କରିବାର ଆଶା କରାଯାଉଛି। ସେ କହିଛନ୍ତି ଦେଶରେ 10 ବର୍ଷ ମଧ୍ୟରେ 85,000 ସେମିକଣ୍ଡକ୍ଟର ଇଞ୍ଜିନିୟରଙ୍କୁ ବିକଶିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମାତ୍ର ଏହି ଲକ୍ଷ୍ୟ 4 ବର୍ଷ ମଧ୍ୟରେ ସରକାର ହାସଲ କରିବା ସହିତ ଅଧିକ 1,00,000 ଇଞ୍ଜିନିୟର ବିକଶିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଆଗାମୀ ଦଶନ୍ଧିଗୁଡ଼ିକରେ ସେମିକଣ୍ଡକ୍ଟର କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ଭାରତ ହିଁ ପ୍ରକୃତ ଦେଶ ବୋଲି ବିଶ୍ୱସ୍ତରରେ ଏ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ପକ୍ଷଙ୍କର ହୃଦ୍ବୋଧ ହୋଇଛି। ଭାରତରେ ସେମିକନ୍ 1.0 ପ୍ରକଳ୍ପର ତ୍ୱରିତ କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ବିଶ୍ୱସ୍ତରରେ ଏଭଳି ମତ ପ୍ରକାଶ ପାଇବା ସ୍ୱାଭାବିକ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଦେଶରେ ଏ କ୍ଷେତ୍ରରେ ଏକ ସାମଗ୍ରିକ ଇକୋସିଷ୍ଟମ ବିକଶିତ କରାଯାଇପାରିଲେ ଆଗାମୀ 50 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଭାରତର ସେମିକଣ୍ଡକ୍ଟର ଶିଳ୍ପର ନିରନ୍ତର ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଏହାଛଡ଼ା ଦେଶରେ 50,000-60,000 ପ୍ରତ୍ୟକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ଗ୍ରାମୀଣ ମିଶନ ଭିବିଜି ରାମଜୀ ଆଇନ 2025ର ସଫଳ କାର୍ଯ୍ୟକାରିତା ଲାଗି ଦେଶବ୍ୟାପୀ 1,300ରୁ ଉର୍ଦ୍ଧ୍ୱ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହିସବୁ ପଞ୍ଚ ସମ୍ମିଳନୀ ମାଧ୍ୟମରେ 5,26,000 ଉର୍ଦ୍ଧ୍ୱ ପଞ୍ଚାୟତରାଜ ପ୍ରତିନିଧି ଓ ଅଧିକାରୀମାନେ ଯୋଗଦେଇ ଏହି ଆଇନର କାର୍ଯ୍ୟକାରିତା ଦିଗରେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଭିବିଜି ରାମଜୀ ଆଇନର ସଫଳ ରୂପାୟନ ଦିଗରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷମାନଙ୍କର ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ ଓ ମିଜୋରାମ ସମେତ 23 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଇତିମଧ୍ୟରେ ଏହି ପଞ୍ଚ ସମ୍ମିଳନୀ ଆୟୋଜନ କରିସାରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନୂଆଦିଲ୍ଲୀରେ 16 ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବାର୍ଷିକ ପ୍ରଦର୍ଶନର ସମୀକ୍ଷା କରିବେ। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ପ୍ରତିରକ୍ଷା କ୍ଷେତ୍ରରେ ଏହି ଉଦ୍ୟୋଗଗୁଡ଼ିକ ପକ୍ଷରୁ ବିକଶିତ କରାଯାଇଥିବା ନୂତନ ସ୍ୱଦେଶୀ ଜ୍ଞାନକୌଶଳ ଏବଂ ରପ୍ତାନୀ କାରବାର ବୃଦ୍ଧି ଦିଗରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରାଯିବ। ଚତୁର୍ଥ ଭାରତ ଜର୍ମାନ ପରିବେଶଗତ ସମ୍ମିଳନୀ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ମଧ୍ୟରେ ମତ ଆଦାନ ପ୍ରଦାନ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏହି ବୈଠକରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ତାଙ୍କର ଜର୍ମାନ ପ୍ରତିପକ୍ଷ କାର୍ଷ୍ଟେନ୍ ସ୍ନିଡର ସହ ଅଧ୍ୟକ୍ଷତା କରିବେ। ଉଭୟ ପକ୍ଷ ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ନୀତି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହି ଅବସରରେ ଦୁଇ ଦେଶର ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରର ନୀତି ନିର୍ଦ୍ଧାରକ, ଘରୋଇ କ୍ଷେତ୍ରର ପ୍ରତିନିଧି, ବୁଦ୍ଧିଜୀବୀ ଏବଂ ପ୍ରତିପକ୍ଷମାନଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ମତ ବିନିମୟ କରାଯିବ। ଜେଚିଆଠାରେ ଚାଲିଥିବା ଡବ୍ଲ୍ୟୁଟିଟି

0: ଡର୍ ଓଲମ୍ପିକ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳି ଅଙ୍କୁର ଭଟ୍ଟାଚାର୍ଯ୍ୟ ପ୍ରଥମ ଥର ଲାଗି ପୁରୁଷ ସିଙ୍ଗଲ୍ସ ବର୍ଗର ଟାଇଟଲ୍ ହାସଲ କରିଛନ୍ତି। ଏଥିସହିତ ଅଙ୍କୁର ପୁରୁଷ ଡବଲ୍ସ ବର୍ଗରେ ଆକାଶ ପାଲ୍ଙ୍କ ସହିତ ସ୍ୱର୍ଣ୍ଣପଦକ ମଧ୍ୟ ହାସଲ କରିଛନ୍ତି। ୟୁଏସ୍ ଓପନ୍ ମହିଳା ଟେନିସ୍ ସିଙ୍ଗଲ୍ସ ବର୍ଗରେ ଭେନସ୍ ୱିଲିୟମ୍ସ ପ୍ରଥମ ପର୍ଯ୍ୟାୟରେ ବିଦାୟ ନେଇଛନ୍ତି। 46 ବର୍ଷ ବୟସ୍କ ଏହି ଆମେରିକୀୟ ଖେଳାଳି ତାଙ୍କ ଦେଶର ସୋଫିଆ କେନିନ୍ଙ୍କଠାରୁ 6-2 7-6 ସେଟ୍ରେ ପରାସ୍ତ ହୋଇଛନ୍ତି। 2025 ଜୁଲାଇ ମାସରେ ୱାଶିଂଟନ୍ଠାରେ ବିଜୟ ପରଠାରୁ ୱିଲିୟମ୍ସ କ୍ରମାଗତ ଭାବେ 15 ଥର ଲାଗି ସିଙ୍ଗଲ୍ସ ବର୍ଗରେ ପରାସ୍ତ ହୋଇଛନ୍ତି। ଏଥିସହିତ 2019 ୟୁଏସ୍ ଓପନ୍ରେ ତାଙ୍କର ଶେଷ ବିଜୟ ପରଠାରୁ ସେ କ୍ରମାଗତ ଭାବେ 6 ଥର ଲାଗି ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିସ୍କେକ୍ଠାରେ ଆୟୋଜିତ 26ତମ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀକୁ ଆସନ୍ତାକାଲି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ରହିଛି 7.8%। ଏହି ଦୃଷ୍ଟାନ୍ତମୂଳକ ସଫଳତା ସରକାରଙ୍କ ବିଭିନ୍ନ ଆର୍ଥିକ ସଂସ୍କାରମୂଳକ ପଦକ୍ଷେପ ଓ ଦେଶବାସୀଙ୍କ ଏ କ୍ଷେତ୍ରରେ ସାମୂହିକ ଶକ୍ତିର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଚିପ୍ ବିନିର୍ମାଣ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଆଜି ଜାରି କଲେ ସେମିକନ୍ 2.0 ଯୋଜନା ସମ୍ପର୍କିତ ଅଧିସୂଚନା। ଏବଂ ଡବ୍ଲ୍ୟୁଟିଟି ଫିଡର ଓଲମ୍ପିକ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରଥମ ଥର ଲାଗି ଟାଇଟଲ୍ ହାସଲ କଲେ ଭାରତର ଅଙ୍କୁର ଭଟ୍ଟାଚାର୍ଯ୍ୟ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂର ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ଭାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଝାରସୁଗୁଡ଼ା ଜିଲ୍ଲାରେ ବାଳିକା ଶିକ୍ଷା, ନାରୀ ସଶକ୍ତିକରଣ ଓ ସୁରକ୍ଷାକୁ ପ୍ରଶାସନ ପ୍ରାଥମିକତା ଦେଉଛି। ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ତୃଣମୂଳ ସ୍ତରରେ ଆହୁରି ସକ୍ରିୟ କରାଯାଉଛି। ବାଳିକାଙ୍କ ଉଚ୍ଚଶିକ୍ଷା, ମହିଳାଙ୍କ ସମାନ ଅଧିକାର ଓ ସମାଜରେ ସେମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ 1-8-1-1-0-9-8 ଓ 1-1-2 ହେଲ୍ପଲାଇନ୍ ସମ୍ପର୍କରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି। ସେହିପରି ସାଇବର ବୁଲିଙ୍ଗ, ଅନ୍ଲାଇନ୍ ଠକେଇ ଓ ସାଇବର ଅପରାଧରୁ ମହିଳା ଓ କିଶୋରୀଙ୍କୁ ସୁରକ୍ଷିତ ରଖିବା ନେଇ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଝାରସୁଗୁଡ଼ାକୁ ଶିକ୍ଷା କ୍ଷେତ୍ରରେ ଏକ ମଡେଲ ଜିଲ୍ଲା ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ରହିଛି ବୋଲି ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ କହିଛନ୍ତି।
3: ବାଳିକା ଶିକ୍ଷା, ନାରୀ ସଶକ୍ତିକରଣ ଏବଂ ମହିଳାଙ୍କ ସୁରକ୍ଷା, ଏହି ତିନୋଟି ହେଉଛି ଏକ ସୁସ୍ଥ, ସମାନ ଓ ବିକଶିତ ସମାଜର ମୂଳ ଆଧାର। ତେଣୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ବାଳିକାମାନଙ୍କ ଶିକ୍ଷା ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ନିରନ୍ତର କାର୍ଯ୍ୟ କରୁଅଛି। ବେଟି ବଚାଓ ବେଟି ପଢ଼ାଓ କେବଳ ଏକ ସରକାରୀ ଯୋଜନା ନୁହେଁ, ଏହା ପ୍ରତ୍ୟେକ ଝିଅକୁ ଶିକ୍ଷାର ଅଧିକାର, ସମାନ ସୁଯୋଗ ଓ ସମ୍ମାନଜନକ ଜୀବନ ଦେବାର ଏକ ସାମାଜିକ ସଂକଳ୍ପ ଅଛି। ବାଳିକାମାନଙ୍କ ଉଚ୍ଚ ଶିକ୍ଷାକୁ ପ୍ରୋତ୍ସାହନ, ମହିଳାଙ୍କ ସମାନ ଅଧିକାର ସୁନିଶ୍ଚିତ କରିବା ଏବଂ ସମାଜରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ାଇବା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବାଳିକାଙ୍କୁ ପଢ଼ାଇବା ଅର୍ଥ ହେଉଛି କେବଳ ଜଣେ ଝିଅର ଭବିଷ୍ୟତ ଗଢ଼ିବା ନୁହେଁ, ଏହା ଏକ ପରିବାର, ଏକ ସମାଜ ଓ ଏକ ସମଗ୍ର ଦେଶର ଭବିଷ୍ୟତ ଗଢ଼ିବା।
2: ଝାରସୁଗୁଡ଼ାରେ ଜୁବେନାଇଲ୍ ଜଷ୍ଟିସ୍ ଆଇନର 10 ବର୍ଷର କାର୍ଯ୍ୟାନ୍ୱୟନ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ପରାମର୍ଶ ବୈଠକ ହୋଇଛି। ଏଥିରେ ଶିଶୁ ଅଧିକାର ସୁରକ୍ଷା, ଶିଶୁ ଅନୁକୂଳ ନ୍ୟାୟ ବ୍ୟବସ୍ଥା, ପୁନର୍ବାସ ଓ ପରିବାର ଭିତ୍ତିକ ଯତ୍ନ ଉପରେ ଆଲୋଚନା ହୋଇଥିଲା। ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଭିତ୍ତିଭୂମି, ପ୍ରଶିକ୍ଷଣ ଓ ଆବଶ୍ୟକ କର୍ମଚାରୀ ମୁତୟନ ଉପରେ ଗୁରୁତ୍ୱ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ାରେ ସ୍ୱତନ୍ତ୍ର ବିକାଶ ପରିଷଦ ଏସ୍ଟିସି କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଓ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଝାରସୁଗୁଡ଼ା ମହିଳା ମହାବିଦ୍ୟାଳୟରେ ଇଲେକ୍ଟୋରାଲ୍ ଲିଟେରାସି କ୍ଲବ୍ ପକ୍ଷରୁ ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସବ୍ୟସାଚୀ ପଣ୍ଡା ଛାତ୍ରୀମାନଙ୍କୁ ଭୋଟର ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ କରିଥିଲେ। 18 ବର୍ଷ ପୂରଣ କରିଥିବା ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଆହ୍ୱାନ ଦିଆଯାଇଥିଲା। କିର୍ମିର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଛି। ବିଦ୍ୟାଳୟର ଶୈକ୍ଷିକ ମାନ ଓ ଭିତ୍ତିଭୂମି ବିକାଶ ଉପରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। 10ମ ଓ 12ମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର କୋଚିଂ ସହ ଇଂରାଜୀ ଦକ୍ଷତା ବୃଦ୍ଧି, ନୂତନ 100 ଶଯ୍ୟା

0: ବିଶିଷ୍ଟ ହଷ୍ଟେଲ, ବିଜ୍ଞାନ ଓ କମ୍ପ୍ୟୁଟର ଲ୍ୟାବ୍ ଏବଂ ଜଳ ବିଶୋଧନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ବ୍ରଜରାଜନଗରରେ ଖାଦ୍ୟ ନିରାପତ୍ତା ଓ ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରାୟ 25 ହୋଟେଲ, ଢାବା, ରେସ୍ତୋରାଁ ଓ ଫାଷ୍ଟଫୁଡ୍ ଦୋକାନ ଯାଞ୍ଚ କରାଯାଇ 22,000 ଟଙ୍କା ଜରିମାନା ଆଦାୟ ହୋଇଛି। ବାସୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ସହ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଜବତ କରାଯାଇଛି। ପରୀକ୍ଷା ପାଇଁ 6 ପାଣି ଓ 3 ପନିର ନମୁନା ସଂଗ୍ରହ କରାଯାଇଛି। ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ହୋଇଛି। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏଥିରେ ଯୋଗ ଦେଇଥିଲେ। ଚିଟ୍ଫଣ୍ଡ ଠକେଇ ଓ ସାଇବର ଅପରାଧରୁ ସୁରକ୍ଷା ସହ ବୀମା, ଅଟଳ ପେନ୍ସନ୍ ଯୋଜନା ଓ ସ୍ୱଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇଥିଲା। ନିୟମିତ ସଞ୍ଚୟ ଓ ବୀମାକୁ ଅଭ୍ୟାସରେ ପରିଣତ କରିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
1: ଶୁଣିଲେ ଓଡ଼ିଆରେ ସମ୍ବାଦକ୍ରମରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ଅରୁଣ କୁମାର ସିଂ ଏବଂ ଗାୟତ୍ରୀ ସାହୁ।

0: ଏବେ ବିହନ କିଣିଲେ କି ସାର କିଣିଲେ କି ଆମେ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ଯାକ ବ୍ୟବହାର କରିବା ତାକୁ କିଣିଲେ ଚାଷରେ ଯୋଉ ଯୋଉ ଆମର କାମ ଯାକ ହଉଛି ସେସବୁ ପାଇଁ ଖର୍ଚ୍ଚ ବାର୍ଚ୍ଚ ଦରକାର କି ନାହିଁ, ହେଲେ ଏଇଟା ପାଇଁ ଋଣର ବ୍ୟବସ୍ଥା ରହିଛି ସେଟା ପାଇଁ ମୁଇଁ ତ କହିଲେ ସବୁ ହବ ନାହିଁ, ତମେ ଟିକେ ଯାଇକିରି ଯୋଗାଯୋଗ କର ଆମର କୃଷି ଅଧିକାରୀ ବାବୁମାନ ସାଙ୍ଗେ ଟିକେ
1: ପଚାରିବି, ଆମର କୃଷି ଅଧିକାରୀ ବାବୁଙ୍କ ସହିତ କଥା ହେବି, ଏ ଯୋଜନା ବିଷୟରେ ତାଙ୍କ ଠୁ ମିଶା ବେଶି କିଛି ଶୁଣିବି, ତାପରେ ବୁଝିକି ନା ଏଟା କରିବି। ବଢିଆ କଥା କହିଲ ଭାଇନା,
0: ଆମର ଏ ଯୋଉ ଲ୍ୟାମ୍ପ ଜାଗ ଅଛି ନା କି ଆମର ଯୋଉ ବ୍ୟାଙ୍କ ଜାଗ ଅଛି ସେଠିକି ଯାଇକି ପଚାରିଲେ ମିଶା ତାଙ୍କ ମିଶାର ଉପାୟ ମାନେ କହିବେ ଯେ ଏଟା ପାଇଁ କିସ କିସ ଦରକାର କାଗଜ ପତ୍ର ବୁଝିଲ କି ନାହିଁ, ଆହୁରି କେତେ ଲେଖା ଋଣ ମିଳିବ ନାଇଁ କି, ତମର ଜମି କେତେ ଅଛି ତାକୁ ଧରିକି ଋଣ ମିଳିବ ହେଲା, ମାତ୍ର ଦେଖ ଋଣ ତ ନବ ନବ କେତେ ଲୋକ ଅଛନ୍ତି ଦେଖ ଋଣ ନେଇ ଯାଉଛନ୍ତି ମାତ୍ର ସମାନ ଟାଇମ ସୁଝୁ ନାହାନ୍ତି।
1: ନା ନା ସେମିତି କେମିତି ହେବ, ଆମକୁ ଦରକାର ବୋଲେ ଆମେ ଋଣ ନବା ସୁଝିବାର ଅଛି ନା ଆଉ ସମାନ ଟାଇମରେ, ଆଉ
0: ହେଲେ ଋଣ ନେଇକିରି ଆମେ ଚାଷରେ ଲଗେଇଲୁ ଦୁଇ ପଇସା ପାଇଲୁ ବୋଇଲେ ଲାଭ ସିନା ଆମେ ଖାଇବା ମୂଳ ସାଙ୍ଗରେ ଆମେ ଖାଇଦବା ବୋଲି ହବ କି?
1: ନା ନା ସେମିତି କଲେ ହବ ନାହିଁ, ଋଣ ମିଶା ସୁଝିବାର ଅଛି କା।
0: ଆର ଗୋଟେ କିଛି ଅସୁବିଧା, ଯୋଉ ଲୋକମାନେ ଋଣ ସୁଝୁ ନାହାନ୍ତି ତାଙ୍କୁ ଆଉ ଥରେ ଋଣ ଦବ କି?
1: ଦେବ ନାହିଁ, ହଁ ଦେବ ନାହିଁ, ଠିକ କହିଲ, ଦେବ କା ନାହିଁ,
0: ସେଟା ପାଇଁ ଆମେ ଠିକ ଟାଇମରେ ସୁଝି ଦବାଟା ହଉଛି ଭଲ ହେଲା, ଯେ ଆର ବିଷୟରେ ଆର ବେଶୀ କଥାବାର୍ତ୍ତା ହବା ନାହିଁ, ଗୋଟେ ଟାଇମ ହେଇଗଲାଣି ଦେଖ ଆମର ବୈଠକର କଥା ମିଶା ଦେଖବାର ଅଛି, ଆମେ ତ ସବୁଦିନ ଚାଷୀଙ୍କ ଦୁଇ ପଦ କଥାରେ ବିଭିନ୍ନ କଥାବାର୍ତ୍ତା ଶୁଣୁଛୁ ନାଇଁ କି, ବର୍ଷା ଦିନେ ଆମେ ବିଭିନ୍ନ ରକମର ଚାଷବାସ କରୁଛୁ, ସେ ଭିତରେ ପନିପରିବା ଚାଷ ଆମେ କେମିତି ବର୍ଷା ଦିନେ କରିପାରିବା?
1: ସତ କଥା, ବର୍ଷା ଦିନେ ପନିପରିବା ଚାଷ କେମିତି କରିବା ସେ ବିଷୟରେ ଟିକେ ଶୁଣିବା ଆକା
0: ନାଇଁ କି, କାହିଁକି ଦେଖ ବର୍ଷା ଦିନ ବୋଲେ ପନିପରିବା ଜବର ରେଟ୍ ଆକା,
1: ଜବର ରେଟ୍ ସତ କଥା କହିଲ,
0: ହଁ ହେଲେ ଯୋଉ ଚାଷୀ ଭାଇ ଭଉଣୀ ମାନେ ଇ ବର୍ଷା ଦିନେ ପନିପରିବା ଚାଷ କରିବେ ବୋଇଲେ ଭଲ ଦୁଇ ପଇସା ରୋଜଗାର
1: କରିବେ,
0: ହେଲେ ଏ ବିଷୟରେ କହିବା ପାଇଁ ଆମର ଜଣେ ଉଦ୍ୟାନ ବିତ୍ ଅଛନ୍ତି ଏଇ ପାଖରେ, ତାଙ୍କୁ ଆମେ ପଚାରିବା ଆହୁରି ଆର ବିଷୟରେ କଥାବାର୍ତ୍ତା
1: ହଉ ଶୁଣିବା ଚାଲ। ହେଲେ
2: ଆଜ୍ଞା ନମସ୍କାର।
3: ନମସ୍କାର,
2: ପ୍ରଥମେ ଆପଣଙ୍କର ଆମର ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ପରିଚୟ ଟିକେ ଦେବେ? ଆଜ୍ଞା,
3: ମୁଁ ଶ୍ରୀ ଯୋଗେନ୍ଦ୍ରନାଥ ମହାପାତ୍ର, ଆସିଷ୍ଟାଣ୍ଟ ଡାଇରେକ୍ଟର ହର୍ଟିକଲଚର ବୌଦ୍ଧରୁ କହୁଥିଲି।
2: ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆଜି ଯେଉଁ ଆମର ଆଲୋଚନାର ବିଷୟବସ୍ତୁ ରହିଛି ଆଜ୍ଞା, ଯେ ବର୍ଷା ଦିନିଆ ପନିପରିବା ଚାଷ, ଏ ବିଷୟରେ ଆମେ କଥାବାର୍ତ୍ତା ହେବା, ତେବେ ଆମକୁ ଆଗ ଟିକେ କହିବା ଆଜ୍ଞା, ବର୍ଷା ଦିନେ ବିଶେଷ କରି ଆମେ ପନିପରିବା ହିସାବରେ କେଉଁ କେଉଁ ଚାଷକୁ ଯଦି ଆମେ ହାତକୁ ନେବା ବୋଇଲେ ଆମେ ଭଲ ଲାଭ ପାଇପାରିବା? ଆଜ୍ଞା,
3: ବର୍ଷା ଦିନିଆ ଆମ ପନିପରିବା ଭିତରେ ଆମର ଯାଉଛି ବାଇଗଣ, ଟମାଟୋ, ଭେଣ୍ଡି, ଜହ୍ନି, କାକୁଡ଼ି, କିନ୍ତୁ ବ୍ୟବସାୟିକ ଭିତରେ ଯେଉଁ ଲାଭଜନକ ଭିତରେ ଅଫ୍ ସିଜିନ୍ ପନିପରିବା କଲେ ଆମେ ଦୁଇ ପଇସା ଅଧିକା ପାଇପାରିବା।
2: ଆଜ୍ଞା,
3: ସେ ଭିତରେ ଆମର ହେଉଛି ଆମର ଗୋଟେ ଫୁଲକୋବି ହେଉଛି ଗୋଟେ, ବନ୍ଧାକୋବି, ଟମାଟୋ, ମୂଳା ବି ଆମେ କରିପାରିବା ବର୍ଷା ଦିନିଆ, ବର୍ଷା ଦିନିଆ ପିଆଜ ଚାଷ ବି କରିପାରିବା, ତେଣୁ ଏସବୁ ଯଦି ଆମେ ବର୍ଷା ଦିନିଆ ଅଫ୍ ସିଜିନ୍ ପନିପରିବା ଚାଷ କରିପାରିବା ତାହେଲେ ଆମେ ଚାଷୀ ଭାଇମାନେ ଅନ୍ୟ ପନିପରିବା ଅପେକ୍ଷା ଦୁଇ ପଇସା ଅଧିକା ଆମେ ଲାଭ ପାଇପାରିବା, ତେଣୁ ଆମେ ଯଦି ଏଇ ଭିତରେ ଆମର ଚାଷ କରିପାରିବା, ଯେଉଁମାନଙ୍କର ଆମର ପଲି ହାଉସ୍ ଭିତରେ ଯଦି ଆମେ ଆମେ ପଲା ଉତ୍ପାଦନ କରିପାରିବା ତାହେଲେ ଆମେ ବର୍ଷା ଦିନରେ ପୁରା ସୁରୁଖୁରୁରେ ଆମେ ଚାରା ଉତ୍ପାଦନ କରିପାରିବା।
2: କିନ୍ତୁ ଗୋଟେ କଥା ଆଜ୍ଞା, ଆମର ଯେତିକି ଚାଷୀ ଭାଇ ଭଉଣୀ ମାନେ ଚାଷବାସ କରୁଛନ୍ତି ବିଶେଷ କରି ପନିପରିବା ଚାଷ, ବର୍ଷା ଦିନ ବୋଲି କହିଲେ ଟିକେ ଚାଷୀମାନେ ଟିକେ ପଛଘୁଞ୍ଚା ଦେଉଛନ୍ତି ଯେ ବର୍ଷା ଦିନ ପନିପରିବା ଚାଷ କଲେ ଲସ୍ ହେବାର ବେଶୀ ସମ୍ଭାବନା ଅଛି ବୋଲିକିନା, କାହିଁକି ବୋଇଲେ ଆମର ବିଶେଷ କରି ଯେଉଁ ଅଭିଯୁକ୍ତ କୋରାପୁଟ ଜିଲ୍ଲା କୁହନ୍ତୁ ବା ଯେଉଁ ଅଞ୍ଚଳରେ ଆମର ବର୍ଷା ଟିକେ ଲାଗି ରହୁଛି ସେସବୁ ଅଞ୍ଚଳରେ ଯଦି ପନିପରିବା ଚାଷ ଆମେ କରୁଛୁ ବୋଲି କହିଲେ ବର୍ଷାରେ ନଷ୍ଟ ହେବାର ବେଶୀ ସମ୍ଭାବନା ଅଛି, ତ ସେଟା ପାଇଁ ଚାଷୀ ଟିକେ ପଛଘୁଞ୍ଚା ଦେଉଛନ୍ତି, ତ ଆମେ କେଉଁ ଭଳିଆ ଜମି ନିର୍ବାଚନ କରିବା ଯେଉଁଠିକି ଆମେ ଯେଉଁ ବର୍ଷା ଦିନିଆ ପନିପରିବା ଚାଷ କରିବା ଯଦ୍ୱାରା କି ଆମକୁ ଲାଭ ଟିକେ ଅଧିକ ହେବ, ଆଉ କେଉଁ କେଉଁ ବିଷୟ ଉପରେ ଆମେ ଧ୍ୟାନ ଦେଇକି ଚାଷ କରିବାକୁ ପଡ଼ିବ? ଆଜ୍ଞା,
3: ତେଣୁ ବର୍ଷା ଦିନିଆ ପନିପରିବା ଚାଷ କରିବାକୁ ହେଲେ ଆମର ଉଚ୍ଚା ନିଗିଡ଼ା ଦୂରସା ମାଟି ଯେଉଁ ଜମିରେ ଥିବ ଯେଉଁଠି ସେଇଟା ହେଲା ଆମ ବର୍ଷା ଦିନିଆ ପନିପରିବା ଚାଷ ପାଇଁ ଉପକୃଷ୍ଟ ପୁରା, ତେଣୁ ବର୍ଷା ଦିନ କଣ ପାଣିଟା ପୁରା ଆମ ବର୍ଷା ସିଜିନ ପାଣିଟା ଯଦି ନିଗିଡ଼ିକି ପଳେଇବ ଜମିରେ ପାଣି ରହିବନି, ତେଣୁ ଉଚ୍ଚା ଆଉ ନିଗିଡ଼ା ମୁଁ ଦୂରସା ମାଟି, ତେଣୁ ଏଇ ପନିପରିବା ଚାଷ ପାଇଁ ପୁରା ଉପକୃଷ୍ଟ ଜମି।
2: ଜମି ନିର୍ବାଚନ ତ ଆମେ କରିଦେଲୁ, ତାପରେ ବିହନ ଉପରେ ଆମକୁ ଟିକେ ବିଶେଷ ଭାବରେ ଗୁରୁତ୍ୱ ଦେବାକୁ ପଡିବ ବୋଲିକିରି ଆମକୁ କହିଥାଉଛନ୍ତି, ତ ବିହନ ବିଶେଷ କରି ବର୍ଷା ଦିନ କଥା ଆମେ ଯଦି ଚିନ୍ତା କରିବା କୋଉ ଭଳିଆ ବିହନ ନେବାକୁ ପଡିବ? ଆଜ୍ଞା,
3: ବର୍ଷା ଦିନିଆ ପନିପରିବା ଚାଷ କରିବାକୁ ହେଲେ ଆମର ବର୍ଷା ଦିନିଆ ବି ପନିପରିବାର ଭେରାଇଟି ଆମକୁ ବି ଆଭେଲେବୁଲ ହେଲାନି।
2: ଆଜ୍ଞା,
3: ତେଣୁ ବର୍ଷା ଦିନିଆ ପନିପରିବା ଚାଷ ଯଦି କରିଗଲେ ଆମ ନିର୍ଭର ଯୋଗ ସୂତ୍ରରୁ ଆମେ ପନିପରିବାଟା ଯେମିତି ଆଣିବା, ଯେମିତି

0: ତାର ଯେମିତି ହାରାହାରି ଯେମିତି ତାର ଉତ୍ପାଦନ କ୍ଷମତା ଅଧିକା ଥିବ, ଗଜାର ଅଙ୍କୁରୋଦମ କରିବା ଶକ୍ତି ବି ଭଲ ଥିବା ଦରକାର, ନିରୋଗା ବିହନ ହୋଇଥିବା ଦରକାର। ତେଣୁ ଏଇସବୁ ଯୋଉ ବିହନକୁ ଆମେ ବିଭିନ୍ନ ଯୋଉଟା ଯୋଉ ବିଭିନ୍ନ ପ୍ରକାର କିସମ ପନିପରିବା ଚାଷରେ ଆମେ ଲାଭବାନ ହେଇପାରିବା, ଯୋଉ ଯୋଉ କହିଲି ମୁଁ ଆପଣମାନଙ୍କୁ, ତେଣୁ ନିର୍ଭର ଯୋଗ୍ୟ ସଂସ୍ଥାରୁ ଯୋଉ ସଂସ୍ଥା ମାନେ ଆମକୁ ଭଲ ବିହନ ଗଭର୍ଣ୍ଣମେଣ୍ଟ ସଂସ୍ଥା ହଉ କିମ୍ବା ଯୋଉମାନେ ଅଛନ୍ତି ଆମର ରେଜିଷ୍ଟର ନର୍ସରୀ ଅଛନ୍ତି ତାଙ୍କଠୁ ଆମେ ଏଇ ଯୋଉ ହାଇବ୍ରିଡ୍ ହେଇଛି ଯେ ଭେଜିଟେବୁଲ ପନିପରିବା ବି ଆମର ମିଳିଲାଣି, ଆଭେଲେବୁଲ ହେଲାଣି। ଯଦି ଆମେ ବର୍ଷା ଦିନେ ପନିପରିବା ଚାଷ କରିବାକୁ ହେଲେ ଏଇସବୁ ଯଦି ଅଧିକ ଅମଳକ୍ଷମ ଏବଂ ନିରୋଗା ବିହନ ଆମେ ଯଦି ଆଣିକି ଗୋଟେ ପଲିଆ ହାଉସ୍ ଭିତରେ ଯଦି ଆମେ ଚାରା ଉତ୍ପାଦନ କରିପାରିବା ତାହେଲେ ଆମେ ଅଧିକା ଲାଭବାନ ହେଇପାରିବା।
1: ପଲି ହାଉସ୍ କଥା ଯେତେବେଳେ ଉଠେଇଲେଣି ଆଜ୍ଞା, ପଲି ହାଉସ୍ଟା ଏଇଟା କୋଭଳିଆ ଚାଷୀକୁ ମିଳିପାରିବ ଆଉ ଆ ପାଇଁ ବୋଲିକି କ'ଣ ସବୁ ବ୍ୟବସ୍ଥା ରହିଛି ଚାଷୀମାନଙ୍କୁ ଦେବା ପାଇଁ?
0: ତେଣୁ ବର୍ଷା ଦିନେ ତ ହାରାହାରି ଯଦି ଆମେ ପନିପରିବା ଚାଷ କରିଯାଉଛେ ତେଣୁ ଆମର ଚାରା ଉତ୍ପାଦନଟାକୁ ଆମେ ଧ୍ୟାନ ଦେବା ଦରକାର। ତେଣୁ ଚାରା ଉତ୍ପାଦନ ଆମେ ଯଦି ଆମେ ଖୋଲାରେ କରିଦେବା ତାହେଲେ ବର୍ଷାରେ ନିଶ୍ଚିତ ନଷ୍ଟ ହୋଇଯିବାର ସମ୍ଭାବନା ବି ଅଛି। ତେଣୁ ଆମେ ଯଦି ଆମେ ଗୋଟେ ପଲି ହାଉସ୍ ଭିତରେ ତେଣୁ ପ୍ରୋଟେକ୍ଟେଡ୍ ଯୋଉ କଲ୍ଟିଭେସନ୍ ଆମେ କହୁଛେ ପଲି ହାଉସ୍ ଭିତରେ ଯଦି ଆମେ ଚାରା ଉତ୍ପାଦନ କରିବା ତାହେଲେ ଆମର ପନିପରିବାର ଚାରାର ନଷ୍ଟ ହେବାର ସମ୍ଭାବନା ବହୁତ କମ୍। ତେଣୁ ସରକାରଙ୍କ ତରଫରୁ ବି ଏଇ ଯୋଉ ଚାରା ଉତ୍ପାଦନ ପାଇଁ ପଲି ହାଉସ୍ ଭିତରେ ଟ୍ୟୁବୁଲାର ଷ୍ଟ୍ରକ୍ଚର ପାଇଁ ଆମ ସରକାରଙ୍କ ତରଫରୁ ଯଦି ଆମେ ମିନିମମ୍ ଯଦି ଗୋଟେ 500 square meter ଯଦି ଆମେ କରିବା ତାହେଲେ ତା ପାଇଁ ଆନୁମାନିକ ମୂଲ୍ୟ 1060 ଅଛି ସ୍କୋୟାର ମିଟରକୁ। ସେଇଥିରେ ବି ଆମର 70% ଛାଡ଼ ବି ଅଛି, ଗୋଟେ ଏନ୍ଏଚ୍ଏମ୍ ପ୍ଲସ୍ ଏନ୍ଏଚ୍ଏମ୍ ପ୍ଲସ୍ ମିଶିକି ଗୋଟେ ଏନ୍ଏଚ୍ଏମ୍ରୁ 50%, ଏନ୍ଏଚ୍ଏମ୍ ପ୍ଲସ୍ରୁ 20%, ହାରାହାରି 70% ହେଲେ 716 1060 ଆପଣଙ୍କର ଛାଡ଼ ଚାଷୀ କରିପାରିବେ। ତେଣୁ ଆମେ ଯଦି ଏଇ ପନିପରିବା ସହିତ ଯଦି ଆମେ ଏଇ ଯୋଉ ସବସିଡି ବି ଆଭେଲ କରିକି ଯଦି ଚାରା ଉତ୍ପାଦନ କରିପାରିଲେ ତାହେଲେ ଆମର ହାରାହାରି 70% ଆମେ ଲସ୍ଟାକୁ ଆମେ ମେକଅପ୍ କରିପାରିଲେ ଚାରା ଉତ୍ପାଦନ। ତେଣୁ ଯଦି ଚାରା ଆମର ଭଲ ହେଇଗଲା ତାହେଲେ ଚାଷ ପାଇଁ ଆଉ କୌଣସି ଅସୁବିଧା ହେବ ନାହିଁ। ଆଉ ଚାରା ହେଲା ପରେ ଆମେ ତାକୁ ବିହନଟାକୁ ବିଶୋଧନ କରିକି ଆମର 22 ଅଛି ସେସବୁ ବିଶୋଧନ କରିକି ଆମେ ଚାରାଟା ମୁଖ୍ୟ କ୍ୟାରିୟର ରହିବ।
1: ଯେତେବେଳେ ଆମେ ମୁଖ୍ୟ କ୍ୟାରିୟର ନେଇକି ଚାରାଟା ଲଗେଇବୁ ଆଜ୍ଞା, ସେଇ ସମୟରେ ଆମକୁ କ'ଣ ସବୁ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିବ? ଯେମିତିକି ଖତ ସାର କଥା କୁହନ୍ତୁ ବା ଗାତ କେତେ କ'ଣ ଖୋଳିବା ତା ଉପରେ ଟିକେ ଆମକୁ ସୂଚନା ଦେବେ ଆଜ୍ଞା।
0: ତେଣୁ ବିଭିନ୍ନ କିସମ ପାଇଁ ବିଭିନ୍ନ ଭେରାଇଟିର ଆମର ଯୋଉ ଚାଷବାସ କରୁଛି ବିଭିନ୍ନ ପଦ୍ଧତି ରହୁଛି, କାରଣ ମନେକର ଗଛ ଗଛ ଧାଡ଼ିକି ଧାଡ଼ି ସବୁ ବିଭିନ୍ନ ଦୂରତା ରହୁଛି, ତେଣୁ ତା ପ୍ରତି ଆମେ ଧ୍ୟାନ ଦେବା ଦରକାର। ଆ ସହିତ ଯଦି ଆମେ ଯେତେବେଳେ ବର୍ଷା ଦିନେ କରୁଛେ ଆମେ ଟିକେ ଜୈବିକ ସାର ଉପରେ ଆମେ ଗୁରୁତ୍ୱ ଦେବା, କାରଣ ଆଜିକାଲି ଦେଖୁଛେ ଆମର ଯେତେ ପ୍ରକାର ଆମର ଚାଷୀମାନଙ୍କ ସାର ପ୍ରୟୋଗ କରୁଛନ୍ତି, ବିଭିନ୍ନ ପ୍ରକାର କୀଟନାଶକ ଔଷଧ ପ୍ରୟୋଗ କରୁଛନ୍ତି, ଯାହାଦ୍ୱାରା ଆମ ଚାଷୀ ଭାଇମାନେ ତ ମାନେ ଏ ଯୋଉ ବାତାବରଣକୁ ମାନେ ବିଶୁଦ୍ଧ କରୁଛନ୍ତି, ତା ସହିତ ବି ଆମ ପରିବେଶ ବି ସହିତ ଆମର ଦେହର ମାନେ ସୁସ୍ଥତା ବି ଠିକ୍ଠାକ୍ ରହୁନାହିଁ। ଯେତେବେଳେ ପନିପରିବା ଆମେ ଖାଉଛେ ଚାଷୀମାନେ କ'ଣ କରୁଛନ୍ତି, ଏ ଯୋଉ ରାସାୟନିକ ସାର ସହିତ କୀଟନାଶକ ଔଷଧର ପ୍ରଚୁର ପରିମାଣରେ ଯୋଉ ପ୍ରୟୋଗ କରୁଛନ୍ତି, ତେଣୁ ତାକୁ ଆମେ ନିୟନ୍ତ୍ରଣ ପଦ୍ଧତିରେ ଆମେ ତାକୁ ଜୈବିକ ସାର ଜୈବିକ କୀଟନାଶକ ମାଧ୍ୟମରେ ତାକୁ ଆମେ ନିୟନ୍ତ୍ରଣ କରିପାରିବା। ତେଣୁ ଆମର ଜୈବିକ ମନେକର ଖତ ନେଇପାରିବା, ଆମେ ତ ପ୍ରାୟ ଗାଈ ଗୋରୁ ପ୍ରାୟ କମିଗଲେଣି, ତେଣୁ ଆମେ ଯଦି ଭର୍ମି କମ୍ପୋଷ୍ଟ ଯୋଗୁଁ ଆମେ ଗୁରୁତ୍ୱ ଦେବା, ଯଦି ଗୋଟେ 10 ଗାଣ୍ଡୁଆ ଗୋବର ଖତ ସହିତ ଗୋଟେ ଗାଣ୍ଡୁଆ ଭର୍ମି କମ୍ପୋଷ୍ଟ ସହିତ ସମାନ
1: ମାନେ
0: ଜିଆ ଖତଟା, ତେଣୁ ଜିଆ ଖତ ଯଦି ଆମେ ଘର ବାଡ଼ି ପଛପଟେ ଆମେ କରିପାରିବା ତାହେଲେ ଆମେ ସଫିସିଏଣ୍ଟ ବି ଖତ ବଦଳରେ ଆମେ ଜିଆ ଖତ ଦେଲେ ଆମେ ଜମି ସୁସ୍ଥ ସବଳ ବି ବା ଅଧିକ ଉତ୍ପାଦନକ୍ଷମ ହେଇପାରିବ। ତାହା ସହିତ ନିମ ପିଡ଼ିଆ ଆମର ଦେଖିବେ ବର୍ଷା ଦିନେ ଝାଉଁଗର ପ୍ରାୟ ସମ୍ଭାବନା ହେଇଥାଏ, ତେଣୁ ଆମେ ନିମ ପିଡ଼ିଆ ଯଦି ନିମ ଖତ ବି ପ୍ରୟୋଗ କରିବା ତାହେଲେ କେତେଟା ପରିମାଣରେ ଆମେ ନିମ ଜଳ ସାର ନିମ ଖତ ଯଦି ରେଗୁଲାର ଆମର ଚାଷୀ ଭାଇମାନେ ମାନେ ଜମିରେ ପ୍ରୟୋଗ କରିବେ, ଗଛରେ ବି ନିମ ତେଲ ଟିକେ ଦେବେ ତାହେଲେ ଆମେ ଏଇ ଯୋଉ ବିଭିନ୍ନ ପ୍ରକାର ଅଛି ରୋଗ ପୋକରୁ ବି ଆମେ ରକ୍ଷା କରିପାରିବା।
1: ଆଚ୍ଛା, ଖତ ସାର କଥା ଆମକୁ ଏଇଠି ଟିକେ କହିବେ ଆଜ୍ଞା, ପ୍ରଥମେ ତ ମୂଳ ସାର ହିସାବରେ ଆମେ ଟିକେ ଖତ ସାର ଦେବା, ତାପରେ ଆଉ ଥରେ କେତେବେଳେ କ'ଣ ଦେବାକୁ ପଡ଼ିବ?
0: ଆମର ସାଧାରଣତଃ ଆମେ ଯେତେବେଳେ ପନିପରିବା ଚାଷ କରୁଛେ ଫସ୍ଫରସ ସାର ଏବଂ ପଟାସ ସାର ୟୁରିଆ ସାର ସବୁ ଆମେ ଯୋଉ ଆମେ ପ୍ରୟୋଗ କରୁଛେ, ତେଣୁ ଫସ୍ଫରସ ସାରକୁ ସମୁଦାୟ ଆମେ ପଟାସ ସାର ଅଧା ଆଉ ୟୁରିଆ ସାର 4 ଭାଗରୁ ଭାଗେ ଆମେ ପ୍ରୟୋଗ କରିବା ଦରକାର। ଯୋଉ ଆମେ

0: ରହିଲା ଗଜା ଯେତେବେଳେ ମନେକର ଚାରା ରୋଇ ସାରିଲା ପରେ, ଚାରା ହେବାର 25-30 ଦିନ ପରେ ପୁଣି ଆହୁରି ମନେକର ଯୋଉ ରହିଲା ଆମର ଜବଖାର ଜାତୀୟ ସାର ପ୍ଲସ୍ ପଟାସ ସାର ଏବଂ ତା ସହିତ କିଛି ଖତ ସାର ମିଶେଇକି ତେଣୁ 25-30 ଦିନ ପରେ ଆମେ ପ୍ରୟୋଗ କରିବା, ତାପରେ ପୁଣି 45 ଦିନ ପରେ, ତାପରେ 60 ଦିନ ବେଳକୁ ପ୍ରାୟ ଆମର ପାହାରାହାରି ଅମଳ ଆସିଯାଇଥିବ।
1: ଆଉ ଯେତେବେଳେ ଆପଣଙ୍କର ରୋଗ ପୋକ ସମସ୍ୟା କିଛି ଦେଖା ଦଉଛି ବୋଲି କହିଲେ, ତାକୁ ନିୟନ୍ତ୍ରଣ କରିବା ପାଇଁ ଆପଣ ଜୈବିକ ଉପାୟ କଥା ବି କହୁଥିଲେ, ତ ତା ପାଇଁ କଣ ସବୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଡିବ?
0: ଆମର ଜୈବିକ କୀଟନାଶକ ଔଷଧ ଭିତରେ ଆମର ନିମା ଜଲ ଗୋଟେ ରହିଲା, ନିମର ତେଲରୁ ଆମେ ଆମେ ଦଉଛେ ପ୍ରୟୋଗ କରୁଛେ
1: ଆଜ୍ଞା।
0: ତେଣୁ ତାକୁ ଯଦି ଆମେ ପ୍ରତି 15 ଦିନ ଭିତରେ ଆମେ ଯଦି ଆମେ ଗଛ ଉପରେ ସ୍ପ୍ରେ କରିବା, ତେଣୁ କୀଟନାଶକର ବହୁତ ପରିମାଣରେ ଆମର କମିଯାଇପାରିବେ ଆଉ ଆମର ପରିବେଶ ବି ପ୍ରଦୂଷଣ ହେବ ନାହିଁ, ଆମ ଦେହ ଆମେ ବି ସୁସ୍ଥ ରହିବା।
1: ଆଜ୍ଞା, ଆଉ ଗୋଟେ କଥା ଆମେ ଟିକେ ଏଠି ଆପଣଙ୍କୁ ପଚାରିବା ପାଇଁ ଚାହିଁବୁ ଆଜ୍ଞା, ଚାଷୀ ହିସାବରେ ତ ଆମେ ଆମର ଜମି ଜୁମା ଯାହାର ଅଛି ସେମାନେ ତ ଚାଷ କରୁଛନ୍ତି ବିଭିନ୍ନ ପ୍ରକାର ଚାଷ, କିନ୍ତୁ ଅଳ୍ପ ଜମି ଯାହାର ଅଛି ବାଡ଼ି ବଗିଚା ଟିକେ ରହିଛି, ସେଇ ବାଡ଼ି ବଗିଚାରେ ଆମେ କୁଣ୍ଡ ମାଧ୍ୟମରେ ହଉ କିମ୍ବା ଅଳ୍ପ ଜାଗାରେ ଆମେ କେମିତି ଚାଷ କରିକି ଆମେ ନିଜେ ମାନେ ନିଜ ଘର ପାଇଁ ମଧ୍ୟ ଆମେ ପନିପରିବା ବାହାର କରିପାରିବା, ତା ବିଷୟରେ ବି ଟିକେ ସୂଚନା ଦେବେ ଆଜ୍ଞା।
0: ତେଣୁ ଯେଉଁମାନଙ୍କର ଭୂମିହୀନ ଚାଷୀ ଭାଇମାନେ ଅଛନ୍ତି, ତେଣୁ ବାଡ଼ି ପଛପଟେ ତାଙ୍କର ବି ନିଶ୍ଚିତ ବି କିଛି କିଛି ଜାଗା ଥିବ, ସେଇ ଜାଗାରେ ଆମର ପନିପରିବା ଚାଷ ଭିତରେ ଆମର ଜହ୍ନି ହଉ କାକୁଡ଼ି ହଉ କଲରା ହଉ ଏଇ ମାଧ୍ୟମରେ ଆମେ ବି ଘର ପଛପଟେ ବି କରିପାରିବା, କିଛି ସେଥିରେ ବି ଅସୁବିଧା ନାହିଁ। ରଞ୍ଜା ଦେଇକି ବି ଆମ ଘର ପନିପରିବା ବି ଯେଉଁମାନଙ୍କର ଯେତିକି ମାନଙ୍କର ଚାହିଦା ଗୋଟେ ପରିବା ଭରଣ ପୋଷଣ କରିବା ପାଇଁ, ତେଣୁ ପଛପଟେ ବି 2 ଡିସିମିଲ ଗୋଟେ ଡିସିମିଲ ଜାଗା ଥିଲେ ବି ଆମେ କିଛି କିଛି ବି ଚାଷ ବେଶି କରିକି ଏଇସବୁ ବି ଆମେ ଉତ୍ପାଦନ କରିପାରିବା। ଆଉ ଗୋଟେ ଯଦି ବିଶେଷ ମାନେ ଛତୁ ଚାଷ ଉପରେ ବି ଗୁରୁତ୍ୱ ଦେଉଛେ, ତେଣୁ ଆମେ ବର୍ଷା ଦିନେ ବି ଛତୁ ଚାଷ ଘର ପଛପଟେ ଯଦି ଆମ କିଛି ଜାଗା ଅଛି ତାହେଲେ ଆମେ ଛତୁ ଚାଷ କରିକି ବି ଚାଷୀ ଭାଇମାନେ 2 ପଇସା ଅଧିକା ବି ଉତ୍ପାଦନ କରିପାରିବା। ଛତୁ ହେଲା ସବୁଠୁ କମ୍ ଦିନରେ କମ୍ ଖର୍ଚ୍ଚରେ କମ୍ ପରିଶ୍ରମରେ ଆମେ ଅଧିକା ଉତ୍ପାଦନ କରିପାରିବା। କିନ୍ତୁ ଆମେ ଚାଷୀମାନେ ଘର ପଛପଟେ ଯଦି ଆମେ ଦିନକୁ ଯଦି 5 କି 10 ବେଡ୍ କରିବା ତାହେଲେ ହାରାହାରି ଗୋଟେ ବେଡ଼ରେ 70 ଟଙ୍କା ଖର୍ଚ୍ଚ ହେବ। 70 ଟଙ୍କା ଖର୍ଚ୍ଚ ହେଲେ ଗୋଟେ ବେଡ଼ରୁ ଆମେ ଯଦି 700 ଗ୍ରାମ ପାଇବା ତାହେଲେ ଆମେ ପାଖାପାଖି ପାଇଲାଣି 140 ଟଙ୍କାର ଛତୁ ପାଇଲାଣି। ଆମର ଛତୁ ଗୋଟେ ବେଡ଼ରେ 70 ଟଙ୍କା ଖର୍ଚ୍ଚ ହେଲା, 140 ଟଙ୍କା ଆମେ ପାଇଲାଣି ଯଦି 700 ଗ୍ରାମ ପାଇବା, ହେଲେ ଆମର ହାରାହାରି ଯେତିକି ଖର୍ଚ୍ଚ କଲେ ସେତିକି ଟଙ୍କା ପାଇଲେ ଆମେ ଡବଲ ଆମେ ଲାଭ କଲେ, ଆଉ କମ୍ ଦିନରେ 14 ଦିନରେ ଆମେ ଛତୁ ଉତ୍ପାଦନ କରିପାରୁଛେ। ତେଣୁ ଏଇଟା ହେଲା ଗୋଟେ ଚାଷୀମାନଙ୍କ ଗୋଟେ ମାନେ ବାର୍ତ୍ତା। ତେଣୁ ଚାଷୀ ଭାଇମାନେ ଯେଉଁମାନଙ୍କର ଘର ପଛପଟେ କିଛି ଜାଗା ଅଛି, ତେଣୁ ଛତୁ ଚାଷ କରିବି ଜଣେ ଚାଷୀ ଆତ୍ମନିର୍ଭରଶୀଳ ହେଇପାରିବ, ତାଙ୍କ ପରିବାର ଭରଣ ପୋଷଣ କରିଯିବା ସହିତ ନିଜେ ଆତ୍ମନିର୍ଭରଶୀଳ ହେଇପାରିବେ, କିଛି ଏଥିରେ ମାନେ ଦ୍ୱିଧା ନାହିଁ ଏଥିରେ।
1: ଆଜ୍ଞା, ଯାହା ହଉ ଆଜ୍ଞା, ଆଜି ଆପଣଙ୍କର ମୂଲ୍ୟବାନ ସମୟ ଦେଇକି ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ବ୍ୟବସାୟ ଭିତରେ ବର୍ଷା ଋତୁରେ ଆମେ କେମିତି ପନିପରିବା ଚାଷ କରିପାରିବା ଆଉ ଅଧିକ ଲାଭବାନ ହୋଇପାରିବା ତା ବିଷୟରେ ବହୁତ କିଛି ସୂଚନା ଦେଲେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଚାଷୀ ଭାଇ ଭଉଣୀ ମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର ଆଜ୍ଞା।
0: ନମସ୍କାର।
2: ହେଲା କି
3: ତମେ ଯେମିତି ଗୁଟେ ଗୁଟେ କରିକି ପ୍ରଶ୍ନ ଯାକ ପଚାରୁଛ ସାର୍, ସେମିତିକା ଗୁଟେ ଗୁଟେ କରିକି ଉତ୍ତର ଦେଇଛନ୍ତି
2: ଯେ ଶୁଣିଦେଲ ସେତିକି ନାହିଁ, ତାକୁ ଆମେ କାମରେ ଲଗେଇଲା ଆମେ ତାର ଲାଭଟା ଉଠେଇ ପାରବା। ଆମେ କୁ ପନିପରିବାକୁ ହାତକୁ ଯଦି ନେବା ବର୍ଷା ଦିନେ ବୋଇଲେ ଜବର ଲାଭ ଆମକୁ ମିଳିବ, ତାର ବିଷୟରେ ଯୋଉ କଥା ମାନେ କହିଲେ ଆଜ୍ଞା, ତାକୁ ଆମେ ମନେ ରଖିକିନା କାମରେ ଲଗାଇବାର ଅଛି ନାଇଁ କି? ବଢିଆ କଥାବାର୍ତ୍ତା ତ ଶୁଣିଲୁ, ଏବେ ବଢିଆ ଗୀତ ଗୁଡେ ଶୁଣେଇବାର ବ୍ୟବସ୍ଥା କର।
3: ହଇ, ମୋର ମନର କଥା କହିଲ ଭାଇନା, ସେତେବେଳଠୁ ନେଇକି ଚିମରା ଚିମରା ଲାଗୁଛି
2: ହେଲା,
3: କେତେ ଆହୁରି କଥାବାର୍ତ୍ତା ଶୁଣିବା, ଗୀତ ବାଜଣା ଗୋଟେ କରିବା।
2: ହେଲେ ଆରମ୍ଭ କର ଗୋଟେ।
3: ହଇ

0: ପାଳ ଆଉ ବସ୍ତା ଯାକ ଘୋଡ଼ାଇ ଦେବାର ଅଛି।
1: ହଁ
0: ତିନି ଦିନ ପରେ ସେଇଟା ଗଜା ହେଇଯିବ।
1: ହଁ
0: ଗଜା ହେଲେ ସେଇ ତଳି ପକାଇବା ପାଇଁ କାଦୁଅ କରିଥିବ, ତାକୁ ଭଲ ଭାବରେ କାଦୁଅ କରିକିନା ସାର ସାର ଲାଇନ ଲାଇନ କରିକିନା ସେଇଟା ତିଆର କରିବାର ଅଛି ଜମିକୁ।
1: ଧାଡ଼ି ଧାଡ଼ି କରିକି ପକାନ୍ତି।
0: ଧାଡ଼ି ଧାଡ଼ି କରି
1: ହଁ
0: ଧାଡ଼ି ଧାଡ଼ି କରି ତିଆର କରିବା। ତାପରେ DAP ସାର ଗୋଟେ 5 କିଲୋ ଦେବାର ଅଛି
1: ହଁ
0: କାଦୁଅରେ।
1: ହଁ
0: କାଦୁଅରେ ଦେଲା ପରେ ସେ ଧାନକୁ ଧୀରେ ଧୀରେ କରି ପକାଇବାର ଅଛି,
1: ଆଚ୍ଛା
0: ଯେମିତି କାଦୁଅରେ ନ ବୁଡ଼ିବାର ଅଛି ଧାନ।
1: ହଁ ହଁ
0: ଭଲ ଭାବରେ ସଜାଇକିରି ପକାଇଲେ ଶୀଘ୍ର ଗଜା ହେବ ଆଉ ପଲାଟା ଉର୍ବର ହେଇ ବାହାରିବ।
1: ହଁ ହେଲେ ଭାଇନା, ଏଇ ଧାନ ଚାଷ ଯୋଉ କରୁଛନ୍ତି, ଏବେ ତ ବର୍ଷା ଦିନ ଦେଖୁଛନ୍ତି, ପାଣି ଜମି ଯାଉଥିବ, କେମିତି କଣ କରୁଛନ୍ତି ତାକୁ?
0: ପାଣିକୁ ନାଳ କରିକିନା ସାଇଜ କରିକିନା ତାକୁ ପାଣି ଗୋଟେ ସାଇଡ କୁ ନିଷ୍କାସନ କରିବାର ଅଛି। ଆମେ ଯତ୍ନ କରିବାର ଅଛି ନା ଆମର ଜିନିଷକୁ।
1: ଏଇ ଯୋଉ ଧାନ ଚାଷରେ ତ ଆମର ପୋକ ବି ଲାଗୁଥିବ ଗଛ ମାନଙ୍କରେ, ଚାଷ କଲେ ତ ଆମର ପୋକ ଲାଗିବ କା? ହେଲେ ପୋକ ମାରିବା ପାଇଁ ସବୁ
0: ଦିନ
1: କଣ
0: ତ ବହୁତ ପୋକ ଏବେ ଔଷଧ କରୁଛୁ
1: ହେଲେ
0: ଦୋକାନୀ ଆଣିକି କରୁଛୁ।
1: କଣ କଣ ଔଷଧ ସବୁ ପକଉଛନ୍ତି?
0: ଔଷଧର ନାଁ ତ ଜଣା ନାହିଁ। ଏବେ ଦୋକାନ ବାଲେ କହିଲେ ଆମକୁ ପୋକ ଲାଗୁଛି ଆମକୁ ପୋକ ଲାଗୁଛି ବୋଲି କହିଲେ ସେ ଦେଇଦେବ।
1: ଆଚ୍ଛା ଆଚ୍ଛା ଠିକ ଅଛି। ହେଲେ ପୋକ ଲାଗୁଛି ତ ଔଷଧ ଆଣୁଛନ୍ତି, ସାର ବି ତ ପକଉଛନ୍ତି, ହେଲେ ଏ ପୋକ ମାରିବା ପାଇଁ ଯୋଉ ଔଷଧ ସାର ଆହୁରି ଆମର କୃଷି ଯନ୍ତ୍ରପାତି ମଧ୍ୟ କିଛି ସରକାର ସାହାଯ୍ୟ କରୁଛନ୍ତି କି ନାହିଁ ଆପଣଙ୍କୁ?
0: ସରକାରୀ ସାହାଯ୍ୟ କିଛି ନାହିଁ, ଖାଲି ମଣ୍ଡି କାର୍ଡ ଦେଇଛି।
1: ହେଲେ ଆପଣ କେବେ ବି ଯାଇକିନା ଅଭିଯୋଗ କରୁନାହାନ୍ତି କି ଯେ ଆମକୁ ସାର କି ଔଷଧ କିଛି ଦେଉନାହାନ୍ତି ବୋଲି? କେବେ ବି ଯାଇକିନା କମ୍ପ୍ଲେନ କରିନାହାନ୍ତି?
0: ନାଇଁ କେବେ କମ୍ପ୍ଲେନ କରୁନୁ।
1: ହେଲା, ଏବେ ଯେତେବେଳେ ଧାନ ଆପଣଙ୍କର ଅମଳ କୋଉ ମାସରେ ହଉଛି?
0: ହଉଛି ଡିସେମ୍ବର ଆଡେ।
1: ଡିସେମ୍ବର ମାସରେ ହଉଛି। ସେ ଧାନକୁ କୋଉଠି କେମିତି ବିକ୍ରି ବଟା କରୁଛନ୍ତି? ହେଲେ
0: ଧାନକୁ ମଣ୍ଡିରେ ବିକ୍ରି କରୁଛୁ, ମଣ୍ଡିରେ କାର୍ଡ ଅଛି।
1: ସରକାର ତ ବହୁତ ଗୁଡ଼ିଏ ଯୋଜନା କରିଛନ୍ତି ମଧ୍ୟ ଚାଷୀ ଭାଇ ଭଉଣୀଙ୍କ ପାଇଁ, ଆପଣ କେବେ ଯାଇ ବୁଝନ୍ତୁ, ବୁଝିକି ତାର ସୁବିଧା ସୁଯୋଗ ନିଅନ୍ତୁ। ଆପଣ ଚାଷୀ ଭାବରେ କେତେ ଖୁସି ଅଛନ୍ତି?
0: ଚାଷୀ ବୋଲେ ନାମ ମାତ୍ର ଚାଷୀ କଣ ଖୁସି ରହିବ?
1: କାହିଁକି ଚାଷରେ ମଧ୍ୟ ତ ବହୁତ ଲୋକ ବହୁତ କିଛି ଉନ୍ନତି କରୁଛନ୍ତି, ଧାନ ଚାଷ ସହିତ ଅନ୍ୟ କିଛି ପନିପରିବା ଚାଷ ବି କରୁଛନ୍ତି ନା ନାହିଁ?
0: ପନିପରିବା ଜମି ନାହିଁ, ପନିପରିବା ଚାଷ କରିବା ଭଳିଆ।
1: ଆଚ୍ଛା, ଖାଲି ଧାନ ଚାଷ କରୁଛନ୍ତି।
0: ହଁ
1: ଏବେ ଧାନ ଚାଷ କଲା ପରେ ଆପଣ କେତେ ପଇସାରେ ଚାଷ ଆରମ୍ଭ କରୁଛନ୍ତି ଆଉ ଆପଣଙ୍କୁ କେତେ ପଇସା ଲାଭ ହଉଛି?
0: ଚାଷ ଗୋଟେ ଏକରକୁ 30-35 ହଜାର ଖର୍ଚ୍ଚ ହେବ।
1: ହଁ
0: 2 ଏକର ଚାଷ କଲେ 50 ହଜାର ଖର୍ଚ୍ଚ ହେବ।
1: ହୁଁ
0: 2 ଏକରରେ 40 କ୍ୱିଣ୍ଟାଲ ଧାନ ଆସିବ,
1: ହୁଁ
0: ତାକୁ 3000 ଲେଖା କ୍ୱିଣ୍ଟାଲ ବିକୁଛୁ।
1: 3000 ଲେଖା କ୍ୱିଣ୍ଟାଲ ବିକୁଛନ୍ତି, ହେଲେ କେତେ ଲାଭ ହଉଛି ଆପଣଙ୍କୁ?
0: ଲାଭ ଆସିବ 20-30 ହଜାର ଆସିବ।
1: ଆଚ୍ଛା, ଲାଭ ହଉଛି ତାହେଲେ। ହେଲେ ସରକାର ବହୁତ ଗୁଡିଏ ଯୋଜନା ଦେଇଛନ୍ତି, ଆପଣ ସରକାରଙ୍କର ଯୋଜନା ଗୁଡିକର ସୁବିଧା ସୁଯୋଗ ନିଅନ୍ତୁ ଆଉ ତାର ଲାଭ ବି ଉଠାନ୍ତୁ। ହଉ ଭାଇନା, ଆପଣ ଆପଣଙ୍କର ବ୍ୟସ୍ତବହୁଳ ଜୀବନରୁ ଆମକୁ ଏତେ ଗୁଡିଏ କଥା କହିଲେ, ଚାଷୀ ଭାଇମାନେ ଧାନ ଚାଷ ବିଷୟରେ ନେଇକି ବହୁତ ଗୁଡିଏ ଜିନିଷ ଜାଣିବାକୁ ମଧ୍ୟ ମିଳିଲା ସେମାନଙ୍କୁ, ତ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
2: ହେଲେ ଶୁଣିଲ ତ ଭାଇ,
3: ଶୁଣିଲି
2: ସବୁ
3: ଶୁଣିଲି
2: କହିଲେ
3: ଶୁଣିଲି
2: ଧାନ ଚାଷ ବିଷୟରେ?
3: ହଇ ହଇ ହଇ ହଇ ନାଇଁ ବଢିଆ କଥା ମାନେ ହେଲ।
2: ହଁ,
3: ଇ ଚାଷୀ ଭାଇ ଧାନ ଚାଷ ଆକା ଖାଲି କରୁଛନ୍ତି ବୋଇଲେ
2: ହଇ
3: ନାଇଁ କି
2: ହଇ
3: ବୋଇଲେ ସୁବିଧା ନାହିଁ ତାଙ୍କର ପନିପରିବା ଲଗେଇବା ପାଇଁ ଜାଗା ବାଡି ନାହିଁ
2: ଜାଗା ବାଡି ନାହିଁ ବୋଲି ଏକା ପନିପରିବା ଚାଷ କରୁନାହାନ୍ତି।
3: ଜମିକୁ ଧରିକିନା ତ ଚାଷ ଭୁଣୀ
2: ହଇ
3: କି ନାହିଁ, କୋଉ ମାଟିରେ କୋଉ ରକମର ଚାଷ ହବ
2: ହଇ
3: ତାକୁ ଧରିକିନା ଆମେ ଚାଷ କରବାର ଅଛି।
2: ହଇ,
3: ଜମିକୁ ଧରିକିନା ଯଦି ଆମେ ଫସଲ ନିର୍ବାଚନ କରିବା ବୋଇଲେ ଆମେ 2 ପଇସା ଭଲ କମେଇ ପାରିବା,
2: ଅଧିକ ଲାଭବାନ ହେଇପାରବା।
3: ଯେ ଭଉଣୀ ଟାଇମ ମିଶା ହେଇଗଲାଣି ଦେଖ।
2: ହଇ ହଇ, ସତ କହିଲ ଭାଇନା,
3: ଯେ ଛତା ଆର ଆଣିଛ କି ନାହିଁ?
2: ଆଣିଛି ଆଣିଛି ଛତା।
3: ହଇ ଦେଖ ବର୍ଷା ଦିନ ଯୁବାଟ ଗଲେ ମିଶାରୁ ଛତା ନାଇଁ ବୋଲେ ସେ ରେନକୋଟ ପରା ଧରିକିରି ଏକା ଯିବ, ଆହୁରି ତିନ୍ତି ବୁଡ଼ିକିରି ଯିବ ବୋଲେ ତମେ ଜୋର ଜୋର ହେଲା କି ଦେହ ଖରାପ ହେଲା ବୋଲେ ବଡ ବାଦ ଆଗା। ହଉ ଯିବା, ହେଲେ
2: ଯିବା ଯିବା,
3: ହଉ ଉଠବା।

0: ପ୍ରଚାର କଲୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ପ୍ରଚାର କରୁଛୁ ଓଡ଼ିଆରେ ଆଲୋଚନା କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମରେ ଆଲୋଚନା କରିଛନ୍ତି ହରିବୋଲ ଛତର।
3: ମଣିଷ ଶିଶୁର ଜନ୍ମ ମୁହୂର୍ତ୍ତଠାରୁ ସଂଗ୍ରାମ କରି ବଞ୍ଚିବା ପାଇଁ, ଏହି ସଂଗ୍ରାମ ତାର ନିରବଚ୍ଛିନ୍ନ ଭାବରେ ଆଗେଇ ଚାଲେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ। ସେ କେବଳ ବଞ୍ଚିବା ପାଇଁ ସଂଗ୍ରାମ କରେ ନାହିଁ, ମାତ୍ର ସେ ସଂଗ୍ରାମ କରେ କ୍ଷମତା ଓ ପତ୍ରିପତ୍ତିର ପ୍ରତିଷ୍ଠା ପାଇଁ, ନିଜର କର୍ତ୍ତୃତ୍ୱକୁ ବିସ୍ତାର କରିବା ପାଇଁ। ଠିକ୍ ସେପରି କାହିଁ କେତେ ଆଦିମ ଯୁଗରୁ ମଣିଷ ବଞ୍ଚି ରହିବା ପାଇଁ ପ୍ରକୃତି ସହିତ ସଂଗ୍ରାମ କରିଆସିଛି। ପ୍ରକୃତିର ନିୟମ ଅନୁସାରେ ଯିଏ ଜୀବନ ସଂଗ୍ରାମରେ ଜିଣେ ସେ ବଞ୍ଚି ରହେ, ଏବଂ ଯିଏ ଜୀବନ ସଂଗ୍ରାମରେ ହାରିଯାଏ ସେ ଏ ପୃଥିବୀରୁ ଲୋପ ପାଇଯାଏ। ଆଦିମ ମାନବ ଯୁଦ୍ଧ କରୁଥିଲା ଖାଦ୍ୟ ପାଇଁ, କିନ୍ତୁ ବର୍ତ୍ତମାନର ମାନବ ଯୁଦ୍ଧ କରୁଛି କ୍ଷମତା ପାଇଁ। ଇତିହାସ କହେ, ପୂର୍ବକାଳରେ ରାଜା ମହାରାଜମାନେ ରାଜ୍ୟ ଜିଣିବା ଲୋଭରେ ଯୁଦ୍ଧ କରୁଥିଲେ, ନିଜର ରାଜ୍ୟକୁ ଧନ ସମ୍ପଦରେ ପରିପୂର୍ଣ୍ଣ କରିବା ପାଇଁ ଯୁଦ୍ଧ କରୁଥିଲେ, କିମ୍ବା ସୁନ୍ଦରୀ ରାଜକୁମାରୀକୁ ପାଇବା ପାଇଁ ଯୁଦ୍ଧ ଘୋଷଣା କରୁଥିଲେ। ଯୁଦ୍ଧରେ ଜିଣିଲେ ଧନ ସମ୍ପଦ ଲୁଟପାଟ କରୁଥିଲେ, ପରାଜିତ ରାଜାଙ୍କଠାରୁ ସମସ୍ତ ମୂଲ୍ୟବାନ ବସ୍ତୁ ଛଡ଼ାଇ ନେଉଥିଲେ, ଇଚ୍ଛା ହେଲେ ପରାଜିତ ରାଜାଙ୍କୁ ଛାଡ଼ି ଦେଉଥିଲେ, କିମ୍ବା ତାଙ୍କୁ ରାଜ୍ୟରୁ ବିତାଡ଼ିତ କରୁଥିଲେ। ଯୁଦ୍ଧ ଅର୍ଥାତ୍ ସଂଗ୍ରାମ ଯଦି ବିରାଟ ରୂପ ନିଏ ତେବେ ସେ ମହାଯୁଦ୍ଧରେ ପରିଣତ ହୋଇପଡ଼େ। ଏହା ସବୁଠାରୁ ବଡ଼ ଯୁଦ୍ଧ ଅର୍ଥାତ୍ ବିଶ୍ୱଯୁଦ୍ଧକୁ ବୁଝାଏ। ଗୃହଯୁଦ୍ଧ ଦେଶ ଭିତରେ କୌଣସି କାରଣ ପାଇଁ ହୋଇଥାଏ, ଯେମିତି ଝିମିଟି ଖେଳରୁ ମହାଭାରତ, ମାତ୍ର ଦେଶ ଦେଶ ମଧ୍ୟରେ ହେଉଥିବା ଯୁଦ୍ଧ ବଡ଼ ଭୟଙ୍କର। ଏହା ରାଜ୍ୟ ବିସ୍ତାର ନୀତି ଯୋଗୁଁ ହୋଇଥାଏ। ଆଗକାଳରେ ଯୁଦ୍ଧ ପାଇଁ ରାଜାମାନଙ୍କ ପାଖରେ ସୈନିକ, ମଲ୍ଲଯୋଦ୍ଧା, ଘୋଡ଼ା, ହାତୀ ଥିଲା। ପୁଣି ମାରଣାସ୍ତ୍ର ଭାବରେ ତୀର, ଧନୁଷ, ବର୍ଚ୍ଛା, ଖଣ୍ଡା ଧରି ସୈନ୍ୟମାନେ ଯୁଦ୍ଧକ୍ଷେତ୍ରକୁ ଯାଉଥିଲେ। ଯୁଦ୍ଧରେ ସାମିଲ ଥିବା ଦୁଇ ପକ୍ଷର ଲୋକ ଯୁଦ୍ଧକ୍ଷେତ୍ରରେ କେବଳ ମରୁଥିଲେ, ଦେଶବାସୀ କିମ୍ବା ସାଧାରଣ ଜନତାଙ୍କର କିଛି କ୍ଷତି ହେଉନଥିଲା। ମାତ୍ର ବର୍ତ୍ତମାନର ଯୁଦ୍ଧ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବଳରେ ମାରଣାସ୍ତ୍ର, ଟ୍ୟାଙ୍କର, ଯୁଦ୍ଧପୋତ, ମିସାଇଲ, ବୋମା, ଡ୍ରୋନ୍ର ବ୍ୟବହାର କରାଯାଉଛି। ଏହିସବୁ ମାରଣାସ୍ତ୍ର ହଜାର ହଜାର କିଲୋମିଟର ଦୂରରେ ଥିବା ସ୍ଥାନକୁ ଲକ୍ଷ୍ୟ ରଖି ଅସ୍ତ୍ରଭେଦ କରିପାରୁଛି। କ୍ଷେପଣାସ୍ତ୍ର ପ୍ରଯୋଗ କରି ଶତ୍ରୁପକ୍ଷର ଅସ୍ତ୍ରାଗାରକୁ, ବିମାନ ବନ୍ଦରକୁ, ସୈନିକ ଠିକଣାକୁ, ରାଡାରକୁ, ତୈଳ ଡିପୋ, କଳକାରଖାନା, ବନ୍ଦର, ଅଟ୍ଟାଳିକା, ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟକୁ, ବିମାନ ସେବା କେନ୍ଦ୍ରକୁ ଅଚିରେ ମାଟିରେ ମିଶାଇ ଦେଇପାରୁଛି। ବର୍ତ୍ତମାନ ଯୁଦ୍ଧ ହେତୁ ସମଗ୍ର ବିଶ୍ୱ ଏକ ଅସ୍ଥିରତା ଦେଇ ଗତି କରୁଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ହେଉ, କିମ୍ବା ରୁଷ ୟୁକ୍ରେନ ଯୁଦ୍ଧ ହେଉ, ଅବା ପାକିସ୍ତାନ ଆଫଗାନିସ୍ତାନ ଯୁଦ୍ଧ ହେଉ, ପୃଥିବୀର କୌଣସି ନା କୌଣସି ଦେଶରେ ଯୁଦ୍ଧ ଲାଗି ରହିଅଛି। ପୃଥିବୀର ଅନେକ ଦେଶ ଯୁଦ୍ଧପ୍ରିୟ ହୋଇଗଲେଣି। ଯୁଦ୍ଧପ୍ରିୟ ହେବା ଫଳରେ ବିଭିନ୍ନ ଦେଶମାନଙ୍କରୁ ମାରଣାସ୍ତ୍ର ଆମଦାନୀ କରି ନିଜର ଅସ୍ତ୍ରାଗାର ପରିପୂର୍ଣ୍ଣ କରୁଛନ୍ତି, ସୈନିକ ବଳ ବୃଦ୍ଧି କରୁଛନ୍ତି, ଦେଶଗୁଡ଼ିକର ବଜେଟ୍ରେ ସୁରକ୍ଷା ବ୍ୟବସ୍ଥା ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ମାରଣାସ୍ତ୍ର କିଣିବାରେ ଅବା

ବିକ୍ରି କରିବାରେ ଦେଶଗୁଡ଼ିକ ଏତେ ତତ୍ପର ଯେ ଦେଶର ଉନ୍ନତି କଥା ଭୁଲିଯାଇ ଯୁଦ୍ଧ ପ୍ରତି ଅଧିକ ପ୍ରାଧାନ୍ୟ ଦେବାରେ ଲାଗିପଡ଼ିଛନ୍ତି। ଦେଶରେ ଥିବା ଜନସାଧାରଣଙ୍କର ମୌଳିକ ଆବଶ୍ୟକତା ନ ବୁଝି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ଯୁଦ୍ଧ ହେତୁ ଦେଶମାନଙ୍କର କୋଟି କୋଟି ଡଲାର ଟଙ୍କା ଖର୍ଚ୍ଚ ହେଉଛି। ଅଯଥାରେ ଯୁଦ୍ଧର ବିଭୀଷିକା ସୃଷ୍ଟି କରି ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। କେତେକ ଦେଶ ଆତଙ୍କବାଦୀମାନଙ୍କୁ ପାଳନ କରି ଅନ୍ୟ ଦେଶର ଶାନ୍ତି ଓ ସଦ୍ଭାବନାକୁ ଭଙ୍ଗ କରି ପଡ଼ୋଶୀ ରାଷ୍ଟ୍ରର ଧନଜୀବନ ନଷ୍ଟ କରୁଛନ୍ତି। ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ନିଜର କର୍ତ୍ତାର୍ପଣ ବିସ୍ତାର କରିବା ପାଇଁ ହେଉ କିମ୍ବା ପଡ଼ୋଶୀ ଦେଶ ଅନ୍ୟ କୌଣସି ଦେଶ ସପକ୍ଷରେ ଅବା ବିପକ୍ଷରେ ଯୁଦ୍ଧ କରିବା ପାଇଁ ସଜବାଜ ହେଉଛନ୍ତି। କେତେକ କ୍ଷେତ୍ରରେ ବୈଶ୍ୱିକ ବାଣିଜ୍ୟ କ୍ଷେତ୍ରରେ ଆମଦାନୀ କିମ୍ବା ରପ୍ତାନୀ ପାଇଁ ଅନ୍ୟ ଦେଶ ଉପରେ ଚାପ ପକାଉଛନ୍ତି, ଫଳରେ ଯୁଦ୍ଧର ସ୍ଥିତି ଉପୁଜୁଛି। ଦେଶ ଦେଶ ମଧ୍ୟରେ ରାଜନୈତିକ ପରିବର୍ତ୍ତନ ଆଶା ନେଇ ଗୋଟିଏ ରାଜନୈତିକ ଗୋଷ୍ଠୀ ଅନ୍ୟ ରାଜନୈତିକ ଗୋଷ୍ଠୀ ସହିତ ଚାପ ପକାଉଛନ୍ତି। ତେଣୁ ଦେଶ ଦେଶ ମଧ୍ୟରେ ରାଜନୈତିକ ଦଳ ମଧ୍ୟରେ ତିକ୍ତ ଭାବନା ରଖି ଯୁଦ୍ଧର ପରିସ୍ଥିତି ସୃଷ୍ଟି ହେଉଛି। ମାନବ ସଭ୍ୟତାର ଇତିହାସକୁ ଦେଖିଲେ ଆମେ ଜାଣିପାରିବା ଯେ ଯୁଦ୍ଧ ଓ ଶାନ୍ତି ଦୁଇଟି ପ୍ରତିକୂଳ ଶକ୍ତି ଭାବରେ ସବୁ ସମୟରେ ରହିଆସିଛି। ଯୁଦ୍ଧ ମାନବତା ପାଇଁ ଧ୍ୱଂସ, ହିଂସା ଓ ଦୁଃଖର ପରିଚୟ ଲୋକଙ୍କୁ ଦେଉଥିବା ବେଳେ ଅନ୍ୟପଟେ ଶାନ୍ତି, ସୁଖ, ସମୃଦ୍ଧି, ଉନ୍ନତି, ପ୍ରେମ, ତ୍ୟାଗ, ଉତ୍ତମ ସମ୍ପର୍କ ପୁଣି ଶାନ୍ତିର ପଥ ଅନୁସରଣ କରାଏ। ଏହା ସତ ଯେ ଯୁଦ୍ଧ ମନୁଷ୍ୟ ସମୟର ଏକ ଭୟଙ୍କର ଅଭିଶାପ। ଯେଉଁଠାରେ ଯୁଦ୍ଧ ଘଟେ ସେଠାରେ ଧ୍ୱଂସ ଓ ମରଣ ବିନା ଆଉ କିଛି ଦେଖାଯାଏ ନାହିଁ। କେବଳ ମରଣର ଚିତ୍କାର ଶୁଣାଯାଏ। ଲୋକେ ମୃତ୍ୟୁ ଦ୍ୱାରେ ଛଟପଟ ହୋଇ ମୃତ୍ୟୁବରଣ କରନ୍ତି। ଘର ଦ୍ୱାର, ରାସ୍ତାଘାଟ ଧ୍ୱଂସ ହୋଇ ମାଟିରେ ମିଶିଯାଏ। ଅନେକ ଯୁଦ୍ଧ ଭୟ ହେତୁ ନିଜ ପ୍ରିୟ ଜନ୍ମସ୍ଥାନକୁ ଛାଡ଼ି ଅନ୍ୟତ୍ର ଜୀବନ ବିକଳରେ ପଳାୟନ କରନ୍ତି। ଯୁଦ୍ଧ ହିଂସା, ଘୃଣା, ଭୟର ଭାବନାକୁ ଜନ୍ମ ଦିଏ, ବିରୋଧ ଭାବଜାତ କରାଏ। ଏଠାରେ ମହାଭାରତର କଥାବସ୍ତୁ ଉଦ୍ଧାର କରାଯାଇପାରେ। ଯେତେବେଳେ ପାଣ୍ଡବମାନେ 5ଟି ଗ୍ରାମ କୌରବମାନଙ୍କୁ ମାଗିଲେ, କୌରବ ଶ୍ରେଷ୍ଠ ମହାମାନୀ ଦୁର୍ଯ୍ୟୋଧନ କହିଲେ, ବିନା ଯୁଦ୍ଧେ ଦେବୀ ନାହିଁ ସୁଚଗ୍ର ମେଦିନୀ, ଅର୍ଥାତ୍ ଯୁଦ୍ଧ ବିନା ଛୁଞ୍ଚିର ଅଗ୍ରଭାଗର ସୀମା ପରି ଜାଗାଟିଏ ମଧ୍ୟ ତୁମକୁ ଦେବି ନାହିଁ। ସେହି କାରଣରୁ ରାଜ୍ୟ ପାଇବା ପାଇଁ କୌରବ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ ହେଲା। କୌରବଙ୍କୁ କେତେ ରାଜା, କେତେ ମହାରଥୀ ଯୁଦ୍ଧରେ ସାହାଯ୍ୟ କଲେ, ଯୁଦ୍ଧ ଭୟଙ୍କର ହେଲା। କୌରବ ଓ ପାଣ୍ଡବଙ୍କ ସମସ୍ତ ଭବିଷ୍ୟତ ବଂଶଧର ମୃତ୍ୟୁବରଣ କଲେ। ଠିକ୍ ସେପରି ରାମାୟଣ ପ୍ରକାଶ କରେ ଯେ ରାବଣ ଏବଂ ତା ବଂଶଧର ଏତେ ବଡ଼ ଯୋଦ୍ଧା ହୋଇ ମଧ୍ୟ ଯୁଦ୍ଧ ହେତୁ ସ୍ୱର୍ଣ୍ଣ ଲଙ୍କା ନିଆଁରେ ପୋଡ଼ି ଛାରଖାର ହୋଇଗଲା, ରାବଣର ବଂଶ ଧ୍ୱଂସ ହୋଇଗଲା। ଯଦି ପ୍ରଥମ ବିଶ୍ୱଯୁଦ୍ଧ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ କଥା ଭାବିବା, ସେହି ଯୁଦ୍ଧମାନଙ୍କରେ ପୃଥିବୀର ଅନେକ ଦେଶର ଧନଜୀବନ ଧ୍ୱଂସ ହୋଇଯାଇଥିଲା। ଜାପାନର ହିରୋସୀମା ଓ ନାଗାସାକି ସହର ପାଉଁଶ ଗଦାରେ ପରିଣତ ହୋଇଯାଇଥିଲା। ବୋମାର ରାସାୟନିକ ପ୍ରକ୍ରିୟା ହେତୁ ଅନେକ ଲୋକ ମୃତ୍ୟୁବରଣ କଲେ। ପୂର୍ବରୁ ଘଟିଥିବା ପୃଥିବୀର ସମସ୍ତ ଯୁଦ୍ଧ ତୁଳନାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅତୀବ ଭୟଙ୍କର ଥିଲା। ରଣକ୍ଷେତ୍ରଗୁଡ଼ିକ ଅଧିକ ୟୁରୋପରେ ଥିବାରୁ ଏହି ମହାଦେଶ ଅଧିକ କ୍ଷତିଗ୍ରସ୍ତ ହେଲା। ଜଳ, ସ୍ଥଳ, ଆକାଶ ମାର୍ଗରେ ଆକ୍ରମଣ ପରସ୍ପର ପ୍ରତି ଶତ୍ରୁପକ୍ଷ କରୁଥିବାରୁ ହଜାର ହଜାର ଏକର ଉର୍ବର ଜମି ନଷ୍ଟ ହୋଇଯାଇଥିଲା। ଅସଂଖ୍ୟ ସାମରିକ ଓ ବେସାମରିକ ଲୋକ ମୃତ୍ୟୁବରଣ କରିଥିଲେ। ଶହ ଶହ ସହର, ବିଶ୍ୱବିଦ୍ୟାଳୟ, କଳକାରଖାନା ପାଉଁଶ ଗଦାରେ ପରିଣତ ହୋଇଥିଲା। ଘନ ଘନ ଆକ୍ରମଣ ଓ ବୋମାମାଡ଼ରେ ଜର୍ମାନ ରାଜଧାନୀ ବର୍ଲିନ ଧ୍ୱଂସସ୍ତୁପରେ ପରିଣତ ହୋଇଥିଲା। ହଜାର ହଜାର ଯୁଦ୍ଧବନ୍ଦୀଙ୍କୁ ଅମାନୁଷିକ ଅତ୍ୟାଚାର କରାଯାଇଥିଲା। ହିଟଲରଙ୍କ ନିର୍ଦ୍ଦେଶରେ ଇହୁଦୀ ଓ ଯୁଦ୍ଧବନ୍ଦୀଙ୍କୁ ହତ୍ୟା କରାଯାଇଥିଲା। ଏହି ସତ୍ୟ ଘଟଣାରୁ ଜଣାଯାଏ ଯେ ଯୁଦ୍ଧ କେତେ ଭୟଙ୍କର। ବର୍ତ୍ତମାନର ଇସ୍ରାଏଲର ଅବସ୍ଥା, ପାଲେଷ୍ଟାଇନର ଅବସ୍ଥା, ଗାଜାପଟିର ଅବସ୍ଥା, ପୁଣି ଇରାନର ଅବସ୍ଥା କେତେ ଯେ ଭୟଙ୍କର ତାହା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଏହା ଆମେ ଜାଣୁ ଯେ ଯୁଦ୍ଧ ହେତୁ

0: ଲୋକେ ଗୃହହୀନ ଜୀବନଯାପନ କରନ୍ତି। ଖାଦ୍ୟର ଅଭାବ ଦେଖାଯାଏ। ଜନସାଧାରଣଙ୍କର ପରିବାର ଭାଙ୍ଗିଯାଏ। ଆହତ ଲୋକଙ୍କର ଚିକିତ୍ସାର ଅଭାବ ଦେଖାଯାଏ। ଯାନବାହନ ଚଳାଚଳ ବନ୍ଦ ହୋଇଯାଏ। ଫଳରେ ରପ୍ତାନୀ ଓ ଆମଦାନୀରେ ବାଧା ସୃଷ୍ଟି ହୋଇ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ଜିନିଷପତ୍ର ମିଳେ ନାହିଁ। ଦିନ ଦିନ ଧରି ଲୋକେ ଭୋକ ଉପାସରେ ଜୀବନଯାପନ କରି ରୋଗାଗ୍ରସ୍ତ ହୁଅନ୍ତି। ଶିଶୁମାନେ ଶିକ୍ଷାରୁ ବଞ୍ଚିତ ହୁଅନ୍ତି। ସରକାରୀ କାର୍ଯ୍ୟ ସବୁ ବାଧାପ୍ରାପ୍ତ ହୁଏ। ଦେଶର ଅର୍ଥନୀତିରେ ଅଧୋଗତି ଘଟେ। ବେକାରୀ ସମସ୍ୟା ଦେଶରେ ବଢ଼ିଯାଏ। ତେଣୁ ଯୁଦ୍ଧ ଏକ ଦେଶର ସମସ୍ୟା ନୁହେଁ, ଏହା ମାନବ ସମାଜ ପାଇଁ ଏକ ବିପଦ। ଆଜିର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯୁଦ୍ଧର ପରିସ୍ଥିତିକୁ ଆହୁରି ଭୟଙ୍କର କରିଦେଇଛି। ଆଧୁନିକ ମିସାଇଲ୍, ପରମାଣୁ ବୋମା ଏକ ବଡ଼ ବିପଦ। ଯଦି ଏମିତି ଅସ୍ତ୍ର ବାରମ୍ବାର ବ୍ୟବହୃତ ହୁଏ, ଏହା ବାୟୁମଣ୍ଡଳକୁ ବିଷାକ୍ତ କରିଦେବ। ଜଙ୍ଗଲ ସମ୍ପଦ ତଥା ପଶୁପକ୍ଷୀ ଲୋପ ପାଇଯିବେ। ମନୁଷ୍ୟର ଅସ୍ତିତ୍ୱ ତଥା ପୃଥିବୀର ଅସ୍ତିତ୍ୱ ପାଇଁ ବଡ଼ ବିପଦ। ପୂର୍ବ କାଳରେ ଯୁଦ୍ଧ ଆଞ୍ଚଳିକ ସୀମା ମଧ୍ୟରେ ଆବଦ୍ଧ ଥିଲା। ବିଜ୍ଞାନର ଅଗ୍ରଗତି ନଥିବାରୁ ଭୟଙ୍କର ମାରଣାସ୍ତ୍ର ନଥିଲା। ଯୁଦ୍ଧ ପରେ ସନ୍ଧି ସ୍ଥାପିତ ହେଉଥିଲା ଏବଂ ଶାନ୍ତି ପାଇଁ ଚେଷ୍ଟା କରାଯାଉଥିଲା। ଆଜିର ସମୟରେ ବିଶ୍ୱଶାନ୍ତିର ଆବଶ୍ୟକତା ଅଧିକ। ବିଶ୍ୱଶାନ୍ତି ମାନେ ସମସ୍ତ ଦେଶ ଓ ଲୋକମାନଙ୍କ ମଧ୍ୟରେ ସହଯୋଗ, ସମ୍ମାନ, ସମ୍ପର୍କ ସ୍ଥାପନ। ଶାନ୍ତିରେ ରହିଲେ ଶିକ୍ଷା, ବିଜ୍ଞାନ, ସାହିତ୍ୟ ଓ ସଂସ୍କୃତିର ଉନ୍ନତି ସମ୍ଭବ। କଳିଙ୍ଗ ଯୁଦ୍ଧର ବିଭୀଷିକା ଦେଖି ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହେଲେ। ଅସ୍ତ୍ର ପରିତ୍ୟାଗ କରି ସେ ଉଦାର କଣ୍ଠରେ ଗାନ କଲେ, ଧର୍ମମ୍ ଶରଣମ୍ ଗଚ୍ଛାମି, ସଂଘମ୍ ଶରଣମ୍ ଗଚ୍ଛାମି, ବୁଦ୍ଧଂ ଶରଣମ୍ ଗଚ୍ଛାମି। ପୁଣି ଧର୍ମ କାର୍ଯ୍ୟରେ ଲାଗିପଡ଼ି ଶାନ୍ତିର ବାର୍ତ୍ତା ପୃଥିବୀରେ ପ୍ରଚାର କଲେ। ଠିକ୍ ସେପରି ବିଶ୍ୱର ଜନନାୟକମାନେ ପରିବର୍ତ୍ତନର ଭାବନା ଗ୍ରହଣ କରିବାର ଅଛି। ଆମେ ଜାଣୁ ବିଶ୍ୱ ଶାନ୍ତି ପାଇଁ ବହୁ ସଂଗଠନ କାର୍ଯ୍ୟ କରୁଛନ୍ତି। 1945 ଅକ୍ଟୋବର ମାସ 24 ତାରିଖ ସଂଯୁକ୍ତ ରାଷ୍ଟ୍ରସଂଘ ଜନ୍ମ ନେଲା। ଏହାର ଲକ୍ଷ୍ୟ ହେଉଛି ବିଶ୍ୱ ଶାନ୍ତିକୁ ରକ୍ଷା କରିବା, ଶାନ୍ତି ଓ ନିରାପତ୍ତା ରକ୍ଷା କରିବା, ଯୁଦ୍ଧ ବନ୍ଦ ପାଇଁ ପଦକ୍ଷେପ ନେବା, ଦେଶ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠା କରି ସହଯୋଗ ଓ ସୁସମ୍ପର୍କ ବଜାୟ ରଖିବା, ଦାରିଦ୍ର୍ୟ ଓ ନିରକ୍ଷରତା ବ୍ୟାଧି ଦୂର କରିବା, ଶିକ୍ଷା ଓ ସଂସ୍କୃତିର ବିକାଶ କରିବା, ମାନବାଧିକାର ଓ ମୌଳିକ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ କରିବା। ଶାନ୍ତି ପାଇଁ ଅନେକ ମହାନ ବ୍ୟକ୍ତି ମଧ୍ୟ ଅନେକ ଚେଷ୍ଟା କରିଛନ୍ତି। ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସାର ମାର୍ଗ ସମସ୍ତ ପୃଥିବୀକୁ ଦେଖାଇଛନ୍ତି। ଆମ ଭାରତୀୟ ସଂସ୍କୃତି ମଧ୍ୟ ଶାନ୍ତି ଓ ସହଯୋଗର ଶିକ୍ଷା ଦେଇଥାଏ। ବସୁଧୈବ କୁଟୁମ୍ବକମ୍, ଏହାର ଅର୍ଥ ସମଗ୍ର ପୃଥିବୀ ଏକ ପରିବାର। ଯଦି ସମସ୍ତ ଦେଶ ଏହି ଭାବନା ଗ୍ରହଣ କରନ୍ତି, ତେବେ ବିଶ୍ୱରେ ଯୁଦ୍ଧ ସମ୍ଭାବନା କମିଯିବ। ଶିକ୍ଷା ମଧ୍ୟ ବିଶ୍ୱ ଶାନ୍ତି ପାଇଁ ଅତ୍ୟନ୍ତ ଆବଶ୍ୟକ। ଉତ୍ତମ ଶିକ୍ଷା ମନୁଷ୍ୟକୁ ସହନଶୀଳତା, ସହଯୋଗ, ମାନବବାଦର ମୂଲ୍ୟବୋଧ ଶିଖାଇଥାଏ। ତେଣୁକରି ତ ଭାରତ ନିଜ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରେ। ଅର୍ଥନୀତିରେ ହେଉ ବା ରାଜନୀତିରେ ହେଉ, ସ୍ୱାସ୍ଥ୍ୟ, ଶିକ୍ଷାରେ, ଗମନାଗମନ କ୍ଷେତ୍ରରେ ଭାରତ ତାର ପଡ଼ୋଶୀ କ୍ଷୁଦ୍ର ରାଷ୍ଟ୍ରମାନଙ୍କୁ ସାହାଯ୍ୟ କରିଆସୁଛି। ସମଗ୍ର ବିଶ୍ୱରେ ଭାରତର ସଂସ୍କୃତି ପହଞ୍ଚାଇବାକୁ ଚେଷ୍ଟା କରି ସଫଳ ହୋଇଛି। ଯୋଗ ଶିକ୍ଷା ଦେଇ ପୃଥିବୀରେ ସମସ୍ତଙ୍କୁ ସୁସ୍ଥତା କାମନା କରୁଛି। ଯୁଦ୍ଧରେ ପୀଡ଼ିତ ଦେଶମାନଙ୍କୁ ମାନବୀୟ ସହାୟତା ପହଞ୍ଚାଇ ମାନବ ସେବାରେ ନିଜକୁ ଧନ୍ୟ ମନେ କରୁଛି। ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଯେପରିକି ଭୁଟାନ, ନେପାଳ, ମାଲଦ୍ୱୀପ, ଶ୍ରୀଲଙ୍କା, ବାଂଲାଦେଶ, ମ୍ୟାନମାର ଦେଶକୁ, ପୁଣି ଆଫଗାନିସ୍ତାନକୁ ସାହାଯ୍ୟ ଦେଇ ବନ୍ଧୁ ରାଷ୍ଟ୍ର ସମାନ ରଖିପାରୁଛି। ତେଣୁ ଆମେ ସମସ୍ତେ ବିନୟ ଭାବ ରଖି ଯୁଦ୍ଧ କାମନା ନକରି ଶାନ୍ତି କାମନା କରିବା। ଜୟ ହିନ୍ଦ୍।
1: ଶୁଣିଲେ ଓଡ଼ିଆରେ ଆଲୋଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ପୁରପଲ୍ଲୀର ଗୀତ, ପଲ୍ଲୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ପୁରାତନ ରଚନାରୁ, ଶିଳ୍ପୀ ଗୀତାରାଣୀ ଦାସ।

ଶୁଣିଲେ ସମାଚାର ସନ୍ଧ୍ୟା କ୍ରମରେ ନ୍ୟୁଜ୍ ଏଟ୍ ନାଇନ୍ ପରେ ସ୍ପଟ୍ଲାଇଟ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ନାଟକ ସମ୍ପର୍କ ରଚନା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ପ୍ରଯୋଜନା କରିଛନ୍ତି ରବୀନ୍ଦ୍ର କୁମାର ଶତପଥୀ।

0: ମୁଁ କୋଉଠି?
1: ମୋ ପାଖରେ, ମୋ କାନ୍ଧର ସାହାରାରେ ଠିଆ ହେଇପାରିବ। ବୋଧେ ଭୀଷଣ ଯନ୍ତ୍ରଣା ହଉଛି, ଏଇ ମୋଡ଼ଟା ଖୋରିଗଲେ ରାସ୍ତା ଆସିଯିବ। ଚାଲ ଚାଲ ନା, ମୋ ମଜବୁତ କାନ୍ଧ ଅନ୍ତତ ଚଲା ବାଟ ପାଇଁ ସାହାରା ଦେଇପାରିବ। ଆରେ ଛି, କାନ୍ଦୁଛ କଣ?
0: ମୋତେ ଛାଡ଼ି ଦିଅନ୍ତୁ।
1: ନିଶ୍ଚୟ ଛାଡ଼ିଦେବି, କିନ୍ତୁ ବର୍ତ୍ତମାନ ନୁହେଁ। ତମେ ଭଲ ହେଇଯିବ ଦିନେ ଦୁଇ ଦିନ ଭିତରେ, ତାପରେ। ଆସ, ଏଇଟା କାନ୍ଥର କଥା କୁହା ଦୁଇ ବଖରାର ଭଡ଼ାଟିଆ ଘର ମୋର। ଏଇ କିଛି ଦିନ ହେଲା। ଆରେ କଣ ହେଲା, ଝୁଣ୍ଟି ପଡ଼ିଲ ଯେ ଗୋଡ଼ରେ ଆଙ୍ଗୁଠିଟା?
0: ମୁଁ ତ ଆଗରୁ ଝୁଣ୍ଟି ପଡ଼ିଛି, ନଦୀର ପ୍ରଖର ସ୍ରୋତ ଆଉ ପଥରର ଛାତି ବି ଏ ଦେହକୁ ଅକ୍ଷତ କରି ଛାଡ଼ି ଦେଇଛନ୍ତି।
1: ଆଚ୍ଛା ଆଚ୍ଛା, ପରେ କଥା ହେବା। ସେ ରୁମ୍କୁ ଯାଅ, ମୋର ଲୁଙ୍ଗି ଆଉ ସାର୍ଟଟା ଅଛି, ତମର ଓଦା ଶାଢ଼ୀଟା ବଦଳେଇ ନିଅ। ଯାଅ ନା। ହଁ, ମୁଁ ଏଠୁ ଆସୁଛି ଟିକେ।

0: ଏଇ ନଈ ମୋତେ ଆଉ ଥରେ ଜନ୍ମ ଦେଲା। ଲିପିକାକୁ ସାଗରିକା ନାଁ ଦେଇ।
1: ବୋଧେ ତମର ଓଡ଼ିଆ ଅନର୍ସ ଥିଲା?
0: ନା, ଇଂଲିଶ।
1: ତମେ କିନ୍ତୁ ମୋର ଲିପିକା ଲିପି, ସାଗରିକା ମୋର କନଫିଡେନ୍ସ ହେଲନି।
0: ସତରେ ମୋର କାହିଁକି ନିଜକୁ ବି ବିଶ୍ୱାସ ହଉନି, ଏତେ ସୁଖର ପ୍ରାଚୁର୍ଯ୍ୟ ଭିତରେ ଉବେଇ ଟୁବେଇ ହେଉଛି। ଏଇଠି ଏଇଠି ଯଦି ମୋର ମୃତ୍ୟୁ ହେଇଯାଆନ୍ତା ତମର ଏଇ ପାଦ ତଳେ,
1: ତାହେଲେ ସୂର୍ଯ୍ୟ ବିନା ଧରଣୀର ଅସ୍ତିତ୍ୱ କାହିଁ?
0: ଲିପିକାର ଭାଗ୍ୟରେ ଏତେ ବଡ଼ ସୌଭାଗ୍ୟ କାହିଁ?
1: ମନେକର ମୁଁ ଯଦି ମରିଯାଏ,
0: ଏତେ ବଡ଼ ଅଶୁଭ କଥା
1: କୁହ। ମନେକର ମୋର ଯଦି
0: କଳାକାରର ମୃତ୍ୟୁ ନାହିଁ, ହେଲା,
1: କଳାର ମୃତ୍ୟୁ ନାହିଁ କିନ୍ତୁ କଳାକାରର ଅନ୍ତ ଅଛି।
0: କଳାକାରକୁ ନେଇ ତ କଳାର ଜନ୍ମ, କଳାକାର ହିଁ ତାର ଇନ୍ଧନ।
1: ସାଗର ପଟ୍ଟନାୟକ ପୁଣି ଗୋଟେ କଳାକାର। ସତରେ ଲିପି, କହିଲ ଦେଖି ଯଦି ସାଗର ପଟ୍ଟନାୟକର ମୃତ୍ୟୁ ହେଇଯାଏ?
0: ଲିପିକାର ପିଥବା ଚୁକ ନାହିଁ।
1: ତମେ ନା ଖୁବ ଚାଲାକ।
0: ଲିପି ପରା ତମର,
1: ସେ ସାଗରର କଳା, କଳା ବିହୀନ କଳାକାରର ସ୍ଥିତି କାହିଁ? ନୁହ,
0: ସନ୍ଧ୍ୟା ହେଇ ଆସିଲାଣି, ଫେରିଯିବା।
1: ଆରେ ଆଉ ଟିକେ ବସ ନା, ହୁଏତ ଆସନ୍ତାକାଲି ମୋ ପାଇଁ ଆଉ ଆସି ନ ପାରେ। ଆରେ ପଟିରେ ଛାଡ଼।
0: ଆଉ କେବେ?
1: ନା ବାବା ନା। ସୂର୍ଯ୍ୟଟାକୁ ଦେଖିଛ, ଏକବାରେ ଲାଲ, ଠିକ ତମ ମଥାର ସିନ୍ଦୁର ପରି।
0: ମୁଁ କେମିତି ଦେଖିବି ମୋ ଆଖିର ଆଇନାକୁ? ସତରେ ଆମର ପରିଚୟ ଖୁବ ଅଦ୍ଭୁତ।
1: ଗୋଟେ ଆକ୍ସିଡେଣ୍ଟ ଭିତରେ ପରିଚୟର ଜନ୍ମ।
0: ମୁଁ ହାଟର କନ୍ୟା,
1: ମୁଁ ତ ବାଟର ବର।
0: ସତରେ ମୋତେ ପାଇ ତମେ ଖୁସି ହେଇପାରିଲ?
1: ନିଶ୍ଚିତ ଭାବେ ସୁଖୀ। କାହିଁ କିଛି ସନ୍ଦେହ ଲିପି? ବୋଧ ହୁଏ ବିବାହ ପରେ ପ୍ରତ୍ୟେକ ସ୍ତ୍ରୀଙ୍କର ଏଇଟା ଗୋଟେ ନିଶ୍ଚିତ ପ୍ରଶ୍ନ, ନୁହ? ଛାଡ଼,
0: ମୁଁ ଆବାଲ୍ୟ ଦୁଃଖିନୀ, ମୋ ଜୀବନ ବିଣାରେ ଖାଲି ଯନ୍ତ୍ରଣାର ରାଗିଣୀ।
1: ସେଇ ଯନ୍ତ୍ରଣାର ପ୍ରତିଟି ତନ୍ତ୍ରୀ ଭିତରୁ ମୁଁ ଆନନ୍ଦର ସ୍ୱରଲିପିକୁ ସାଉଁଟିବି। ଚାଲ ଯିବା, ଆମର ଛୋଟ ଭଙ୍ଗା ଭଡ଼ା ଘର ଏତେ ବଡ଼ ପୃଥିବୀର ସ୍ୱାଗତ କରୁଛି। ତମେ ରାଣୀ ହବ, ମୁଁ ହେବି ରାଜା।
0: ଗଛ ପତ୍ର, ନଦୀ ପର୍ବତ, ପଶୁପକ୍ଷୀ ସମସ୍ତେ ଆମର ସାଥୀ ସୋଦର ନାଚି ଉଠିବେ,
1: ଏବଂ କୌଣସି ଏକ ଚଇତି ସକାଳରେ ହସି ହସି ଆମର ରାଜଜେମା
0: ନା ଯୁବରାଜ
1: ତୁହେଁ ଜନ୍ମ ନେବେ।

0: ଇଏ କଣ ଖାଲି ଏକା ଏକା ହସିବ ନା କଣ? ତମ ହସରେ ମତେ ସାମିଲ କରିବନି?
1: ଆଜିର ସ୍ମୃତି ତମର ପାଗଳି ନେଇ ଯିବ।
0: ଆଚ୍ଛା ଠିକ ଅଛି, ମତେ ପାଗଳ ହବାକୁ ଦିଅ।
1: ଭାଇ ମୋର ଚିଠି ଦେଇଛନ୍ତି।
0: ଲେଡିଜ ହଷ୍ଟେଲକୁ ସିଧା ବରଗୁ ନେଇ ଆସିବ ବୋଲି ନା କଣ?
1: ହଁ, ଆମର ସେଇ ଫେଟି ଓଲ୍ଡ ମେଟ୍ରନକୁ ବାହାଦେବା ପାଇଁ।
0: ନା, ସେଇ ପ୍ରେଟି ୟଙ୍ଗ କୁଇନ୍ ସ୍ମୃତି ରାଣୀ ପାଇଁ।
1: ମୋ ହେଣ୍ଡସମ୍ ଡ୍ୟୁକ୍ ତ ପକ୍ଷୀରାଜ ଘୋଡ଼ାରେ ଆସିବେ ନେବା ପାଇଁ। ଆଚ୍ଛା କୁହ ତ ଦେଖି କଣ ଲେଖିଛନ୍ତି।
0: କହିବି?
1: କୁହ।
0: ତମର ଗୋଟେ ସୁନ୍ଦର ଟିକି ଗୋଲଗାଲିଆ ପୁଅଟେ ହେଲେ ବାର୍ଥଡେ ଆଟେଣ୍ଡ କରିବ ବୋଲି।
1: ଯା ଭାଇ, ପରା ସେ ତମ ନା ଖୁବ ଭାଜିଲାନି।
0: ତମେ ପରା କହୁଥିଲ ସେଦିନ ପୁଅ ଦରକାର ବୋଲି।
1: ବାବା, ଆଉ ପାରିହବନି। ଶୁଣ ଭାଇ, ମୋର ଲେଖିଛନ୍ତି।
0: କଣ
1: ଲେଖିଛନ୍ତି? ତାଙ୍କର ପୁରୁଣା କାର୍ଡଟା ମୋତେ ଦେବେ।
0: କଣ ବାହାଘର ଯୌତୁକରେ ନା କଣ?
1: ହଷ୍ଟେଲ ପ୍ଲେଜର ଟ୍ରିପ ପାଇଁ।
0: ଆଚ୍ଛା ଆଚ୍ଛା, କାଲକୁଲେସନଟା ତାହେଲେ ମୋର ଭୁଲ ହେଇଗଲା। କଣ ଗୋଟେ ନୂଆ କିଣିଛନ୍ତି?
1: ତାଙ୍କର ଗୋଟେ ଡକ୍ଟର ଫ୍ରେଣ୍ଡ ପ୍ରେଜେଣ୍ଟ କରୁଛି।
0: ବାବା, କାହାର ଗୋଟେ ଦୋସ୍ତ ହଉ ତ ଏସା?
1: ପାଣି ଇଞ୍ଜେକ୍ସନ ଟଙ୍କା
0: କାହାର ବଦଳରେ ମୋର ନେଇଯିବିନି ତ?
1: ପୁରୁଷ ଗୋଟେ ଭୀଷଣ ସନ୍ଦେହ। ଯିବା, କାଲି ମୋର ଇଣ୍ଟରନାଲ ଆସେସମେଣ୍ଟ ଅଛି। କାର ନାଁଟା ଶୁଣି ସବୁ ଭୁଲି ହେଇଯାଇଛି।
0: ସାଗର ପଟ୍ଟନାୟକ ବି ଭୁଲିଯିବ ବୋଧହୁଏ।
1: ଆତ୍ମା କେବେ ପରମାତ୍ମାକୁ ଭୁଲି ପାରେ?
0: ଭାଇ, ଫିଲୋସଫି ଷ୍ଟୁଡେଣ୍ଟ ଆଗରେ ସାମାନ୍ୟ ସାଗର ପଟ୍ଟନାୟକ ଗୋଟେ ସିଲଟ ଧରି ଯାଉଥିବା ଦ୍ୱିତୀୟ ଶ୍ରେଣୀ ଛୁଆ। ଆଚ୍ଛା ଚାଲ। ପରୀକ୍ଷା କେମିତି ହେଇଛି?
1: ସେତେଟା ଭଲ ହେଇନି।
0: କାର ପ୍ରେମରେ ପଡିଯାଇଛ ନା?
1: କାହିଁ ନା ତ।
0: ଝିଅ ଗୋଟେ ଖୁବ ମିଛି।
1: ଜାଗାଟା ବେଶ ନିରଳା ଅଛି।
0: ବାଃ, କଥାଟା କି ସୁନ୍ଦର ବୁଲେଇ ଦେଲ।
1: କଥା ତାହେଲେ ଜମିବା ଆଜି।
0: କି କଥା?
1: ଆମ୍ବଲତା।
0: କି ଆମ୍ବ?
1: ଠୁରା ଆମ୍ବ।
0: କି ଠୁରା?
1: ଆଉ ମନେ ପଡୁନି। ହଁ, ବାପା ଲେଖିଛନ୍ତି ଆସନ୍ତା ଫଗୁଣ ପୁନେଇ ଦିନ।
0: କଣ ଲେଖିଛନ୍ତି?
1: ଆସନ୍ତା ଫଗୁଣ ପୁନେଇ ଦିନ।
0: କହୁନୁ କାହିଁକି?
1: ସେତିକି ମାତ୍ର ଲେଖିଛନ୍ତି।
0: ଯଥା ରାମସ ସୀତା, ଯଥା ରାବଣସ ମନ୍ଦୋଦରୀ।
1: ସତରେ?
0: କଣ?
1: କିଛି ନୁହଁ, ମୁଁ ସବୁ ଲେଖିଦେଇଛି ବାପାଙ୍କର ସୁନିସ୍ଥାନ ପୂରଣ କରି। ହି ଇଜ୍ ୱାନ୍ ଅଫ୍ ମାଇ ବେଷ୍ଟ ଫ୍ରେଣ୍ଡସ୍।
0: ଡାଡି?
1: ହଁ।
0: ଆଚ୍ଛା, ଏତେ ବଡ ଶୁଭ ସମ୍ବାଦ ପାଇ
1: ବହୁତ ବହୁତ ଧନ୍ୟବାଦ।
0: ଖାଲି କଣ ସେତିକି?
1: ଆଉ କଣ ତାହେଲେ?
0: ତମ ମନ ଆଉ ମୋ ମନ,
1: ତମ ପ୍ରେମ ଆଉ ମୋ ପ୍ରେମ,
0: ତମ ଦେହ ଆଉ ମୋର,
1: ତୁମ ଓଠ ଆଉ ମୋ ଓଠକୁ ନେଇ ସ୍ମୃତି ଓ ସାଗରର ଇଟା ମାଟି ଦେଇ ସ୍ୱପ୍ନର ଟିକେ କୋଣାର୍କଟିଏ ତୋଳିବା, ଏଇଆ ନା?
0: ୟେସ୍। ଲିପି, ଲିପି, ଏ ଆରେ ଶୋଇଗଲ ନା କଣ?
2: ନା ତ। ହଁ, ଟିକେ ଆଖି ଲାଗି ଆସିଥିଲା। ସାଗରର ପକ୍ଷରେ ସ୍ମୃତି ରାଣୀର ଉର୍ମି ଭାଙ୍ଗୁଛି। ତୁ ଗୋଟେ ଅଲୋଡ଼ା ଶାମୁକା ହେଇ ତା କୂଳର ବାଲିଚଡ଼ାରେ ଠେଲି ହେଇ ପଡ଼ିବୁ। ଗୋଟେ ଅଲୋଡ଼ା ଶାମୁକା ହେଇପି ସ୍ମୃତି ତ ସବୁ ସାଉଁଠି ନେଇଯାଇଛି, ତୋ ପାଇଁ କଣ ଅଛି? ତୁ ଯେମିତି ଶୋଇବା ଛଳନା କରି ସାଗରର ଇତି କଥା ଶୁଣୁଛୁ, ସିଏ ବି ତତେ ସେମିତି ଛଳନାର ଖୋଳ ଭିତରେ ଗୁଡ଼େଇ ନବ। ଠକି ହେଇଯିବୁ ଲିପି, ଠକି ହେଇଯିବୁ।
0: ଲିପି, ଲିପି, ଲିପି, ଇଏ କଣ ଏତେ ନିଦ ଆଜି? କଣ
2: ମୋ ବୋଉର ଆଇମା କାହାଣୀ ମୁଁ କେବେ ଶୁଣିପାରେ?
0: ଇଏ ତ ସାଗର କାହାଣୀ,
2: ତାଠୁ ବି କହିର
0: ସତେ। କେମିତି ଲାଗୁଛି ଜାଗାଟା?
2: ଖୁବ ସୁନ୍ଦର।
0: ମୋର ସ୍ମୃତିର କୋଣାର୍କ ଏଇଟା।
2: ଓ ହଁ, କାଇଁ ସେଦିନର କଥାଟା ଅସମ୍ପୂର୍ଣ୍ଣ ରହିଯାଇଛି।
0: ନା ବାବା, ତମେ ଯଦି ଏଇଠି ଶୋଇପଡ଼ିବ ମୁସ୍କିଲ ପୁଣି।
2: ନା ନା, ଆଜି ଶୋଇବାର ନାହିଁ।
0: ସତରେ? ଆଚ୍ଛା ଲିପି, ତମେ କିଛି ଫିଲ୍ କରୁନ ତ?
2: ଫିଲ୍ କାହିଁକି କରିବି? ମନ ତଳର ଅକୁହା କଥା କହିବା ଦ୍ୱାରା ଯଦି ଛାତିଟା ହାଲକା ହେଇଯାଏ ଶୁଣିପାରେ କାହିଁକି?
0: ତାହେଲେ ଠିକ୍ ଅଛି,

0: ମାଇ ଗଡ୍, ତମେ ତ ଗୋଟେ ପକ୍କା ଡ୍ରାଇଭର।
1: ପକ୍କା ହେଲି କୁଆଡେ, ଏଇଟା ତ ଗୋଟେ ମେସିନ। ମୋ ରୁଟ୍ ବି ଲାଇଫ୍ ମେସିନକୁ ତ ଡ୍ରାଇଭ୍ କରିବାର ଅସୁବିଧା ହେଉଛି, ଷ୍ଟେରିଂ ଧରିବାକୁ ଡର ମାରୁଛି।
0: ଆଚ୍ଛା ଠିକ୍ ଅଛି, ଏଇଠି କାର୍ଟାକୁ ଅଟକି ଦିଆଯାଉ ଏବଂ ମୁଁ ଘୋଡ଼ା ହେଇଯାଏ। ଆଉ ଘୋଡ଼ା ଉପରେ ଲାବନ୍ୟବତୀ ରାଜେମା ମୋର
1: ପକ୍ଷୀରାଜ ଘୋଡ଼ା। ତ
0: ପକ୍ଷୀ ଆଉ ରାଜ ଘୋଡ଼ା ଆସିବେ, ଦୁଇ ଗୁଡ଼ିଏ ଘୋଡ଼ାର
1: ସେଇ ତ ମୁସ୍କିଲ ଡ୍ରାଇଭ୍ କରିବାରେ। ତିମହାନ୍ତିର ଡ୍ରାଇଭିଂ କେବେ ଫେଲ୍ ହୁଏ ନା।
0: ଆଇ ମିନ୍ ଆନ୍ ଏକ୍ସପର୍ଟ ଡ୍ରାଇଭର।
1: ୟେସ୍, ସତରେ ଜୀବନ ପ୍ରତି କେତେ ଲୋଭ ଆମର ନୁହଁ।
0: ମୋର ଜୀବନ ପୁଣି ମୋର, ରାସ୍ତାର ଗୋଟେ ଭାଗାବଣ, ତା ଜୀବନର କଣ କିଛି ଗୋଟେ ଷ୍ଟାଟସ୍ ଅଛି।
1: ତମେ ନା ପୁରା ଗୋଟେ ଇଏ
0: କଣ,
1: ତମେ ପୁରା ମୋର ଆଦରର ଘୋଡ଼ା ନା ବାବା, ନା ତମେ ମୋର ସୁଇଟ୍ ଓଲ୍ଡ ଡ୍ୟୁ।
0: ସତରେ ସ୍ମୃତି, ବେଳେବେଳେ ମନେ ହୁଏ ଇଚ୍ଛାକୁ ନେଇ ସ୍ୱପ୍ନ ଆଉ ସ୍ୱପ୍ନକୁ ନେଇ ସ୍ମୃତିର ବୁଢ଼ିଆଣୀ ଚାଲ ବୁଣିଲା ବେଳେ ଡର ମାଡ଼େ ଛିଡ଼ିଯିବ ବୋଲି।
1: ସ୍ମୃତିର ଜାତକରେ କେବେ ସେକ୍ସପିରିଅନ୍ ଟ୍ରେଜେଡ୍ ନାହିଁ, ମୋ ଟ୍ରେଜି କ୍ୟାଣ୍ଡି ଡାଇରେ ଟିପି ରଖ।
0: ଟିକେ ରୁହ,
1: କଣ ହେଲା? ଆରେ କିଛି କହୁନ ଯେ, ସାଗର ସାଗର ତମର ସେ କଣ ହେଲା? ସାଗର ଭଗବାନ, ସାଗର ସାଗର କଣ ହେଲା? ସାଗର କଣ ହେଇଛି? ସାଗର କୁହ, ସାଗର କଣ ହେଇଛି ତମର?
0: ଆରେ ଆରେ ଇଏ କଣ, ସ୍ମୃତିରାଣୀ ଇଜ୍ କ୍ରାଇଂ ଲାଇକ୍ ଏ କାୱାର୍ଡ ଗର୍ଲ। ଆରେ ଭାଇ, ଟିପା ଖାତାଟା ଖୋଜୁଥିଲି ତମ ଡାଇଲଗ୍ଟା ଟିପି ନବା ପାଇଁ।
1: ଓହ ଭଗବାନ, ତମେ ନା ଗୋଟେ ଅଜବ ମଣିଷ, ବୋଧହୁଏ ଆଉ କେଇଟି ସେକେଣ୍ଡ ପରେ ମୋର ହାର୍ଟ ଫେଲ୍ କରନ୍ତା।
0: କାହିଁକି?
1: ଓ ବାବା, ମୁଁ ଯେ ମାନେ ଭୀଷଣ ଡରି ଯାଇଥିଲି।
0: ତମର ଜାତକରେ ପରା ଟ୍ରାଜିକ୍ ନାହିଁ?

0: ସେ ନାହାନ୍ତି
1: ଲଣ୍ଡନରେ।
0: ଆରେ ଆପଣ ତ ସବୁ ଜାଣିଛନ୍ତି,
1: ଖବରକାଗଜରେ ପଢ଼ିଥିଲି। ଆପଣ କହିଲେନି ତ ଆପଣ ଏଇଠି
0: ଏଇ ନଈକୂଳର ନିରାଳା ପଥର ମୋ ଜୀବନରେ ଏକ ପ୍ରତୀକ, ମୋର ଅତୀତର ଉଛୁଳା ବସନ୍ତର ସେଇ ମାନ ଅଭିମାନ ରାଗ ରସ ସବୁ ଲେଖି ଦେଇଥିଲା ଏ ପଥର। ନଈ ପାଣି ତାକୁ ଥୋଇ ନେଇଛି, କଳା ପଥରଟା ଖାଲି ପଡ଼ି ରହିଛି।
1: ଇଚ୍ଛାକୁ ନେଇ ସ୍ୱପ୍ନ, ଆଉ ସ୍ୱପ୍ନକୁ ନେଇ ସ୍ମୃତି,
0: ବୁଣିଥିବା ବୁଢ଼ିଆଣୀ ଜାଲ ଛିଡ଼ି ଯାଇଛି।
1: ତାହେଲେ ଆପଣଙ୍କର ଗୋଟିଏ ଅତୀତ
0: ଅଛି?
1: ଅଛି ନା ଥିଲା,
0: ମୁଁ ଠିକ କହିପାରୁନି, ମନେ ହେଉଛି।
1: ଛାଡ଼ନ୍ତୁ, ଅତୀତ ନଥାଏ ଜୀବନର କିଛି ମାନେ ହୁଏ ନା।
0: କ୍ଷମା କରିବେ, ଆପଣଙ୍କର
1: ଆପଣଙ୍କ ସାନ ଭଉଣୀ ହିସାବରେ ଲିପି ଡାକି ପାରନ୍ତି?
0: ହଁ, କ'ଣ କହୁଥିଲେ? ଅତୀତ ସତରେ ଅତୀତ ନଥାଇ ଜୀବନର କିଛି ମାନେ ହୁଏ ନା।
1: ଆପଣଙ୍କ ମନ ଭିତରେ ଆଷାଢ଼ର ମେଘ ଜମାଟ ବାନ୍ଧି ଦେଇଛି ବୋଧହୁଏ।
0: କିନ୍ତୁ କାହିଁ, କିଏ ସେ ଅଛି କାହା ଉପରେ ମୁଁ ବର୍ଷାର ଜଳ ଢାଳିବି?
1: କାହିଁକି, ମୁଁ ଅଛି, ମୋ ମନର ଲ୍ୟାଣ୍ଡସ୍ଲାପ୍ ଅଛି।
0: ସତରେ ଆପଣ
1: କହିଲି ପରା, ଲିପି ଆପଣ ନୁହଁ,
0: ଲିପି
1: ତଥାପି ଏ ନିରୋଳା ପଥର ଟାଣି ଆଣିଛି।
0: ମୁଁ କ'ଣ କରିବି ଲିପି, କ'ଣ କରିବି?
1: ଶପଥ କରି କହୁଛି, ଏଇ ପଥର ସାକ୍ଷୀ ଅଛି, ଆପଣ ଯାହା କହିବେ ମୁଁ କାହାକୁ କହିବିନି। ସତରେ ମୁଁ ବି ଚାହେଁନି ଆପଣଙ୍କର ଅତୀତ କବର ଖୋଳିବାକୁ, କିନ୍ତୁ ଆପଣ ବିବାହିତ ହୋଇ ବି ଆନ୍ଦୋଳିତ ମନ ନେଇ ଦିନ କାଟୁଛନ୍ତି, କେତେ କଷ୍ଟ କହନ୍ତୁ ମୋତେ, ମନଟା ହାଲକା ହେଇଛି। ବର୍ତ୍ତମାନ କାନ୍ଦିଲେ କିଛି ମାନେ ହୁଏ ନା,
0: କିନ୍ତୁ
1: କିନ୍ତୁ ନୁହେଁ, କହନ୍ତୁ।
0: ମୁଁ ଜଣକୁ ଭଲ ପାଉଥିଲି ମୋର କଲେଜ କ୍ୟାରିୟରରେ, କିନ୍ତୁ ହଠାତ୍ ମୋ ନିର୍ବନ୍ଧ ହେଲା ଜଣେ ଡାକ୍ତରଙ୍କ ସହିତ। ବାବା ମୋର ବାପା ହିଁ ନୁହନ୍ତି, ମୋର ଇଣ୍ଟିମେଟ୍ ଫ୍ରେଣ୍ଡ। ଖୁବ୍ ଯୁକ୍ତି ହେଲା, ହାର ମାନିବାକୁ ବାଧ୍ୟ ହେଲି। ଆଉ ସେଦିନ ମୋ ନିର୍ବନ୍ଧ ଦିନ,
2: ତାହେଲେ ମୁଁ ଚାଲିଯିବି ଏ ପୃଥିବୀଟା। ଗୋଟେ ଫେକ୍ ଇମାଜିନେସନ, ଗୋଟେ ଇଲ୍ୟୁଜନ, ଏଠି କେହି କାହାର ନୁହେଁ, ଏଠି କେହି କାହାର ନୁହେଁ।
0: ଏତେ ବଡ଼ ଦୁଃଖ,
2: ଦୁଃଖ କାହିଁକି, ଭାଗ୍ୟ ନହେଲେ ଏତେ ବଡ଼ ଷ୍ଟାଟସ୍ ଆଗରେ ଗୋଟେ ଅର୍ଫାନ୍ ବେଗର ଛେଣ୍ଡା ଜାମା ପିନ୍ଧି ବାସି ରୁଟି ମାଗୁଛି। ସାଗର ପଟ୍ଟନାୟକ, ତୋ ପୁଣି ସ୍ୱପ୍ନ ଦେଖୁଥିଲୁ, ସ୍ୱପ୍ନ ଦିବା ସ୍ୱପ୍ନ,
0: ମୋତେ ଆଘାତ କରୁଛ
2: ନା ସ୍ମୃତି, ଜୀବନରେ କାହାକୁ ଏଯାଏ ମୁଁ ଆଘାତ ଦେଇନି।
0: ମୁଁ ଜାଣି, ସେଇଥିପାଇଁ ସବୁ ଜାଣି ନିରବ।
2: ସତରେ ସ୍ମୃତି, ସାଗର ବକ୍ଷରେ ଖାଲି ଅଭାବ ଆଉ ଦୁଃଖର ଉର୍ମି, ପ୍ରତି ମୁହୂର୍ତ୍ତ ସଂଘର୍ଷ କରି ବଞ୍ଚି ରହିବା ଅପେକ୍ଷା ବରଂ।
0: ମୁଁ ଶୁଣିପାରୁନି ସାଗର, ମୁଁ ଶୁଣିପାରୁନି।
2: ଭାବୁଛ ମୁଁ ତମକୁ ଆଘାତ କରୁଛି ନା, ନା ମୁଁ ନିଜକୁ ସାନ୍ତ୍ୱନା ଦେଉଛି।
0: ବାବା ମୋର ହାଇ ବ୍ଲଡ୍ ପ୍ରେସର ପେସେଣ୍ଟ, ଗୋଟିଏ ଜିଦ୍ ତାଙ୍କର, ଅନେକ ଚେଷ୍ଟା କଲି ବୁଝେଇବାକୁ, ହେଲେ ମୋତେ କ୍ଷମା ଦେବ ସାଗର।
2: ମୋ ଚିଠି ପାଇଛ?
0: ଚିଠି
2: ଯିବା ପୂର୍ବରୁ ଲେଖିଥିଲି, ମୁଁ ଆଜି ଘରୁ ଫେରିଲି।
0: ତାହେଲେ ମୋର ସବୁ ଚିଠି
2: ଛାଡ଼, ଯାହା ହେବାର ହେଇଯାଇଛି। ଆରେ ଇଏ କ'ଣ, ସାଗର ହସୁଛି, ସ୍ମୃତି କାନ୍ଦୁଛି, ମୋତେ ଭୁଲିଯିବ। ସାଗର ଗୋଟେ ଅପରାହ୍ନର ଦୁଃସ୍ୱପ୍ନ, ଖାଲି ଏତିକି ଜାଣିପାରିଲିନି ସେ କିଏ। ତମର ତମର ବିବାହିତ ଜୀବନ ସୁଖମ।
1: ସାଗର ତାହେଲେ ଏତେ ନିଷ୍ଠୁର?
0: ନା ନା, ସାଗର ନୁହନ୍ତି, ମୁଁ ଭାଗ୍ୟ। ଚାଲନ୍ତୁ ଛାଡ଼ି ଦେଇଯିବି।
1: ନା ନା,

0: ମୁଁ ଚାଲିଯିବି ଏଇ ପାଖରେ ଗୋଟେ ଛୋଟ ଗଳି ଭିତରେ।
1: ଆଚ୍ଛା ପୁଣି ଦେଖା ହବ ତାହେଲେ।
0: ନିଶ୍ଚୟ।
2: ନଈକୂଳକୁ ଆସିବାକୁ ଡର ଲାଗୁଛି।
0: କାହିଁକି?
2: ଏ ନଈରେ ମୋର ଅନେକ ସ୍ମୃତି ଢେଉ ହେଇ କୂଳରେ ଭାଙ୍ଗି ଯାଇଛନ୍ତି।
0: ସ୍ମୃତି?
2: ସ୍ମୃତି ବୋଧହୁଏ ସେଇଠି ଠିଆ ହେଇଛି। ତମେ ଟିକେ ବସ, ମୁଁ ଆସୁଛି। ସ୍ମୃତି,
0: ତମେ
2: ମୁଁ ଏଇଠି ଅଛି।
0: ଆମେ ବି
2: ଏ ନଈ ଏ ପଥର
0: ଭୁଲି ପାରୁନି।
2: ଏବେ ବି ଆସୁଛ?
0: ମୋ ପାଇଁ ସ୍ମୃତି ହୋଇ ରହିଯାଇଛି।
2: ଆଉ ଡାକ୍ତର ସାହେବ
1: କାଲି ଆସୁଛନ୍ତି।
2: କ'ଣ ଲଣ୍ଡନରୁ?
1: ହଁ।
2: ତାହେଲେ ଅନେକ ଦିନ ପରେ ସୂର୍ଯ୍ୟୋଦୟ।
1: କେମିତି ଅଛନ୍ତି?
2: ଭଲ ଅଛି। ଆଉ ତମେ
1: ଦେଖୁଛନ୍ତି
0: କାହିଁ ତମର ତୁଳି ଆଉ ରଙ୍ଗ?
2: ରଙ୍ଗ ସରିଯାଇଛି।
0: ଖୋଜିଲିନି?
2: ହଜିଯିବା ତୁଳି ଆଉ ଖୋଜିବାର ଲାଭ କ'ଣ?
0: ତଥାପି
2: ଏଥର କବିତା ଲେଖିବା ଆରମ୍ଭ କରିଛି।
0: ହାତରେ ବୋଧେ କବିତା ଖାତା
2: ଦେଖିପାର।
0: ସାଗରିକା,
2: ସାଗର କାନଭାସ।
0: ହେ ମୋର ଦେବତା, ହେ ଅନନ୍ତ ସ୍ୱପ୍ନର ମଧୁମୟ ପିଉଷ ଭରା ସାଗର, ହେ ଲିପି ମାତ୍ର କୁଟାକ୍ଷେ ଏବଂ ତୁମ ଦିଗନ୍ତ ବାରିର ଅସୁମାରୀ ପୃଷ୍ଠାରେ ମାତ୍ର ଅସ୍ପଷ୍ଟ ଗାରଟିଏ। ମାଗୁନି ଏତିକି, ଦିନ ରାତ୍ରି ହେଉ ପଛେ, ଯଦ୍ୟପି ଢେଉର ହଳାହଳ ବିଷ ଆଉ ଯନ୍ତ୍ରଣାର ଛଡ଼ ମାଡ଼ି ଯାଉ ପଛେ, ତୁମ ଛାତିର କେଉଁ କଣେ ବିନ୍ଦୁଏ ବାଲି ହେଇ ଏ ଅଲୋଡ଼ା ଲିପିର ଗାରଟିଏ ବଞ୍ଚି ରହେ। ସାଗରିକା।
1: ଆଚ୍ଛା ଲିପି, ଲିପିକା ରାୟ
2: ମୋ ସ୍ତ୍ରୀ।
0: ଗାଲ ଉପରେ ଛୋଟ କଳା ଯାଇଟିଏ।
2: ହଁ।
0: ହେ ଭଗବାନ!
2: ଆରେ ଆରେ ସ୍ମୃତି, କଣ ହେଲା? କଣ ହେଲା ତୁମର?
0: ମୋ ମୁଣ୍ଡଟା ହଠାତ୍ ଘୁରେଇଦେଲା।
2: ଯଦି ମୁଁ ଧରି ନଥାନ୍ତି ତମକୁ ନା?
0: ନଈର ଅତଳ ଗଣ୍ଡ ଭିତରେ ତମର ପୁରୁଣା ତୁଳିଟା ହଜି ଯାଇଥାନ୍ତା ସବୁଦିନ ପାଇଁ।
2: ଆଉ କାହିଁକି ପୁରୁଣା? ଆରେ ଲିପି, ତମେ ଏଠି
0: ଆଶ୍ଚର୍ଯ୍ୟ ଲାଗୁଥିବ ନୁହଁ? ସତରେ ସଂସାରରେ ସବୁ ବିକିଦେବା ଜିନିଷ କିଣିଦେଇ ହବ, କିନ୍ତୁ ପ୍ରେମ ସ୍ନେହ ଟିକେ ଏକ ବିକିଦେବା ପରେ ଆଉ କିଏ କିଣିପାରିବନି। କିଡ଼େ ଅମୂଲ୍ୟ ପଦାର୍ଥ ଇଏ, ଆମେ ଖାଲି ଗୋଟେ ସ୍ୱପ୍ନ ପଛରେ ଧାଉଁଛେ।
2: ସେଇ ସ୍ୱପ୍ନ ଭିତରେ ତ ଜୀବନର ସ୍ୱାଦ ରହିଛି, ମଧୁର କଳ୍ପନା ରହିଛି, ତାକୁ ସାଉଁଟିବାକୁ ହବ।
0: କିନ୍ତୁ ରିଏଲି ଏ ଡ୍ରିମ୍ ଇଜ୍ ଅଲୱେଜ୍ ଏନ୍ ଇମାଜିନାରୀ ଇମେଜ୍, ବଟ୍ କ୍ୟାନ୍ ନେଭର ବି ଏ ଟ୍ରୁଥ। ଅପା, ମୁଁ ଜାଣେ ଆମେ ସମସ୍ତେ କେମିତି ଗୋଟେ ପରିସ୍ଥିତି ଭିତରେ ବର୍ତ୍ତମାନ ପଡ଼ିଛେ।
2: ଅପା, ଲିପି, ତମେ କେମିତି?
0: ସ୍ମୃତି ଅପାଙ୍କ ସହ ମୁଁ ପରିଚୟ ହୋଇଯାଇଛି। ସତରେ ଅପା, ଜୀବନ ପ୍ରତି ମୋର କେମିତି ଗୋଟେ ବିତସ୍ପୃହ ଆସିଯାଇଛି। ଏଇ ନଈକୂଳେ ଶବ ହେଇ ଭାସୁଥିଲେ, ଇଏ ମୋତେ ଜୀବନ ଆସିଥିଲେ, ଏତେ ଋଣରେ ବାନ୍ଧିଦେଲେ।
2: ତମେ ନା ମୁଁ
0: ସବୁ ପାଇଛି, ଏତେ ସୁଖ ପାଇଗଲି ଯେ ଧରି ରଖିପାରୁନି। ଏତେ କିଛି ପାଇଲା ପରେ ବି ମନଟା ଭିତରେ କାହିଁକି ଗୋଟେ ଫାଙ୍କ ରହିଯାଇଛି। ମୋର ସେଇ ଅତୀତ, ମୋର ଏଇ ବର୍ତ୍ତମାନ,
2: ମୋତେ କୁହ ସେଇ ଫାଙ୍କଟା ମୁଁ ପୂରଣ କରିନି।
0: ମୋ କାମନାର ଆକାଶରେ କେତେ ଯେ ଆଶାର ସଞ୍ଚ ଦୀପ ଜାଳିଥିଲି, ସୁଖ ଦୁଃଖର ଛୋଟ ଗୋଟାଏ ନିଡ଼ ପାଇଁ କୁନି କୁନି ପାଦର ପାହୁଣ୍ଡ ପକାଇ ମୋ ଝୁଲ ହାତୀ ଆସିଥାନ୍ତା ମୋ କୋଳର ଜହ୍ନମା ମୁହି। ହେଲେ ସେ କିଛି ନୁହଁ।
1: ଆଚ୍ଛା ମୁଁ ଯିବି,
0: ଏତେ ଶୀଘ୍ର? ବରଂ ମୁଁ ଚାଲିଯାଏ।
1: ଛି, ପାଗଳି, ଏ କ'ଣ?
0: ଶପଥ କରି କହୁଛି, ଈର୍ଷା କରି କୁହନି,
2: ଚାଲ ଯିବା।
1: ଯିବା?
0: ମୋତେ କାହିଁକି ଆଉ ଟିକେ ବସିବାକୁ ଇଚ୍ଛା ହେଉଛି।
2: ଆଜି ନୁହଁ, କାଲି।
0: ସତରେ କାଲିର ଏଇ ସୂର୍ଯ୍ୟାସ୍ତ ଆସିବ?
2: ନିଶ୍ଚୟ।

0: ପଚାରୁଛି ନା
1: ଘରଣୀ ଘର ପାଇଁ ସିନା ଘରଣୀ ସାଜେ, ଆଉ ଯାହାର ଘର ନାହିଁ।
0: ପ୍ରେମିକା ତୁ କଣ ଗଛ ତଳେ ଅଛୁ? କହ ତୋ ପ୍ରିୟାର ନାମ।
1: ସାଗରିକା।
0: ବାବା, ଦୀପକ ଆଣ୍ଡ ଦୀପିକା, ସାଗର ଆଣ୍ଡ ସାଗରିକା। ଭାଇ ଗୁଲିମାର ନା କହୁଛି?
1: ନା ଭାଇ, ସତ କହୁଛି। ଲିପି ମୋର।
0: ହ୍ୱାଟ ଲିପି? ପୁଣି ଆଉ ଜଣେ କିଏ?
1: ଲିପି ମୋର ସାଗରିକା।
0: 100% ଟ୍ରୁଥ?
1: ୟେସ୍, ଲିପିକା ରାୟ ଆଉ ସାଗରିକା ପଟ୍ଟନାୟକ ଆର୍ ୱାନ୍ ଆଣ୍ଡ ଦ ସେମ୍।
0: ଆଉ ତୁ ଏକା କଣ ହାୱା ଖାଉଥିଲୁ ବସି?
1: ସି ଇଜ୍ ନୋ ମୋର।
0: ହ୍ୱାଟ କଣ ହେଲା?
1: ଲିପି ଆତ୍ମହତ୍ୟା କରିଛି।
0: କେବେ?
1: 5 ମାସ ତଳେ।
0: ଦୀପୁ, ସ୍ମୃତି, ଦୀପୁ ସାଗର, ପାଣି ଟିକେ। ଦୀପୁ ଚାହୁଁ ଚାହୁଁ ମୋତେ ବୁଝିଲୁ ସାଗର? ଦୀପୁ ମୋର ନିପଟ ବାହିନୀ ଟିକେ। ଦୀପୁ ଲିପି ସାଗର
2: ଲିପି ତାହେଲେ।
0: ଆରେ କଣ ସାଗର, ସାଗର ତୁ କଣ ଯାଉଛୁ? ଆ ଭାଇ ପ୍ଲିଜ, ଗୋଟେ ଅଜବ ମଣିଷ ଚାଲିଗଲା।
2: ଲିପି ତାହେଲେ?
0: ଆରେ ଭାଇ, 1000 ଲିପି ଅଛନ୍ତି, କୋଉ ଲିପି କଣ ନ ବୁଝୁଣୁ?
2: ମୁଁ ଜାଣେ ସେଇ ଲିପିକୁ, ମୁଁ ଜାଣେ।
0: ସାଗର ଶୁଖିଲା ମୁହଁରେ ହସ ଫୁଟେଇ ବୋଲି ଆଣିଥିଲି।
1: ଦୁଃଖ କାହିଁକି, ଭାଗ୍ୟ ନହେଲେ ଏତେ ବଡ ଷ୍ଟାଟସ ଆଗରେ ଗୋଟେ ଅରଫାନ ବେଗର ଛିଣ୍ଡା ଜାମା ପିନ୍ଧି ବାସି ରୁଟି ମାଗୁଛି। ସାଗର ପଟ୍ଟନାୟକ, ତୁ ପୁଣି ସ୍ୱପ୍ନ ଦେଖୁଥିଲୁ? ସ୍ୱପ୍ନ ଦିବା ସ୍ୱପ୍ନ।
2: ଲିପି ମାତ୍ର କୋଟାକ୍ଷେ ଏବଂ ତୁମ ଦିଗନ୍ତ ବାଲିର ଅସୁମାରୀ ପୃଷ୍ଠାରେ ମାତ୍ର ଅସ୍ପଷ୍ଟ ଗାରଟିଏ, ଅସ୍ପଷ୍ଟ ଗାରଟିଏ, ଅସ୍ପଷ୍ଟ ଗାରଟିଏ। ମୋ କାମନାର ଆକାଶରେ କେତେ ଯେ ଆଶାର ସଞ୍ଜଦୀପ ଜାଳିଥିଲି, ସୁଖ ଦୁଃଖର ଗୋଟିଏ ଛୋଟ ନୀଳ କୁନି କୁନି ପାଦର ପାହାଣ୍ଡ ପକାଇ ମୋ ଝୁଲ ହାତୀ ଆସିଥାନ୍ତା ମୋ କୋଳର ଜହ୍ନ।
0: ଦୀପୁ, ଦୀପୁ କେମିତି ଲାଗୁଛି? ଏ ଔଷଧଟା ଖାଇନିଅ, ଟିକେ ଶୋଇପଡ଼। ହଁ ମୁଁ ଆସୁଛି ଟିକେ, ଯଦି ସାଗର ପଟ୍ଟନାୟକ ସାଗର ସହିତ ମିଶିଯାଏ ପୁଣି।
2: ସାଗର, ଲିପି, ସାଗର, ଲିପି, ସାଗର।
0: ଲିପିକା ରାୟ, ସାଗର ପଟ୍ଟନାୟକ, ଅସ୍ମୃତି ମହାନ୍ତି, ଦୀପକ ଦାସ, ତୁ ଗୋଟେ ସୁନା ଛେଳି ଛୁଆ, ବୋକା ବୋକା ଚାହିଁଛୁ। ସମ୍ପର୍କର ମାୟା ଜାଲରେ ସମସ୍ତେ ଛନ୍ଦି ହେଇ ସାରିଛନ୍ତି, ତୁ ଖାଲି ଛଟପଟ ହେଉଛୁ। ତୁ ଡାକ୍ତର, ଜୀବନ ଦେଖିଛୁ, ମୃତ୍ୟୁ ଦେଖିଛୁ, ସମୟର ପୁରୁଣା ଇତିହାସକୁ ଭୁଲି ଯାଇ ବଞ୍ଚି ଯା।

ପ୍ରଚାରକୁଲ ନାଟକ ସମ୍ପର୍କ ରଚନା କରିଥିଲେ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ପ୍ରଯୋଜନା କରିଥିଲେ ରବୀନ୍ଦ୍ର କୁମାର ଶତପଥୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଗୋଟିଏ ଘୋଷଣା। ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଆସନ୍ତା

ସେପ୍ଟେମ୍ବର 12 ତାରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁରର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆଦେଶକ୍ରମେ ନବରଙ୍ଗପୁର, କୋଡିଙ୍ଗା, ଉମରକୋଟ, ରାଇଘର, ଚନ୍ଦାହାଣ୍ଡି ଓ ଝରିଗାଁରେ ଥିବା ବିଚାରାଳୟଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ

ଉମରକୋଟ, ରାଇଘର, ଚନ୍ଦାହାଣ୍ଡି ଓ ଝରିଗାଁରେ ଥିବା ବିଚାରାଳୟଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳ ଯୋଗାଣ, ପାରିବାରିକ ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମକଦ୍ଦମାର ଆପୋଷ ସହମତିରେ ସହଜ ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ। ଏହି ଲୋକ ଅଦାଲତରେ କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ବରଂ ପ୍ରାକ୍ ମକଦ୍ଦମା ସ୍ତରୀୟ ବିବାଦ ଯଥା ବ୍ୟାଙ୍କ ଋଣ ଦେୟ, ବିଜୁଳି ଜଳ ଯୋଗାଣ ଦେୟ, ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ, ଶ୍ରମ ବିବାଦ ଇତ୍ୟାଦିର ଆପୋଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ତାଲୁକ ଆଇନସେବା କମିଟି, ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସାଇ ଅଭିପ୍ସା ଗୋଚ୍ଛାଦ ସୂଚନା ଦେଇଛନ୍ତି। ଯୋଗାଯୋଗ ନମ୍ବର ହେଲା 7656-890-866-06858-222-445-06854-222-545। ନମ୍ବରଟି ପୁଣି ଥରେ କହି ରଖୁଛୁ 7656-890-866-08-5-8-222-445-06858-222-545। ଘୋଷଣାଟି ଏତିକିରେ ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ କଥାଚିତ୍ର ମେହବୁବାରୁ। ଦ୍ୱୈତ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ କିଶୋର କୁମାର, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ରାହୁଲ ଦେବ ବର୍ମନ।

ଏଗାରଟାରେ କେତୋଟି ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବୁ ଦିନ 12:50। ଚାଷବାସ କଥା ପ୍ରଚାର କରିବୁ ଦିନ 1:15। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ। ଏଥିରେ ଶୁଣିବେ ମମତା ଯୋଜନା ସମ୍ପର୍କରେ ସାକ୍ଷାତକାରରେ ରହିଛି ଯୌତୁକ ପ୍ରଥା ସାମାଜିକ ସମସ୍ୟା କି, ଏବଂ ଅନ୍ୟ ଏକ ସାକ୍ଷାତକାରରେ ଶୁଣିବେ ଗ୍ରାମାଞ୍ଚଳ ମହିଳାଙ୍କ ସ୍ୱାସ୍ଥ୍ୟସେବା ସମସ୍ୟା ଓ ସମାଧାନ ସମ୍ପର୍କରେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସମ୍ପାଦକୀୟରେ ରହିଛି ଅଜନ୍ସର କ'ଣ। ଅପରାହ୍ନ 5:30 ପ୍ରଚାର କରିବୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ, ଏଥିରେ ରହିଛି ଫୋନ୍ ଇନ୍ କାର୍ଯ୍ୟକ୍ରମ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ସ୍ୱଚ୍ଛ ଆମ ଭାରତର ପ୍ରଚାର କରିବୁ ରାତି 8:10। ତଥ୍ୟ ସମ୍ବଳିତ ରୂପକରେ ପ୍ରଚାର କରିବୁ ଭକ୍ତ କବି ଜୟଦେବ ରାତି 9:30। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00। ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆସନ୍ତାକାଲି ସକାଳ 5:53 ଆପଣ ପ୍ରିୟ ଶ୍ରୋତାଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।